ପାରମ୍ପରିକ ରଚନା ପାଇଁ ଶିଳ୍ପୀ ଥିଲେ ଶରଦ ସୁତୁବାଣୀ। ଏଥର ଡକ୍ଟର ହୃଷିକେଶ ପଣ୍ଡାଙ୍କ ରଚନା। ଶିଳ୍ପୀ ହେଲେ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ।

ପ୍ରଚାର କଲୁ ସକାଳର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ। ଆଜି ଆସନ୍ତୁ ଶୁଣିବା ଏହାର 90ତମ ଭାଗ। କଣ୍ଠଦାନ କରିଛନ୍ତି ସୁରେଶ ୱାଡେକର।

0: ଯୁଗ ପରିବର୍ତ୍ତନ ହେବା ସହିତ ପରିବେଶ ଏବଂ ପରିସ୍ଥିତିରେ ମଧ୍ୟ ପରିବର୍ତ୍ତନ ଘଟିଛି। ଆଜିର ଏହି ଜଡ଼ବାଦୀ ବିଜ୍ଞାନ ଯୁଗରେ ଆମର ଦିନଚର୍ଯ୍ୟା ମଧ୍ୟରେ ଶାସ୍ତ୍ର ପୁରାଣ ହିତୋପଦେଶ ଆଦିର ତ ସ୍ଥାନ ନାହିଁ। ପାଶ୍ଚାତ୍ୟ ସଂସ୍କୃତି ପାଶ୍ଚାତ୍ୟ ଆଚାର ବିଚାରକୁ ଆପଣେଇ ନେଇ ଆମର ସନାତନ ଧର୍ମ ପରମ୍ପରା ଇତିହାସ ସବୁ ତ ଭୁଲିଗଲୁଣି। ସଂସ୍କାରିତ ପରିବାର ଉନ୍ନତ ସମାଜର ଗଠନ କିପରି ସମ୍ଭବ ହୋଇପାରିବ ଆପଣ ହିଁ ବିଚାର କରନ୍ତୁ। ଜଣେ ଚିନ୍ତାଶୀଳ ବ୍ୟକ୍ତି କହିଥିଲେ ଯେ ଯଦି ଧନ ନଷ୍ଟ ହୋଇଗଲା ତାହେଲେ ଭାବିନିଅ ଯେ କିଛି ନଷ୍ଟ ହୋଇନାହିଁ, ଯଦି ସ୍ୱାସ୍ଥ୍ୟ ନଷ୍ଟ ହୋଇଗଲା ବୁଝିନିଅ ଯେ କିଛିଟା ନଷ୍ଟ ହୋଇଗଲା, କିନ୍ତୁ ଯଦି ଚରିତ୍ର ନଷ୍ଟ ହୋଇଗଲା ତାହେଲେ ବୁଝିନିଅ ଯେ ସବୁକିଛି ନଷ୍ଟ ହୋଇଗଲା। ସୁଧୀବୃନ୍ଦ, ଆଜି ଆମ ଦେଶ କାହିଁକି ସାରା ବିଶ୍ୱରେ ମାନବ ଚରିତ୍ରର ଘୋର ଅବନତି ଘଟୁଛି? ଏହାରି ଫଳରେ ଛଳ କପଟ ଚୋରି ଅନାଚାର ବ୍ୟଭିଚାର ହତ୍ୟା ଦୁଃଖ ଯନ୍ତ୍ରଣା ନିର୍ଯାତନା ଦାରିଦ୍ର୍ୟ ଆଦି ନାନା ସଙ୍କଟରେ ପଡ଼ି ସଚରାଚର ପ୍ରାଣୀ ଭୟଭୀତ ହୋଇ ପଡ଼ିଛନ୍ତି। ଏହି ରସାତଳଗାମୀ ସମାଜକୁ ସୁଧାରିବାକୁ ହେଲେ ଆମର ସନାତନ ଧର୍ମର ରୀତିନୀତି ସଂସ୍କାରକୁ ଜୀବନରେ ବ୍ରତ ରୂପେ ଗ୍ରହଣ କରିବା ସହିତ ଧର୍ମପଥକୁ ଅନୁସରଣ କରିବାର ଆବଶ୍ୟକତା ବର୍ତ୍ତମାନ ଆସିଯାଇଛି। ସୁଧୀବୃନ୍ଦ, ବାଲ୍ମୀକି ରାମାୟଣରେ ଉଲ୍ଲେଖ ଅଛି ଯେ ଧର୍ମ ଦ୍ୱାରା ସମ୍ପତ୍ତିର ଉଦ୍ଭବ ହୋଇଥାଏ, ଧର୍ମ ଦ୍ୱାରା ସୁଖ ଆନନ୍ଦ ପ୍ରାପ୍ତ ହୋଇଥାଏ ଏବଂ ସଦାଚାର ଦ୍ୱାରା ମନୁଷ୍ୟକୁ ସବୁକିଛି ପ୍ରାପ୍ତ ହୋଇଯାଏ। ଋଷିମୁନିମାନେ କହିଛନ୍ତି ଯେ ଶୌଚ ତପସ୍ୟା ସତ୍ୟ ଆଉ ଦାନ ହେଉଛି ଧର୍ମର ଚାରୋଟି ସ୍ତମ୍ଭ। ଯଦି ଭଗବତ ଆରାଧନା ଆତ୍ମସଂଯମ ପରୋପକାର ଏବଂ ସେବା ଏହା ସହିତ ଯୋଡ଼ି ହୋଇଯାଏ ତାହେଲେ ଜୀବନ ଧନ୍ୟ ହୋଇଯାଏ। ମୁଖ୍ୟତଃ ଚରିତ୍ର ହିଁ ଧର୍ମର ପ୍ରାଣ ଅଟେ। ସଦାଚାର ତଥା ଅନ୍ୟ ସବୁ ସଦ୍ଗୁଣଗୁଡ଼ିକୁ ଆଶ୍ରୟ କରିବା ଦ୍ୱାରା ହିଁ ଉତ୍ତମ ଚରିତ୍ର ନିର୍ମାଣ ହୋଇଥାଏ। ଅହିଂସା ଦୟା ମୈତ୍ରୀ ସମତା ନିଃସ୍ୱାର୍ଥପରତା ନିରପେକ୍ଷତା ଇତ୍ୟାଦି ସଦ୍ଗୁଣ ହେଉଛି ଚରିତ୍ର ନିର୍ମାଣର ଚାବିକାଠି। କାରଣ ଗୋଟିଏ ଜାତି ସମାଜ ଦେଶ ବା ରାଷ୍ଟ୍ରର ଉନ୍ନତି ସେହି ଦେଶର ଚରିତ୍ରବାନ ନାଗରିକମାନଙ୍କ ଉପରେ ହିଁ ନିର୍ଭର କରିଥାଏ। ଆମର ଜୀବନଯାତ୍ରାକୁ ସୁଗମ କରିବା ସହିତ ପ୍ରକୃତ ମାର୍ଗଦର୍ଶନ ପ୍ରଦାନ ପାଇଁ ବେଦ ଉପନିଷଦ ପୁରାଣ ଧର୍ମଶାସ୍ତ୍ର ନୀତିଶାସ୍ତ୍ର ଦର୍ଶନଶାସ୍ତ୍ର ଆଦି ଅନେକ ଗ୍ରନ୍ଥ ଗନ୍ତାଘରେ ପଡ଼ି ରହିଛି। କର୍ମମୟ ଜୀବନରୁ କିଛି ସମୟ ବାହାର କରନ୍ତୁ, ଏସବୁ ପଢ଼ନ୍ତୁ ବୁଝନ୍ତୁ। ଏଥିରେ ନିହିତ ଥିବା ଦିବ୍ୟ ସନ୍ଦେଶଗୁଡ଼ିକୁ ନିଜ ଜୀବନର ଆଦର୍ଶ ରୂପେ ଗ୍ରହଣ କରିବା ନିମନ୍ତେ ପ୍ରୟାସ କରନ୍ତୁ। ଏହାଦ୍ୱାରା ଚିର ସୁଖ ଅସୀମ ଶାନ୍ତି ତଥା ବସୁଧୈବ କୁଟୁମ୍ବକମର ଯଥାର୍ଥ ଅନୁଭବ ହେବା ସହିତ ଆଦର୍ଶ ଜୀବନ ଗଢ଼ିବାରେ ଏହା ସହାୟକ ହେବ।
1: ଏଥିଲା ଆଜିର ଅନୁଚିନ୍ତା, ଉପସ୍ଥାପନ କଲେ ଲକ୍ଷ୍ମୀଧର ସାହୁ, ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଚାଷବାସ କଥା।
2: ଭେଣ୍ଡି ଓଡ଼ିଶାର ଏକ ପ୍ରମୁଖ ଏବଂ ଲାଭଜନକ ପନିପରିବା ଚାଷ। ଏହାକୁ ଇଂରାଜୀରେ ଲେଡି ଫିଙ୍ଗର ବା ଅକ୍ରା ବୋଲି ମଧ୍ୟ କୁହାଯାଏ। ଓଡ଼ିଶାର ଜଳବାୟୁ ଭେଣ୍ଡି ଚାଷ ପାଇଁ ବେଶ୍ ଅନୁକୂଳ, ଏଥିପାଇଁ ଏହାକୁ ବର୍ଷକୁ 2-3 ଥର ଚାଷ କରାଯାଇପାରେ। ମୁଖ୍ୟତଃ ଖରାଦିନେ ଏବଂ ବର୍ଷାଦିନେ ଭେଣ୍ଡି ଚାଷ ଅଧିକ ପରିମାଣରେ କରାଯାଇଥାଏ। ଭେଣ୍ଡି ଚାଷ ପାଇଁ ଜଳ ନିଷ୍କାସନ ବ୍ୟବସ୍ଥା ଥିବା ନିଗିଡ଼ା ଦରସା ମାଟି ସବୁଠାରୁ ଉତ୍ତମ ଅଟେ। ଜମିକୁ 2-3 ଥର ଭଲ ଭାବରେ ହଳ କରି ମାଟି ଗୁଣ୍ଡ କରିଦେବାକୁ ପଡ଼ିବ। ଏହାପରେ ଏକର ପ୍ରତି ପ୍ରାୟ 6-8 ଟନ୍ ଗୋବର ଖତ ମାଟିରେ ମିଶାଯାଏ। ଭେଣ୍ଡି ମଞ୍ଜିକୁ ସିଧାସଳଖ ଜମିରେ ବୁଣାଯାଏ। ବର୍ଷାଦିନେ ହିଡ଼ ପ୍ରସ୍ତୁତ କରି ଧାଡ଼ିକୁ ଧାଡ଼ି ପ୍ରାୟ 1.5-2 ଫୁଟ ଏବଂ ଗଛକୁ ଗଛ 1 ଫୁଟ ବ୍ୟବଧାନରେ ମଞ୍ଜି ଲଗାଯାଏ। ଉତ୍କଳ ଗୌରବ, ଅର୍କ ଅନାମିକା ଏବଂ ମହିକ ଭଳି ଉନ୍ନତ କିସମର ବିହନ ବ୍ୟବହାର କଲେ ଅମଳ ଭଲ ହୁଏ। ମଞ୍ଜି ବୁଣିବାର ପ୍ରାୟ 20 ଦିନ ପରେ ଘାସ ସଫା କରି ଗଛ ମୂଳରେ ସାର ଦେଇ ମାଟି ଚଢ଼ାଇବାକୁ ହୁଏ। ଖରାଦିନ ପ୍ରତି 5-6 ଦିନ ବ୍ୟବଧାନରେ ଜଳସେଚନର ଆବଶ୍ୟକତା ହେଉଥିବା ବେଳେ ବର୍ଷାଦିନେ ଜମିରେ ଯେପରି ପାଣି ନ ଜମେ ସେଥିପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ଭେଣ୍ଡି ଗଛରେ ମୁଖ୍ୟତଃ ପତ୍ର ହଳଦିଆ ପଡ଼ିବା ରୋଗ ଏବଂ ଫଳ ବିନ୍ଧା ପୋକର ଭୟ ଥାଏ। ରୋଗ ପ୍ରତିରୋଧକ ବିହନ ବ୍ୟବହାର କରିବା ସହ ଜୈବିକ କୀଟନାଶକ

0: ପ୍ରୟୋଗ କଲେ ଫସଲ ସୁରକ୍ଷିତ ରହେ। ତେବେ ଭେଣ୍ଡି ଚାଷରୁ ଅଧିକ ଅମଳ ଏବଂ ଭଲ ଲାଭ ପାଇବା ପାଇଁ ଏହାର ଉନ୍ନତ ବିହନ, ଋତୁଭିତ୍ତିକ ଚାଷ ପ୍ରଣାଳୀ ଓ ରୋଗ ନିୟନ୍ତ୍ରଣ କରିବାକୁ ନିହାତି ପଡ଼ିବ। ହେଲେ ଆମ ଓଡ଼ିଶାରେ ଭେଣ୍ଡିକୁ ମୁଖ୍ୟତଃ ତିନିଟି ଋତୁରେ ଚାଷ କରାଯାଏ। ଖରାଦିନିଆ ଚାଷ ଜାନୁଆରୀ ଶେଷରୁ ମାର୍ଚ୍ଚ ମାସ ମଧ୍ୟରେ ମଞ୍ଜି ବୁଣାଯାଏ। ଏହି ସମୟରେ ପାଣିର ନିୟମିତ ଆବଶ୍ୟକତା ଥାଏ। ବର୍ଷାଦିନିଆ ଚାଷ ଜୁନ୍ରୁ ଜୁଲାଇ ମାସ ମଧ୍ୟରେ ମଞ୍ଜି ବୁଣାଯାଏ। ଏହି ସମୟରେ ଗଛ ବହୁତ ଶୀଘ୍ର ବଢ଼େ, କିନ୍ତୁ ଜଳ ନିଷ୍କାସନ ପ୍ରତି ଧ୍ୟାନ ଦେବାକୁ ପଡ଼େ। ଶୀତଦିନିଆ ଚାଷ ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ଏହା କରାଯାଏ, କିନ୍ତୁ ଅତ୍ୟଧିକ ଶୀତ ହେଲେ ବୃଦ୍ଧି କମିଯାଏ। ଭେଣ୍ଡି ଚାଷରେ କିସମ ଚୟନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଉତ୍କଳ ଗୌରବ ଓଡ଼ିଶା ଜଳବାୟୁ ପାଇଁ ଅୟୁଏଟି ଦ୍ୱାରା ପ୍ରସ୍ତୁତ ଏକ ଉନ୍ନତ କିସମ। ଅର୍କ ଅନାମିକା ଏହି ଗଛଗୁଡ଼ିକ ସିଧା ବଢ଼ନ୍ତି ଏବଂ ଏହାର ଫଳ ଗାଢ଼ ସବୁଜ ଓ ନରମ ହୋଇଥାଏ। ପୁଷା ସାବନୀ ଏହା ମଧ୍ୟ ଏକ ପୁରୁଣା ଏବଂ ଭଲ ଉତ୍ପାଦନ ଦେଉଥିବା କିସମ। ଖରାଦିନେ ଏକର ପ୍ରତି ପ୍ରାୟ 6-8 କିଲୋଗ୍ରାମ ବିହନ ଲାଗୁଥିବା ବେଳେ ବର୍ଷାଦିନେ ଗଛ ବଡ଼ ହୋଇଥିବାରୁ 4-5 କିଲୋଗ୍ରାମ ବିହନ ଯଥେଷ୍ଟ ହୋଇଥାଏ। ଖରାଦିନେ ଧାଡ଼ିକୁ ଧାଡ଼ି 1.5 ଫୁଟ ଏବଂ ଗଛକୁ ଗଛ 8.10 ଇଞ୍ଚ ରଖାଯାଏ। ବର୍ଷାଦିନେ ଧାଡ଼ିକୁ ଧାଡ଼ି 2 ଫୁଟ ଏବଂ ଗଛକୁ ଗଛ 1 ଫୁଟ ବ୍ୟବଧାନ ରଖିବା ନିହାତି ଆବଶ୍ୟକ। ହଳଦିଆ ଶିରା ରୋଗ ଏହା ଗୋଟିଏ ଭୂତାଣୁ ଜନିତ ରୋଗ, ଯାହାଦ୍ୱାରା ପତ୍ରଗୁଡ଼ିକ ହଳଦିଆ ପଡ଼ିଯାଏ ଏବଂ ଫଳ ମଧ୍ୟ ଧଳା ବା ହଳଦିଆ ହୋଇ କାଠୁଆ ହୋଇଯାଏ। ଏହା ଧଳା ମାଛି ଦ୍ୱାରା ବ୍ୟାପିଯାଏ। ଏହାର ନିୟନ୍ତ୍ରଣ ପାଇଁ ଜମିରେ ହଳଦିଆ ଅଠାଳିଆ ଜନ୍ତା ଲଗାନ୍ତୁ ଏବଂ ନିମ୍ବ ତେଲ ସ୍ପ୍ରେ କରନ୍ତୁ। ଫଳ ଓ କାଣ୍ଡବିନ୍ଧା ପୋକ ଏହି ପୋକ ଭେଣ୍ଡି ଭିତରେ ପଶି ଏହାକୁ କଣା କରି ନଷ୍ଟ କରିଦିଅନ୍ତି। ଏଥିପାଇଁ ଆକ୍ରାନ୍ତ ଭେଣ୍ଡିକୁ ବାଛି ନଷ୍ଟ କରିବା ସହ ଜୈବିକ ଉପାୟରେ ଫାରମନ୍ ଜନ୍ତା ବ୍ୟବହାର କରିବା ନିହାତି ଆବଶ୍ୟକ। ହେଲେ ଖରାଦିନେ ମାଟି ଶୁଖିବା ଅନୁସାରେ ପ୍ରତି 4-5 ଦିନରେ ହାଲୁକା ପାଣି ମଡ଼ାଇବା ଦରକାର। ଫୁଲ ଫୁଟିବାର 5-7 ଦିନ ମଧ୍ୟରେ ଭେଣ୍ଡି ନରମ ଥିବା ଅବସ୍ଥାରେ ତଳିବା ଉଚିତ। ସପ୍ତାହକୁ ଅତି କମ୍ରେ 2-3 ଥର ଭେଣ୍ଡି ତଳିଲେ ଗଛରେ ନୂଆ ଫଳ ଅଧିକ ହୋଇଥାଏ। ମଞ୍ଜି ବୁଣିବାର 45-50 ଦିନ ମଧ୍ୟରେ ଭେଣ୍ଡି ତଳିବା ଯୋଗ୍ୟ ହୋଇଯାଏ। ଭେଣ୍ଡିରେ ପ୍ରଚୁର ପରିମାଣରେ ଭିଟାମିନ୍ ଏ, ସି, କ୍ୟାଲସିୟମ୍ ଏବଂ ଫାଇବର ଥାଏ, ଯାହା ହଜମ ପ୍ରକ୍ରିୟା ଓ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। କମ୍ ଦିନରେ ଏବଂ କମ୍ ଖର୍ଚ୍ଚରେ ଅଧିକ ଲାଭ ମିଳୁଥିବାରୁ ଭେଣ୍ଡି ଚାଷ ଓଡ଼ିଶାର ଚାଷୀ ଭାଇମାନଙ୍କର ଆର୍ଥିକ ଉନ୍ନତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।
1: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ କନ୍ଧ ଗୀତ ପରିବେଷଣ କରିଛନ୍ତି ପ୍ରଫୁଲ୍ଲ ସାର୍କା ଏବଂ ତାଙ୍କ ସାଥୀ। ଉପସ୍ଥାପନା ଲାଲମୋହନ ମିଶ୍ର।
2: ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଶୁଣନ୍ତୁ କନ୍ଧ ସମ୍ପ୍ରଦାୟର ଗୀତ। ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ କନ୍ଧମାନଙ୍କର ସ୍ଥାନ ଅନ୍ୟତମ। ଏହି ଆଦିବାସୀଙ୍କର ମନୋରଞ୍ଜନର ଏକମାତ୍ର ଉପାୟ ଗୀତ ଓ ନାଚ। ଏମାନଙ୍କର ହସ ଖୁସି ସୁଖ ଦୁଃଖ ପ୍ରତ୍ୟେକ ଜାଗାରେ ଗୀତ ଓ ନାଚ, ଯେପରି କନ୍ଧ ଓ ନାଚ ଗୀତ ଉଭୟ ଅଙ୍ଗାଅଙ୍ଗୀ ଭାବରେ ଜଡ଼ିତ। ବାଲ୍ୟ ଚପଳତା, କିଶୋର ଚପଳତା, ଧାଙ୍ଗଡ଼ା ଧାଙ୍ଗଣୀଙ୍କର ଖେଳ, ପରେ ଆସେ ବିବାହ ମୁହୂର୍ତ୍ତ। ତେବେ ଆସନ୍ତୁ ଶୁଣିବା ବିବାହ ସମୟରେ ବରଯାତ୍ରୀଙ୍କୁ ପାଛଟି ନେବା ସମୟର ଗୀତ। ପରିବେଷଣ କରୁଛନ୍ତି ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ବିଷମକଟକ ବ୍ଲକର ଯୁଗପଦର ଗ୍ରାମର ପ୍ରଫୁଲ୍ଲ ସରକାର ଏବଂ
3: ସାଥୀ।

ବରକୁ ପାଛୋଟି ଆଣି ବିଭିନ୍ନ ଖାଦ୍ୟ ଖୁଆଇ ବସାନ୍ତି ବିବାହ ବେଦୀରେ। ପରେ କନ୍ୟାକୁ ଆଣି ତାର ମା ଓ ସାଙ୍ଗସାଥିମାନେ କନ୍ଧ ରୀତିରେ ଥିବା ନୀତିନିୟମକୁ ପାଳନ କରି ବର ପାଖରେ କନ୍ୟାକୁ ବସାନ୍ତି। ଏହି ସମୟର ଗୀତ ଶୁଣିବା ଆସନ୍ତୁ। ପରିବେଷଣ କରୁଛନ୍ତି ପ୍ରଫୁଲ୍ଲ ସରକାର ଏବଂ ସାଥୀ।

ବିବାହ ଉତ୍ସବ ଅନୁଷ୍ଠିତ ହୁଏ କନ୍ୟା ପିତା ଘରେ। ଭୋଜି ଭାତ ଖାଇ ଅତି ଆନନ୍ଦରେ ବାଜା ସହିତ ତାଳ ମିଶାଇ ଗୀତ ଗାଇ ନାଚିଥାନ୍ତି ଉଭୟ ବର ଓ କନ୍ୟା ସମ୍ପର୍କୀୟ ବନ୍ଧୁବର୍ଗ ଓ ଗ୍ରାମବାସୀମାନେ। ପ୍ରକୃତରେ ମିଳନ ପରେ ବିରହ ସଂସାରର ଏହି ନିୟମକୁ କେହି ଉଲ୍ଲଂଘନ କରିପାରିନାହାନ୍ତି। ଠିକ୍ ସେହି ନିୟମ ଲାଗୁ ହୋଇଥାଏ କନ୍ଧ ଆଦିବାସୀଙ୍କଠାରେ, କିନ୍ତୁ ଏହି ମିଳନ ଓ ବିରହ ଅନ୍ୟ ପ୍ରକାରର। ଗୋଟିଏ ପରିବାରର ବିରହର ସ୍ମୃତି ନେଇ କନ୍ଧକନ୍ୟା ଯାଇ ଅନ୍ୟ ପରିବାରରେ ମିଳନ ହୋଇଥାଏ। ଆସନ୍ତୁ ଶୁଣିବା କନ୍ୟା ନିଜ ପିତାଘର ଛାଡ଼ି ଶାଶୁଘରକୁ ଯିବା ସମୟର ଗୀତ। ପରିବେଷଣ କରୁଛନ୍ତି ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ବିଷମକଟକ ବ୍ଲକର ଯୁଗପଦର ଗ୍ରାମର ପ୍ରଫୁଲ୍ଲ ସରକାର ଏବଂ ସାଥୀ।

ତେତିରିଶ ମିନିଟ୍ କୃଷି ଓ କୃଷକ ଏଥିରେ ଚାଷୀ ଭାଇଙ୍କୁ ଦ୍ୱିପଦେ କଥାରେ ଶୁଣିବେ ତୈଳବୀଜ ଫସଲ ଚାଷରୁ ଲାଭ ପରେ ରହିଛି କିଷାନବାଣୀ ଗୀତ ଆଜିର ଚାଷୀ ଏବଂ ପାଣିପାଗ ସଂସଦ ସମୀକ୍ଷା ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ ରାତି 8ଟାରେ ରାତି 10ଟାରେ ଶୁଣିବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଗୀତିନାଟ୍ୟ ନୀଳାଦ୍ରି ବିଜେ ରଚନା ଅଭିମନ୍ୟୁ ବରାଳ ପ୍ରଯୋଜନା ବସନ୍ତ ମହାନ୍ତି ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା ଏଥିଲା ଆମର ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନାରୁ କିଛି ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ କିଛି ମୁହୂର୍ତ୍ତ ଭିତରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଘୋଷଯାତ୍ରାର ଶେଷ ପର୍ଯ୍ୟାୟରେ ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀଜୀଉଙ୍କର ନୀଳାଦ୍ରି ବିଜେ ନୀତି ଆଜି ଅନୁଷ୍ଠିତ ହେଉଛି। ସକାଳୁ ତିନି ରଥରେ ମଙ୍ଗଳ ଆଳତୀ ନୀତି ଶେଷ କରାଯିବା ସହ ଅନ୍ୟାନ୍ୟ ଦୈନନ୍ଦିନ ନୀତି କରାଯାଇ ସନ୍ଧ୍ୟାଧୂପ ନୀତି ଶେଷ ହେବ। ଏହାପରେ ଚାରମାଳ ବନ୍ଧାଯିବା ସହ ବନ୍ଦାପନ ଏବଂ ଡୋରି ଲାଗି ହେବ। ଗୋଟିପହଣ୍ଡିରେ ପ୍ରଥମେ ମଦନମୋହନ ଏବଂ ରାମକୃଷ୍ଣ ବିଗ୍ରହଙ୍କୁ ଦକ୍ଷିଣ ଘରକୁ ବିଜେ କରାଯିବ। ଏହାପରେ ଗୋଟିପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଗମ୍ଭୀରାକୁ ବିଜେ କରାଯିବ। ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ମହାପ୍ରଭୁ ମା ଲକ୍ଷ୍ମୀଙ୍କୁ ରସଗୋଲା ସହ ପାଟବସ୍ତ୍ର ଦେଇ ମାନଭଞ୍ଜନ କରିବାର ପରମ୍ପରା ରହିଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଙ୍କ ନୀଳାଦ୍ରି ବିଜେ ନୀତି ଗତକାଲି ଅନୁଷ୍ଠିତ ହୋଇଛି। ରଥ ଉପରେ ଠାକୁରଙ୍କ ଅଧରପଣା ଏବଂ ଚାହାଣୀ ମଣ୍ଡପରେ ମହାଲକ୍ଷ୍ମୀ ଏବଂ ପ୍ରଭୁ ଜଗନ୍ନାଥଙ୍କ ଭେଟ ପରମ୍ପରା ଅନୁଯାୟୀ ପାଳନ କରାଯାଇଛି। ବିଜେ ପାଣିଗ୍ରାହୀ ଦୈତା ସେବାୟତ ଧାଡ଼ିପହଣ୍ଡିରେ ଠାକୁରଙ୍କୁ ରତ୍ନ ସିଂହାସନ ଉପରେ ବିଜେ କରାଇଛନ୍ତି। ପରୀକ୍ଷା ପରିଚାଳନାରେ ସଂସ୍କାର ଲକ୍ଷ୍ୟ ନେଇ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରାଯାଇଛି। ଭିଡ଼ିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ସମ୍ପର୍କରେ ସୂଚନା ପ୍ରଦାନ କରି କହିଛନ୍ତି, ବିଶିଷ୍ଟ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ ନନ୍ଦନ ନିଲେକାନୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହୋଇଛି। ପରୀକ୍ଷା ପ୍ରକ୍ରିୟାକୁ ସୁରକ୍ଷିତ, ସ୍ୱଚ୍ଛ, ବିଶ୍ୱସନୀୟ ଏବଂ ପ୍ରଶ୍ନପତ୍ର ପ୍ରଘଟ ରୋକିବା ନେଇ କମିଟି ତର୍ଜମା କରିବା ସହ ସରକାରଙ୍କୁ ତାଙ୍କର ସୁପାରିଶ ପ୍ରଦାନ କରିବେ। ଏହାର ଆଧାରରେ ସରକାର ପରୀକ୍ଷା ପରିଚାଳନା ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କମିଟିରେ ଅନ୍ୟ ପାଞ୍ଚ ଜଣ ସଦସ୍ୟ ରହିଛନ୍ତି। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅନ୍ୟାୟ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଆଗତ କରାଯିବ। ନୂତନ ବିଲ୍ରେ 2024 ଆଇନରେ ସଂଶୋଧନ ପ୍ରସ୍ତାବ ରହିଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଗୃହରେ ବିଲ୍କୁ ଆଗତ କରିବେ।

0: ଉପଯୁକ୍ତ ବନ୍ଧନ ମଧ୍ୟରେ ନ ହେଲେ ଏସବୁ କାରଣଗୁଡ଼ିକ ଭବିଷ୍ୟତରେ ପିଲାଟିକୁ ଅପରାଧ ପ୍ରବଣତା ମାନସିକତାର ଶିକାର ହେବା ପାଇଁ ଏକ ବଳିଷ୍ଠ ପୃଷ୍ଠଭୂମି ତିଆରି କରିଥାଏ। ସେହିପରି ଭାବେ କିଶୋର ଅବସ୍ଥାରେ କୁସଙ୍ଗରେ ପଡ଼ି ଖରାପ କଥା ଶିଖିବା, ନିଶାଦ୍ରବ୍ୟ ସେବନ କରିବା, ସାମାଜିକ ବନ୍ଧନରୁ ଦୂରେଇ ଯାଇ ଆଇନ ବିରୋଧରେ କାର୍ଯ୍ୟ କରିବା ଆଦି ପିଲାଟିର ମାନସିକତାକୁ ଭୁଲ ବାଟରେ ପରିଚାଳିତ କରି ଏକ ଅସୁସ୍ଥ ମାନସିକତା ସୃଷ୍ଟି କରିଥାଏ, ଯାହାଦ୍ୱାରା ପିଲାଟି ବଡ଼ ହେବା ସମୟରେ କୌଣସି ଏକ ଖରାପ ସାମାଜିକ ପରିସ୍ଥିତି ଦେଇ ଗତି କରିଲେ ପିଲାଟି ହିଂସାତ୍ମକ ଭାବନାର ଶିକାର ହୋଇ ଅପରାଧ ପ୍ରବଣତା ଭାବ ଦେଖାଇଥାଏ। ମୁଖ୍ୟତଃ କିଶୋର ଅବସ୍ଥାରେ ପିଲାଟିର ପାରିପାର୍ଶ୍ୱିକ ଅବସ୍ଥା ଏଥିପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ। ସେଥିପାଇଁ ପ୍ରତ୍ୟେକ ପିଲାକୁ ବିଦ୍ୟାଳୟରେ କୁସଙ୍ଗର ପ୍ରଭାବ, ନିଶାଦ୍ରବ୍ୟର ଖରାପ ପ୍ରଭାବ, ଚୋରି କରିବାର କୁପ୍ରଭାବ ଓ ଅନ୍ୟକୁ ଉତ୍ତମ ଆଚରଣ ବିଷୟରେ କ୍ରମାଗତ ଭାବେ ବାରମ୍ବାର ଶିକ୍ଷା ଦେବା ଉଚିତ। ସମାଜରେ କେଉଁ କେଉଁ କାର୍ଯ୍ୟ ଆଇନ ବିରୁଦ୍ଧରେ ଯାଉଛି ସେଗୁଡ଼ିକୁ ଶ୍ରେଣୀଗୃହରେ ପ୍ରଦର୍ଶନ କରି ଶିକ୍ଷା ଦେଲେ ଛାତ୍ରଛାତ୍ରୀଙ୍କ ମନରେ ଏହାର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ପଡ଼ିଥାଏ ଓ ତାକୁ ଖରାପ ଦିଗକୁ ନ ଯିବା ପାଇଁ ଏହା ଅନେକାଂଶରେ ସାହାଯ୍ୟ କରେ। ବର୍ତ୍ତମାନ ସମୟରେ ଅନ୍ୟ ଏକ ସମସ୍ୟା ହେଉଛି ବୈଦ୍ୟୁତିକ ଗଣମାଧ୍ୟମରେ କିଶୋର କିଶୋରୀମାନେ ଅନେକ ସମୟ ବିତାଉଥିବାରୁ ସେଥିରେ ଦେଖାଯାଉଥିବା ହିଂସାତ୍ମକ ଦୃଶ୍ୟ, ନଗ୍ନତା ଓ ନିଶାଦ୍ରବ୍ୟ ସେବନର ଦୃଶ୍ୟ ସେମାନଙ୍କ ମନକୁ ଅତି ଗଭୀର ଭାବେ ପ୍ରଭାବିତ କରିଥାଏ। ସବୁ କ୍ଷେତ୍ରରେ ଅପରାଧ ପ୍ରବଣତା ଭାବକୁ ଏକ ମାନସିକ ରୋଗର ଆଖ୍ୟା ନ ଦିଆଯାଇପାରେ। କେତେକ କ୍ଷେତ୍ରରେ ବ୍ୟକ୍ତିଟି ଏକ ପ୍ରତିକୂଳ ପରିସ୍ଥିତିରେ ହଠାତ୍ ଆବେଗମୟ ହୋଇ ଅପରାଧ ପ୍ରବଣତା ଭାବର ଶିକାର ହୋଇଥାଏ, ତ ଅନ୍ୟ କେତେକ କ୍ଷେତ୍ରରେ କୌଣସି ଏକ ରୋଗରେ ଆକ୍ରାନ୍ତ ହୋଇ ଅପରାଧ ଘଟାଇଥାଏ। କିନ୍ତୁ ବୈଜ୍ଞାନିକ ସମ୍ମତ ଭାବେ ଅପରାଧ ପ୍ରବଣତା ଭାବକୁ ଏକ ରୋଗର ଆଖ୍ୟା ଏପର୍ଯ୍ୟନ୍ତ ଦିଆଯାଏ ନାହିଁ। ଏକ ଅପରାଧ ପ୍ରବଣତା ଭାବ ମୁକ୍ତ ସମାଜ ଗଠନ କରିବାକୁ ହେଲେ ପ୍ରତ୍ୟେକ ବ୍ୟକ୍ତିକୁ ପରିବାର ଓ ସମାଜ ମଧ୍ୟରେ ଉପଯୁକ୍ତ ସ୍ନେହ ଶ୍ରଦ୍ଧା ଦେଇ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ରଖିଲେ ବ୍ୟକ୍ତିର ମାନସିକତା ସକାରାତ୍ମକ ଦିଗରେ ଗତି କରିଥାଏ ଓ ତାର ବ୍ୟକ୍ତିତ୍ୱ ବିକଶିତ ହୋଇ କୌଣସି ହିଂସାତ୍ମକ କାର୍ଯ୍ୟରେ ସମ୍ପୃକ୍ତ ନ ହେବା ପାଇଁ ଖୋରାକ ଯୋଗାଇଥାଏ। ଶେଷରେ ଏତିକି କୁହାଯାଇପାରେ ଯେ ସମାଜକୁ ଅପରାଧ ପ୍ରବଣତା ମୁକ୍ତ କରିବାକୁ ହେଲେ ପରିବାର, ଶିକ୍ଷକ ଶିକ୍ଷୟିତ୍ରୀ ତଥା ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ସହଯୋଗ ନିତାନ୍ତ ଆବଶ୍ୟକ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ବଢ଼ୁଥିବା ଅପରାଧ ପ୍ରବଣତା ମାନସିକ ରୋଗ କି, ଆଲୋଚନା କରିଥିଲେ ସୁଶ୍ରୀ ସଙ୍ଗୀତା ବେହୁରା। ଆକାଶବାଣୀ କଟକ ସମୟ ବର୍ତ୍ତମାନ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ନନ୍ଦନ ନୀଲେକାନିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ ପାଇଁ ଘୋଷଣା କଲେ ପ୍ରଧାନମନ୍ତ୍ରୀ। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଗତ କରିବେ କେନ୍ଦ୍ର ସରକାର। ଆମେରିକା ଓ ଇରାନ ଯୁଦ୍ଧବିରତି ସମୟରେ କୂଟନୈତିକ ଆଲୋଚନା ଜାରି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରୋତ୍ତୋଳନରେ ଭାରତ ପାଇଁ ସ୍ୱର୍ଣ୍ଣପଦକ ଜିତିଲେ ମୀରାବାଇ ଚାନୁ ଏବଂ ପୁରୁଷ T20 କ୍ରିକେଟ୍ ସିରିଜ୍ରେ ଜିମ୍ବାୱେକୁ ପରାସ୍ତ କରି ଭାରତ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଲାଗି ବିଶିଷ୍ଟ ପ୍ରଯୁକ୍ତି ବିଦ୍ୟା ବିଶେଷଜ୍ଞ ନନ୍ଦନ ନୀଲେକାନିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ କରିବା ବିଷୟ ଘୋଷଣା କରିଛନ୍ତି। ଏକ ଭିଡ଼ିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଟାସ୍କ ଫୋର୍ସ ପରୀକ୍ଷା ସଂସ୍କାର ଉପରେ ଧ୍ୟାନ କେନ୍ଦ୍ରିତ କରିବ ଏବଂ ଏହାର ରିପୋର୍ଟକୁ ଭିତ୍ତି କରି ଆଗାମୀ ପରୀକ୍ଷାଗୁଡ଼ିକ ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଶ୍ରୀ ମୋଦି କହିଛନ୍ତି ଦେଶର ପରୀକ୍ଷା ବ୍ୟବସ୍ଥା ବିଶ୍ୱାସଯୋଗ୍ୟ, ସ୍ୱଚ୍ଛ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ କରିବା ଲାଗି ବ୍ୟବସ୍ଥା କରାଯିବ। ଏହି ଟାସ୍କ ଫୋର୍ସରେ ପୂର୍ବତନ ଗୁଇନ୍ଦା ନିର୍ଦ୍ଦେଶକ ତପନ ଡେକା, ପୂର୍ବତନ ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ, ଆଇଆଇଟି ଚେନ୍ନାଇର ନିର୍ଦ୍ଦେଶକ ଭି କାମକୋଟି, ପୂର୍ବତନ ଶିକ୍ଷା ସଚିବ ଅନିତା କରୱାଲ ଏବଂ ଅମ୍ରିତଲାଲ ମୀନା ସଦସ୍ୟ ରହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ସଂସଦରେ ପରୀକ୍ଷା ସମ୍ବନ୍ଧୀୟ ନୂଆ ନିୟମ ଆଣିବା ଲାଗି କଠୋର ଦଣ୍ଡବିଧାନ ସମ୍ବଳିତ ସଂଶୋଧନ ବିଧେୟକ ଉପସ୍ଥାପନ କରାଯିବ। ଭବିଷ୍ୟତରେ କୋଟି କୋଟି ଛାତ୍ରଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ଲାଗି ଶ୍ରୀ ମୋଦି ସରକାରଙ୍କ ପ୍ରତିବଦ୍ଧତା ବିଷୟ ଦୋହରାଇଛନ୍ତି।
3: लेकिन हमें भविष्य के लिए सोचना है। हमारी परीक्षा पद्धति ट्रांसपेरेंट हो, हमारी परीक्षा पद्धति में सबसे ज्यादा टेक्नोलॉजी

0: ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି ଏହାକୁ ଏକ ଐତିହାସିକ ସଫଳତା ବୋଲି ବର୍ଣ୍ଣନା କରିବା ସହ ଏହା ଯୁବପିଢ଼ିଙ୍କ ମଧ୍ୟରେ ସ୍କ୍ୱାସ୍ ଖେଳକୁ ଆହୁରି ଅଧିକ ଲୋକପ୍ରିୟ କରିବ ବୋଲି କହିଛନ୍ତି। ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ଭାରୋତ୍ତୋଳନକାରୀ ମୀରାବାଇ ଚାନୁ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ମହିଳା 48 କିଲୋଗ୍ରାମ ବର୍ଗରେ ସେ ମୋଟ 190 କିଲୋଗ୍ରାମ ଭାରୋତ୍ତୋଳନ କରି ଏହି ରେକର୍ଡ କରିଛନ୍ତି। 31 ବର୍ଷୀୟ ମୀରାବାଇ ଚାନୁ କ୍ଲିନ୍ ଏବଂ ଜର୍କରେ 105 କିଲୋଗ୍ରାମ ଭାରୋତ୍ତୋଳନ କରି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରେକର୍ଡ ସୃଷ୍ଟି କରିଛନ୍ତି। 2018 ଏବଂ 2022 ସହିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ କ୍ରମାଗତ ଭାବେ ତୃତୀୟ ସ୍ୱର୍ଣ୍ଣପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୀରାବାଇ ଚାନୁଙ୍କୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି ମୀରାବାଇଙ୍କ ଉତ୍ସର୍ଗୀକୃତ ମନୋଭାବ ଏବଂ ଧୈର୍ଯ୍ୟ ତାଙ୍କୁ ଏହି ସଫଳତା ଦେଇଛି। ପ୍ରଧାନମନ୍ତ୍ରୀ ମୀରାବାଇଙ୍କ ଏହି ସଫଳତାକୁ ଭାରତର ଭାରୋତ୍ତୋଳନ କ୍ଷେତ୍ରରେ ଏକ ଅଭୂତପୂର୍ବ ଅଧ୍ୟାୟ ସୃଷ୍ଟି ହୋଇଥିବା କହିଛନ୍ତି। ଏଥିସହିତ ଭାରତ ଭାରୋତ୍ତୋଳନରେ 2 ରୌପ୍ୟ ପଦକ ହାସଲ କରିଛି। ଚାନାମ୍ବାମ୍ ରିଷିକାନ୍ତ ସିଂହ ପୁରୁଷ 60 କିଲୋଗ୍ରାମ ବର୍ଗରେ ଦ୍ୱିତୀୟ ପର୍ଯ୍ୟାୟରେ ରୌପ୍ୟ ପଦକ ଜିତିଥିବା ବେଳେ 65 କିଲୋଗ୍ରାମ ବର୍ଗରେ ରାଜା ମୁଥୁପାଣ୍ଡି ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ମୁଷ୍ଟିଯୁଦ୍ଧରେ ଭାରତର ଯଦୁମଣି ସିଂହ ପାକିସ୍ତାନର ସୁମମା ରେହମାନଙ୍କୁ ପରାସ୍ତ କରି ପୁରୁଷ 55 କିଲୋଗ୍ରାମ ବର୍ଗରେ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଥିବାବେଳେ ପ୍ରୀତି ପାୱାର ମାଲେସିଆର ଖେଳାଳିଙ୍କୁ ପରାସ୍ତ କରି 54 କିଲୋଗ୍ରାମ ବର୍ଗରେ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଏପର୍ଯ୍ୟନ୍ତ 4 ସ୍ୱର୍ଣ୍ଣ, 2 ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ହାସଲ କରିଛି। ତିନିଟିକିଆ ପୁରୁଷ ଟି20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ଭାରତ ଆୟୋଜକ ଜିମ୍ବାୱେକୁ 35 ରନ୍ରେ ପରାସ୍ତ କରି 3-0 ସିରିଜ୍ ବିଜୟୀ ହୋଇଛି। ଗତକାଲି ହରାରେଠାରେ ଅନୁଷ୍ଠିତ ମ୍ୟାଚ୍ରେ 193 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଜିମ୍ବାୱେ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ବିନିମୟରେ 157 ରନ୍ ସ୍କୋର କରିଥିଲା। ଭାରତର ମୟଙ୍କ ଯାଦବ 3 ଏବଂ ୟଶ ଠାକୁର 2 ୱିକେଟ୍ ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଭାରତ 20 ଓଭରରେ 5 ୱିକେଟ୍ ବିନିମୟରେ 192 ରନ୍ ସ୍କୋର କରିଥିଲା। ବୈଭବ ସୂର୍ଯ୍ୟବଂଶୀ 49 ବଲ୍ରୁ 81 ରନ୍ କରିଥିବାବେଳେ ଇଶାନ କିଶାନ 26 ବଲ୍ରୁ 29 ରନ୍ ସ୍କୋର କରିଥିଲେ। ପାଣିପାଗ ଓଡ଼ିଶା ଏବଂ ଛତିଶଗଡ଼ର ଅଧିକାଂଶ ଅଞ୍ଚଳରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ବ୍ୟତୀତ ପୂର୍ବ ଉତ୍ତରପ୍ରଦେଶ, ଗାଙ୍ଗେୟ ପଶ୍ଚିମବଙ୍ଗ, କୋଙ୍କଣ, ଗୋଆ, କେନ୍ଦ୍ରୀୟ ମହାରାଷ୍ଟ୍ର ଏବଂ ଉତ୍ତରାଖଣ୍ଡରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବିଭାଗ ଅନୁମାନ କରିଛି। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ନନ୍ଦନ ନୀଲେକାନୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ ପାଇଁ ଘୋଷଣା କଲେ ପ୍ରଧାନମନ୍ତ୍ରୀ। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଗତ କରିବେ କେନ୍ଦ୍ର ସରକାର। ଆମେରିକା ଓ ଇରାନ ଯୁଦ୍ଧ ବିରତି ସମୟରେ କୂଟନୈତିକ ଆଲୋଚନା ଜାରି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରୋତ୍ତୋଳନରେ ଭାରତ ପାଇଁ ସ୍ୱର୍ଣ୍ଣପଦକ ଜିତିଲେ ମୀରାବାଇ ଚାନୁ ଏବଂ ପୁରୁଷ ଟି20 କ୍ରିକେଟ୍ ସିରିଜ୍ରେ ଜିମ୍ବାୱେକୁ ପରାସ୍ତ କରି ଭାରତ ବିଜୟୀ। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ବର୍ଣ୍ଣ ବିଭା ବର୍ଣ୍ଣାଳୀରେ କାର୍ଯ୍ୟକ୍ରମ ସୁରଭି। ଉପସ୍ଥାପନାରେ ଅଛନ୍ତି ଦମୟନ୍ତୀ ବୈକାର।

0: ଆପଣ ଦୂରଦର୍ଶନରେ ବି ଗାଇଛନ୍ତି, ସେ ଅନୁଭୂତି କେମିତି କୁହନ୍ତୁ ଆମକୁ।
1: ହଁ, ଦୂରଦର୍ଶନରେ ଗାଇଥିଲେ
0: ଗାଇଛନ୍ତି।
1: ହଁ, କେତେ କଣ କି ଯୋଉମାନେ ରେଡିଓରେ ବିହା ଆସିଛନ୍ତି ତାଙ୍କୁ ଡାକନ୍ତି। ଆଉ ସେଇଟା ମୋତେ 81 ମସିହାରେ ଦୂରଦର୍ଶନ ଆସିଥିଲା ଗାଇବା ପାଇଁ।
0: ପ୍ରଥମେ ଆପଣ କ୍ୟାମେରାକୁ ଫେସ୍ କଲେ ଦୂରଦର୍ଶନରେ, ତ ନିହାତି ଭାବରେ ଖୁସି ଲାଗିଥିବ।
1: ହଁ, ନା, ବହୁତ ଖୁସି ଲାଗିଲା, ଭଲ ଲାଗିଲା।
0: ଆଜ୍ଞା,
1: ଦୁଃଖର କଥା ଯେ ମୁଁ ଯେତିକି ଗଲି ଦୂରଦର୍ଶନରେ ତାକୁ ମାନେ ଟିଭି ପଦା ଦେଖିପାରିଲିନି।
0: ଆପଣ ଦେଖିନାହାନ୍ତି?
1: ଶ୍ରୀଯୁକ୍ତ
0: ପଟ୍ଟନାୟକ, ଆପଣ ଯେତେବେଳେ ନୂଆ ନୂଆ ଗାଉଥିଲେ ସେତେବେଳେ ଓରିଜିନାଲ ସମ୍ବଲପୁରୀ ଫୋକ୍ ସଙ୍ଗ ଶୁଣିବା ପାଇଁ ମିଳୁଥିଲା, ସେତେବେଳେ ରାଇଟର ମାନେ ସେମିତି ପାରମ୍ପରିକ ଶବ୍ଦକୁ ନେଇକି, ପାରମ୍ପରିକ କାହାଣୀକୁ ନେଇକି, ପାରମ୍ପରିକ କିଛି ଉତ୍ସବକୁ ନେଇକି ସେମିତି ଗୀତ ଲେଖୁଥିଲେ? କିଛି ୱାର୍ଡ ସମ୍ବଲପୁରର ପାରମ୍ପରିକ କିଛି

0: କଥାକୁ ସେମାନେ ଦେଉଥିଲେ, କିଛି ବୋଲ୍କୁ ସେମାନେ ଦେଉଥିଲେ। କମ୍ପୋଜରମାନେ ବି ଏତେ ସୁନ୍ଦର ଭାବରେ ସେ ଗୀତଟିକୁ କମ୍ପୋଜ କରୁଥିଲେ, ମାନେ ଟ୍ରେଡିସନାଲ ସ୍ୱର ଦେଉଥିଲେ ସେଠିରେ। ସିଙ୍ଗର୍ସମାନେ ଆପଣମାନେ ସେ ପ୍ରକାର ଉଚ୍ଚାରଣ କରିକି ଗୋଟେ ଫୋକ୍ ପ୍ରନାଉନ୍ସିଏସନ୍ ଫୁଟାଉଥିଲେ ଆପଣମାନେ ଭଲ ଭାବରେ, ଆଉ ଗାଉଥିଲେ, ଗୀତଟିର ଭାବ ବୁଝା ପଡ଼ୁଥିଲା। ଆଉ ବର୍ତ୍ତମାନ ସମ୍ବଲପୁରୀ ଫୋକ୍ର କୁଆଡ଼େ ଦିଗ କୁହନ୍ତୁ, ଆମକୁ ମତ ଦିଅନ୍ତୁ, କଣ ମତ ରଖିବେ ଆପଣ?
1: ସେମିତି ଲେଖା ନାହିଁ ତ ତେଣୁ ଉଚ୍ଚାରଣଟା ସେମିତି ହେଇପାରୁନି। ଆଗ ଲେଖାରେ ସବୁ ମାନେ ଗାଉଁଲି ଜିନିଷଟା ରହୁଥିଲା, ମାନେ ଗୋଟେ ପରଫେକ୍ଟ ଗୋଟେ ପରଫେକ୍ଟ ଗୋଟେ ବିଷୟ ନେଇକି ଲେଖୁଥିଲେ। ଏବେ କିନ୍ତୁ ସେ ଇଏ ନାହିଁ, ସବୁ କେବଳ ଗୋଟେ ଗୋଟେ ଦିଗରେ ଯାଉଛି, ଗୋଟେ ଖାଲି ସେ ଲଭ୍ ଟାଇପ୍ର ଭିତରେ ଯାଉଛି ଖାଲି, କିନ୍ତୁ ବିଭିନ୍ନ ଟାଇପ୍ର ଯାଉନି। ମାନେ ଗୋଟେ ଗାଁର ଦୃଶ୍ୟ ହେଲା, ଗାଁର ଗୋଟେ ଯୋଉ ଗୋଟେ ହାବଭାବ ଥାଏ ମାନେ ମନ ଭିତରେ, ସେଇ ଜିନିଷ ବି ଆଉ ମିଳୁନି ଶୁଣିବାକୁ ଆସିଲି।
0: ଆଜ୍ଞା, ପାରମ୍ପରିକ ଯୋଉ କଥା ଗୁଡା
1: ସେଟା ଯୋଉ ହୃଦୟ ସ୍ପର୍ଶୀ ହେବା କଥା ସେଇଟା ହେଇପାରୁନି। ତାର କାରଣ ହଉଛି ସେଥିରେ ଟିକେ ଫୋକ୍ ରହିଟା ରହୁନି ବେଶୀ,
0: ସେଇ କଥା ସମ୍ବଲପୁରୀ ଫୋକ୍
1: ବେଶୀ ରହିଯାଉଛି। ତାପରେ ଆକ୍ଚୁଆଲି ଆମର ଫୋକ୍ର ବାଦ୍ୟ କଣ, ଢୋଲ ନିଶାନ ତାସା ଏସବୁ ବାଜିଲେ କାମ ଗୋଟେ ଫୋକ୍ ସବୁ ଜଣା ପଡିବ ନା?
0: ଆଜ୍ଞା ଆଜ୍ଞା,
1: ଏଥିପାଇଁ ସବୁ ଇଲେକ୍ଟ୍ରୋନିକ୍ ଜିନିଷ ବଜେଇ ଦଉଛନ୍ତି, ଫୋକ୍ର ସେଇ ମାନେ ଏଇଟା ଆସୁନି ଆଉ।
0: ଆଚ୍ଛା, ସମ୍ବଲପୁରୀ ମାନେ ଆମର ଢୋଲ ଗିନି ମାନ୍ଦଳ ମହୁରୀ ଏ ଯୋଉ ଫୋକ୍ ଯୋଉ ଇନ୍ଷ୍ଟ୍ରୁମେଣ୍ଟ ଅଛି
1: ତାର ଗୋଟେ ଭଲ ଲାଗେ, ସେ ଆଧୁନିକ ହେଲେ ବି ସେଟା ସେ ବଜା ବଜାଉଛନ୍ତି, କିନ୍ତୁ ଅରିଜିନାଲ ବଜା ଯୋଉ ମାଧୁର୍ଯ୍ୟଟା ଅଛି
0: ଚକା
2: ଚକା ଆଖି ଦେଖିରେ କାଲିଆ ମତେ ଲାଗୁଛେ ରେ ଡର, କାଲିଆରେ ମତେ ଲାଗୁଛେ ରେ ଡର, ତୋର ଚକା ଚକା।

0: ଆପଣ ଗ୍ରାମଫୋନ୍ ରେକର୍ଡ ଜମାନାରେ ଗୀତ ଗାଉଥିଲେ, ସେହି ସମୟରେ ସୋସିଆଲ ମିଡିଆ ନଥିଲା ନିଜକୁ ହାଇଲାଇଟ୍ କରିବା ପାଇଁ। ଯଦି ସେହି ସମୟରେ ସୋସିଆଲ ମିଡିଆ ଥାନ୍ତା, ସୁବିଧା ଥାନ୍ତା, ଆପଣ ଆଉ ଟିକେ ହାଇଲାଇଟ୍ ହେଇଥାନ୍ତେ।
1: ଏବେ ଯୋଉମାନେ ଗାଉଛନ୍ତି ସେମାନେ ତ ବି ଭଲ ଗାଉଛନ୍ତି, କିନ୍ତୁ ହାଇଲାଇଟ୍ ଆମର ହବାର କଥା ହେଲା ସେତେବେଳେ ମ୍ୟୁଜିକ୍ ର ଏତେ ଇଏ ନଥିଲା, ମାନେ ସୀମିତ ଆର୍ଟିଷ୍ଟ ମାନଙ୍କ ଭିତରେ ଥିଲା ସବୁ ଜିନିଷ। ଆଉ ଲୋକମାନେ କଣ କି ରେଡିଓ ସବୁବେଳେ ବାରମ୍ବାର ଶୁଣୁଥିଲେ, ଆଉ ରେଡିଓ ସେଇଟା ତ ପ୍ରଚାରିତ ହେବା ଦ୍ୱାରା ଲୋକଙ୍କ ମନ ଭିତରେ ସେ ଗୀତ ରହିଯାଉଥିଲା। ଏବେ କଣ ହଉଛି ବିଭିନ୍ନ ପ୍ରକାର ବିଭିନ୍ନ ଟାଇପ୍ ର ଗୀତ ଶୁଣିଲା ପରେ ଲୋକମାନଙ୍କ ହୃଦୟରେ ସେ ଗୀତ ରହିପାରୁନି, ଏମିତି ଶୁଣିକିରି ମଜା ପାଉଛନ୍ତି ଆଉ ତା ପର ମୁହୂର୍ତ୍ତରେ ସେ ତାକୁ ଆଉ ହୃଦୟ ଶୁଣୁନାହାନ୍ତି ସେ ଗୀତ ଗୁଡାକ,
0: ଆଜି ଶୁଣୁଛନ୍ତି କାଲି ଭୁଲି ଯାଉଛନ୍ତି।
1: ହଁ, କେବଳ ରେଡିଓ ହଉଥିଲା, ଏବେ କଣ ଦେଖୁଛନ୍ତି ଶୁଣୁଛନ୍ତି ସବୁ କଲାକୁ ହଉନି, ଏବେ ଆଉ କଣ କେବଳ ଶୁଣୁଥିଲେ କେବଳ।
0: ଆଜ୍ଞା,
1: ଶୁଣିବା ଦ୍ୱାରା ମନ ଭିତରେ ସେଟା ମାନେ ସେଟା ଗୁଞ୍ଜରିତ ହଉଥିଲା ସେ ଜିନିଷ ଗୁଡା ସବୁ,
0: ନିହାତି।
1: କାରଣ କାହିଁକିନା ଆମେ ଦେଖନ୍ତୁ ଅକ୍ଷୟ ମହାନ୍ତି ଗୀତ ଶୁଣୁଥିଲୁ ଇଏ କରୁଥିଲୁ, ତାକୁ ଗାଇବା ପାଇଁ ଇଚ୍ଛା ହଉଥିଲା ଗୀତ ଶୁଣିଲା କ୍ଷଣି, ଏବେ ତ ଗୋଟେ ଗୀତ ଶୁଣିଲେ ତାକୁ ଗାଇବାକୁ ଏତେ ଆଗ୍ରହ ଆସୁନାହିଁ, ଆଉ ଆପଣ ଗାଇପାରିବେନି କାହିଁକି ଏତେ ମ୍ୟୁଜିକ୍ ଓରିଏଣ୍ଟେଡ୍ କରିଦେଉଛନ୍ତି, ଗୀତ କମ୍ ହଉଛି ମ୍ୟୁଜିକ୍ ଟା ବେଶୀ ହେଇଯାଉଛି।
0: ଆଜ୍ଞା।

0: ଯିଏ ଯାହା କରିପାରିଲା, କିଛି ବାରଣ ନାହିଁ। କିଏ ମ୍ୟୁଜିକ ଡାଇରେକ୍ଟର ହେଉଛନ୍ତି, କିଏ ସିଙ୍ଗର ହେଉଛନ୍ତି, କିଏ ରାଇଟର ବି ହେଉଛନ୍ତି। ଆପଣ ଦେଖନ୍ତୁ ଆମର ଯୋଉ ପଶ୍ଚିମ ଓଡ଼ିଶାର ସୁପର ଡୁପର ଗୀତ ରଙ୍ଗବତୀ, ସେଇ ସମୟର ଗୀତ ବର୍ତ୍ତମାନ ହୋଲ ୱାର୍ଲଡରେ ସେଇଟା ସୁପର ଡୁପର ହେଇଛି। ଶାଶ୍ୱତ ଯୋଶୀ ଯୋଉ ଅଛନ୍ତି ଆମର ଡ୍ୟାନ୍ସର, ସିଏ ଯାଇକି ପ୍ୟାରିସର ଟାୱାରରେ ନାଚୁଛନ୍ତି ରଙ୍ଗବତୀ ଗୀତ। କହିବାର ମାନେ ହେଲା ସେତେବେଳର ଗୀତ କେତେ ମାଧୁର୍ଯ୍ୟପୂର୍ଣ୍ଣ ଥିଲା। ଏବେ ବି ସେ ଗୀତର ପୋଜିସନ ସେମିତି ହିଁ ରହୁଛି, ସୁପର ଡୁପର ହେଇକି ଲୋକେ ପସନ୍ଦ କରୁଛନ୍ତି। ତ ସାର୍, ବର୍ତ୍ତମାନ ଆପଣଙ୍କର ଆଉ ଗୋଟେ ସୁପର ହିଟ୍ ଗୀତ ଜଗନ୍ନାଥ ଖଣ୍ଡିଆ ହାତ ଆମ ଶ୍ରୋତା ଜଗିଥିବେ ଶୁଣିବା ପାଇଁ, କାହିଁକିନା ଆମର ଏଇ କାର୍ଯ୍ୟକ୍ରମର ବହୁତ ଶ୍ରୋତା ପଶ୍ଚିମ ଓଡ଼ିଶାର।
1: ଆଜ୍ଞା।

0: ବହୁତ ସୁନ୍ଦର, ବହୁତ ବଢିଆ।
1: ଏଇ ଗୀତର ବି ଗୋଟେ ଅଛି ଆଜ୍ଞା, ଏଇ ଗୀତ ଆକ୍ଚୁଆଲି ଭବାନୀ ଶଙ୍କର ମହାଲିଙ୍ଗ ଲେଖିଥିଲେ,
0: ଏଇ ଜଗନ୍ନାଥ ଖଣ୍ଡିଆ ହାତ,
1: ଜଗନ୍ନାଥ ଖଣ୍ଡିଆ ଦ୍ୱାରା। ସେ ଥରେ ମୋତେ ଆସି କହିଲେ ପଟ୍ଟନାୟକ ବାବୁ ମୋର ଗୀତ ଗୋଟେ ଗାଉନ ରେଡିଓରେ ବୋଲେ, ମୁଁ ନିଶ୍ଚୟ ଗାଏମ ଆଜ୍ଞା, କିନ୍ତୁ ମୋର ବି ଗୋଟେ ଆପଣଙ୍କ ଡିମାଣ୍ଡ ଅଛି ଯେ ଆପଣ ଏମିତି ଗୋଟେ ଲେଖୁନ ଜଗନ୍ନାଥଙ୍କ ଭୋଜନ, କିନ୍ତୁ ଜଗନ୍ନାଥ ଭୋଜନ ଗୁହାରି କରୁଛନ୍ତି ସମସ୍ତେ, ମୋତେ ଦିଅ ଏଟା ଦିଅ ସେଟା ଦିଅ, ମାନେ ଗୁହାରି କରି ଗାଉଛନ୍ତି, କିନ୍ତୁ ଆପଣ ଏମିତି ଗୀତରେ ଲେଖୁନ ଜଗନ୍ନାଥଙ୍କ ଗାଡ଼ି ଦେଇକି ଗୀତଟେ ଲେଖୁନ ବୋଲି,
0: ଆଜ୍ଞା
1: ଜଗନ୍ନାଥଙ୍କ ଗାଡ଼ିରେ ସେ ନିଶ୍ଚୟ ଶୁଣିବେ ବୋଲି ସେତେବେଳେ ସେ ଲେଖିଥିଲେ ଗୀତଟା,
0: ବହୁତ ବଢିଆ।

0: ବହୁତ ବଢିଆ। ଆପଣଙ୍କର ଏଇ ଯୋଉ ଗୀତ ପାଇଁ ରାଜ୍ୟ ସରକାର ଆପଣଙ୍କୁ ଫେଲିସିଟେଟ୍ କରିଛନ୍ତି, କେମିତି ଥିଲା ସେ ମୁହୂର୍ତ୍ତ, ସେ ସମୟ କେମିତି ଥିଲା?
1: ନା, ମୁଁ ଏଇଟା କେବେ ଭାବିନଥିଲି ଯେ ଏ ଗୀତରେ ପାଇବି କି କ'ଣ, ମୁଁ କେମିତି ପୁରସ୍କାର ପାଇବି ମୁଁ ଭାବି ବି ନଥିଲି, କିନ୍ତୁ କେମିତି ସେ ପୁରସ୍କାର ପାଇଲି, ଭଗବାନଙ୍କ ଆଶୀର୍ବାଦ। ତାପରେ ଏଥିରେ ମୋ ଗୋଟେ ସାଙ୍ଗସାଥୀ ମାନଙ୍କ ସେମାନଙ୍କ ବି ମାନେ ସେମାନେ ଚେଷ୍ଟା କରୁଛନ୍ତି ମୁଁ କେମିତି ପାଏ ବୋଲିକରି ଏ ଗୀତ।
0: ଆଚ୍ଛା, ଅର୍ଥ ଆକାରରେ ପାଇଲେ ଆପଣ?
1: ସେମାନେ ଦେଇଛନ୍ତି 2,00,000 ଟଙ୍କା ଦେଇଛନ୍ତି।
0: ଆଉ ବି ବିଭିନ୍ନ ସମୟରେ ଆପଣ ବିଭିନ୍ନ ସଂସ୍ଥା ଦ୍ୱାରା ଫେଲିସିଟେଡ୍ ହୋଇଛନ୍ତି, ସେ ବିଷୟରେ ଟିକେ ସୂଚନା ଦିଅନ୍ତୁ।
2: ଗୀତିକବି ସମାଜ କଟକ ବି ମୋତେ ଫେଲିସିଟେଟ୍ କରିଥିଲେ ସେଇ 2021 ମସିହାରେ, ସେମାନେ ମୋତେ ସେଇଠି ଫେଲିସିଟେଟ୍ କରିଥିଲେ।
0: ଆଜ୍ଞା,
2: ମୁଁ ଯେତେବେଳେ 9 ଶ୍ରେଣୀ ପଢ଼ୁଥିଲି ସେତେବେଳେ ଇଣ୍ଟରଷ୍ଟେଟ୍ ରେଡ଼କ୍ରସ୍ ଷ୍ଟଡି ଆଣ୍ଡ ଟ୍ରେନିଂ ସେଣ୍ଟର ମାଉଣ୍ଟ ଆବୁରେ ରାଜସ୍ଥାନ ଷ୍ଟେଟ୍ ବ୍ରାଞ୍ଚ ଇଣ୍ଡିଆନ ରେଡ଼କ୍ରସ୍ ସୋସାଇଟି ଦ୍ୱାରା ପରିଚାଳିତ ହେଉଥିଲା ଗୋଟେ କ୍ୟାମ୍ପରେ ମୁଁ ଗୀତ ଗାଇବାରେ ସିଲେକ୍ଟ ହୋଇଥିଲି, ଆଉ ଯାଇକି ସେଠି ଗୀତ ବି ପରିବେଷଣ କରିଥିଲି ଯାଇକି।
0: ଆଚ୍ଛା,
2: ମୁଁ ତ ଷ୍ଟେଟ୍ ବ୍ୟାଙ୍କରେ ସର୍ଭିସ୍ କରୁଥିଲି, ମୋତେ ଫାର୍ଷ୍ଟ 1994 ଆମର ଏଇ ଷ୍ଟେଟ୍ ବ୍ୟାଙ୍କ ଫାର୍ଷ୍ଟ ଯେତେବେଳେ ଇଣ୍ଡିଆନ ଆମ ଷ୍ଟେଟ୍ ବ୍ୟାଙ୍କ ଡେ ପାଳନ କଲା ସେତେବେଳେ ସର୍କଲ୍ ଲେଭେଲ୍ ବ୍ୟାଙ୍କ ଡେ ସେଲିବ୍ରେସନ୍ରେ ମୋତେ ଫେଲିସିଟେସନ୍ କରିଥିଲେ ଭୁବନେଶ୍ୱର ଲୋକାଲ୍ ହେଡ଼ ଅଫିସ୍ ଆମର ପାଳନ ଯେତେବେଳେ କରିଥିଲା। ଆଉ ତାପରେ ଗୋଟେ ମ୍ୟୁଜିକାଲ୍ ଫୋରମ୍ ଆମ ଷ୍ଟେଟ୍ ବ୍ୟାଙ୍କ ଫ୍ୟାମିଲିର ଥିଲା ନିନା ଦୋଳିକରି, ସେମାନେ ଗୋଟେ ଆରମ୍ଭ କରିଥିଲେ ସବୁ ଆର୍ଟିଷ୍ଟମାନଙ୍କୁ ଫେଲିସିଟେଟ୍ କରାଲି, ସେମାନେ ପ୍ରଥମ ଯେତେବେଳେ କଲେ ସେତେବେଳେ ସେମାନେ ଅକ୍ଷୟ ମହାନ୍ତିଙ୍କୁ ଫେଲିସିଟେଟ୍ କରିଥିଲେ, ଏବଂ ସେକେଣ୍ଡ ଫଙ୍କସନ୍ କଲେ ସେତେବେଳେ ମୋତେ ଫେଲିସିଟେଟ୍ କରିଥିଲେ ନିନାଦ ଗୁରୁ, ନିନାଦ ଗୁରୁକୁ କି ମ୍ୟୁଜିକାଲ୍ ଫୋରମ୍ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଫ୍ୟାମିଲି ଭୁବନେଶ୍ୱରରେ ସେମାନେ ଗୋଟେ ଅନୁଷ୍ଠାନ କରିଥିଲେ, ଷ୍ଟେଟ୍ ବ୍ୟାଙ୍କ ସେଇଟା ସବୁ ଇଏ କରିଥିଲା, ସେଇଠି ମୋତେ ଫେଲିସିଟେଟ୍ କରିଥିଲେ 2001। ଆଉ ତାପରେ ପରେ ଡାଲଖାଇ ଉତ୍ସବ 2010 ଅର୍ଗାନାଇଜ୍ ବାଏ ଉକିଆ ପରିବାର, ଯେନ୍ଟାକି ସାଂସ୍କୃତିକ ମନ୍ତ୍ରାଳୟ ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ହୋଇଥିଲା, ସେଥିରେ ବି ମୋତେ ଫେଲିସିଟେଟ୍ କରିଥିଲେ 2010। ଆଉ ସଙ୍ଗୀତ ନାଟକ ଏକାଡେମୀ ଏଇ ଯେଉଁ ରଙ୍ଗବତୀ ଫେଷ୍ଟିଭାଲ ଅର୍ଗାନାଇଜ୍ କରନ୍ତି ସେଥିରେ ବି ମୋତେ ଫେଲିସିଟେଟ୍ କରିଥିଲେ 2013। ପ୍ରତିଷ୍ଠା ସମ୍ମାନ ଦେଇଥିଲେ ବୁର୍ଲା ପ୍ରତିଷ୍ଠା ଅନୁଷ୍ଠାନ, ଯେନ୍ଟା ଗୋଟେ କଲଚର ଆଣ୍ଡ ୱେଲଫେୟାର ଅର୍ଗାନାଇଜେସନ, ସେମାନେ ମୋତେ 2015 ଫେଲିସିଟେଟ୍ କରିଥିଲେ। ତାପରେ ପ୍ରମେୟ ସମ୍ମାନ ବି ପାଇଥିଲି 2015। ସମ୍ବାଦ ପରିବାର ବି ଯୁଗାର ବି ମୋତେ 2015 ଫେଲିସିଟେଟ୍ କରିଥିଲେ। ଆଉ ରାଜଧାନୀ ନୂଆଖାଇ ଉତ୍ସବ ଯେନ୍ଟାକି ସୁର ଭାଇବ୍ରେସନ ଚାରିଟେବୁଲ ଟ୍ରଷ୍ଟ ରୁମକୁ ଝୁମା ଆଉ ଲାୟନ ମିନତୀ ବେହେରା କ୍ୟାନ୍ସର ଫାଉଣ୍ଡେସନ ଟ୍ରଷ୍ଟ ଆୟୋଜିତ କରୁଥିଲେ, ସେମାନେ ମୋତେ 2016 ଶରତ ସମ୍ମାନରେ ଫେଲିସିଟେଟ୍ କରିଥିଲେ। ଜୟମାଳା ସଙ୍ଗୀତ କଟକର ସେମାନେ ସଙ୍ଗୀତ ସୌରଭ ସମ୍ମାନ ମୋତେ ଫେଲିସିଟେଟ୍ କରିଥିଲେ 2016। 2018 ଏସ୍ସି ଜମିଙ୍କ ଦ୍ୱାରା ଫେଲିସିଟେଟ୍ ହୋଇଥିଲି ଲୋକ ମହୋତ୍ସବରେ, ସେଟା 2018। ନୂଆଖାଇ ମେଡ଼ିକାଲ କଲଚର ଏସୋସିଏସନ ବେଙ୍ଗାଲୋର ମୋତେ ଫେଲିସିଟେଟ୍ କରିଥିଲେ 2019। ଆଉ ଏମିତି ତ

0: ସବୁ ଆଉ
1: ଲାଷ୍ଟ
0: ତ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ 2021 ମସିହାରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଲି ସେଇଟା
1: ଆଜ୍ଞା
2: ଏ ପିଲେ ଆରେ ଉଲସି ଟିକରା କଲସି ଗୁଡୁ ଆରେ ଉଲସି ଟିକରା କଲସି ଗୁଡୁ ଆରେ ଫେର ଫେରାକୁ ତ ଧକ୍କେ ପଡୁ ଆରେ ଫେର ଫେରାକୁ ତ ଧକ୍କେ ପଡୁ ହାଡ଼ ଫୁଟେ ଫୁଟେ ମାଉସ ଫୁଟେ ହାଡ଼ ଫୁଟେ ଫୁଟେ ମାଉସ ଫୁଟେ ଇ ଘରର ବୁଢ଼ି ଚମକି ଉଠେ ଆରେ ଇ ଘରର ବୁଢ଼ି ଚମକି ଉଠେ
1: ଆପଣ ବିଭିନ୍ନ ସମୟରେ ବାହାରକୁ ବି ଯାଇଛନ୍ତି
3: ବାହାରକୁ ହଁ ଯାଇଛି ସମ୍ବଲପୁର ଯାଇଛି ମାନେ ଗୀତ ଗାଇବା ପାଇଁ
1: ଆଜ୍ଞା
3: ଭଲ ସେଠି ଭଲ ଲାଗେ ମାନେ କେଲକାଟା ଗାଇଛି ଥରେ ସେତେବେଳେ ଜଣେ ଆସି କହିଥିଲେ ଆପଣ ଭୋଷ୍ଟା ମତେ ଏତେ ଫୋକରେ ଏତେ ସୁନ୍ଦର ଲାଗୁଛି ଯେ ଆପଣ ମାନେ ଫୋକରେ ବହୁତ ଅଭ୍ୟାସ କରନ୍ତୁ ବହୁତ ବଢିଆ ଲାଗିବ ଆପଣ ଯେତେ କଣ୍ଠରେ ଗୀତ ଗୁଡାକ ସବୁ
1: ଆଜ୍ଞା ଆଜ୍ଞା
2: ହଇ ହୋ ବୋବା ଚମଡି ଗଲେ ବି ତମଡି ନାଇଁ ବୋଲ ତ ବନେ ପୁଷ୍ପୁନି ତିଆର ମନଉଚ ଏ ପିଲେ ଆରେ ମାଲେ ମାଲେ ଗଲା ମାଲ ଖେକାରି ମାଲେ ମାଲେ ଗଲା ମାଲ ଖେକାରି ଛେରଛେରା ଦିଅ ଧରମକାରୀ ଛେରଛେରା ଦିଅ ଧରମକାରୀ ଆରେ ବିଲେଇ ବେକେ ବାନ୍ଧିଲି ଘଟି ଆରେ ବିଲେଇ ବେକେ ବାନ୍ଧିଲି ଘଟି ଛେରଛେରା ଦେଲେ ଚାବୁଛେ ଚାଟି ଛେରଛେରା ଦେଲେ ଚାପସି ଚାଟି
1: ଆପଣଙ୍କର ସଙ୍ଗୀତ ଜୀବନ କଥା ଆମେ ଶୁଣିଲୁ କିନ୍ତୁ ଆପଣଙ୍କର ପର୍ସନାଲ ଲାଇଫ ଆପଣଙ୍କ ଫ୍ୟାମିଲି
3: ମୁଁ ଜନ୍ମ ସମ୍ବଲପୁର ଜନ୍ମ ହେଇଥିଲି ଗୁରୁପଡ଼ା ଆମ ଘରଟା
1: ପୁରୁଣା
3: ଘରଟା ଆଉ ମୋ ମାମୁ ଘରଟା ହଉଛି କାକଟପୁର ପରିବାରରେ ବାପା ମା ତ ଚାଲିଗଲେଣି ଏଇନା ପୁଅ ଝିଅ ନାତି
1: କେହି ବି ଆପଣଙ୍କ ପରିବାରରେ ଆପଣଙ୍କ ପରେ ଗୀତ ଗାଇବା ପାଇଁ ବାହାରିଲେ
3: ଗୀତ ଗାଇବା ପାଇଁ କେହି ବାହାରିଲେନି ଝିଅ ଏବେ ବି ତା ସଉକ କରିଛି ଗାଇବି
1: ଆଚ୍ଛା ଶିଖୁଛନ୍ତି ସିଏ
3: ଆଉ ଶିଖୁଛି ଗୀତ ଟିକେ
1: ଆଚ୍ଛା

0: ଶ୍ରୀଯୁକ୍ତ ପଟ୍ଟନାୟକ, ଆପଣ ଯୋଉ ସମୟରେ ଗୀତ ଗାଉଥିଲେ, ଯୋଉ ପିକଅପ୍ ଟାଇମ୍ରେ ଆପଣ ଥିଲେ, ପାର୍ଟିକୁଲାର ସେଇ ସମୟରେ ସମ୍ବଲପୁରୀ ଡଣ୍ଡ ଦଣ୍ଡ ନାଚ ଯୋଉଟା, ହଁ, ବହୁତ ଚାଲିଥିଲା, ଲୋକେ ବହୁତ ଏନ୍ଜୟ କରନ୍ତି, ଆଉ ସେ ଯୋଉ ଦଣ୍ଡ ନାଚର ଗୀତ ଗୁଡାକ ଏକଦମ ସୁରିଲା ରସଯୁକ୍ତ ଗୀତ ଶୁଣୁଥିଲେ ଶୁଣୁଥା ଭଳିଆ ଲାଗିବ, ମାନେ ଆକର୍ଷିତ କରେ ଦର୍ଶକଙ୍କୁ, ଶ୍ରୋତାଙ୍କୁ। ତ ସେ ଦଣ୍ଡ ନାଚ କଣ, ସମ୍ବଲପୁରିଆ ଦଣ୍ଡ ଯୋଉଟା, ଆପଣ ଆମ ଶ୍ରୋତା ମାନଙ୍କୁ ଟିକେ ସୂଚନା ଦିଅନ୍ତୁ।
1: ଦଣ୍ଡ ନାଚଟା ସବୁ ରାଧା କୃଷ୍ଣଙ୍କ ଉପରେ ସବୁ ମାନେ ଗୋଟେ ଲୀଳା କରନ୍ତି,
0: ତାଙ୍କର ପ୍ରେମ ଲୀଳାକୁ କୁହାଯାଇଥାଏ। କିଛି ଗୀତ ମନେ ଅଛି
1: ଦଣ୍ଡ ତ, ଗୋପଙ୍କୁ ପରୱାଲି ହେଲେ ବାହାର ନେଇ ଯେତେଥିଲେ ସାଙ୍ଗ ସହି ମକର, ଆରେ ଗୋପଙ୍କୁ ପରୱାଲି ହେଲେ ବାହାର ନେଇ ଯେତେଥିଲେ ସାଙ୍ଗ ସହି ମକର, ଆରେ ଗରିଆ ରୂପରେ ହଳଦୀ ଦନା, ଗରିଆ ରୂପରେ ହଳଦୀ ଦନା, ସବୁ ଗୋପର ବାଲି ଯିବେ ଯମୁନା ନାଇଁ ମଧୁରେ ରାଧିକା ଗୁରି, ଲାଜି ଲାଗେ ଆସି ଅଳପ ବୟସୀ ରାଧିକା ମୋର ରାଧିକା, ଲାଜି ଲାଗେ ଆସି ଅଳପ ବୟସୀ ରାଧିକା ମୋର ରାଧିକା, ଆର ଖୁସି ସେ ଚାଉରି ମୁଡ଼ି ମୋ ରାଧିକା। ତାପରେ ଯୋଉ ବୋଝାଟା ବୁଝିବେ
0: ଆଜ୍ଞା,
1: ସେଟା ଆପଣ ମାନେ ମନଟା ପୁରା ମୁହିଁ ଯିବ। ଆଉ ଏକଚୁଲି ସମ୍ପୃକ୍ତ ଗୀତଟା ଆମର ହଉଛି ମାନେ ବାଦ୍ୟ ପ୍ରଧାନ ଗୀତ ଗୁଡା, ବାଦ୍ୟ ଯେମିତି ବାଜୁଥିବ ତାପରେ ଆମେ ସେ ଗୀତଟା ଏକଦମ ଅନୁଭୂତ ହେଇ ଗାଇପାରିବ ବଢିଆ ଭାବରେ।

0: ତ ଆପଣ ଏଇ ଯୋଉ ଦଣ୍ଡ ନାଚର ଯୋଉ ଗୀତ ଗୁଡାକ ପାରମ୍ପରିକ ଯୋଉ ସ୍ୱରର ଗୀତ କେବେ ନେଇଛନ୍ତି ଆପଣଙ୍କ ଗୀତରେ ସ୍ୱର କରିଛନ୍ତି ଦଣ୍ଡ ନାଚର
1: ସ୍ୱର ହଁ
0: ନାଇଁ ସେଇଟା ତ ଚଳି ଆସିଛି କିନ୍ତୁ ଏଇ ଯୋଉ ଦଣ୍ଡ ନାଚର ଗୀତ ତାର ଯୋଉ ସ୍ୱର ପାରମ୍ପରିକ ସ୍ୱର ସେଇ ସ୍ୱରକୁ ନେଇକି ଅନ୍ୟ ଗୀତ କିଛି ବନା ହେଇଛି କି ଆପଣ ଜାଣିବାରେ
1: ପ୍ରଥମେ ଆଳଟା ଦେଲି ସେଟା ତ ସେ ଡୋଣ୍ଟ ଆସିଛି ନା ରାଧା ଗୁରୁ କାଲିଆ ସୁନା କେ ଜୋରେ ଚକା ଜହ୍ନ ଗୁପର ଗୁପ ଗାଲି ହେଲେ ବାହାର ନେଇ ଯେତେ ଥିଲେ ସାଙ୍ଗ ଶୈ ମକର ଗରିଆ ରୂପରେ ହଳଦୀ ଜନା ନାନି ନାନି ନା ନା ନା
0: ଆପଣଙ୍କ ମନକୁ ଆସିନି ଯେ ମୁଁ ଗୋଟେ କମ୍ପୋଜର ହୁଏ ନିଜେ କମ୍ପୋଜିସନ କରିକି ଗାଏ ହଁ ନିଜେ ସ୍ୱର ବନାଏ ଆଚ୍ଛା ହଁ ସେଥିପାଇଁ ମନେ ଅଛି ଆପଣଙ୍କର ଏପର୍ଯ୍ୟନ୍ତ
1: ପ୍ରଫୁଲ୍ଲ ମିତ୍ର ସାର୍ ବି କରନ୍ତି।

0: ତ ଶ୍ରୀଯୁକ୍ତ ପଟ୍ଟନାୟକ ବର୍ତ୍ତମାନ ଆପଣ କଣ କରନ୍ତି, କଣ କରୁଛନ୍ତି?
1: ମୁଁ ବର୍ତ୍ତମାନ ରିଟାୟାର୍ଡ ହେଇକି ଘରେ ବସିଛି ଆଉ କ'ଣ?
0: ନାଇଁ, ଗୀତ ପାଇଁ କିଛି କରୁନାହାନ୍ତି ଅନୁଷ୍ଠାନ ଏମିତି?
1: ଗୀତ ପାଇଁ କ'ଣ କି ସାର, ଏମିତି ହେଲାଣି ମୋ ଦେହ ଆଉ ଭଲ ଇଏ ଲାଗୁନି ତ, କୁଆଡେ ଯିବା ସାର ଯାଇକି ମାନେ କାହା ସାଙ୍ଗେ ମିଶିବି ମିଶିବି ପାରୁନି ବେଶୀ ଆଉ।
0: ଆଚ୍ଛା,
1: ଏଇଟା କଣ ସଙ୍ଗୀତ ଗୋଟେ ସମସ୍ତେ ନ ମିଶିଲେ ଆପଣ ସଙ୍ଗୀତଟା ହବନି।
0: ଟିମ୍ ୱାର୍କ ଗୋଟେ ଟିମ୍ ହିଁ କରନ୍ତି,
1: ବିଭିନ୍ନ ଜାଗାକୁ ଯାଉଥିବେ ସମସ୍ତେ ବସୁଥିବେ ନିଜର ଆଗ୍ରହଟା ବଢ଼ୁଥିବ, କିନ୍ତୁ ସେଇ ସବୁ ଜିନିଷ ମୋତେ କମିଗଲାଣି, ମୋତେ କମିଯାଉଛି ଆସ୍ତେ ଆସ୍ତେ ସବୁ।
0: ଆପଣ ଏମିତି ଭାବୁଛନ୍ତି କି ମୁଁ ଯେତିକି ଗାଇଛି ସେତିକି ଯଥେଷ୍ଟ, ନା ଆଉ କିଛି ଗାଇଥାନ୍ତି, କିଛି ଅଫସୋସ ରହିଛି?
1: ନାଇଁ, ମୁଁ ଏ ଦିନ କେବେ ଅଫସୋସ କରିନି, ଅଫସୋସ କରିନି କି କେବେ କରିବିନି, କାରଣ ମୁଁ କେବେ ବି ଚିନ୍ତା କରିନି ଯେ ମୁଁ ଏମିତି ଗୀତ ଗାଇବି, ରେଡିଓରେ ଗାଇବି, ସିନେମାରେ ଗାଇବି, ଦୂରଦର୍ଶନ ଗାଇବି, ମୋର କେହି ଜିନିଷ ମୋ ମନ ବାହାରେ ନଥିଲା। ତାହେଲେ
0: ଯେତିକି କରିଛନ୍ତି ସେତିକି ଯଥେଷ୍ଟ ଆପଣଙ୍କ ପାଇଁ, ବହୁତ
1: ବଢିଆ।
0: ଏବେ ତ ଆପଣ ବହୁତ ବଢିଆ ଗାଉଛନ୍ତି, ଯେତିକି ଗୀତ ବର୍ତ୍ତମାନ ଗାଇଲେ ଆପଣ ବହୁତ ସୁନ୍ଦର କି ଗାଇଲେ। ତ ଶ୍ରୀଯୁକ୍ତ ପଟ୍ଟନାୟକ, ବର୍ତ୍ତମାନର ଯୋଉ ଓଡ଼ିଆ ଇଣ୍ଡଷ୍ଟ୍ରିର ମ୍ୟୁଜିକାଲ ୱାର୍ଲ୍ଡ ଶୁଣୁଥିବେ ଜାଣୁଥିବେ, କଣ ଅନୁଭବ ଆସେ ଆପଣଙ୍କ ଭିତରେ ଆପଣଙ୍କ ସମୟର ଗୀତ ଆଉ ଏବେର ଗୀତ?
2: ନାଇଁ, ସମୟ ଯାଇକି ସବୁ ଜିନିଷ ଠିକ, ଏଇନା ଆଧୁନିକ ଯୁଗ ଚାଲିଛି, ସେତେବେଳେ ଯୋଉ ଯୁଗ ଥିଲା ଟିକେ ପୁରାତନ ଯୁଗ ଥିଲା, ସେତେବେଳେ କଣ ଖାଲି ଗୋଟେ ହାରମୋନିୟମ ତବଲା ଏଟା ହେଲେ ଗୀତ ସଙ୍ଗୀତ ହେଇଯାଉଥିଲା। ଏବେ କିନ୍ତୁ ବହୁତ ଗୁଡ଼ିଏ ଇନଷ୍ଟ୍ରୁମେଣ୍ଟ ନହେଲେ ଇଲେକ୍ଟ୍ରୋନିକ୍ ଜିନିଷ, ଏଇ ଯୋଉ କେସିଓ ଫେସିଓ ବାଜୁଛି, ତାକୁ ଆଉ ଟିକେ ଗୀତକୁ ଆଉ ଟିକେ ମାଧୁର୍ଯ୍ୟ କରିଦେଉଛି। କିନ୍ତୁ ସେତେବେଳେ କଣ ହଉଥିଲା, ଭଏସ୍ର ବହୁତ ବାହାରି ଥିଲା, ଯେ ଭଏସ୍ରେ ମାନେ ଠିକ ଆପଣ ଗାଇପାରିଲେ ସେଟା ଲୋକମାନଙ୍କୁ ବହୁତ ଆକୃଷ୍ଟ କରୁଥିଲା, କାହିଁକି ନା ମ୍ୟୁଜିକ୍ ଏତେ ଗର୍ଜିଅସ୍ ନଥିଲା। କିନ୍ତୁ ମୁଁ ଦେଖୁଛି ଆଜିକାଲି ଗୀତରେ ମାନେ ମ୍ୟୁଜିକ୍ଟା ବେଶୀ ଡୋମିନେଟ୍ କରୁଛି ଗୀତକୁ, ମାନେ ଗୀତର ଇଏଟା କମିଯାଉଛି, ଭାବଟା କମିଯାଉଛି, ଆଉ ମ୍ୟୁଜିକ୍ଟା ବେଶୀ ହେଉଛି, ଯାହାଫଳରେ ଲୋକମାନଙ୍କୁ ହୁଏତ ଆଜିକାଲି ଏ ଯୁଗକୁ ସେଇଟା ଭଲ ଲାଗୁଛି। ତାପରେ ଗୀତଗୁଡାକ ଆଉ କ'ଣ ଭାବପୂର୍ଣ୍ଣ ଥିଲା, ଆଉ ଏବେ କିନ୍ତୁ ଗୀତଗୁଡାକ କ'ଣ ହେଉଛି, ଡ୍ୟାନ୍ସ ଓରିଏଣ୍ଟେଡ଼୍ ହେଇଯାଉଛି, ମାନେ ଯେତେ ଆପଣ ତାକୁ

ଜୀବନ ନିରାମୟ ହେଉ। ଆଜି ସୁରଭିର ଏତକ ପ୍ରାର୍ଥନା। ଆଉ ଜଣେ ନୂଆ ପ୍ରତିଭାଙ୍କ ସହ ସୁରଭି ପୁଣି ଫେରିବ ଆପଣଙ୍କ ପାଖକୁ ଆସନ୍ତା ସୋମବାର ସକାଳ 7:25। ସେ ପର୍ଯ୍ୟନ୍ତ ଅବଶ୍ୟ ଅପେକ୍ଷା କରନ୍ତୁ। ନମସ୍କାର।

ବର୍ଣ୍ଣବିଭା ବର୍ଣ୍ଣାଳୀରେ ପ୍ରଚାର କଲୁ କାର୍ଯ୍ୟକ୍ରମ ସୁରଭି। ଉପସ୍ଥାପନାରେ ଥିଲେ ଦମୟନ୍ତୀ ବୈକାର। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ବର୍ତ୍ତମାନ ଆସନ୍ତୁ ଜାଣିବା କାର୍ଯ୍ୟକ୍ରମର ସୂଚନାରୁ କିଛି। ସକାଳ 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥିରେ ବିଷୟ ରହିଛି ନୀଳାଦ୍ରି ବିଜେ। ଲଘୁ ସଙ୍ଗୀତ ଶୁଣିବେ ସକାଳ 8:45। ହିନ୍ଦୀ ଚଳଚ୍ଚିତ୍ରର ଗୀତ ସକାଳ 9:00। ପୂର୍ବାହ୍ନ 10:05, ଦିନ 2:15 ଏବଂ ସନ୍ଧ୍ୟା 6:10। ଦିନ 11:00 ଶୁଣିବେ ଆକାଶବାଣୀ ଲାଇଭ। ମଧ୍ୟାହ୍ନ 12:00 ରହିଛି ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ ଶୁଣିବେ ଦିନ 1:20। ଏଥିରେ ପ୍ରତିକ୍ରିୟାରେ ବିଷୟ ରହିଛି ପାଠ ଦେଖାଏ ବାଟ, ପରେ ଶୁଣିବେ କହି ଜାଣିଲେ କଥା ସୁନ୍ଦର। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 8:00 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ସମାଚାର ପ୍ରଭାତ, ପରେ ମର୍ଣ୍ଣିଂ ନ୍ୟୁଜ୍। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ। ସକାଳ 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: अब 0 रुपए कैसे दूं?
2: ओहो, भूल ही गई थी। अब तो सोलर पैनल लग गए हैं ना, तो जो 4,000 बचे हैं उससे शॉपिंग हो जाए।
1: पक्का। पीएम सूर्य घर मुफ्त बिजली योजना, जुड़ने के लिए रजिस्टर करें pmsuryaghar.gov.in।
3: हर घर सूर्य घर।
4: क्या आप परेशानियों से घिरे हैं? मन भारी है और कोई रास्ता नजर नहीं आ रहा? याद रखें, समाधान आपके पास है। टेलीमानस के निशुल्क नंबर 14416 पर कॉल करें। कहीं से भी कभी भी 24 घंटे यह सुविधा उपलब्ध है। यहाँ आपकी बात सुनी जाती है, समझी जाती है और आपको सही दिशा दी जाती है। आप अकेले नहीं है, मदद बस एक कॉल दूर है।
5: नमस्कार, आकाशवाणी से समाचार प्रभात के साथ मैं मुकेश कुमार। सरकार आज लोकसभा में लोक परीक्षा

ପୁରୁଷୋତ୍ତମର ପାବନ ପୀଠରେ ଅଧିଷ୍ଠିତ ଶ୍ରୀଜଗନ୍ନାଥଙ୍କର ଶ୍ରେଷ୍ଠତ୍ୱ ପ୍ରତିପାଦିତ ହୋଇଛି ତାଙ୍କର ସମଗ୍ର ରୀତି ନୀତି ପୂଜା ପଦ୍ଧତି ଓ ପରମ୍ପରା ମଧ୍ୟରେ। ସେହି ଅନନ୍ତ ଅସୀମ ପରମ ବ୍ରହ୍ମ ପରମ ପୁରୁଷ ନୀଳାଦ୍ରି ବିହାରୀ ଶ୍ରୀଜଗନ୍ନାଥ।

ଶ୍ରୀକ୍ଷେତ୍ରରେ ବିରାଜମାନ ଭକ୍ତର ଉଦ୍ଧାରଣ ପାଇଁ ଲୀଳାମୟ ପ୍ରଭୁ ଭକ୍ତ ଗହଳରେ ନବଦିନାତ୍ମକ ଲୀଳା କରନ୍ତି କେବଳ ସେହି ଭକ୍ତର ମାନ ଉଦ୍ଧାରଣ ନିମନ୍ତେ। ସମସ୍ତଙ୍କୁ ପାବକତ୍ୱର ସ୍ପର୍ଶ ଦେଇ ପୂତ ଓ ପବିତ୍ର କରି ପତିତ ପାବନ ନାମକୁ ସାର୍ଥକ କରି ସେ ପୁଣି ଫେରିଆସନ୍ତି ରତ୍ନ ସିଂହାସନକୁ।

0: ବାହୁଡ଼ା ଯାତ୍ରା ସାରି ବଡ଼ଦାଣ୍ଡରେ ସୁନାବେଶ ଅଧରପଣା ଏବଂ ଅନ୍ୟାନ୍ୟ ନୀତି ସମାପ୍ତ କରି ପ୍ରଭୁ ନୀଳାଦ୍ରି ବିଜେ କରନ୍ତି। ସେହିଦିନ ସନ୍ଧ୍ୟାଧୂପ ସରିବା ପରେ ବିଜେ କାହାଳି ବାଜି ପହଣ୍ଡି ଆରମ୍ଭ ହୁଏ। ସୁଦର୍ଶନ ବଡ଼ ଠାକୁର ଓ ସୁଭଦ୍ରା ଯଥାବିଧି ପହଣ୍ଡି ହୋଇ ସିଂହାସନକୁ ଆସନ୍ତି। ଠାକୁରମାନଙ୍କ ପ୍ରବେଶ କାଳରେ ଜଗମୋହନଠାରେ ପ୍ରସାଦ ଲାଗି ଘଷାବିଡ଼ିଆ ମଣୋହି ବନ୍ଦାପନା ଜଗନ୍ନାଥ ରଥ ଉପରୁ ଚାରମାଳ ଉପରକୁ ଆସିଲେ ଲକ୍ଷ୍ମୀ ଠାକୁରାଣୀଙ୍କ ଭୋଗମଣ୍ଡପକୁ ବିଜେ। ପ୍ରଭୁଙ୍କର ମନ୍ଦିର ପ୍ରବେଶ କାଳରେ ଲକ୍ଷ୍ମୀଙ୍କର ଦ୍ୱାର ବନ୍ଦ କରିବା ଏବଂ ପ୍ରଭୁଙ୍କ ସେବକ ଆଉ ମହାଲକ୍ଷ୍ମୀଙ୍କ ସେବିକାମାନଙ୍କ ମଧ୍ୟରେ ପରମ୍ପରାଗତ ବଚନିକା ଇତ୍ୟାଦି ଅନେକ ରୀତିନୀତି ପାଳିତ ହୁଏ। ତାପରେ ପ୍ରଭୁଙ୍କର ନୀଳାଦ୍ରି ବିଜେ ହୁଏ। ଏହିସବୁ ନୀତି ସମ୍ପର୍କରେ ଆଲୋଚନା କରିବା ଆମର ମୁଖ୍ୟ ଉଦ୍ଦେଶ୍ୟ। ଆଲୋଚନା କରିବାକୁ ଆମ ସହିତ ଅଛନ୍ତି ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର।
1: ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ଠାରୁ ରଥଯାତ୍ରାର ପରମ୍ପରା ଆରମ୍ଭ ହୁଏ ଏବଂ ନୀଳାଦ୍ରି ବିଜେରେ ଶେଷ ହୁଏ। ଏଇ ଯେଉଁ ଏକ ମାସ ଯାତ୍ରା, ଏହାର ଶେଷ ଦିନକୁ ନୀଳାଦ୍ରି ବିଜେ କୁହାଯାଏ। ସେହି ନୀଳାଦ୍ରି ବିଜେ ଦିନ ପ୍ରଭୁ ଜଗନ୍ନାଥଙ୍କର ରଥ ଉପରେ ପ୍ରଥମ ସକାଳୁ ଆଳତି, ଅବକାଶ, ବଲ୍ଲଭ, ସକାଳ ଧୂପ ଏବଂ ମହାସ୍ନାନ, ତାପରେ ମଧ୍ୟାହ୍ନ ଧୂପ, ସଂଧୂପ ସରିବା ପରେ ପ୍ରଭୁ ଜଗନ୍ନାଥଙ୍କର ପହଣ୍ଡି ପାଇଁ ପଣ୍ଡା, ପୁଷ୍ପାଳକ ଏବଂ ମୁଦିରସ୍ତଙ୍କ ହାତରେ ଆମର ତୁଳି ଲାଗି କରାଯାଏ ଏବଂ ଡୋର ଲାଗି କରାଯାଏ। ମୁଦିରସ୍ତ ସେ ଡୋର ଲାଗି କରିବା ପରେ ପ୍ରଭୁ ଜଗନ୍ନାଥଙ୍କର ବଳଭଦ୍ର, ସୁଭଦ୍ରା, ସୁଦର୍ଶନଙ୍କର ପହଣ୍ଡି କାର୍ଯ୍ୟ ଆରମ୍ଭ କରାଯାଏ। ସେହିଦିନ ପ୍ରଥମେ ଯେଉଁ ଜଗନ୍ନାଥଙ୍କ ରଥରେ ତାଙ୍କର ପ୍ରତିନିଧି ଅଛନ୍ତି ଏବଂ ବଳଭଦ୍ରଙ୍କ ରଥରେ ରାମକୃଷ୍ଣ ଯେଉଁ ବଳଭଦ୍ରଙ୍କ ପ୍ରତିନିଧି ଅଛି, ପ୍ରଥମେ ପ୍ରତିନିଧିମାନଙ୍କର ପହଣ୍ଡି ଆରମ୍ଭ ହୁଏ ରଥ ଉପରୁ। ତାପରେ ସୁଦର୍ଶନଙ୍କର ସୁଭଦ୍ରାଙ୍କ ରଥରୁ ପହଣ୍ଡି ଆରମ୍ଭ ହୁଏ। ତାପରେ ବଳଭଦ୍ରଙ୍କର ପହଣ୍ଡି ଆରମ୍ଭ ହୁଏ। ତାପରେ ପ୍ରଭୁ ଜଗନ୍ନାଥଙ୍କର ପହଣ୍ଡି ଆରମ୍ଭ ହୁଏ। ଏହି ନୀଳାଦ୍ରି ବିଜେ ଦିନ ବିଶେଷ କରି ପ୍ରଭୁ ଜଗନ୍ନାଥ ଯେତେବେଳେ ଚାର ଉପରକୁ ଆସନ୍ତି, ତାଙ୍କର ମସ୍ତକରେ ଯେତେବେଳେ ଟାହିଆ ଲାଗେ, ତାପରେ ପ୍ରଭୁ ଜଗନ୍ନାଥ ଅପେକ୍ଷା କରନ୍ତି ଏବଂ ସେ ସମୟରେ ସିଂହଦ୍ୱାର ବନ୍ଦ ହୋଇଯାଏ। ଅନ୍ୟ ଠାକୁରମାନେ ଗଲା ସମୟରେ ସିଂହଦ୍ୱାର ଖୋଲା ଥାଏ। ତାପରେ ବଳଭଦ୍ର, ସୁଭଦ୍ରା ପଳାନ୍ତି। ଜଗନ୍ନାଥ ଗଲାବେଳକୁ ସିଂହଦ୍ୱାରଟି ବନ୍ଦ କରିଦିଆଯାଏ।

ସେ ଗୁଣ୍ଡିଚା ଯାତ୍ରାରେ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ସେ ନ ନେଇ ସିଏ ଭାଇ ଭଉଣୀ ସମସ୍ତେ ମିଶି ତିନି ରଥରେ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କଲେ। ମହାଲକ୍ଷ୍ମୀଙ୍କୁ ନ ନେଇଥିବାରୁ ମହାଲକ୍ଷ୍ମୀଙ୍କର ପ୍ରଭୁଙ୍କ ଉପରେ କୋପ କରି ଯେତେବେଳେ ଜଗନ୍ନାଥ ମହାପ୍ରଭୁ ପହଣ୍ଡି ହେଇ ଚାର ଉପରେ ତାଙ୍କର ମସ୍ତକରେ ଟାହିଆ ବନ୍ଧା ହୁଏ, ସିଏ ସେଠି ଆମର ମନ୍ଦିରର ଚାହାଣି ମଣ୍ଡପ ଅଛି, ସେଠି ଲକ୍ଷ୍ମୀ ସେଠି ଚାହାଣି ମଣ୍ଡପରେ ବନ୍ଦାପନା କରାଯାଏ। ଲକ୍ଷ୍ମୀ ଚାହାଣି ମଣ୍ଡପରେ ଦର୍ଶନ କରି ପ୍ରଭୁ ଜଗନ୍ନାଥଙ୍କ ଦୁଆରକୁ ବନ୍ଦ କରି ସେ ଚାଲିଯାଆନ୍ତି। ତାପରେ ଜାଣନ୍ତି ଯେ ପ୍ରଭୁ ବର୍ତ୍ତମାନ ଆସିଲେ। ତାପରେ ବହୁତ କଷ୍ଟରେ ପହଣ୍ଡି ହେଇ ପ୍ରଭୁ ଜଗନ୍ନାଥ ହେଲେ ସିଂହଦ୍ୱାରକୁ ଯାଆନ୍ତି, ତାପରେ ସିଂହଦ୍ୱାର ଖୋଲା ହୁଏ। ଏହିପରି ଭାବରେ ପ୍ରଭୁ ଜଗନ୍ନାଥ ପହଣ୍ଡି ହେଇ ଯେତେବେଳେ ଯାଇ ଆମର ଜୟବିଜୟ ଦ୍ୱାରରେ ଭିତରକୁ ପଶିବାକୁ ଚେଷ୍ଟା କରନ୍ତି, ସେ ଦ୍ୱାର ମହାଲକ୍ଷ୍ମୀ ଆଉ ଖୋଲନ୍ତି ନାହିଁ ଏବଂ ପ୍ରଭୁ ତାଙ୍କୁ ବହୁ ଦୁଃଖ କଷ୍ଟ ଜଣାଇ ଏବଂ ତାଙ୍କୁ କ୍ଷମା ପ୍ରାର୍ଥନା କରିବା ପରେ ମହାଲକ୍ଷ୍ମୀ ସେ ଦ୍ୱାରକୁ ଖୋଲନ୍ତି ଏବଂ ତାପରେ ଯେଉଁ ବିବାହ ଗଇଁଠାଳ ଥାଏ, ତାଙ୍କର ଯେଉଁ ବନ୍ଦାପନା ଥାଏ, ତାପରେ ମହାଲକ୍ଷ୍ମୀଙ୍କ ପାଖକୁ ଜଗନ୍ନାଥ ପହଣ୍ଡି ହେଇ ଆମର ଭଣ୍ଡାର ଘର ନିକଟରେ ମହାଲକ୍ଷ୍ମୀ ବସିଥାନ୍ତି। ସେଠିକି ନିଜେ ସ୍ୱୟଂ ପ୍ରଭୁ ଜଗନ୍ନାଥଙ୍କୁ ପହଣ୍ଡି କରି ଦୈତାପତିମାନେ ନେଇ ସେ ସ୍ଥାନରେ ପହଞ୍ଚିବା ପରେ ସେଠୁ ଗଇଁଠାଳ ଫିଟେ ଏବଂ ଭିତରଚମାପାତ୍ରଙ୍କ ଦ୍ୱାରା ରସଗୋଲା ମଧ୍ୟ ଭୋଗ କରାଯାଏ। ସେହି ରସଗୋଲା ମହାଲକ୍ଷ୍ମୀଙ୍କୁ ଜଗନ୍ନାଥ ଖୋଇ ଖୁସି କରାଇ ତାପରେ ପହଣ୍ଡି ହେଇକିରି ରତ୍ନ ସିଂହାସନକୁ ବିଜେ କରନ୍ତି।

ଜଗନ୍ନାଥ ମହାପ୍ରଭୁଙ୍କର ପହଣ୍ଡି ହେଇ ପହଣ୍ଡି ବିଜୟରେ ଦୈତାପତି ଏବଂ ପଣ୍ଡା ପୁଷ୍ପାଳକ ଏମାନେ ଡୋରେରେ ରୁହନ୍ତି ଏବଂ ମହାଲକ୍ଷ୍ମୀଙ୍କ ତରଫରୁ ମହାଜନ ଏବଂ ତାଙ୍କ ସହିତ ସେପଟେ ଭିତର୍ଚ ମହାପାତ୍ର ମହାଲକ୍ଷ୍ମୀଙ୍କ ତରଫରୁ ରୁହନ୍ତି, ଏପଟେ ଦୈତାପତିମାନଙ୍କ ତରଫରୁ ଆପଣଙ୍କର ବିଦ୍ୟାପତି ପତି ମହାପାତ୍ର ସିଏ ରୁହନ୍ତି, ଏବଂ ଭିତରେ ଯେଉଁ ଲକ୍ଷ୍ମୀନାରାୟଣ କଳି କରାଯାଏ ସେପଟେ ଦେବଦାସୀ ଲକ୍ଷ୍ମୀଙ୍କ ତରଫରୁ ରୁହନ୍ତି, ଏବଂ ଏପଟେ ବଚନିକା ହୁଏ ଦୈତାପତି ଜଗନ୍ନାଥଙ୍କ ତରଫରୁ ରହି ଏହି ବଚନିକା କାର୍ଯ୍ୟ ଶେଷ କରନ୍ତି। ଏହିପରି ଆମର ଯେଉଁ ଲକ୍ଷ୍ମୀନାରାୟଣ ଭେଟ ଏବଂ ଲକ୍ଷ୍ମୀନାରାୟଣ କଳି ଏବଂ ନୀଳାଦ୍ରି ବିଜେ ଏହି ନୀତି ଏହିପରି ଭାବରେ ସମାପନ କରାଯାଏ।

ସହିତ ତହିଁରେ ଜଗତ ଯେତିକି ମୁଗ୍ଧ ସେତିକି ସ୍ତବ୍ଧ ମଧ୍ୟ। ସର୍ବମଧ୍ୟରେ ବ୍ୟାପ୍ତ ଓ ବିଦ୍ୟମାନ ସେହି ବିଦ୍ୟମାନତା ହିଁ ତାଙ୍କ ଚେତନାର ମୂଳ କଥା। ଏ ସୃଷ୍ଟିର ଯେକୌଣସି ମତ ପଥ ଓ ସିଦ୍ଧାନ୍ତରେ ତାଙ୍କୁ ଅନ୍ୱେଷଣ କରିବା ଏବଂ ତାଙ୍କ ମଧ୍ୟରେ ଜଗତର ସତ୍ମାର୍ଗ ଓ କର୍ମକୁ ଅବଲୋକନ କରିବାରେ ଯେଉଁ ଆନନ୍ଦାନୁଭୂତି ନିହିତ ତାହା ହିଁ ସମସ୍ତଙ୍କର ଧ୍ୟେୟ ହେଉ।

ଯେହେତୁ ମହାପ୍ରଭୁ ସମନ୍ୱୟ ଚେତନାର ପ୍ରତିଭୂ, ତେଣୁ ବହୁତ୍ୱରେ ଏକତ୍ୱର ପ୍ରଚାର କରିଚାଲିଛନ୍ତି ସେ। ଜଗନ୍ନାଥ ଦେବ ଯୋଗୀଜନର ଧ୍ୟାନଗମ୍ୟ ଓ ବିଶ୍ୱବନ୍ଦିତ ହେଲେ ହିଁ ତାଙ୍କୁ କେନ୍ଦ୍ର କରି ବହୁ ଉପାସନା ଯେପରି ପ୍ରଚଳିତ

ସେ ଦେଉଳ ମଧ୍ୟ ରତ୍ନସିଂହାସନେ ବିଜେ ଯେ ଜଗତପତି ପାସେ ବଳରାମ ସୁଭଦ୍ରା ଦେବୀ ଲୋ ବସନ୍ତୀ ଡଉଲେ ଅତି। ଶ୍ରୀମନ୍ଦିରର ମହିମା ସୂଚାଇବା ପାଇଁ ତିନି ଠାକୁର ଉପବେଶନ କରିଥିବା ସିଂହାସନକୁ ଅଭିହିତ କରାଯାଏ ରତ୍ନ ସିଂହାସନ ନାମରେ। ରତ୍ନ ସିଂହାସନଟି ମଧ୍ୟ ଗୋଟିଏ ପ୍ରଶସ୍ତ କ୍ଷେତ୍ର। ଏହା ଲମ୍ବରେ 17 ଫୁଟ ଏବଂ ଓସାରରେ 7 ଫୁଟ। ଚଟାଣ ତଳୁ ଏହାର ଉଚ୍ଚତା 5 ଫୁଟରୁ ସାମାନ୍ୟ ଅଧିକ। ବଡ଼ଦୋଳର ଗର୍ଭଗୃହ ଚଟାଣର ଗୋଟାଏ ବଡ଼ ଅଂଶରେ ରତ୍ନ ସିଂହାସନ ଅବସ୍ଥିତ। ପୃଥିବୀର ଅନ୍ୟତମ ମଜବୁତ ଆଳୟ ହେଲା ଶ୍ରୀମନ୍ଦିରର ଗର୍ଭଗୃହ, କାରଣ ଏହାର ପଥର କାନ୍ଥଗୁଡ଼ିକ 18 ଫୁଟ ଲେଖାଏଁ ମୋଟା। ଦକ୍ଷିଣ ପଶ୍ଚିମ ଏବଂ ଉତ୍ତର ପଟେ ନିରନ୍ଧ୍ର ପୃଥୁଳକାୟ କାନ୍ଥ ଗର୍ଭଗୃହକୁ ଘେରି ରହିଥିବା ବେଳେ ପୂର୍ବ ପଟେ ହିଁ ଗୋଟିଏ ପ୍ରବେଶ ଦ୍ୱାର ରହିଛି। ପ୍ରକୃତରେ ରତ୍ନ ସିଂହାସନରେ ତିନି ଠାକୁର କେବଳ ନୁହନ୍ତି, 4 ଠାକୁର ବା ଚତୁର୍ଦ୍ଧା ମୂର୍ତ୍ତି ଉପବେଶନ କରନ୍ତି, କାରଣ ଜଗନ୍ନାଥ ବଳଭଦ୍ର ଏବଂ ସୁଭଦ୍ରାଙ୍କ ସହ ସୁଦର୍ଶନ ମଧ୍ୟ ପୂଜା ପାଆନ୍ତି। ଏତଦ୍ ବ୍ୟତୀତ ଲକ୍ଷ୍ମୀଙ୍କ ସୁବର୍ଣ୍ଣ ପ୍ରତିମା, ରୂପା ନିର୍ମିତ ସରସ୍ୱତୀ ପ୍ରତିମା ଏବଂ ନୀଳମାଧବଙ୍କ ମୂର୍ତ୍ତି ମଧ୍ୟ ରତ୍ନ ସିଂହାସନରେ ସ୍ଥାନ ପାଇଛନ୍ତି।

0: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ଏଥିରେ ବିଷୟ ଥିଲା ନୀଳାଦ୍ରି ବିଜେ। ଆଲୋଚନା କରିଥିଲେ ରାମଚନ୍ଦ୍ର ଦାସ ମହାପାତ୍ର। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ପ୍ରଯୋଜନାରେ ସହଯୋଗ କରିଥିଲେ ଗୋଲୋକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।
1: ଶ୍ରୀକ୍ଷେତ୍ର ମାଧୁରୀ ଏହି କାର୍ଯ୍ୟକ୍ରମ ଶୁଣୁଥିଲେ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋ ହର୍ ଯୋଗେ ଏବଂ ଏଫ୍ଏମ୍ର 103.6 megahertz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ସକାଳ 8:45।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
1: ପ୍ରଚାର କରୁଛୁ ସୁଗମ ସଂଗୀତର କାର୍ଯ୍ୟକ୍ରମ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

ଲୁଟମାର ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ ଆଶା ଭୋସଲେ। ଅମିତ ଖାନ୍ନାଙ୍କ ଗୀତ ସଙ୍ଗୀତ ରାଜେଶ ରୋଶନ।

ଏଥରାଜ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ କେକେ ଏବଂ ଅଲିଶା ଚିନୟ। ସମୀରଙ୍କ ଗୀତ ସଙ୍ଗୀତ ହିମେଶ ରେଶମିଆ।

ଦୁନିଆ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ କିଶୋର କୁମାର ଏବଂ ଆଶା ଭୋସଲେ। ହସରତ ଜୟପୁରୀଙ୍କ ଗୀତ ସଙ୍ଗୀତ ଶଙ୍କର ଜୟକିଷାନ।

0: ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟୋର ସ୍କୁଲ ପାଖ, ୟୁନିଟ 8, SIRD ପରିସର, ଭୁବନେଶ୍ୱର।
1: ୟାଦୋଁ କି ବାରାତ୍, ଏହି ଚଳଚ୍ଚିତ୍ରରେ ଆଶା ଭୋସଲେ ଏବଂ କିଶୋର କୁମାର, ମଜରୁହ ସୁଲତାନପୁରୀଙ୍କ ଗୀତ, ସଙ୍ଗୀତ ରାହୁଲ ଦେ ବର୍ମନ।

ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। ଜୁନ୍ 12 ରୁ 16 ତାରିଖ ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବା।

ଗୀତିଧାରାରେ ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆପଣମାନେ ପୁଣିଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଆଜି ପୂର୍ବାହ୍ନ 10:05। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସପ୍ତଧାରାରେ ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ।

ଚାନ୍ଦନା ତମେ ତାରା। ଏହି ଚଳଚ୍ଚିତ୍ରରେ ଶିଳ୍ପୀ କୁମାର ବାପି ଏବଂ ତପୁ ମିଶ୍ର। ବସନ୍ତରାଜ ସାମଲଙ୍କ ଗୀତ, ସଙ୍ଗୀତ ପ୍ରେମ ଆନନ୍ଦ।

ସିନ୍ଦୁର ବିନ୍ଦୁ। ଏହି ଚଳଚ୍ଚିତ୍ରରେ ଶିଳ୍ପୀ ବାଣୀ ଜୟରାମ ଏବଂ ସୁଧାରମା। ଶିବବ୍ରତ ଦାସଙ୍କ ଗୀତ ସଙ୍ଗୀତ ପ୍ରଫୁଲ୍ଲ କର।

ବତୀ ଘର ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ ଚିତ୍ତରଞ୍ଜନ ଜେନା ଏବଂ ସିପ୍ରା ବୋଷ। ଶିବବ୍ରତ ଦାସଙ୍କ ଗୀତ ସଙ୍ଗୀତ ପ୍ରଫୁଲ୍ଲ କର।

ଅଫସାନା ପ୍ୟାର କା। ଏହି ଚଳଚ୍ଚିତ୍ରର ଗୀତଟି ଶୁଣୁଛନ୍ତି ଶିଳ୍ପୀ ହେଲେ ଅମିତ କୁମାର ଏବଂ ଆଶା ଭୋସଲେ। ଅନଜାନଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ବପି ଲାହିରୀ।

ବୋଲ ବଚ୍ଚନ। ଏହି ଚଳଚ୍ଚିତ୍ରର ଗୀତଟି ଆସନ୍ତୁ ଶୁଣିବା। ଶିଳ୍ପୀ ହେଲେ ହିମେଶ ରେଶମିଆ ଏବଂ ଶ୍ରେୟା ଘୋଷାଲ। ସବିର ଅହମ୍ମଦଙ୍କ ଗୀତ, ସଙ୍ଗୀତ ହିମେଶ ରେଶମିଆ।

ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ଆଙ୍ଗନ୍ କି କାଲି ଏହି ଚଳଚ୍ଚିତ୍ରରେ ଶେଲି ଶୈଲେନ୍ଦ୍ରଙ୍କ ଗୀତ। ନିଜସ୍ୱ ସଙ୍ଗୀତ ନିର୍ଦ୍ଦେଶନାରେ ଶିଳ୍ପୀ ହେଲେ ବାପି ଲାହିରୀ।

ଆଙ୍ଗନ୍ କି କଲି ଏହି ଚଳଚ୍ଚିତ୍ରର ଗୀତଟି ସହିତ ଏଇଠି ଶେଷ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ପୂର୍ବାହ୍ନ 10:30 ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଶ୍ରୋତାବନ୍ଧୁ ନମସ୍କାର। ଆକାଶବାଣୀ ଲାଇଭ୍ ପରିସରରୁ ଆଜି ପାଇଁ ଆପଣଙ୍କ ଉପସ୍ଥାପିକା ସୁଚିସ୍ମିତା ବେହେରା। ଜଗତ ସ୍ରଷ୍ଟା ଶ୍ରେଷ୍ଠ କାରିଗର ଏ ଜଗତକୁ ବୁଲି ଦେଖିବାକୁ ବାହାରିଥିଲେ ନବଦିନର ଯାତ୍ରାରେ, ରଥ ଚଢ଼ି ଘୋଷଯାତ୍ରାରେ। ସରିଛି ତାଙ୍କର ଯାତ୍ରା, ଏବେ ବାହୁଡ଼ିଛନ୍ତି ପ୍ରଭୁ ବାହୁଡ଼ା ଯାତ୍ରାରେ। ଆଜି ସେ ଶ୍ରୀମନ୍ଦିରକୁ ନୀଳାଦ୍ରି ବିଜେ କରିବେ, ପୁଣି ଆରମ୍ଭ ହୋଇଯିବ କର୍ମବେଦୀରେ କର୍ମମୟ ଜୀବନର ଆରାଧନା ପୂଜା ଅର୍ଚ୍ଚନାର ପର୍ବ। ପୁଣି ଶୂନ୍ୟ ଶ୍ରୀମନ୍ଦିର ପୂର୍ଣ୍ଣ ହୋଇ ଉଠିବ ଭକ୍ତଙ୍କ ଗହଳ ଚହଳରେ। ନୀଳାଦ୍ରି ବିଜେର ଏହି ପାବନ ଅବସରରେ ଅଗଣିତ ଶ୍ରୋତାଙ୍କୁ ଅଭିନନ୍ଦନ।

ରତ୍ନସିଂହାସନ ଉପରେ ରାଜା ବେଶରେ ଉପସ୍ଥିତ ଥିବା କାଳିଆ ଠାକୁର ଯେତେବେଳେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି, ଜୀବନର ସବୁ ଦୁଃଖ ଯେମିତି ସରି ସରିଯାଏ। ଆମ ଜୀବନର ସବୁ ଅବସାଦ କାଳିଆ ଠାକୁର ନିଜର କରିନିଅନ୍ତି। ବାଇଶି ପାହାଚ ଦେଇ ଉପରକୁ ଉଠିଲା ବେଳେ ଭକ୍ତ ଭାବପୂର୍ଣ୍ଣ ହୋଇଯାଉଥାଏ। ଗରୁଡ଼ ପଛରେ ଠିଆ ହୋଇ ଯେତେବେଳେ ରତ୍ନସିଂହାସନରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଦିଏ ଭକ୍ତ, ଅନେକ ଜନ୍ମର ପୁଣ୍ୟଫଳ ପ୍ରାପ୍ତି ହୁଏ। ପ୍ରାପ୍ତି ରୂପକ ଗଛରେ ଅନେକ ଶାଖା ପ୍ରଶାଖା ଯେମିତି ପ୍ରସାରିତ ହୋଇଯାଏ, ମନେ ହୁଏ ସେହି ପରମବ୍ରହ୍ମଙ୍କ ରତ୍ନସିଂହାସନ ତଳେ ବସି ଜୀବନର ସବୁ ଦୁଃଖକୁ କହିଦେବାକୁ।

ଭାବର ଠାକୁର ସେ ସବୁକାଳେ ଭାବରେ ବନ୍ଧା ପଡ଼ନ୍ତି, ହେଲେ ପ୍ରତି ଭକ୍ତର ଭାବ ଭିନ୍ନ ଭିନ୍ନ। କିଏ ତାଙ୍କୁ କେଉଁ ଭାବରେ ଭଜନ୍ତି ସେଇ ଭାବର କଥା କେବଳ ଭାବବିନୋଦିଆଙ୍କୁ ହିଁ ଜଣା। ତେଣୁ ପ୍ରତି ଭକ୍ତ ଆଖି ଚାହାଣିରେ ତାଙ୍କୁ ଦେଖି ଭାବିଏ। ତାଙ୍କୁ ଏମିତି ଭାବରେ ଦେଖେ, ଭାବରେ ବାନ୍ଧିଥାନ୍ତି। ପ୍ରତି ଭକ୍ତ କହୁଥାନ୍ତି, ତୋର ମୋର ଭାବ ଆମ ଭିତରେ ହିଁ ଥାଉ ଜଗା। ସେ ଅତୁଟ ସମ୍ପର୍କର କଥା, ସେ ଅସରନ୍ତି ଭାବର କଥା କେବଳ ଭକ୍ତ ଓ ଭଗବାନଙ୍କୁ ହିଁ ଜଣା। ତେଣୁ ଇତ ଭାବକଣ୍ଠରେ ଭକ୍ତଟିଏ ଗାଉଥାଏ ସେଇ ଭାବମର୍ମର ଗୀତ।

କରି କରାଉଥାଏ ସେ। ତାଙ୍କରି ବିନା ଅନୁମତିରେ ଗଛରୁ ପତ୍ରଟିଏ ବି ହେଲେ ନାହିଁ। ପାହାନ୍ତି ପ୍ରହରର ସୂର୍ଯ୍ୟର ଆଲୋକର କଅଁଳ ସ୍ପର୍ଶରେ ଉଦୟ ହୁଅନ୍ତି ସେ। ଚନ୍ଦ୍ର ଆଲୁଅର ଶୀତଳତା ସେ। ତେଣୁ ଜଗନ୍ନାଥଙ୍କର ଦୁଇ ନେତ୍ରକୁ ସୂର୍ଯ୍ୟ ଆଉ ଚନ୍ଦ୍ର ବୋଲି କୁହାଯାଏ। ସୂର୍ଯ୍ୟ ସକାଳର ପ୍ରତୀକ ହେଲାବେଳେ ଚନ୍ଦ୍ର ରାତିରେ ଆଲୁଅ ପ୍ରଦାନ କରନ୍ତି। ଅନ୍ଧର ଲଉଡ଼ି ସେ, ଦୁଃଖୀର ସଂଖାଳି ସେ, ଦିନର ସୂର୍ଯ୍ୟ ଆଉ ରାତିର ଚନ୍ଦ୍ରତାରା ସିଏ।

ଜଗତର ନାଥ ଜଗନ୍ନାଥ ସେ ତାଙ୍କର ଅନେକ ନାମ ଭାବରେ ତାଙ୍କୁ ଡାକିଲା ବେଳେ କେଉଁ ନାମରେ କେତେବେଳେ ଡାକିବାକୁ ହୁଏ ସେ ସବୁ କଥା ଶାସ୍ତ୍ର ପୁରାଣରେ ଲେଖା ଅଛି। ପୁରାଣରେ ଶାସ୍ତ୍ରୀୟତା ମଧ୍ୟରେ ସଙ୍ଗୀତ ଗାୟନରେ ଭଜନ ଜଣାଣରେ ସେ ସଜଳ ସଜଳ। ଭକ୍ତ ଗୱାଉଥାଏ ତାଙ୍କ ଭାବରେ, ଭକ୍ତ ପୂଜା କରୁଥାଏ ତାଙ୍କୁ ଶ୍ରଦ୍ଧାରେ। ସେ ନାମର ବହୁ ଉର୍ଦ୍ଧ୍ୱରେ ଅନାମ ସେ, କିନ୍ତୁ ଭକ୍ତଟିଏ ତାଙ୍କୁ ନାମ ନେଇ ଡାକୁଥାଏ।

ମା' ବାତ୍ସଲ୍ୟ ପ୍ରେମରେ ବାନ୍ଧିକି ରଖେ ତା ସନ୍ତାନକୁ, ସ୍ନେହରେ ଆଦରରେ ସେ ଧୂଳି ଜାଡ଼ି ଦେଉଥାଏ ତା ଦେହରୁ, ନାନାବାୟା ଗୀତ ଗାଇ ସେ ଶୁଆଇ ଦେଉଥାଏ ତାର ନୟନ ପିତୁଳାକୁ, ବାପା କାନ୍ଧରେ ବସେଇ ଦୁନିଆ ଦେଖେଇ ଦିଅନ୍ତି ସନ୍ତାନକୁ, ଅଳି କଲେ ସରଗର ଚାନ୍ଦ ଆଣିଦେବାର ପ୍ରତିଶ୍ରୁତି ବି ଦେଇପାରନ୍ତି ବାପା। ମା ମମତାମୟୀ, ବାପା ଘରର ମୂଳଦୁଆ, ଆଉ ଜଗତର ନାଥ ଶ୍ରୀ ଜଗନ୍ନାଥ ହେଉଛନ୍ତି ବିଶ୍ୱାସ, ଭରସା, ସୁକର୍ମ, କୁକର୍ମ, ପାପ ପୁଣ୍ୟର ହିସାବ ଖାତା।

0: ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଏକ ପ୍ରକାର ସେ ପିଏମ ଜୟ ଅବ ଗରିବୋ କି ଜୟ ବନ ଗଈ ହେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ।

0: ଭିକ୍ଟର ସିମେଣ୍ଟ ଦି ପରଫେକ୍ଟ କଂକ୍ରିଟ୍ ଚଏସ୍।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
2: আচ্ছা দাসবাবু, আপনার ঘরটা 1970 তৈরি হয়েছিল, রাইট? তাহলে এ পর্যন্ত এত স্ট্রং কেমনি আছে?
3: আরে এইটা একদম সিম্পল, এবং সেইথিপাই মু সেতবেলে মোর বিশ্বাস রাখিছিলি, এবং আজি মধ্য চেটিনাড সিমেন্ট উপরে
0: শক্তি যাহা বর্ষ বর্ষ নুহে বরং পিঢ়ি পাই রহি থাকে। চেটিনাড সিমেন্ট সুপার গ্রেড সিমেন্ট, 64 বর্ষর দৃঢ় মূল দুয়া। চেটিনাড সিমেন্ট, দ্য পারফেক্ট কংক্রিট চয়েস।
1: বিজ্ঞাপন বিরতি পরে পুনি থরে স্বাগত করুছি আকাশবাণী লাইভ পরিসরকু। ପ୍ରକୃତିର ଚିତ୍ରକର ସିଏ, କିନ୍ତୁ ନିଜେ ନିଜକୁ ନିଜ ସ୍ୱରୂପରେ ଗଢ଼ିଦେଇ ଅଧାଘଡ଼ା ଦିଅଁ ରୂପରେ ସଜେଇ ଦେଇ ବଡ଼ ଦେଉଳରେ ଗମ୍ଭୀରା ଭିତରେ ବଡ଼ ଠାକୁର ଭାବରେ ପ୍ରକଟ ହେବାର ପୁରାଣ ପରମ୍ପରା ସତରେ ବଡ଼ ବିଚିତ୍ର ଶ୍ରୋତାବନ୍ଧୁ। ଶବର ରାଜ୍ୟରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାତ୍ରା ସତରେ ଭାବବିହ୍ୱଳ କରୁଥାଏ ଭକ୍ତମାନଙ୍କୁ। ସବୁ ନୀତି ତାଙ୍କରି ନିର୍ମିତ, ସବୁ ବ୍ୟତିକର୍ମରେ ବହୁ ଉର୍ଦ୍ଧ୍ୱରେ ବି ସିଏ। ଏଇଠି ଉଦାହରଣ ନିଆଯାଉ ଶ୍ରୋତାବନ୍ଧୁ, ସାଂସାରିକ ନୀତିରେ ଏକାଦଶୀ ତିଥିରେ ସୁବର୍ଣ୍ଣ ଧାରଣ ମନା, ଦକ୍ଷିଣକୁ ମୁହଁ କରି ସନ୍ଧ୍ୟା ସମୟରେ ସୁବର୍ଣ୍ଣ ପିନ୍ଧିବା କି ଉତାରିବା ବି ମନା, କିନ୍ତୁ ସ୍ୱୟଂ ପରମବ୍ରହ୍ମ ଏହାର ସମ୍ପୂର୍ଣ୍ଣ ବ୍ୟତିକର୍ମ। ଆଷାଢ଼ ଶୁକ୍ଳ ଏକାଦଶୀ ତିଥି ଦକ୍ଷିଣ ମୋଢ଼ରେ ରଥ, ପୁଣି ସନ୍ଧ୍ୟା ସମୟରେ ବିଭିନ୍ନ ସୁବର୍ଣ୍ଣ ଅଳଙ୍କାରରେ ସୁସଜ୍ଜିତ ହୁଅନ୍ତି ସୁନା ଠାକୁର ଆମର। ଏହି ସୁନାବେଶ ଦେଖିବା ପାଇଁ ବର୍ଷକରେ ଥରେ ରଥ ଉପରେ ଏହି ସୁନାବେଶ ଦେଖିବାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଗହଳି ଜମେ। ସୁବର୍ଣ୍ଣ ବେଶରେ ଦର୍ଶନ ଦେବା ପରେ ପରଦିନ ହୁଏ ଅଧରପଣା ନୀତି। ଅଧରପଣା ନୀତି ସାରି ନୀଳାଦ୍ରି ବିଜେ କରନ୍ତି ତିନି ଠାକୁର। ଏମିତି ଠାକୁର ସତରେ ଜଗତରେ ପାଇବା ଭାରି କଷ୍ଟ।

ଭକ୍ତ ପାଇଁ ମନ୍ଦିର, ଭକ୍ତ ପାଇଁ ପୋଡ଼ ତାଣ୍ଡ, ଭକ୍ତ ପାଇଁ ପାଇସି ପାହାଚ, ଭକ୍ତ ପାଇଁ ମହୋଦଧି, ଭକ୍ତ ପାଇଁ ଖଞ୍ଜା ଅବଢ଼ା ଭାତ, ଭକ୍ତ ପାଇଁ ସବୁବେଳେ ସାଇତା, ସବୁତକ ଆଶିଷ ଆଶୀର୍ବାଦ, ସେଇ ତାସିଆ ବାଉରୀର, ସେ ଶବରୀର, ସେ ବନ୍ଧୁ ମହାନ୍ତିଙ୍କର, ସେ ଆପଣଙ୍କର, ମୋର, ଆମ ସମସ୍ତଙ୍କର ଭାବର ଠାକୁର।

ଫୁଲ ଦିଅନ୍ତୁ କି ପତ୍ର, ଭୋଗ ଦିଅନ୍ତୁ କି ନୈବେଦ୍ୟ, ଟିକେ ଭାବ ଟିକେ ଭକ୍ତି ରହିବା ନିହାତି ଆବଶ୍ୟକ। ତାହେଲେ ସେ ହସ୍ତ ପ୍ରସାରି ନେବେ ଦାସିଆର ନଡ଼ିଆ ପରି, ବିଦୁରର ଶାଗ ଭଜା ପରି, ଶବରୀଙ୍କର ଅଇଁଠା କୁଳି ପରି।

ରାତିରେ ଶୋଇବା ପୂର୍ବରୁ ଧ୍ୟାନ ଦେଇ ମଶାରି ଟାଣନ୍ତୁ। ଘର ଚାରିପାଖ ସଫା ସୁତୁରା ରଖନ୍ତୁ। ଅନାବନା ଘାସ ଗଛକୁ ଉଠିବାକୁ ଦିଅନ୍ତୁନି। ଯେତେ ସମ୍ଭବ ଶୁଖିଲା ବସ୍ତ୍ର ପିନ୍ଧିବାର ପ୍ରୟାସ କରନ୍ତୁ। ଯଦି ସେମିତି ଗୁରୁତ୍ୱପୂର୍ଣ୍ଣ କାମ ନାହିଁ ତେବେ ବାହାରକୁ କମ୍ ବାହାରନ୍ତୁ। ଦୁଇ ଚକିଆ ଚାରିଚକିଆ ଯାନ ବ୍ୟବହାର କଲାବେଳେ ଗାଡ଼ିର ଗତିକୁ ଧିମା କରି ଚଲାନ୍ତୁ। ଆପଣ ଜାଣିଥିବେ ବର୍ଷାଦିନ ସବୁଆଡ଼େ ଭରପୁର ପାଣି। ସାବଧାନ ହୋଇ ଗାଡ଼ି ନ

ବେଲ୍ ଦୁର୍ଘଟଣା ଘଟିବାର ସମ୍ଭାବନା ବେଶି ଥାଏ। ଆମ ସତର୍କତା ହିଁ ଆମକୁ ସୁରକ୍ଷା ଦେବ। ହଁ, ଆଉ ଗୋଟେ କଥା କହିବାର ଅଛି ଶ୍ରୋତାବନ୍ଧୁ, ପିଲାମାନଙ୍କୁ ଟିଫିନ୍ ଦେବା ସହିତ ତାଙ୍କ ସ୍କୁଲ ବେଗ୍ରେ ରେନ୍କୋଟ୍ ନିଶ୍ଚିତ ଭାବରେ ଦିଅନ୍ତୁ, ଯେହେତୁ ବର୍ଷା ଋତୁ କେତେବେଳେ କେଉଁ ମୁହୂର୍ତ୍ତରେ ବି ବର୍ଷା ହୋଇପାରେ। ଏମିତି ଅନେକ ସତର୍କତା ଆପଣଙ୍କୁ ମନରେ ବି ଅଛି ଶ୍ରୋତାବନ୍ଧୁ। ସବୁ ସତର୍କତାକୁ ପାଳନ କରିବା ଆଉ ବର୍ଷା ଋତୁକୁ ମନଭରି ଉପଭୋଗ କରିବା। ଆସନ୍ତୁ ଏକ ସୁନ୍ଦର ଭଜନ ଶୁଣିବା।

ଏମିତି କଥା ଓ ଗୀତ ଭିତରେ ଆକାଶବାଣୀ ଲାଇଭ୍ର ସମୟ ସରିଛି। ପୁଣି କେବେ ସାକ୍ଷାତ ହେବା ସମୟର ମହଲତରେ। ଆଜି ପାଇଁ ବିଦାୟ ଦିଅନ୍ତୁ ଆପଣଙ୍କ ଉପସ୍ଥାପିକା ସୁଚିସ୍ମିତା ବେହେରାକୁ। ପୁଣି ଥରେ ନୀଳାଦ୍ରି ବିଜେର ଏହି ପାବନ ଅବସରରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଆଜି ପାଇଁ ବିଦାୟ ନେଉଛି। ନମସ୍କାର।

ଶୁଣିଲେ ଆକାଶବାଣୀ ଲାଇଭ ଆକାଶବାଣୀ ଜୟପୁର ସମୟ ଦିନ 12 ଆରମ୍ଭ କରୁଛୁ ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର। ଏହି ସିଧା ପ୍ରସାରଣ କାର୍ଯ୍ୟକ୍ରମ ଶୁଣିବା ପାଇଁ ଆମେ ଆପଣଙ୍କୁ ନେଇଯାଉଛୁ ଆମର ଟକ୍ ଷ୍ଟୁଡିଓକୁ। ଆପଣଙ୍କ ଫୋନ୍ କଲ୍ ଅପେକ୍ଷାରେ ଅଛନ୍ତି ଦମୟନ୍ତୀ ବୈକାର।

0: ହ୍ୟାଲୋ,
1: ଜୟ ଜଗନ୍ନାଥ, ନମସ୍କାର।
0: ଆଜ୍ଞା ନମସ୍କାର, କୁହନ୍ତୁ।
1: ମୁଁ କହୁଥିଲି ରେଡିଓ ଲଭର ନାରାୟଣ ପ୍ରଧାନ, ଦୁଇ ବରହମପୁର ବୁଗୁଡ଼ା ଜିଲ୍ଲା ଗଞ୍ଜାମ।
0: ଆଚ୍ଛା, କଣ କହିବେ ଆଜି ନାରାୟଣ?
1: ଆଜ୍ଞା, ଆଜି ତ ମନ୍ଦିର କଥା କହୁଛନ୍ତି। ଫାର୍ଷ୍ଟ ବାଘବାବୁ କରିଥିଲେ, ଆଉ ସେକେଣ୍ଡ ରବୀନ୍ଦ୍ର ମେହେରା ଆଉ କରିଥିଲେ, ତାପରେ ମୋର ଲାଗିଲା ତିନି ନମ୍ବର ରବୀନ୍ଦ୍ର ଆଉ। ମୁଁ ଯାହା କହିବି, ମୁଁ ରେଡିଓ ଉପରେ କହିବି, ଖୁସି ଲାଗୁଛି। ଆଉ ବର୍ତ୍ତମାନ ମୋର 20 କଣ୍ଟ୍ରି ଟପ୍ 100 ଲିଷ୍ଟର ଟୁକେ ମୋର ନାଁ ଅଛି।
0: ଗୋଟେ
1: କଥା କହିବି, ବର୍ତ୍ତମାନ ମୁଁ ଲାଗିଛି, ମୋର ଇଚ୍ଛା ଅଛି ଟିକେ ୱାରଲ୍ଡ ବୁକ୍ ଅଫ୍ ରେକର୍ଡ ମୋ ନାଁ ରହିବା ପାଇଁ। ବର୍ତ୍ତମାନ 36 ମୋର ସାଙ୍ଗ ଗୋଟେ କରିଛି ଗୋଲ୍ଡେନ୍ ବୁକ୍ ଅଫ୍ ରେକର୍ଡ, ତାର ହାଇଷ୍ଟ କଲ୍ ହେଲା 13,500।
0: ଆଚ୍ଛା,
1: ଆଉ ମୁଁ ମଧ୍ୟ ମୋର ଭାରତର 150 ରେଡିଓ ଲିଷ୍ଟର, ଆଉ ଇଣ୍ଡିଆ ବାହାରେ 20 କଣ୍ଟ୍ରି ବର୍ତ୍ତମାନ ଦେଖିଛନ୍ତି ପାଇଲେ ବିକା ରେଡିଓ ଶ୍ରୀଲଙ୍କା, ଭାରତର ସମସ୍ତ କାଟି 1 ମୋ ନାଁ ଆସିବି, ଖୁସି ଲାଗୁଛି। ତାପରେ ଅଷ୍ଟ୍ରେଲିଆ ମଧ୍ୟ 1, ଏମିତି ଚାଲିଛି ମୋର ରେଡିଓ ଶୁଣିବା ଦେଖ ଉପରେ। ଆଉ ଆଜି ଆପଣ ଯାହା ଶୁଣିଥିଲେ ସମ୍ବଲପୁର ଗୀତ, ଆମ ସୁରଭିରେ ବହୁତ ଲେଲ, ଆଉ ସେ ଗୀତଟା ମତେ ବହୁତ ଭଲ ଲାଗିଲା। ଏମିତି ମୋର ଓଡ଼ିଶା ଯେତିକି ଭଲ ପାଏ, ଓଡ଼ିଶା ବାହାରେ ମଧ୍ୟ ଆକର୍ଷଣ ଭଲ ପାଏ, ଦେଶ ବାହାରେ ମଧ୍ୟ ଆକର୍ଷଣ ଭଲ ପାଏ, ମୁଁ ରେଡିଓ ଲାଭରେ ପାଲି ଯାଇଛି।
0: ବହୁତ ବଢିଆ। ଆଉ ଆଗକୁ ଯଦି ଆୱାର୍ଡ ପାଇବେ, କୋଉ ଉପାଧି ରହିବ ସେଠି ବେଷ୍ଟ? ଆଗକୁ ଯୋଉ ଉପାଧିଟା ଆପଣ ପାଇବେ, ବେଷ୍ଟ ରେଡିଓ ଲିସନର୍ସ, ଏ ଉପାଧି ପାଇବେ ନା କଣ?
1: ତାପରେ ଉତ୍ତରପ୍ରଦେଶ ପାଇଛି, ଉତ୍ତରପ୍ରଦେଶରେ, ଆଉ ତିନି ତିନିଟା ଷ୍ଟେଟ୍ ଅମୃତ ମହୋତ୍ସବ, ତାପରେ ରାଜ୍ୟ ଲିସନର୍ ଆୱାର୍ଡ ପାଇଛି, ରେଗୁଲାର ଲିସନର୍ ଆୱାର୍ଡ ପାଇଛି, ଓଡ଼ିଶାରେ ଲିସନର୍ ଇୟର୍ ପାଇଛି। ମୋର ଅଛି ୱାରଲ୍ଡ ବୁକ୍ ରେକର୍ଡ କରିବା ପାଇଁ କିଛି ଆଶା ଗୋଟେ।

0: ମୁଁ ପଚାରୁଛି ନେକ୍ସଟ ଆୱାର୍ଡ କଣ ପାଇବେ, ଉପାଧି କଣ ରହିବ ଆପଣଙ୍କର? ଆଚ୍ଛା, ବହୁତ ବଢ଼ିଆ, ଆପଣଙ୍କର ମନୋକାମନା ପୂର୍ଣ୍ଣ ହଉ। କିନ୍ତୁ ରେଡ଼ିଓକୁ ଭଲ ପାଇବା ଛାଡ଼ନ୍ତୁନି, ଏ ଯେଉଁ ରେସ୍ ଆପଣ ଲଗେଇଛନ୍ତି ଯେ ମୁଁ ଏଇ ଉପାଧି ପାଇବି, ଏ ଆୱାର୍ଡ ପାଇବି, ତା ଭିତରେ ରେଡ଼ିଓ ଶୁଣିବା ବିଲକୁଲ ଭୁଲିବେନି। ଆଜ୍ଞା, ବହୁତ ବଢ଼ିଆ, ବହୁତ ଧନ୍ୟବାଦ ଆପଣଙ୍କୁ। ନାରାୟଣ,
1: ନମସ୍କାର।
0: ହଁ।

0: हेलो
1: मैडम नमस्कार।
0: नमस्कार कौन? तो
1: कटिगला?
0: नहीं नहीं कटिनी। हेलो
1: कौन?
0: तो कौन? तो नमस्कार कौन? तो ना कौन? तो
1: हाँ मिताशन जो से कहीं बहुत कुछ मैं कहीं मैडम।
0: हाँ गीता को उचित है अपन।
1: हेलो
0: हाँ अपन करो ना कहीं दिन तो आगे रे
1: सबिता
0: सबिता कहते हाँ कौन तो आरंभ करंतु।
1: आकाशवाणी मैडम देखो बोल सागर मतलब बहुत भल लगे कपन मान प्रोग्राम कर सब मिलमिशा भल लगे विविधार जो ପ୍ରତି ରବିବାର ରେଡିଓରେ ପାଚାରି
0: ସେଇଟା
1: ଆହୁରି ମଜା ଲାଗେ। ତାପରେ ଆପଣ ଆପଣ ଯୋଉ ସବୁ କଥା ହଉଛି ଆପଣଙ୍କ ହଉଛି ଚାଲିଛି କିନ୍ତୁ ଆକାଶବାଣୀ ଯାହା ଦେଇଛି ମୁଁ ସେଇଟା କହିପାରିବିନି ସମ୍ଭାବନା ଦେଖନ୍ତୁ ସମ୍ଭାବନା ଚିନ୍ତା କରନ୍ତି ବହୁ ଓଡିଶାର ବହୁ ଲୋକ କଥାକୁ ଆଣିକିରି ଗୋଟେ ଟପିକ ଉପରେ ଆମେ ସବୁ ଶିଶୁ ବଞ୍ଚିଛି ଶିଖିବାକୁ ପାଉ କିଛି ଜ୍ଞାନୀ ଗୁଣି ଲୋକ କହିଥାନ୍ତି। ତାପରେ ମୁଁ କହୁଛି ମୋ କଥା ମୁଁ ପ୍ରଥମେ ରେଡିଓ କଥା ହେଲି ଆମର ଏଇ ଜଗତସିଂହପୁର ଯୋଉ ରେଡିଓ ସଂସ୍କାର ଅଛି ତା ଦେହରେ କିନ୍ତୁ ପୁରା ସାର ଓଡିଶାରେ
0: ବହୁତ ବହୁତ ଧନ୍ୟବାଦ ଏତେ ଭଲ ପାଇବା ଦେଇଛନ୍ତି ଆକାଶବାଣୀ ଜୟପୁରକୁ ଆପଣମାନେ ଶୁଣୁଛନ୍ତି ଆଉ ପ୍ରତି ସପ୍ତାହରେ ଆପଣମାନେ କଲ୍ କରୁଛନ୍ତି କିଛି ନା କିଛି ଏଇ କାର୍ଯ୍ୟକ୍ରମରେ ଆପଣମାନେ କୁହନ୍ତି ଆପଣମାନଙ୍କର କଥାକୁ ନେଇକି ହିଁ ଏ କାର୍ଯ୍ୟକ୍ରମ ଚର୍ଚ୍ଚା ଲାଗେ ଲୋକେ ଭଲ ପାଆନ୍ତି ବହୁତ ବହୁତ।
1: ହଁ ଭଲ ନ କହୁଥାନ୍ତା
0: ଆଜ୍ଞା
1: ଆମେ କଣ ଏତେ ଜିନିଷ ଯାଇଥାନ୍ତୁ କାହିଁ ଜଗତସିଂହପୁର ଜୟପୁର
0: ଆଜ୍ଞା ଆଜ୍ଞା
1: ସେମିତି ପ୍ରୋଗ୍ରାମ ଗୁଡାକ ଭଲ ହଉଛି ସବୁ ପ୍ରୋଗ୍ରାମ।
0: ଫୋନ୍ଟି କଟିଯାଇଛି ସବିତା ଫୋନ୍ କରିଥିଲେ ଅଧା କଥା କହିଥିଲେ ଆଶା କରୁଛୁ ସେ ଆଉ ଥରେ ଫୋନ୍ କରିବେ। ଧନ୍ୟବାଦ ଆପଣଙ୍କୁ ଗୀତ ଶୁଣାଉଛୁ। ହ୍ୟାଲୋ
2: ଆସ କିଏ ସେ ଦେଖିବ ରେ ପୁରୀରେ ନୀଳାଦ୍ରି ବିଜେ ଆସ କିଏ ସେ ଦେଖିବ ରେ ପୁରୀରେ ନୀଳାଦ୍ରି ବିଜେ ଭାରି ଜାଗୁ ମାନ ଭାଙ୍ଗିବା ପାଇଁକି ଭାରି ଜାଗୁ ମାନ ଭାଙ୍ଗିବା ପାଇଁକି ରସଗୋଲା ଖୁଆଇବେ କାଳିଆ ଠାକୁର ନିଜେ ଆହ କାଳିଆ ଠାକୁର ନିଜେ ଆସ କିଏ ସେ ଦେଖିବ ରେ ପୁରୀରେ ନିଜେ ଜୟ ଜୟ ଜଗନ୍ନାଥ ଜୟ ଜୟ ବଳଭଦ୍ର ଜୟ ମା ସୁଭଦ୍ରା ଭାଇ। ହ୍ୟାଲୋ
0: ଆଜ୍ଞା କୁହନ୍ତୁ ଶୁଣୁଛୁ ଆମେ କୁହନ୍ତୁ
2: ଯାହା କହିବା କଥା ପୁରା ଗୀତରେ କହିଲି
0: ଆଜ୍ଞା କହିଲେ ଆପଣଙ୍କ ନାଁ
2: ଆଜି ପୁରୀରେ ନୀଳାଦ୍ରି ବିଜେ
0: ନୀଳାଦ୍ରି ପୂଜା ଦେଖିବୁ ଯେ ପ୍ରଥମେ ନାଁ କହିକି ତାପରେ ଆରମ୍ଭ କଲେ ଭଲ
2: ହେବ। ନାଁ କଣ ଆଉ କହିବି ନାଁ ତ ମୁଁ ସେଇ କେଦାର ଭାଇ ନୀଳାଚଳ ଧାମ ନୀଳା ନିମାପଡାରୁ ଥାଇ।

0: ସମସ୍ତେ ଜାଣିଛନ୍ତି ମତେ ଆଉ ନାଇଁ
1: ଆଜ୍ଞା
0: ମତେ ସମସ୍ତେ ଜାଣିଛନ୍ତି ତ ବଢିଆ ଆପଣମାନଙ୍କର ଗୋଟିଏ ପରେ ଗୋଟିଏ ଠାକୁରଙ୍କର ଯୋଉ ପର୍ବ ପଡୁଛି ତାକୁ ଆପଣମାନେ ଦେଖୁଛନ୍ତି ସ୍ୱନେତ୍ରରେ ସ୍ୱଚକ୍ଷୁରେ ତାଠୁ ବଳି ଆଉ କଣ ଅଛି ନାଇଁ ହଁ ଅଧରପଣା ନୀତି ଠାକୁରଙ୍କର ଯୋଉ ଗୋଟିଏ ଅନୁଷ୍ଠିତ ହୁଏ ସେଟା ଗୋଟେ ବହୁତ ବଢିଆ ଠାକୁରଙ୍କର ଅଧର ଯାଏ ସେ ଯୋଉ ପଣା ଯୋଉ ମାଠିଆଟା ଯାଏ ସେଇଥିପାଇଁ ତାକୁ ଅଧରପଣା
1: କହିଛି
0: ହଁ ଠାକୁରଙ୍କର ଅଧରକୁ ଛୁଇଁଥିବ ଓଠକୁ ଛୁଇଁଥିବ ସେଇଟା ପ୍ରେତମାନଙ୍କର ଉଦ୍ଦେଶ୍ୟରେ ଅର୍ପଣ କରନ୍ତି ଠାକୁରେ ନୁହଁ ସମସ୍ତେ ସମସ୍ତଙ୍କୁ କିଛି ନା କିଛି ଫଳ ଦିଅନ୍ତି ଦର୍ଶନ ଦିଅନ୍ତି ଠାକୁରେ କାହାର ମନସ୍କାମନା ପୂର୍ଣ୍ଣ କରନ୍ତି ମଣିଷ ସମାଜ ଗଛ ପତ୍ର ସବୁ ସବୁ ସମସ୍ତଙ୍କର କିନ୍ତୁ ଗୋଟେ ଭୂତମାନେ ଥରେ ଅଭିଯୋଗ କଲେ ସେ ଯୋଉ ବାମନା ଭୂତ ସେ ବହୁତ ଅଭିଯୋଗ କଲା ଯେ ଠାକୁରେ ଆପଣ ସମସ୍ତଙ୍କୁ ବରଦାନ ଦେଲେ ସମସ୍ତଙ୍କୁ ଦର୍ଶନ ଦେଲେ ଆମେ ପ୍ରେତ ଭୂତମାନେ କଣ କଲୁ ଆମ ପାଇଁ କିଛି କରନ୍ତୁ ସେଇଥିପାଇଁ ଅଧର ପଣା ସେଇମାନେ ପାଆନ୍ତି ଅଧର ପଣା ଦେଖିବେ ଆପଣ ପଣା ଯେତେବେଳେ ହାଣ୍ଡିଟା ଭଙ୍ଗାଯାଏ କୌଣସି ଲୋକ ସେଇଟା ନିଅନ୍ତିନି କୌଣସି ଭକ୍ତ ନିଅନ୍ତିନି ସେଇଟା ସେମିତି ହିଁ ଥାଏ ସେଇଟା ପ୍ରେତମାନଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଏ ବହୁତ ସୁନ୍ଦର ନୀତିଟିଏ ଏଇଟା ଭଗବାନଙ୍କର ଲୀଳା ଖେଳା ବହୁତ ଚମତ୍କାର ସବୁଆଡ଼େ ନୁହଁ ତ କେଦାର ଭାଇ ଆପଣ ଏଇଠି ଥିଲେ କୋରାପୁଟରେ ବହୁତ ବର୍ଷ ଥିଲେ ଏଇଠି ସାବର ଶ୍ରୀକ୍ଷେତ୍ରର ରଥଯାତ୍ରା ଦେଖିକି ଆପଣ ବର୍ତ୍ତମାନ ପୁରୀକୁ ଯାଇଛନ୍ତି ପୁରୀରେ ରହୁଛନ୍ତି ହଁ ତ କିଛି କଥା ଏଇ ସାବର ଶ୍ରୀକ୍ଷେତ୍ରର ମନେ ପକାନ୍ତୁ ଯେତେବେଳେ ଥିଲେ ଆପଣ ଏଇଠି ନାଇଁ ନାଇଁ କିଛି ରଥଯାତ୍ରା ସମୟର କିଛି ସ୍ମୃତି ଅନୁଭୂତି ସେଇ କଥା କୁହନ୍ତୁ ଶ୍ରୋତାମାନଙ୍କୁ
1: କୋଉଠାରେ ସାବର ଶ୍ରୀକ୍ଷେତ୍ର ନା ପୁରୀ
0: ସାବର ଶ୍ରୀକ୍ଷେତ୍ରର କଥା ମୁଁ ପଚାରୁଛି
1: ସାବର ଶ୍ରୀକ୍ଷେତ୍ରରେ ମୁଁ କେବେ ଯାଇନି ପୁରୀ ସେଠିକି ରଥଯାତ୍ରା
0: ଦେଖିବା ପାଇଁ ଯାଇନାହାନ୍ତି
1: ନା
0: ହଁ ଏଇଠିର ବୈଶିଷ୍ଟ୍ୟ ହେଲା ଏଇ ଦିନ ଯୋଉ ଗାଁ ଗହଳିରେ ଯୋଉ ଆମର ଆଦିବାସୀ ଭାଇ ଭଉଣୀମାନେ ରୁହନ୍ତି ସେମାନଙ୍କର ବାଡ଼ି ବଗିଚାର ଫଳ ମୂଳ ସବୁ ଠାକୁରଙ୍କ ପାଖରେ ପ୍ରସାଦ ଲଗାଯାଏ ରଥଯାତ୍ରା ଦିନ
1: ଆଉ
0: ଗାଁ ତିନିଟି ଗାଁର ମୁଖିଆ ଆସିକି ଛେରାପେହ ପହରା କରନ୍ତି ରଥରେ ଆଜ୍ଞା ସେଇଠି ରାଜା କରନ୍ତି ଅନ୍ୟଠି ମାନେ ଅନ୍ୟମାନେ କରନ୍ତି କିନ୍ତୁ ଏଇଠି ଆଦିବାସୀ ଗାଁର ତିନି ଜଣ ମୁଖିଆ ଆସିକି ଛେରା ପହରା କରନ୍ତି ଆଉ ପର ମୁହୂର୍ତ୍ତରେ ସେଇମାନଙ୍କୁ ଏଠିକାର ଜିଲ୍ଲାପାଳ ଯିଏ ଗୋଟେ ମୁକୁଟ ଟାଇପ୍ର ପିନ୍ଧେଇକି ସେମାନଙ୍କୁ ସମ୍ମାନିତ କରାଯାଏ ଆଉ ସେଇମାନଙ୍କ ବାଡ଼ିର ଜାମୁକୋଳି ପଣସଠୁ ଆରମ୍ଭ କରି ଜାମ୍ବ ପିଜୁଳି ସବୁ ଆସିକି ଭୋଗ ଲାଗେ ଠାକୁରଙ୍କ ପାଖରେ ପ୍ରଥମେ ତାପରେ ଅନ୍ୟମାନଙ୍କର ଭୋଗ ଲାଗି ହୁଏ ଏଇଟା ସାବର ଶ୍ରୀକ୍ଷେତ୍ରର ହଁ ଗୋଟେ ଜଗନ୍ନାଥ ସଂସ୍କୃତି ଆଉ ସବର ସଂସ୍କୃତିର ଗୋଟେ ମହାମିଳନ ଏଇଟା ଆପଣ ତ ଜାଣିଥିବେ ସବର ସଂସ୍କୃତି ସହିତ ଏଇ ପରମ୍ପରା ଆମର ଜଗନ୍ନାଥ ପରମ୍ପରା ବହୁତ ପୁରୁଣା ସମ୍ପର୍କ ଏମାନଙ୍କର ଆଜ୍ଞା ସେଇଥିପାଇଁ ତ କୁହାଯାଏ ସବରୀ ଅଇଁଠା କୁହା ବିଦ୍ୟାପତିଙ୍କର କାହାଣୀ ଆପଣ ଜାଣିଥିବେ ଲଳିତା ବିଦ୍ୟାପତି ସେଇଠୁ ଚାଲିଆସିଛି ଏ ସଂସ୍କୃତି ଏଠି ବହୁତ ବଢିଆ କେଦାର ଭାଇ ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି ଆପଣ ବହୁତ ସୁନ୍ଦର ଭାବରେ ଠାକୁରଙ୍କର ଗୋଟେ ମହିମା ଗାନ କରିକିରି କାର୍ଯ୍ୟକ୍ରମ ଆରମ୍ଭ କଲେ ବହୁତ ଧନ୍ୟବାଦ ଦେଉଛୁ ଆପଣଙ୍କୁ
1: ଆଜ୍ଞା ଆଜ୍ଞା
0: ନମସ୍କାର ନମସ୍କାର

0: ହ୍ୟାଲୋ
1: ହଁ ହ୍ୟାଲୋ ମ୍ୟାଡ଼ାମ ନମସ୍କାର।
0: ଆଜ୍ଞା ନମସ୍କାର, କୁହନ୍ତୁ।
1: ମୁଁ ନାଗୁପାତ୍ର କହୁଛି, ସାନଗରୀ ଗୁଡା କଳାହାଣ୍ଡିରୁ।
0: ଆଜ୍ଞା, କଣ ଖବର ନାଗୁପାତ୍ରଙ୍କର?
1: ଖବର ତ ବଢିଆ ଚାଲିଛି, ହେଲେ ବର୍ଷା ପୁରା ବେହାଲ କରିଦଉଛି।
0: ଏମିତି ମୌସୁମୀ ବର୍ଷା ହଉଛି ନା ଲଘୁଚାପ ବର୍ଷା ହଉଛି?
1: ଲଘୁଚାପ ବର୍ଷା ହଉଛି।
0: ହଁ,
1: ଏଟା ତ ନ୍ୟୁଜରେ ବି ଆସୁଛି, IMD ବି ରିପୋର୍ଟ ଦଉଛି ଯେ ଉତ୍ତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ପୁରା ଛେଚିବ ବୋଲି କହୁଛି।
0: ଛେଚୁଛି ତ
1: ବର୍ଷା ବି ହଉଛି ପୁରା ଜୋରସୋରରେ। ମେଘ ଏବେ ବି ବର୍ତ୍ତମାନ ପୁରା ସନ୍ଧ୍ୟା 5:30-6 ବାଜିଲା ଭଳିଆ ପାଗ ରଖିଛି, ସେ ଭଳିଆ ଆମର ଯୋଉ ଉଜାଲାଟା ଅଛି।

0: ଯୋଉଟା ହେଲେ ବେଶି ହେଲେ ମଣିଷ ବିରକ୍ତ ହୁଏ ନୁହ?
1: ହଁ ମ୍ୟାଡମ୍, ବୋଲେ କଣ ଭାଇନୁ ଧାନ ମାନେ ଏବେ ରୁଆ ରୁଇ ବିଡ଼ା ବୁଢ଼ି ଚାଲିଛି ବୋଲେ ତ ସବୁ ଧାନ ଜମିରେ ସବୁ ପାଣି ପୁରା ବହୁତ ଜଳ ସମୁଦ୍ର ସବୁ ଯୁଆଡ଼େ ଦେଖିବି।
0: ହଁ, ଫସଲ ନଷ୍ଟ ହେଇପାରେ ବୋଲି ଆପଣ ଅନୁମାନ
1: କରୁଛନ୍ତି? ନଷ୍ଟ ତ ହେବାର ସମ୍ଭାବନା କହୁଛି ନା, ଯଦି ନଷ୍ଟ ହେଇଗଲାଣି କି 50% ନଷ୍ଟ ହେଇଗଲାଣି।
0: ଆଜ୍ଞା ଆଜ୍ଞା ଆଜ୍ଞା, ପାଣି ନ ବର୍ଷିଲେ ଅସୁବିଧା, ବେଶୀ ବର୍ଷା ହେଲେ ଅସୁବିଧା।
1: ହଁ, ଜଳ ବି ହେଉନି, ସୃଷ୍ଟି ନାଶ,
0: ଜଳ ବହୁଳେ ସୃଷ୍ଟି ନାଶ।
1: ହଁ,
0: ଏଇଟା ତ ରହିଛି। ଲଘୁଚାପ ବର୍ଷା, ଲଗାତାର ଲଘୁଚାପ ହେଉଛି, ଆପଣ ସମସ୍ତେ ଜାଣିଥିବେ। ପାଣିପାଗର ଅନିୟମିତତା, ଜଳବାୟୁର ଅନିୟମିତତା, ଏସବୁ କାରଣ ହେଉଛି, ଆଉ ସେଥିପାଇଁ ଲଘୁଚାପ ଉପରେ ଲଘୁଚାପ ତ ଏସବୁ
1: ଆଜ୍ଞା
0: ଆମେ ନିଜେ କରିବା କାମ ଯାକ, ଏଇଟା ଆମେ ହିଁ ନିଜେ ଭୋଗୁଛେ। ଆଉ କଣ କହିବେ, ଚାଷବାସ ନଷ୍ଟ ହେବା ଉପରେ ଠାକୁରଙ୍କୁ ଡାକିବା, ଚାଷବାସ ଠିକ ହଉ,
1: ଏତେ ବର୍ଷା ଯାତ୍ରା ବର୍ତ୍ତମାନ ସରିଯାଇଛି, ଆଜି ତାଙ୍କର ନୀଳାଦ୍ରି ବିଜୟ ବୋଲି ତାପରେ ଆଉ କିଛି ମୁଁ ରେଡିଓ ବିଷୟରେ କିଛି ଇନଫର୍ମେସନ କହିବାକୁ ଚାହେଁ।
0: ହଁ କୁହନ୍ତୁ।
1: ରେଡିଓ ଦେଖନ୍ତୁ, ବୋଲେ ଆମର ଗୋଟେ ବର୍ତ୍ତମାନ ଦିନ ଥିଲା, ସର୍ଟ ୱେଭ୍ରେ ଚାଲୁଥିଲା। ଆମର ଜୟପୁରଟା ବି ଆମର ଓଡ଼ିଶାରେ ଗୋଟେ ଏକମାତ୍ର ଷ୍ଟେସନ ଥିଲା ଜୟପୁର, ଆଉ ବାକି ସବୁ ମିଡିୟମ ୱେଭ୍ରେ ଶୁଣୁଥିଲୁ, ଆଉ ସର୍ଟ ୱେଭ୍ରେ ହିନ୍ଦୀଟା ମାନେ ଶୁଣୁଥିଲୁ। ବର୍ତ୍ତମାନ ସେଟା ସର୍ଟ ୱେଭ୍ ବନ୍ଦ ହେଇଗଲା, ଧୀରେ ଧୀରେ ଡିଜିଟାଲ ଯୁଗ ପରିବର୍ତ୍ତନ ହେବା ସହିତ ରେଡିଓଟା ବି ପରିବର୍ତ୍ତନ ହଉଛି। ବର୍ତ୍ତମାନ ଏବେ ଆପ୍ରୁ ବର୍ତ୍ତମାନ ଗୋଟେ ଖବର ଆସୁଛି ଯେ ଡିଆର୍ଏଫ୍ ରେଡିଓ ଟ୍ରାନ୍ସଫର ହେଇଯିବ।
0: ଆଚ୍ଛା ଆଚ୍ଛା,
1: ଖୁବ ଜଲ୍ଦି ଟ୍ରାନ୍ସଫର୍ଟା ହେଇଯିବ ମ୍ୟାଡମ୍। ବୋଲେ ଦେଖ, ଧରି ନିଅନ୍ତୁ ଆମର ଜୟପୁରଟା ଚାଲିଛି 1467 କିଲୋହର୍ଟ ମାଧ୍ୟମରେ, ଯଦି ସେଟା ଡିଆର୍ଏମ୍ କେ ଚାଲିଯାଏ ବୋଲେ ଡିଆର୍ଏମ୍ ରେ ରହିବ 1458
0: ଶୁଣନ୍ତୁ, ଡିଆର୍ଏମ୍ ଡିଏମ୍ଆର୍ଟା ବର୍ତ୍ତମାନ ଅଫିସିଆଲି ଡିକ୍ଲେୟାର ହେଇନି, ଆମେ ତା ବିଷୟରେ କାହିଁ କଥା ହେବା?
1: ନାଇଁ ନାଇଁ, ବର୍ତ୍ତମାନ ବୋଲେ ଅଫିସିଆଲି ତ ନେଇ ଯେ ବୋଲେ,
0: ହଁ,
1: ଯୋଉଟା ଆମର ଦିଲ୍ଲୀ 24/7 ସେଟା ମାନେ ବର୍ତ୍ତମାନ ଉପଲବ୍ଧ ହେଇଗଲାନି ଆମର ଓଡ଼ିଶାରେ, ହେଇନି।
0: ଯେତେବେଳେ ଓଡ଼ିଶାରେ ହେବ, ଯେତେବେଳେ ଜୟପୁର ଷ୍ଟେସନରେ ହେବ, ଯେତେବେଳେ ଆମ ଷ୍ଟେସନରେ ହେବ, ସେତେବେଳେ ଆମେ କଥା ହେବା। ସମସ୍ତେ ଜାଣିଥିବେ ଯାହା ଲେଭେଲରେ ସିଏ, ଆପଣ ଏତିକି କହିଥିବାରୁ ବହୁତ ବହୁତ ଧନ୍ୟବାଦ। ଗୀତ ଶୁଣଉଛୁ ଆପଣଙ୍କୁ,
1: ଠିକ୍ ଅଛି ମ୍ୟାଡମ୍,
0: ନମସ୍କାର।

0: କିଛି ଅଂଶ ଭାଙ୍ଗି ଦିଅନ୍ତି ଏବଂ ଫେରା କରିକି ସାଇ ଦେଇ ପୁଣି ବଡଦେଉଳ ଭିତରକୁ ତାଙ୍କ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି। ଏବଂ ଆଜିର ଦିନରେ ବିଶେଷ କଥା ହେଲା ଯେତେବେଳେ ସବୁ ଠାକୁର ସୁଦର୍ଶନ ମା ସୁଭଦ୍ରା ବଡ଼ ଠାକୁର ବଳଭଦ୍ର ସମସ୍ତେ ପହଣ୍ଡି ହେଇ ବଡ ଦେଉଳ ଭିତରକୁ ଚାଲିଯିବେ ଯେତେବେଳେ ଜଗନ୍ନାଥ ମହାପ୍ରଭୁଙ୍କର ପହଣ୍ଡି ଆରମ୍ଭ ହେବ ସେତିକି ବେଳେ ବଡଦେଉଳର ସିଂହଦ୍ୱାର ଦରଜା ବନ୍ଦ ହେଇଯିବ। ମା ଲକ୍ଷ୍ମୀ ଆସି ବନ୍ଦ କରିଦେବେ ଅଭିମାନରେ ଏବଂ ତାପରେ ଲକ୍ଷ୍ମୀନାରାୟଣଙ୍କର କଳି ହେଲା ପରେ ପ୍ରଭୁ ରସଗୋଲା ଦେଇ ମାଙ୍କର ମାନ ଭଞ୍ଜନ କରିବେ ଏବଂ ସେହି ଉଦ୍ଦେଶ୍ୟରେ ଆଜି ମଧ୍ୟ ରସଗୋଲା
1: ଦିବସ। ଆଜ୍ଞା ଆଜ୍ଞା, ବହୁତ ବଢିଆ। ସେଇ ଦିନଟିକୁ ଧରିକି ଆଜି ଦିନର ଗୋଟେ ନାଁ ରଖିଦେଇଛନ୍ତି ରସଗୋଲା ଦିବସ ବୋଲି। ସତରେ ସେ ରସଗୋଲାରେ ଏତେ ରସ ରହେ, ଏତେ ସ୍ୱାଦିଷ୍ଟ ତା ଭିତରେ ଥାଏ ଯେ ମା ସ୍ୱୟଂ ଜଗତ ଜନନୀ ବି ସେଠି ମୁଗ୍ଧ ହୋଇକି ଠାକୁରଙ୍କୁ ବାଟ ଛାଡ଼ି ଦିଅନ୍ତି। ଆସନ୍ତୁ ଠାକୁରେ, ଆପଣଙ୍କର ରତ୍ନ ସିଂହାସନରେ ବିଜେ କରନ୍ତୁ ନୁହ। ଆଜି ସମସ୍ତେ ରସଗୋଲା ଖାଇସାରିଥିବେ ନିହାତି ଭାବରେ,
0: ନିଶ୍ଚିନ୍ତ ଆଜ୍ଞା।
1: ବହୁତ ବଢିଆ। ଏମିତିରେ ସାଲେପୁରର ରସଗୋଲା ସବୁଠୁ ଫେମସ ନୁହ, ଖାଇଛନ୍ତି ଆପଣ?
0: ହଁ, ସାଲେପୁରର ରସଗୋଲା ତ ଭାରତ ବିଖ୍ୟାତ, ତା ସହିତ ପାହାଳ ରସଗୋଲା ମଧ୍ୟ ଆଜ୍ଞା, ତାର ମଧ୍ୟ ଗୋଟେ ରେକଗ୍ନିସନ ଅଛି। ପାହାଳ ହଉଛି ଆମ ଘରଠୁ ମାନେ ଏନ୍ଏଚ୍ରେ ମାନେ ତେଲେଙ୍ଗା ପେଣ୍ଠ ଏବଂ ପାହାଳ ଡିଷ୍ଟାନ୍ସ 4 କିଲୋମିଟର।
1: ଆଜ୍ଞା ଆଜ୍ଞା ଆଜ୍ଞା, ହେଲେ ତାହେଲେ ତ ନିହାତି ଭାବରେ ଖାଇଥିବେ ଆପଣ ରସଗୋଲା।
0: ନିହାତି ଆଜ୍ଞା, ଆଜି ସକାଳୁ ରସଗୋଲା ଦିବସ ସାଙ୍ଗମାନେ ମିଶି ଆମେ ପାଳନ କଲୁ। କାହିଁକି ନା ଗୋଟେ ଗୋଟେ ଦିନ ଏ ଆମର ଗୋଟେ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ, ମଝିରେ ମାନେ ଗୋଟେ ଚାଲିଲା ରୀତିମତ କଳି ଚକ୍ରାଳ ୱେଷ୍ଟ ବେଙ୍ଗଲ ବାଲା କହିଲେ ଆମର ରସଗୋଲା। ଏବଂ ଏ ପ୍ରସଙ୍ଗରେ ମଧ୍ୟ ଆମର ଜଣେ କଣ୍ଠଶିଳ୍ପୀ ଗୋଟେ ରିଆଲିଟି ଶୋରେ ମଧ୍ୟ ପଦେ କହିଦେଲେ ଜୟ ଜଗନ୍ନାଥ ରସଗୋଲା ଆମର, ସେ କଥା ମଧ୍ୟ ଭାଇରାଲ ହେଇଗଲା ପ୍ରକୃତରେ ରସଗୋଲା ଆମର।
1: ଆଜ୍ଞା ଆଜ୍ଞା ଆଜ୍ଞା, ନହେଲେ ଜଗନ୍ନାଥ ମା ମହାଲକ୍ଷ୍ମୀଙ୍କୁ ଦେଇଥାନ୍ତେ କାହିଁକି ନୁହ, ଯଦି ଓଡ଼ିଶାର ହେଇନଥାନ୍ତା ତ। ବହୁତ ବଢିଆ, ଆପଣ ସମସ୍ତେ ଏ ରସଗୋଲା ଦିବସକୁ ଠିକରେ ମାନନ୍ତୁ, ରସଗୋଲା ଖାଆନ୍ତୁ। ଆଉ ଏମିତି ଯଦି ଆପଣଙ୍କର ପତ୍ନୀ ଅଭିମାନ କରିଛନ୍ତି ରସଗୋଲା ଦିଅନ୍ତୁ, ତାଙ୍କୁ ମନାନ୍ତୁ। ଧନ୍ୟବାଦ
0: ଆଜ୍ଞା। କେବଳ ରସଗୋଲା ନୁହେଁ, ବେଳେବେଳେ ମାନେ ମିଠା ଗୋଟେ ପ୍ରତୀକାତ୍ମକ ଭାବେ ନିଆଯାଇପାରେ।
1: ଆଜ୍ଞା ଆଜ୍ଞା,
0: ବେଳେବେଳେ କିଛି ଭଲ କଥା, କିଛି ମିଠା କଥା, କିଛି ବୁଝେଇ ଦେଲା ଭଳିଆ କଥା କହିଦେଲେ ମନ ମଧ୍ୟ ବୁଝିଯାଏ, ପ୍ରାଣ ମଧ୍ୟ ଖୁସି ହେଇଯାଏ, ମାନ ଅଭିମାନ ସବୁ ଦୂରେଇ ଯାଏ।
1: ରସଗୋଲାର ଦରକାର ନାହିଁ, ସେ କଥାରେ ହିଁ ମିଠାସ ଭରିକି ରହିଥାଏ, ନାଇଁ ବ୍ୟବହାର କଥାରେ। ତ ସେଇ କଥାରୂପୀ ରସଗୋଲାକୁ ଆପଣ ସମସ୍ତେ ଆପ୍ଲାଏ କରନ୍ତୁ, ଆପଣଙ୍କ ପରିବାରରେ ଦେଖିବେ ଗୋଟେ ସୁସମ୍ପର୍କ ରହିବ। ସ୍ୱାମୀ ସ୍ତ୍ରୀ କ'ଣ ପ୍ରତ୍ୟେକ ସଦସ୍ୟମାନଙ୍କ ଭିତରେ ଗୋଟେ ସୁସମ୍ପର୍କ ରହିବ, ଗୋଟେ ଉତ୍ତମ ପରିବାର ଗଢ଼ି ଉଠିବ ଆପଣଙ୍କର। ଏହି ଚେଷ୍ଟା ସମସ୍ତେ ରଖନ୍ତୁ। ଏଇ ଯେଉଁ ରଥଯାତ୍ରାର ଏଇ ଯେଉଁ ନୀଳାଦ୍ରି ବିଜେ, ଏଇ କଥା ଆମ ସମସ୍ତଙ୍କୁ ଶିଖାଏ। ଧନ୍ୟବାଦ ସମୀର, ଆପଣ କଲ୍ କଲେ କହିଲେ ଏସବୁ କଥା।
0: ଧନ୍ୟବାଦ ଆଜ୍ଞା, ନମସ୍କାର
1: ନମସ୍କାର।

0: ହ୍ୟାଲୋ
1: ମ୍ୟାଡାମ ନମସ୍କାର।
0: ଆଜ୍ଞା ନମସ୍କାର।
1: ଗୀତା କହୁଥିଲି ଜଗତସିଂହପୁରରୁ।
0: ମନେ ମନେ ଖୋଜୁଥିଲୁ ଆପଣଙ୍କୁ?
1: ଆଜ୍ଞା ଆଜ୍ଞା, ମୁଁ ଶୁଣୁଥିଲି, ଲଗେଇଲା ବେଳକୁ ଆଉ ମୁଁ ଶୁଣିପାରୁନି। ଆଉ
0: ଆଜ୍ଞା
1: ତ ଫାଷ୍ଟ ଲାଗିଗଲେ ମୁଁ ଟିକେ ଶୁଣନ୍ତି ଆପଣଙ୍କ କଥା, ମୋର ତ ଲାଗୁନାହିଁ, ମୁଁ ଆଗେ ଲଗଉଛି ଗଲା।
0: ଆଜି ରସଗୋଲା ଖାଇଛନ୍ତି କି ନାହିଁ ଗୀତା?
1: ରସଗୋଲା ଦିବସ ଅଛି, ରସଗୋଲା ଦିବସ ଏବଂ ନୀଳାଦ୍ରି ବିଜୟର ଶୁଭେଚ୍ଛା ଶୁଭକାମନା ଆପଣଙ୍କୁ, ଆପଣଙ୍କ ଷ୍ଟେସନକୁ, ଆପଣଙ୍କ ଫ୍ୟାମିଲିକୁ, ସମସ୍ତଙ୍କୁ।

0: ରଖନ୍ତୁ
1: ଆଜ୍ଞା,
0: ରଖ ହେଲା ମଗ କରିକିରି ଖାଇ ସାରିଲିଣି।
1: ବହୁତ ବଢିଆ। ତ କେମିତି କଟିଲା ସବୁ ଏଇ 10-12 ଦିନ ଠାକୁରଙ୍କର ରଥଯାତ୍ରା ଯୋଉ ଚାଲିଲା?
0: ଠାକୁରଙ୍କ ରଥ ଖାଲି ବିକଳ ମନ ହେଇକିରି କଟିଲା, ଆଉ କଣ କରିବା। ଇଚ୍ଛା ଅଛି, ଇଚ୍ଛା ହଉଛି ଯିବାକୁ ପୁରୀ ଟିକେ ଦେଖିବୁ। ଆମେ ଭାବିଲି ରଥଯାତ୍ରାରେ ଯିବୁ, ଦେଖିଲା ଯୋଉ ଭିଡ, ତାପରେ 9 ଦିନ ଭିତରେ ଟିକେ ଯିବୁ, ତଥାପି ଯାଇ ହେଲାନି। ତାପରେ ଯୋଉ ହଇରାଣ ସବୁ କରୁଛନ୍ତି ଲୋକମାନେ, ପକେଟ ମାର ହଉଛି, ଲୋକମାନେ ଅଣନିଶ୍ୱାସ ହେଇକିରି କେମିତି ସବୁ ଷ୍ଟେସନରେ ବୁହା ହଉଛନ୍ତି, ଏଗୁଡା ଦେଖି ଆଉ ଇଚ୍ଛା ହେଲାନି। ଟିଭିରେ ଦେଖିକିରି ମନକୁ ଶାନ୍ତି କଲୁ ଆଉ।
1: ଆଜ୍ଞା, ସମସ୍ତେ ସେଇଆ ଟିଭିରେ ଦେଖିକି ଠାକୁରଙ୍କୁ, ସେଇଠି ଗଲେ କଣ ଠାକୁରଙ୍କୁ ଡାକି ହୁଏ? ଏତେ ଭିଡ଼ଭାଡ଼ ଭିତରେ ବିଲକୁଲ ବି ଡାକି ହୁଏନି, ଦେଖିବା ମୁସ୍କିଲ। ବହୁତ ଲୋକ ବିନା ଦର୍ଶନରେ ବି ଚାଲି ଆସିଛନ୍ତି, ସେମାନେ କାନ୍ଦୁଛନ୍ତି ଠାକୁରଙ୍କୁ ଦର୍ଶନ କରି ହେଲାନି।
0: ଆଜ୍ଞା, ଯାଇନୁ ଭଲ କରୁଛୁ, କାହିଁ ବେକାର ଯିବ, ଟିଭିରେ ଟିକେ କ୍ଲିୟର ଦେଖିହଉଛି।
1: ଆଜ୍ଞା ଆଜ୍ଞା, ବହୁତ ବଢିଆ। ତ ଗୀତା, ଗାଁରେ ଆପଣଙ୍କ ଜଗତସିଂହପୁରରେ ହଉଥିବ ରଥଯାତ୍ରା?
0: ହଁ, ଜଗତସିଂହପୁର ବହୁତ ଜାଗାରେ ହୁଏ
1: ରଥଯାତ୍ରା। ତ ସେଇଠି ଠାକୁରଙ୍କୁ ରଥ ଉପରେ ଦେଖିଦେବେ ନୁହଁ?
0: ସେଇ ଠାକୁର ସିଦ୍ଧଳରେ ସୁନା ବେଶ ଗୋଟେ ନୂଆ ହେଲା, ସୁନା ବେଶ ହେଲେ ଠାକୁର।
1: ଆଜ୍ଞା ଆଜ୍ଞା,
0: ଆଉ ଏମିତି କେତେ ଜାଗାରେ ହୁଅନ୍ତି, ବଡ ବଡ ରଥ ହୁଏ, ଭଲ ହୁଏ।
1: କଣ ସବୁ ଆମ ଆମ କେନ୍ଦ୍ରରୁ ଆପଣ ଶୁଣନ୍ତି ଗୀତା?
0: ଆପଣଙ୍କ କେନ୍ଦ୍ରରୁ ମତେ ସବୁଯାଏ ଭଲ ଲାଗେ ଏଇ ପ୍ରୋଗ୍ରାମଟା, ଆପଣଙ୍କ ସହିତ କଥାବାର୍ତ୍ତା, ତାପରେ ଆମ ଯୋଉ ବିବିଧା ସେଇଟା ଭଲ ଲାଗେ। ଆଉ ମାସକୁ ଥରେ ଯୋଉ ବିଜ୍ଞାନିକା ହୁଏ ସେଇଟା ବି ବହୁତ ବଢିଆ ଲାଗେ, ଭଲ ଭଲ ଲୋକଙ୍କ ସହିତ ସାକ୍ଷାତକାର ମତେ ବହୁତ ବଢିଆ ଲାଗେ, କିଛି ଜାଣି ହୁଏ ତା ଦେହରୁ।
1: ଧନ୍ୟବାଦ।
0: ଆଉ ସବୁ ଏ ଫୋନ ଇନ୍ କାର୍ଯ୍ୟକ୍ରମ, ଆପଣ ଯୋଉ ଗୀତ ରେକର୍ଡିଂ ଯୋଉ ଶନିବାରେ ମଙ୍ଗଳବାର ଯୋଉ ଗୀତ ସବୁ ହିନ୍ଦୀ ଓଡ଼ିଆ ଗୀତ ସେଗୁଡା ଶୁଣିବାକୁ ଭଲ ଲାଗେ। ଆଉ ରେଡିଓ କେ ପାଚାରୁ, ଆଉ ସବୁ ଅନ୍ୟାନ୍ୟ ପ୍ରୋଗ୍ରାମ, କମେଡ଼ି ପ୍ରୋଗ୍ରାମ ମତେ କିନ୍ତୁ ବେଶୀ ଭଲ ଲାଗେ ଏଇ ପ୍ରୋଗ୍ରାମଟା।
1: ଆଜ୍ଞା, ଧନ୍ୟବାଦ ଆପଣଙ୍କୁ, ଆପଣମାନଙ୍କର କଥା, ଆପଣମାନଙ୍କର ଏଇଠି ଯୋଗଦାନ ହିଁ ଏ କାର୍ଯ୍ୟକ୍ରମକୁ ଆଗକୁ ବଢ଼େଇଛି। ଆପଣମାନଙ୍କ ଭଳିଆ ଯଦି ଶ୍ରୋତା ରହୁଛନ୍ତି ତାହେଲେ ନିହାତି ଭାବରେ ଏ କାର୍ଯ୍ୟକ୍ରମ ଆହୁରି ଆଗକୁ ଯିବ।
0: ଆପଣ ଯେମିତି କଥା କହୁଛନ୍ତି, ଯେମିତି ସବୁ କଲର୍ସ ମାନଙ୍କୁ କଥାବାର୍ତ୍ତା କରୁଛନ୍ତି, ଯେମିତି କଲର୍ସ ମାନେ ସବୁ କରୁଛନ୍ତି, ସେଗୁଡାକ ଶୁଣିବାକୁ ଭଲ ଲାଗେ, ତାଧିରୁ କିଛି ଶିଖିବାକୁ ମିଳେ।
1: ଆଜ୍ଞା,
0: ଯାହାକୁ ଯେମିତି କହିବା କଥା ଆପଣ କୁହନ୍ତି, ଆଉ ଯିଏ ଆଳୁ ସାରୁ କହିଲେ ଆପଣ ବନ୍ଦ କରନ୍ତି। ଆମେ ରଖିବୁ ଟପିକି ଏଇଟା, ଆମେ ଆଳୁ ସାରୁ ଗପିବୁ, ଆପଣ ସେଇଟାକୁ ବନ୍ଦ କରନ୍ତି,
1: କିଛି
0: ସିଷ୍ଟମେଟିକ ଆପଣଙ୍କ ପ୍ରୋଗ୍ରାମଟା ଚାଲେ, ସେଥିପାଇଁ ମତେ ଭଲ ଲାଗେ ଶୁଣିବା ପାଇଁ। ମୁଁ ଶୁଣୁ ତିନିଟି କଲର ଯାଇ ଶୁଣିଛି, ତାପରେ ମୁଁ ଆଉ ସମ୍ଭାଳି ପାରିଲି, ମୁଁ କହିଲି ମୁଁ ଟିକେ ଲଗାଏ, ନଶୁଣି ଲଗାଏ, ଲଗେଇଲି ଲାଗଲା, ଏଇ ଶୁଣିବି ଏଥର ଆଉ।
1: ବହୁତ ଦିନ ପରେ ଆପଣ ଫୋନ କଲେ ନୁହଁ?
0: ଆଜ୍ଞା ଆଜ୍ଞା,
1: ବହୁତ ବଢିଆ। ଏମିତି ଶୁଣୁଥାନ୍ତୁ, ଆପଣଙ୍କ ଇଚ୍ଛା ହେଲେ ଫୋନ ଲଗାନ୍ତୁ, ଆମ ସହିତ କଥା ହେଇଯାଆନ୍ତୁ, ଭଲ ଲାଗିବ।
0: ଆଜ୍ଞା,
1: ବହୁତ ବହୁତ ଧନ୍ୟବାଦ ଗୀତା, କଲ୍ କରିଛନ୍ତି ଆପଣ।
0: ଧନ୍ୟବାଦ, ନମସ୍କାର
1: ନମସ୍କାର ନମସ୍କାର।

0: हेलो
1: नमस्कार,
0: एका संगरे सबिता गीता डली नहले कोउ दिन केही करिवेनी की भाग्य आज डली फोन करछंती। गीता फोन करथिले, सबिता फोन करथिले।
1: ଭଲ ଭାଗ୍ୟଟେ କାରଣ ଆପଣ ଜାଣିଛନ୍ତି ତ ନୀଳାଦ୍ରି ବିଜେ ଆଜି ସେଇ ଯୋଗୁରୁ ଠାକୁରଙ୍କ ଦ୍ଵାରା ଆମ ଫୋନ ଗୁଡାକ
0: ଲାଗିଯାଉଛି ଲାଗିଯାଉଛି। ହଁ, ଗୀତା ରସଗୋଲା ଖାଇ ସାରିଛନ୍ତି ଆପଣ ଖାଇଲେ କି ନାହିଁ?
1: ହଁ, ଖାଇ ସାରିଛି। ଆମେ ରସଗୋଲା ପୂର୍ବ କରୁଛୁ, ଖାଲି କଣ ଲକ୍ଷ୍ମୀ ଠାକୁରାଣୀ ଖାଇବେ, ଆମେ ଖାଇବୁ?
0: ଆମେ ବି ଗୋଟେ ଗୋଟେ ଲକ୍ଷ୍ମୀ, ଆମେ ବି ଜଣେ ଜଣେ ଲକ୍ଷ୍ମୀ ନା ନୁହେଁ କି?
1: ହଁ, ଆମେ ଜଣେ ଜଣେ ଲକ୍ଷ୍ମୀ, ଆମେ ବି ଠାକୁରାଣୀ ହଉଛନ୍ତି ସମସ୍ତଙ୍କର ମା। ମା ଖାଇଲା ମାନେ ସେ ତ ଆଗ ଛୁଆକୁ ଦବ, ତାପରେ ଖାଇବ
0: ଖାଇବ ଆଉ। ଆଜ୍ଞା ଆଜ୍ଞା ଆଜ୍ଞା, ବହୁତ ବଢ଼ିଆ ବହୁତ ବଢ଼ିଆ। ଯେଉଁ ରୀତି କାନ୍ତି ଅଛି ଜଗନ୍ନାଥଙ୍କର, ମାନେ ଗଣି ହେବନି ଯେତିକି ନୀତିକାନ୍ତି ସବୁ ଅଛି। ହଁ
1: ମ୍ୟାଡାମ, ଇଏ ତ ବ୍ରହ୍ମା ଶିବ ତାଙ୍କୁ କହିପାରିବେନି, ତାଙ୍କର ନୀତିକାନ୍ତି ଯୋଉ ଅଛି।
0: ହଁ, ବାସ୍ ବାସ୍ ବାସ୍।

0: ଆମେ
1: ହଁ,
0: କଣ କହିବା, ଆମେ
1: ଏସବୁ
0: ଛାର ମଣିଷ,
1: ଆମେ ଛାର ମଣିଷ, ଏସବୁ ମାନବୀୟ ଲୀଳା ତାଙ୍କ ପାଖରେ ରହିଛି। ମଣିଷ
0: ହଁ
1: ପାଖରେ ଯେଉଁ ସବୁ ଲୀଳା, ସବୁ ଠାକୁର ବି ସେଇ ଲୀଳା ଦେଖେଇଛନ୍ତି ଏ
0: ଆଜ୍ଞା,
1: ରଥଯାତ୍ରା
0: ଏଇ
1: ମାନେ
0: ଦେଖୁନାହାନ୍ତି ଆଜି
1: ଅବସରରେ।
0: କଥା କେମିତିଆ ସୁଯୋଗ
1: ହଁ,
0: ନୀଳାଦ୍ରି ବିଜେ କରୁଛନ୍ତି, ଲକ୍ଷ୍ମୀ ଠାକୁରାଣୀକି ଛାଡିକିରି ଚାଲି ଯାଇଥିଲେ ବୋଲି ସେ ଏତେ ରାଗି ଯାଇଛନ୍ତି, ତାଙ୍କ ରସଗୋଲା ଖୁଆଇ ମନେଇବ ଯାଇକିରି ଘରକୁ ଯିବେ।
1: ଯିବେ ପାଟ ଶାଢ଼ୀ ରସଗୋଲା ଦେଇକି ତାଙ୍କୁ ମିଠା ମିଠା କଥା କହିକି
0: ହଁ
1: ଭିତରେ ପଶୁଛନ୍ତି। ଏଇଟା ସମସ୍ତଙ୍କ
0: ହଁ
1: ଘରେ
0: ହଁ
1: ଏଇ
0: ମନେ
1: ସାଧାରଣତଃ
0: ପୁରା
1: ଘଟଣା।
0: ସେ ହୋମ୍ ମିନିଷ୍ଟର ଆଉ
1: ହଁ, ଏଇ
0: ନହେଲେ ଛାଡ଼ିବେନି, ଅଛି ପଦା ନୁହଁ। ଯେମିତି ଜଣେ ସ୍ୱାମୀ ତା ସ୍ତ୍ରୀକି ଯଦି ନ ନବ, ଭଉଣୀକି ନେଇ ଚାଲିଯିବ, ଯେ ସ୍ତ୍ରୀ ଟିକେ ଅଭିମାନ କରିବ,
1: ଆଜ୍ଞା ଆଜ୍ଞା,
0: ସେମିତି ଠାକୁର ଠାକୁରାଣୀ ଆଉ
1: ହଁ,
0: ଆମକୁ ଗୋଟେ ଉଚିତ ଶିକ୍ଷା ଦଉଛନ୍ତି ଆଉ।
1: ବାସ ଏଇଟା ଏଇ ଘଟଣା ସବୁ ସାଧାରଣ ପରିବାର ମାନଙ୍କରେ, ଆମ ମାନଙ୍କ ପରିବାରରେ ଘଟୁଥାଏ। ଆପଣ ଦେଖିବେ
0: ଆଜ୍ଞା
1: ପ୍ରତ୍ୟେକ କ୍ଷେତ୍ରରେ, ସ୍ତ୍ରୀ ରାଗିଗଲେ ସ୍ୱାମୀ ବୁଝାନ୍ତି, ସ୍ୱାମୀ ରାଗିଗଲେ ସ୍ତ୍ରୀ ବୁଝାନ୍ତି,
0: ହଁ
1: ଝିଅ ରାଗିଗଲେ ମା ବୁଝାଏ। ଏଇସବୁ ଚାଲିଥାଏ ଆମର ମଣିଷ ସମାଜରେ, ଏଇଟା ଗୋଟେ ଆମ
0: ଏଇଟା
1: କଥା।
0: ଗୋଟେ ଭଲ ପାଇବାର
1: ହଁ ଆଜ୍ଞା,
0: କଥା,
1: ହଁ, ତାକୁ
0: ଯିଏ ଯାହାକୁ ଯେତେ ଭଲ ପାଇବ ସେ ତାପରେ ସେତେ ରାଗେ, ସେତେ ଅଭିମାନ କରେ, ସବୁ କରେ।
1: ଆଜ୍ଞା, ତାକୁ ଠାକୁରେ ମାନବୀୟ ଲୀଳାକୁ ସେ ନିଜେ ଏଇଟା ଘଟଉଛନ୍ତି ସବୁ ଘଟଣା। ଏଇଟା ଗୋଟେ ମାନେ ବହୁତ ଆଶ୍ଚର୍ଯ୍ୟର କଥା, ଗୋଟେ
0: ହଁ
1: ଭଗବାନ ହେଇକି।
0: ସ୍ତ୍ରୀକି ସ୍ତ୍ରୀ ଭଳିଆ ଦେଖୁଛନ୍ତି,
1: ଆଜ୍ଞା ଆଜ୍ଞା,
0: ଭାଇକି ଭାଇ ଭଳିଆ ଦେଖୁଛନ୍ତି, ଭଉଣୀକି ଭଉଣୀ ଭଳିଆ ଦେଖୁଛନ୍ତି,
1: ହୁଁ ହୁଁ,
0: ମାନେ ସେ ଗୋଟେ ଉଚିତ ଶିକ୍ଷା ଦଉଛନ୍ତି ପରିବାରରେ। ଆମେ ସ୍ୱାମୀ ସ୍ତ୍ରୀ ଭାଇ ଭଉଣୀ ବାପା ମା
1: ହୁଁ,
0: ସମସ୍ତେ ମାନେ ଏକାଠି ରହିକିରି କେମିତିଆ ଗୋଟେ ସମ୍ପର୍କ ସିଏ ସୃଷ୍ଟି କରୁଛନ୍ତି,
1: ଆଜ୍ଞା,
0: ତା ପାଇଁ କିଛି ଶିକ୍ଷା ଗ୍ରହଣ କର।
1: ନିହାତି ନିହାତି, ପ୍ରତ୍ୟେକ ନୀତିକାନ୍ତିରେ ମଣିଷ ସମାଜ ପାଇଁ ଗୋଟେ ଶିକ୍ଷା ରହିଥାଏ, ଲୁଚିକି ରହିଥାଏ, ତାକୁ ଆମେ ଗ୍ରହଣ କରିପାରିଲେ ହେଲା। ଏଇଟା
0: ଆଜ୍ଞା,
1: ହେଉଛି ରଥଯାତ୍ରାର ମୂଳ
0: ଆମ
1: ଉଦ୍ଦେଶ୍ୟ।
0: ଚିନ୍ତାଧାରା ଯେମିତିଆ ଆମେ ସେମିତିଆ ହବା।
1: ହୁଁ, ନିହାତି, ସେ ତାଙ୍କ ମାଆଙ୍କୁ କେବେ ଭୁଲି ଯାଇନାହାନ୍ତି, ବର୍ଷକେ ଥରେ ଯାଉଛନ୍ତି ଶ୍ରୀମନ୍ଦିରର 56 ଭୋଗ ଛାଡ଼ିକି, ସେଇଠି ପାଉଁଶିଆ ପୋଡ଼ ପିଠା ଖାଇକି ମାଉସୀ ମା ଘରେ ରହିକି 9 ଦିନ
0: ଆମ
1: ସେ
0: ସମାଜରେ
1: ଫେରୁଛନ୍ତି।
0: ମ୍ୟାଡମ,
1: ଆଜ୍ଞା,
0: ଆମ ସମାଜରେ କିନ୍ତୁ ଏମିତିଆ ପୁଅ ମାନେ ବାହାରୁଛନ୍ତି,
1: ହଁ,
0: ସେ ଗାଁରେ ରହି ପାଠ ପଢି ଚାକିରି କରି
1: ହଁ
0: ଚାଲି ଯାଉଛନ୍ତି ଦୂରକୁ, ସିଆଡେ
1: ଆଜ୍ଞା,
0: ଜାଗା କିଣିଲେ ଘର କଲେ ମା ବାପା ଆଡେ ପଢିଥାନ୍ତି।
1: ବାସ ବାସ,
0: ଆମରି ଗାଁରେ ମ୍ୟାଡମ ଏମିତି ଏଇଲେ ହେଇଛି, ତିନି
1: ହଁ
0: ଚାରି ଜଣଙ୍କର
1: ଆଜ୍ଞା ଆଜ୍ଞା ଆଜ୍ଞା,
0: ବାପା ମା ଘରେ ପଡିଛନ୍ତି,
1: ହଁ,
0: ଘର ଖାଲି,
1: ହୁଁ,
0: ଆଉ ପୁଅ ବୋହୁ ଘର ଦ୍ଵାର କରି ସିଆଡେ ରହିଲେ, ସିଆଡେ ଟଙ୍କା ରୋଜଗାର କଲେ, ଆସିଲେ ଆସିଲେ ତାଙ୍କ ମନ ହେଲେ ଆସୁଛନ୍ତି, ନହେଲେ ନାଇଁ।
1: ଆଉ କିଏ ପଚାରେ ମା ବାପାଙ୍କୁ? ନାଇଁ, ହଁ, ନିଜେ
0: କିନ୍ତୁ ଏଇଟା ଗୋଟେ ଆମର ଶିକ୍ଷା ହବା ଉଚିତ, ବାପା ମା ସ୍ୱାମୀ ସ୍ତ୍ରୀ ଭାଇ ଭଉଣୀ ମାନେ ଗୋଟେ ପରିବାର ହେଇ ରହିଲେ ଆମେ ଉଚିତ ଶିକ୍ଷାଟା ଆମେ ପାଇବା।
1: ଆଜ୍ଞା,
0: ଜଗନ୍ନାଥ ଆମକୁ ଜଣଉଛନ୍ତି କିନ୍ତୁ ଆମେ ତାକୁ କାମରେ ଲଗଉନୁ।
1: ବାସ ବାସ ବାସ, ଏଇ ରଥଯାତ୍ରାର ଯୋଉ ତା ପଛର ଯୋଉ ମହତ ଉଦ୍ଦେଶ୍ୟ ଲୁଚିକି ରହିଛି, ତାକୁ ସମସ୍ତେ ହୃଦୟଙ୍ଗମ କରନ୍ତୁ, ଜାଣନ୍ତୁ, ସେ ଅନୁସାରେ ଓଡ଼ିଶାବାସୀ ହେଇକି। ଆଜ୍ଞା,
0: ସବୁ
1: ହଁ,
0: ଆଉ ଖାଲି ଆମେ ଯିବା ରଥ ଦେଖିଦବା, ରଥରେ ଠାକୁର ବସିଛନ୍ତି ଆମେ ଦେଖିଦବା, ଦଳା ଚକଟା ହେଇଯିବା,
1: ବାସ
0: କଣ ସେଠି ଯିବା ଦରକାର।
1: ହଁ,
0: ଆମେ ତ ବହୁତ ଥର ପୁରୀ ଯାଇଛୁ, ଆମେ 4-5 ବର୍ଷ ହେଲା ଆଉ ଯାଉନୁ, ଅଲଗା ଟାଇମରେ ଯାଉ ଆସୁ, କିନ୍ତୁ ଆଉ ବିଲକୁଲ ପୁରୀ ଯିବୁନି, ପୁରୀରେ ଯୋଉ ବ୍ୟବସ୍ଥା ହେଲା ପୁରୀ ଯିବା ବନ୍ଦ ହେଇଯିବ। ଏଇଠି ଘରେ ରହିକି ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଲକ୍ଷ୍ମୀ ଠାକୁର ଆଣିକି ଗୋଟେ ମୁଣ୍ଡିଆ ମାରିବ, ଆସିବ, ଜୀବନ ରକ୍ଷା କରିବ। ଭଗବାନ କଣ ଆମକୁ ଜୀବନ ତାକୁ ଦେଇଛନ୍ତି, ଆମେ ଏମିତି ସହଜରେ ତାକୁ ସମର୍ପଣ କରିଦବା?
1: ଏକଦମ ଏକଦମ, ବହୁତ ବଢିଆ କଥା ଆପଣ କହିଛନ୍ତି। ଠେଲା ପେଲାକୁ ବେଶୀ ଗହଳିକୁ ଯାଆନ୍ତୁନି, ନିଜ ଜୀବନ ଯୋଉଠି ବିପଦ ଅଛି ସେଇଠିକି ବିଲକୁଲ ଯାଆନ୍ତୁନି, କାହାର ଇମୋସନାଲ ସହିତ।
0: ଆମେ ଟିଭିରେ ଦେଖୁଥାଉ 16 ଜଣ ମରିଗଲେ,
1: ଆଜ୍ଞା,
0: 16 ଜଣ ମରିଗଲେ, ଗୋଟେ ଲୋକ ଉପରେ ଚଢିକି ଚାଲିଗଲେ ସେ ପଡିଯାଇଛି, ସମସ୍ତେ କହୁଛନ୍ତି ମାରିଦେଲେ ମାରିଦେଲେ, ଯେ ସିଏ କାହାକୁ ଦେଖିବ ଲକ୍ଷ ଲକ୍ଷ ଲୋକ ଭିତରେ?
1: ଆଜ୍ଞା ଆଜ୍ଞା ଆଜ୍ଞା, ଏଭଳିଆ ଘଟଣା ଘଟୁଛି
0: ସବୁଠି, ଜଗନ୍ନାଥ ଲକ୍ଷ୍ମୀ ବିରାଜମାନ କରୁଛନ୍ତି ପୃଥିବୀ ସାରା। ଯଦି ତୁମେ ଭକ୍ତିରେ ଗୋଟେ ମୁଣ୍ଡିଆ ମାରିବ, ଠାକୁରଙ୍କୁ ଡାକିବ, ଠାକୁର ନିଶ୍ଚୟ ତମ କଥା ଶୁଣିବେ।
1: ଆଜ୍ଞା ଆଜ୍ଞା, ବହୁତ ବଢିଆ, ବହୁତ ବହୁତ ଧନ୍ୟବାଦ ଗୀତା, ଫୋନ୍ କଲେ ଏଇ ସୁନ୍ଦର ସୁନ୍ଦର କଥା ଆମ ଶ୍ରୋତାମାନଙ୍କୁ ଆପଣ କହିଛନ୍ତି। ଆମେ ଗୀତ ଶୁଣଉଛୁ ଆପଣଙ୍କୁ।
0: ଆଜ୍ଞା, ମୁଁ
1: ହଁ
0: ଗୀତା ନୁହେଁ,
1: ହଁ,
0: ମୁଁ କିଏ?
1: ଆପଣ ଡଲି କହୁଛନ୍ତି, ସରି।
0: ଆଜ୍ଞା,
1: ହଁ, ନମସ୍କାର ନମସ୍କାର, ଆଜ୍ଞା।

0: ହ୍ୟାଲୋ,
1: ଶୁଭ ମଧ୍ୟାହ୍ନ ଭାଇ, ନମସ୍କାର।
0: ଆଜ୍ଞା କୁହନ୍ତୁ।
1: ନୀଳାଞ୍ଚଳ କହୁଛି, ବଲାଙ୍ଗୀରର।
0: କଣ କହିବେ କୁହନ୍ତୁ।
1: କଣ କହିବି, ବର୍ଷା ତ ସେମିତି ଚାଲିଛି, ଟିପି ଟିପି ବର୍ଷା ଚାଲିଛି ଚାରିଆଡେ। ତ କଣ କହନ୍ତି, ପୂର୍ବରୁ ପଶ୍ଚିମ, ପଶ୍ଚିମରୁ ଦକ୍ଷିଣ, ଦକ୍ଷିଣ ଉତ୍ତର, ଚାରିଆଡେ ବିଶେଷ ବର୍ଷା ଚାଲିଛି। ପ୍ରଥମେ କୁହନ୍ତୁ ଯେ ଆପଣଙ୍କର ଯୋଉ କଣ କହନ୍ତି ବର୍ଷାର ଗୋଦାମ ଯୋଉଟା କହନ୍ତି କୋରାପୁଟ ମାଲକାନଗିରି କୁହନ୍ତି, ବର୍ଷାର ଗୋଦାମର ବର୍ଷା କେମିତି ହେଉଛି?
0: ବର୍ଷା ଏପଟେ ହଉନି, ଆପଣଙ୍କର କଥା କୁହନ୍ତୁ, କଣ ସବୁ ଶୁଣିଲେ ଆଜି ସକାଳୁ ଆକାଶବାଣୀ ଜୟପୁରରୁ?
1: ଦେଖନ୍ତୁ, ପ୍ରାୟ କାର୍ଯ୍ୟକ୍ରମ ଶୁଣୁଛି, କିନ୍ତୁ ଆଜି ଯେହେତୁ ଟିକେ ବର୍ଷା ହଉଛି, ନେଟୱାର୍କ ସମସ୍ୟା ଯୋଗୁଁ ଟିକେ ଆକାଶବାଣୀ ଜୟପୁର କେତେବେଳେ ବାଜିବାର ଟିକେ କଷ୍ଟ ଆସୁଛି, ଯେହେତୁ ଇଣ୍ଟରନେଟ୍ ଟିକେ ସମସ୍ୟା ଲାଗିଛି ଆମ ପଟରେ, ଆଉ ସେମିତି କାର୍ଯ୍ୟକ୍ରମ ଟିକେ ଶୁଣି ହେଲା ନାହିଁ। କିନ୍ତୁ ଆପଣଙ୍କ କାର୍ଯ୍ୟକ୍ରମ ପ୍ରାୟତଃ ଭଲ ଲାଗୁଛି, ଆଉ ପ୍ରାୟତଃ ଏଇଟା କଣ କହନ୍ତି ପ୍ରାୟ ସମସ୍ତ ଶ୍ରୋତା ଭାଇ ଭଉଣୀ ମାନଙ୍କ ସମସ୍ତେ କହୁଛନ୍ତି ଭଲ ଲାଗୁଛି ବୋଲି। ତାପରେ ଆପଣଙ୍କ ଆଉ ଗୋଟେ ଅନୁରୋଧ, ଯେ ଗୋଟେ ହପ୍ତା ଟପିକ ଉପରେ ଆଲୋଚନା କରନ୍ତୁ, ଆଉ ଗୋଟେ ହପ୍ତା ଶ୍ରୋତା ବନ୍ଧୁ ମାନଙ୍କୁ ନେଇକି ମୁଁ କିଛି କହିବାର ଅଛି, ଏମିତିକା ଉପରେ କଥାବାର୍ତ୍ତା କରନ୍ତୁ, ତା ଗୋଟେ କଣ କରନ୍ତୁ ମଜା ଲାଗିବ। ଆଜି ଯେମିତି ଗୋଟେ ମଜା ଲାଗୁଛି, ଯେମିତି ଆଜିକା ଟପିକ ନାହାନ୍ତି, ଯେ ଯୋଉଟା କହିପାରିଲା ବି କାର୍ଯ୍ୟକ୍ରମ ପ୍ରଚାର ପ୍ରଚାର କରୁଛନ୍ତି, ସେଟା ଗୋଟେ ସବୁଠାରୁ ଖୁସିର କଥା।
0: ସେଇଟା ତ କରାହଉଛି, ବହୁତ ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।

0: ହ୍ୟାଲୋ ମ୍ୟାଡ଼ାମ ନମସ୍କାର।
1: ଆଜ୍ଞା ନମସ୍କାର।
0: ଜୟ ଜଗନ୍ନାଥ, ପ୍ରକାଶ କହୁଛି ପାରାଦୀପ।
1: ଆଚ୍ଛା, ବର୍ତ୍ତମାନ ପାରାଦୀପ ଅଶାନ୍ତ ବର୍ଷା ପାଇଁ।
0: ବର୍ଷା ତ ଚାରିଆଡେ ଜଳ, ଚାରିଆଡେ ପାଣି ପୁରା ହେଇଯାଇଛି
1: ଆଉ। ଆଜ୍ଞା, ତ କେମିତି କଲେ ଏଡ଼େ ବଡ ଯାତ୍ରା ବର୍ତ୍ତମାନ ଗଲା, ବର୍ଷାରେ ଆପଣ କେମିତି କଟେଇଲେ ରଥଯାତ୍ରା?
0: ବର୍ଷା ତ ହଉଛି, ରଥଯାତ୍ରା ମୁଁ କୁଆଡେ ଯାଇନି ମ୍ୟାଡ଼ାମ,
1: ଘରେ ହିଁ। ତ ପାରାଦୀପରେ କେଡ଼େ ବଡ ମନ୍ଦିର ଅଛନ୍ତି ଜଗନ୍ନାଥଙ୍କର?
0: ଆମ ଘର ପାଖରୁ 10-12 କିଲୋମିଟର ଅଛି, ବିଶେଷ ବଡ ନୁହଁ ସେମିତି।
1: ଆଚ୍ଛା, ସାଧାରଣ ରକମର ଅଛି ନା? କାରଣ ସେଇ ଅଞ୍ଚଳର ପ୍ରାୟ ପୁରୀ ପଳାନ୍ତି ଯାତ୍ରା ଦେଖିବା ପାଇଁ।
0: ହଁ, ବହୁତ ଲୋକ ଯାଆନ୍ତି ପୁରୀ ପାଖ, ପୁରୀଟା କେତେ ସର୍ଟକଟ ଗଲେ 80-90 କିଲୋମିଟର, ଆଉ କଟକ ଗଲେ ପାଖାପାଖି 180-170 କିଲୋମିଟର।
1: ଆଜ୍ଞା, ସେଇଥିପାଇଁ ମାନେ ଏତେ ଜାକଜମକ ହଉନଥିବ ସେ ପାଖାପାଖି।
0: ହଁ, ପାରାଦୀପରେ ହଉଛି ମନ୍ଦିର, ଛୋଟ ମନ୍ଦିର ଗୋଟେ ଅଛି, ସେଇଠି କରା ହଉଛି।
1: ଆଜ୍ଞା
0: ତାପରେ ଆଉ କୋଉଠି ଯାଇପାରୁନି।
1: ଭିଡ କୁ ଆପଣ ଭାବୁଛନ୍ତି ଏ ବର୍ଷ ବହୁତ ଲୋକ ମଲେ, ଏ ଭିଡ ଯେତେ ଲୋକ ଆସିଲେ ଠିକରେ ଗୋଟେ ମ୍ୟାନେଜମେଣ୍ଟ ଗୋଟେ ଠିକ କରିକି ସବୁ ଲୋକ ସବୁ ଭକ୍ତ ଦର୍ଶନ କରିପାରିବେ, ଏଭଳି କିଛି କଲେ ଆପଣଙ୍କ ମନରେ ସେସବୁ ଅଛି କି?
0: ମ୍ୟାନେଜମେଣ୍ଟ ଗୋଟେ କଥା ହେଉଛି କଣ, ଆମେ ସମସ୍ତେ ସରକାରଙ୍କ ଉପରେ ଛାଡି ଦଉଛେ ଯେ ସରକାର ସବୁକିଛି କରିବେ, ଆମେ ଆମ ନିଜ କଥା କେବେ ବି ଚିନ୍ତା କରୁନେ। ସାଧାରଣତଃ ଜଙ୍ଗଲ ଦେଖିବେ ଯେକୌଣସି ପଶୁ, ସେମାନେ ତାଙ୍କର ଡିସିପ୍ଲିନ ଥିବ ତାଙ୍କ ଭିତରେ, ବଡ ମାନଙ୍କୁ ମାନିବା, ତାଙ୍କ ପଛରେ ସାନ ମାନ ଯିବା, ଏଟା ଗୋଟେ ଡିସିପ୍ଲିନ ହିସାବରେ ଯାଏ। କିନ୍ତୁ ଆମେ ମଣିଷ ମାନେ କେହି ଡିସିପ୍ଲିନ ଭିତରେ ନା, ସିଏ ଆଗେ କରିଦବ କାହିଁକି, ମୁଁ ଆଗେ କରିବିନି କାହିଁକି, ଏଇଟା ହଉଛି।
1: ଯେମିତି ଟିକେ ଆଗରୁ ଭଉଣୀ କହୁଥିଲେ ଯେ ଗୋଟେ ଲୋକଙ୍କୁ ଦଳିକି ପଳଉଛନ୍ତି ହଜାର ହଜାର,
0: ଠାକୁର ଦର୍ଶନ କରିବା ପାଇଁ ଯାଇଛେ ଆମେ, ତ ଠାକୁର ଦର୍ଶନ କଣ ଲୋକମାନଙ୍କୁ ଚଢିକି ଯିବାଟା ଠିକ ହବ?

0: ବାସ୍ ପାଦ ତଳେ ଗୋଟେ ଲୋକଟି ଛଟପଟ ହଉଛି,
1: ସମୟ ଲାଗିବ, ଠାକୁରଙ୍କୁ ଦର୍ଶନ କରିବାକୁ ସମୟ ଲାଗିବ, ଲାଇନ ରେ ଯିବା, ଧୀରେ ଧୀରେ ଯିବା, ସମସ୍ତଙ୍କୁ ସୁଯୋଗ ଦେବା, ସମୟ ହେଉ କୌଣସି ଅସୁବିଧା ଅଛି, ଯେତେବେଳେ ଭଗବାନ ଦର୍ଶନ ଦେବା ଯାହାକୁ ଯୋଉ ସମୟ ଦେବା କଥା ସେତେବେଳେ ନେବେ, ଯଦି ମାନେ ନାହିଁ ଯେ ମୁଁ ଜବରଦସ୍ତ ଆଗ ଦୂରରେ ଯାଇକି ଠାକୁର ଦର୍ଶନ କରିଦେବି, ଠାକୁର ବାହାରକୁ ଆସିଛନ୍ତି ଦର୍ଶନ ଦେବେ ସମସ୍ତଙ୍କୁ, ଆଜି ନହେଲେ କାଲି ହବ, ଏବେ ନହେଲେ ଗୋଟାଏ ପରେ ହବ, ଅସୁବିଧା କଣ ଅଛି, କିନ୍ତୁ ଲୋକମାନେ କେହି ନାହାନ୍ତି, ସେମାନେ କହିବେ ଆମେ ଆଗେ କରିଦେବୁ, ଆମେ କରିଦେବି ଘରକୁ ପଡ଼ୁ, ସମସ୍ତେ ବ୍ୟସ୍ତ,
0: କେମିତି ଆମେ ଆଗେ ଦର୍ଶନ କରିବୁ, ଲୋକଟେ ମରିଯାଉ ପଛେ ଆମର ଦର୍ଶନ ହେଇଯିବ,
1: କଣ କରିବେ ଆପଣ, ଦର୍ଶନ କଣ କରିବେ ଆଗେ ଯାଇକି, ଆଗେ ଦର୍ଶନ କଣ କରିବେ, ଆଗ ଭକ୍ତରେ ଦର୍ଶନ କରିବେ, ଆସିକି ଦର୍ଶନ କରିବେ, ଲୋକମାନଙ୍କୁ ଲୋକମାନେ ଯୋଉମାନେ ଯାଉଛନ୍ତି ମଣିଷ ମାନେ ତାଙ୍କ ଭିତରେ ଜଗନ୍ନାଥ ଅଛନ୍ତି, ଆପଣ ତାଙ୍କୁ ଦଳିକି ପଳେଇଲେ କଣ ଯାଇକି ଦର୍ଶନ କରିବେ ସେଠି, କାହାକୁ ଦର୍ଶନ କରିବେ,
0: ଏଇ ଯୋଉ କଥାଟା ଏଇ ଲକ୍ଷ ଲକ୍ଷ ଲୋକଙ୍କ ମନରେ ଏସବୁ କଣ ଆସିବ ବୋଲି ଆପଣ ଭାବୁଛନ୍ତି?
1: ଦେଖନ୍ତୁ ଗୋଟିଏ ମନ୍ଦିର ନୁହଁ, ସବୁ ପ୍ରତ୍ୟେକ ଜାଗାରେ ଦେଖନ୍ତୁ, ସମସ୍ତେ କହୁଛନ୍ତି ଆମେ ଆଗେ କରିଦେବୁ, ଆମେ ଯାହା କରିବୁ ପ୍ରଥମେ ମୁଁ ଯିବି, ସମସ୍ତେ ତ ମୁଁ ଭିତରେ ରହିଗଲେ ଆଉ ପଛରେ କିଏ ରହୁଛି,
0: ମୋ କାମ
1: ଜାଗାରେ ଆପଣ ଖାଲି ମନ୍ଦିର କଥା କହନ୍ତୁ, ଆପଣ ଯେକୌଣସି ସିଟି ଏରିଆ ଯାଆନ୍ତୁ, ରାସ୍ତାରେ ଯାଆନ୍ତୁ, ଯେକୌଣସି ଜାଗାରେ ଟ୍ରାଫିକ ଜାମ୍ ବେଳେ ବି ପ୍ରାୟ ଜାଗା ଯେତେବେଳେ ଯାହା ଗାଡ଼ିରେ ଟିକେ ଦୁଇ ମିନିଟ ଅପେକ୍ଷା କରିବାନି, ଆମେ ଆଗେ ପଳେଇବା, କେମିତି ତାଙ୍କର କିଛି ଡେରି ହେଇଯିବ, ଆଉ ସେଥିପାଇଁ ବହୁତ ବେଳେ ବି ଲୋକ କି ଦୁର୍ଘଟଣା ବି ହଉଛି,
0: ନିହାତି
1: ଯେମିତି ପୁରୀରେ ହେଲା,
0: ପୁରୀରେ ପ୍ରତିବର୍ଷ ପ୍ରାୟ ଏମିତି ହୁଏ, ପ୍ରତିବର୍ଷ
1: କେବଳ ସେଇଟା ହଉଛି ଆମ ମାନଙ୍କର ଭୁଲ, ସରକାରଙ୍କର ଶୁଣନ୍ତୁ ଗୋଟେ କଥା ହଉଛି, ଆପଣଙ୍କ ଲୋକ ପାଖାପାଖି ପୁରୀରେ 5,00,000 ଲୋକ ହୋଇଥିଲେ, ପୁଲିସ କେତେ ଥିଲେ, 50,000-60,000 ପୁଲିସ, ଏତେ ଲୋକଙ୍କୁ ମ୍ୟାନେଜ କରିବା ସହଜ କଥା ନୁହଁ,
0: ବିଲକୁଲ ବି ନୁହଁ, ବିଲକୁଲ ବି ନୁହଁ,
1: ଗୋଟେ ଆପଣ ଚିନ୍ତା ଗୋଟେ ଲୋକ, ଗୋଟେ ପୋଲିସ ପାଇଁ କେତେ ଲୋକ ପଡ଼ିଗଲେ ଆଭରେଜଲି, ତ ସମସ୍ତଙ୍କୁ କେମିତି କରିହବ, ଆଉ ଗୋଟେ କଥା, ପୁରୀ ପୁରୀର ଯୋଉ ଜାଗାଟା ଅଛି, ଯୋଉ ବଡଦାଣ୍ଡ ଅଛି, ସେଟା ସୀମିତ ଅନୁସାରେ ଅଛି, ଆପଣଙ୍କର ଯେତେ ବର୍ଷରୁ ପୁରୀ ମନ୍ଦିର ହେଲାଣି ସେପଟେ ସେତିକି ଜାଗା ଅଛି, ଲୋକ ଯେତେବେଳେ ପ୍ରଥମ ଯେତେବେଳେ 100 ଲୋକ ଯାଉଥିଲେ, ବର୍ତ୍ତମାନ 1,00,000 ଲୋକ ଯାଉଛନ୍ତି, ସେଇ ସେଇ ଜାଗା ଭିତରେ ମ୍ୟାନେଜମେଣ୍ଟ ହବ କେମିତି ହବ,
0: ନିହାତି
1: ତ ଆମେ ମାନେ ନିଜେ ଯୋଉମାନେ ନିଜେ ସଚେତନ ହବା, ଧୀରେ ଧୀରେ ଯିବା, ଲାଇନରେ ଯିବା, ଠାକୁରଙ୍କୁ ଦର୍ଶନ କରିବା, ଯଦି ଆମେ ନିଜେ ନ କରିପାରିବା ସରକାର କେହି କରିପାରିବେନି, ଆପଣ ଭଗବାନଙ୍କୁ ଯଦି କହିବେ ଜଗନ୍ନାଥ ନିଜେ ଆସି କଣ ସେ
0: ପ୍ରତ୍ୟେକ ଭକ୍ତ ସେମାନେ ମ୍ୟାନେଜମେଣ୍ଟ କମିଟିରେ ରହିଛନ୍ତି, ସେମାନେ ହିଁ କରିବେ, ଭକ୍ତମାନଙ୍କ କଥା ମୁଁ କହୁଛି, ସମସ୍ତେ ନିଜ ନିଜ ଭିତରେ ମ୍ୟାନେଜ୍ କରି ଗୋଟେ କୋପରେସନ କରିକି ଦର୍ଶନ କରିବା, ଏଇ ପ୍ରକାର ମନୋଭାବ
1: ହେଇଗଲା ପରେ ସରକାରଙ୍କୁ ଦୋଷ ତ ସରକାର ମ୍ୟାନେଜମେଣ୍ଟ କରିପାରିଲେନି,
0: ବାସ୍ ସରିଲା କଥା ଆଉ। ତ ବହୁତ ବଢିଆ ପ୍ରକାଶ, ଆପଣ ମନେ ପକେଇକି ଫୋନ କଲେ ଏଇ କାର୍ଯ୍ୟକ୍ରମକୁ, ଆଶା କରୁଛୁ
1: ପୂର୍ବଥର ସେ ଯୋଉ ଖାମଲିଙ୍ଗର ଥିଲା ହେଲାନି ପ୍ରୋଗ୍ରାମ, ତାପରେ ଗୋଟେ ପ୍ରୋଗ୍ରାମ ଥିଲା, ସେଟା ମୁଁ ମେଡିକାଲ ପଳେଇଥିଲି ଟିକେ ବୋଉ ନେଇକି ସାଙ୍ଗରେ, କିନ୍ତୁ ଶୁଣିଛି ମୁଁ ଅଧଘଣ୍ଟା ଖଣ୍ଡେ ଶୁଣିଛି ଆଉ ଫୋନ କରିପାରିଲିନି, ଆଜି ମୁଁ ବୋଉ ସବୁବେଳେ ଫୋନ କରିଛି, କିନ୍ତୁ ଫୋନ ଲାଗୁ ଥରେ ଲାଗିଥିଲା ଫୋନ ଲାଗିଥିଲା, କିନ୍ତୁ ସେତେବେଳେ ମୋ ଝିଅର ଫୋନ ଟା ପଳେଇ ଆସିଲା, ମୁଁ କାଟିକି ସେ ଝିଅର କଥା ହେଲି, ଲଗଉଛି ଲାଗୁନି
0: ଲାଗିଗଲା, ବହୁତ ବଢିଆ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
1: Yeah.

0: ହ୍ୟାଲୋ
1: ହ୍ୟାଲୋ
0: ଆଜ୍ଞା କୁହନ୍ତୁ।
1: ଆଜ୍ଞା ନମସ୍କାର।
0: ନମସ୍କାର।
1: ଆଚ୍ଛା
0: କଣ ସବୁ ହାଲଚାଲ? ଆପଣ ରେଡିଓ ଲଗେଇଛନ୍ତି, ଯଦି ଟିକେ ସାଉଣ୍ଡ କମ୍ କରନ୍ତୁ, ଇକୋ ଆସୁଛି।
1: କରିଦେଲେ
0: କି? ଆଚ୍ଛା, ଆପଣଙ୍କର ବାର୍ନିପୁଟରେ ବର୍ତ୍ତମାନ ବର୍ଷା ହଉଥିବ? ଆପଣଙ୍କ ଦୋକାନ କେମିତି ଚାଲିଛି? ଦୁଃଖେ ସୁଖେ, ଜୀବନଟା ହିଁ ଦୁଃଖ ସୁଖର ସମାରୋହ। ଆଜ୍ଞା, ତ ସବୁ କଣ ଶୁଣିଲେ ଆଜି ଆକାଶବାଣୀ ଜୟପୁରରୁ?
1: ଆଜି ତ ଲଗେଇକି ଶୁଣିଲି ଟିକେ ପ୍ରୋଗ୍ରାମ ଭଲ ଆପଣ କହୁଥିଲେ ସବୁ ଶୁଣିଲି।

0: हेलो
1: हेलो
0: आज्ञा कौन तू?
1: हाँ मैडम नमस्कार।
0: नमस्कार कौन तू?
1: हाँ बरगढ़ रु स्वर्ण प्रभाकर कहूँगी।
0: कौन सब कहिया पई चाहू छंती आज कौन तू?
1: हाँ मैम आमर तो रथ यात्रा एबे सॉरी करी बाहुड़ा यात्रा भी सॉरी वाला
0: कीर्तन कले कि नहीं आपण जाई के?
1: हाँ
0: कीर्तन कले रथ यात्रा रे?
1: हाँ हाँ हाँ कीर्तन कलु मैम कीर्तन कलु
0: हाँ।
1: आम सब लेडीज जेंट्स समस्ते मिसी करी कलु आम एका करीन
0: आज्ञा
1: आउ समस्ते मिसी करी कीर्तन कलु पहंडी बीजरे
0: हाँ
1: कीर्तन कलु आउ महाप्रभु को रथरे चढ़ाइबा पर्यंत कीर्तन कलु रथ बड़ दांड को जीवा पर्यंत कलु
0: आज्ञा आज्ञा
1: आउ सब जहा रीतिनीति महाप्रभु थिला रथ यात्रा रु आरंभ करी बाहुडा यात्रा पर्यंत ତାପରେ ସବୁ ଠିକ ବଢିଆ ଭଲ ଭାବେ ପାଳନ କଲୁ ସମସ୍ତେ ଖୁସିରେ ସବୁ ଏ ପର୍ବ ପାଳନ ହେଲା ଯାହା ବି ମନ୍ଦିରରେ ଯାହା ନୀତି ନିୟମ ସବୁ ବଢିଆ ହେଲା ଆଉ ଆମେ ସମସ୍ତେ ବି ବହୁତ
0: ଆଚ୍ଛା
1: ଖୁସି।
0: ସ୍ୱର୍ଣ୍ଣପ୍ରଭା ଏ କଥା କୁହନ୍ତୁ ଯେ ଆପଣ ମାନେ ରଥ ସାମ୍ନାରେ କୀର୍ତ୍ତନ କରି କରି ଠାକୁରଙ୍କୁ ନେଲେ, ତ ଏଇଥିପାଇଁ ଆପଣଙ୍କୁ ଯୋଉ ପୂଜା କମିଟି କିମ୍ବା ଜିଲ୍ଲାପାଳଙ୍କ ପାଖକୁ ଏମିତି ଆଗରୁ ପରମିସନ ନେବାକୁ ପଡ଼ୁଥିବ?
1: ନାଇଁ ମ୍ୟାମ୍ ସେମିତି
0: ହଁ
1: ନାଇଁ ଆମ ଆମେ ତ କି ଗାଁର ଆମେ ସମସ୍ତେ ଅଟୁ ତ ଆମେ ଗାଁରେ କୀର୍ତ୍ତନ ସେମିତି କାହାରି ଅନୁମତି ନେବାକୁ ପଡ଼େନି ଆମେ ସେମିତି କୀର୍ତ୍ତନ କରୁ ଗାଁରେ ନିଜ ମନ୍ଦିରର ତ ଗାଁର ମନ୍ଦିର ସମସ୍ତେ ତ ସବୁ ପ୍ରଭୁ ତ ଅଛନ୍ତି ଗାଁରେ ତ ଯାହା ବି ପର୍ବପର୍ବାଣି ହୁଏ କେହି ନ କହିଲେ ବି ଆମେ ସେଇଠି କୀର୍ତ୍ତନ କରୁ ଆଉ ସେମାନେ ଯେତେ ଅଛନ୍ତି ଆମ କମିଟି ବାଲେ ବି କହନ୍ତି କୀର୍ତ୍ତନ କରିବ ବୋଲି କିନ୍ତୁ ଅଲଗା କୋଉଠି ଆମେ ଅନୁମତି ଆଣୁନୁ ଆମେ କରୁ ଗାଁରେ ପିଲାମାନେ ମିଶିକି
0: ଆଜ୍ଞା ଆଜ୍ଞା ବହୁତ ବଢିଆ।
1: ବହୁତ ବଢିଆ ଖୁସି ଲାଗେ କି ଭଗବାନଙ୍କ ଠାରେ ତାଙ୍କର ରୂପ ଚାହିଁକି ଭଜନ କୀର୍ତ୍ତନ କଲେ ଭାବ ବିହଳ ହେଇକରି ବହୁତ ଭଲ ଲାଗେ ଆପେ ଆପେ ପୁରା ପାଦ ଉଠିଯାଏ ନାଚିବା ପାଇଁ ତ ବହୁତ ସେଟା ଅନୁଭୂତି ହୁଏ କି ଭଲ ଲାଗେ। ତାପରେ ଆମର ବାହୁଡା ଯାତ୍ରା ମ୍ୟାମ୍ ଏକାଦଶୀ ଆମ ଗାଁରେ ଏକାଦଶୀ ଦିନ କରନ୍ତି ବାହୁଡା ଯାତ୍ରା ଦଶମ ଦିନ କରନ୍ତି ନାହିଁ କାରଣ ଦଶମୀ ଦିନ ଆମ ଆମ ପଶ୍ଚିମ ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର କହନ୍ତି ଆମ ଭଟିଲି ଦଧିବାମନ ମହାପ୍ରଭୁଙ୍କର ସେଇଠି ବି ରଥଯାତ୍ରା ହୁଏ ବହୁତ ସେଇଠିକି ପଳେଇ ଯାଆନ୍ତି ଭଟିଲି ଆମ ଗାଁରେ ତା ପରଦିନ ଏକାଦଶୀ ଦିନ ହୁଏ କିନ୍ତୁ ଏ ବର୍ଷ ଏକାଦଶୀ ଦିନ ଶନିବାର ପଡିଥିଲା ତ ଶନିବାର ଦିନ ଆମ ମନ୍ଦିରରେ ବିଜେ କରିବା ପାଇଁ ସେ କମିଟି ବାଲେ କହିଲେ କି ନାଇଁ ଶନିବାର ହଉଛି ଆମେ ରବିବାର ଦିନ ଠାକୁରଙ୍କୁ ଭିତରକୁ ନେବା ତ ଗତକାଲି ଆମର ନୀଳାଦ୍ରି ବିଜେ କହିବା ସେଇଟା ଆମର ହେଲା ଲକ୍ଷ୍ମୀନାରାୟଣ ଭେଟ କଳି କଲେ ଲକ୍ଷ୍ମୀନାରାୟଣ କଳି ହେଲା ତାପରେ ଦିପଟର ଲକ୍ଷ୍ମୀଙ୍କର ଆଉ ନାରାୟଣଙ୍କର ଦୁଇଟା ପାର୍ଟି ଥିଲେ କୀର୍ତ୍ତନ ପାର୍ଟି ସେମାନେ ଲକ୍ଷ୍ମୀଙ୍କର ଗୋଟେ ଗୀତ ଗୋଟେ ପାର୍ଟି ଗାଉଥିଲେ ଆଉ ନାରାୟଣଙ୍କର ଗୋଟେ ପାର୍ଟି ଗୀତ ଗାଉଥିଲେ ତ ସେଇଟା କଳି ବି ହେଲା ଯାହା ରୀତିନୀତି ହେଲା।

0: ଲକ୍ଷ୍ମୀ ମାନି ଗଲେ ରସଗୋଲା ଦେଲେ ମହାପ୍ରଭୁ, ତାଙ୍କ ମାନ ଭଞ୍ଜନ କଲେ, ତାପରେ ଜଗନ୍ନାଥ ମହାପ୍ରଭୁଙ୍କୁ ଭିତରକୁ ନେଲେ, ପ୍ରତିଷ୍ଠା କରିକି ଭିତରକୁ ନେଲେ, ଆଉ ତାପରେ ଆଳତୀ ହେଲା, ତାପରେ ଆମର ପୋଡ଼ ପିଠା କରିଥିଲେ, ସେଇଟା ଆମ ସମସ୍ତଙ୍କୁ ପ୍ରସାଦ ଦେଲେ, ଆଳତୀ ହେଲା, ତାପରେ ବାରଟା ହଁ 12:30 ପାଖାପାଖି ହେଇଯାଇଥିଲା, ଆମେ ମନ୍ଦିରରେ ସମସ୍ତେ ଉପସ୍ଥିତ ଥିଲୁ, ସମସ୍ତ ମହିଳାମାନେ ପୁରୁଷମାନେ ସମସ୍ତେ ସେଇଠି ବି କୀର୍ତ୍ତନ ହେଲା, ବହୁତ ଭଲ ଲାଗିଲା। ଆଉ ତାପରେ ରାତିରେ ଫେରିଲୁ, ଆଉ ତାପରେ ଆମ ସବୁ ରୀତିନୀତି ସରିଲା, ଆଉ ଯାହା ବି ହେଲା ସବୁ ବଢିଆ ଭାବେ ପର୍ବ ପାଳନ ହେଲା। ବହୁତ ଭିଡ଼ ବି ହେଇଥିଲେ, ଲୋକ ଜମା ହେଇଥିଲେ, ସମସ୍ତେ ବହୁତ ଆନନ୍ଦରେ ବି ସେଇ ପର୍ବ ପାଳନ କଲେ।
1: ରଥଯାତ୍ରାଟା ସେମିତି ଭିଡ଼ ଭିତରେ ହିଁ ହୁଏ, କାହିଁକି ନା ଠାକୁର ସ୍ୱୟଂ ହେଉଛନ୍ତି ଭକ୍ତ ବତ୍ସଳ, ଭକ୍ତଙ୍କ ପାଇଁ ସେ ସବୁବେଳେ ବିହୋଳ, ସବୁବେଳେ ପାଗଳ ଭକ୍ତଙ୍କ ପାଇଁ। ଆଉ ଭକ୍ତ ନଥିଲେ, ଭିଡ଼ ନଥିଲେ, ସେ ପଦାକୁ କେମିତି ବାହାରିବେ?
0: ହଁ,
1: ତ ସେଇଥିପାଇଁ ଭିଡ଼ ହୁଏ ତାଙ୍କ ଯାତ୍ରାରେ, ସବୁବେଳେ ଆହୁରି ଭିଡ଼ ହୁଏ, ଆହୁରି ପ୍ରଚଣ୍ଡ ଭିଡ଼ ହୁଏ। ତ ବହୁତ ବଢ଼ିଆ ଆପଣ ଏନ୍ଜୟ କରିଛନ୍ତି, କ'ଣ ସବୁ ହେଲା ନୀଳାଦ୍ରି ବିଜୟରେ, ଆମ ଶ୍ରୋତାମାନଙ୍କୁ ସବୁ ଆପଣ କହିଛନ୍ତି, ଆପଣଙ୍କ ଗାଁରେ କେମିତି କ'ଣ ଆପଣ ପାଳନ କଲେ ରଥଯାତ୍ରା, ଶ୍ରୋତା ଜାଣିଲେ। ବହୁତ ଭଲ ଲାଗିଲା ସ୍ୱର୍ଣ୍ଣପ୍ରଭା, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
0: ଧନ୍ୟବାଦ, ନମସ୍କାର
1: ନମସ୍କାର ନମସ୍କାର।

0: हेलो हेलो,
1: या नमस्कार।
0: नमस्कार। लाइव फोन इन। अच्छा, आपण लाइव फोन इन कार्यक्रम कथा आपणकर गीत आमर सह कथा होचंती। पूरा लास्ट केते बळु लगौथिले आपण
1: लगौ जे सब सुनु जी समस्त कहउथिले
0: आपण सावर श्रीक्षेत्र फोन करुछंती। कोण सब हैला सेठी नीलाद्री विजय रे कुहंतु आम श्रोता को।
1: सावर श्रीक्षेत्र रे मु तो गाई पर जा गाई थी अठ दिन। हमारे पुओ गाउची सी तांगर सब अखंड ला भक्त पाटी वाला सब काली नहीं कि ठाकुर मंदिर छाड़ी रात दिटा बेले पटेले पूरी जाए गले गाड़ी धरिक।
0: अच्छा आपण वर्ष बेसी इनवॉल्व हे नाहंती ये सहित माने पूजा सहित यात्रा सहित।
1: मु जा जाईथिली जो 8 दिन टिके नले आउ मुंडो तो बुलौती आउ जाई होनी आउ।
0: अच्छा, गहळी केमती हिथिले रथ दिन?
1: हां मुंडो बुलते को मु कोड जाई पाबु।
0: नहीं नहीं, गहळी केते हिथिले?
1: नहीं गहळी हिथला।
0: हां
1: प्रथम दिन टिके गहळी तथापि हल्ला।
0: हां
1: ବର୍ଷା ତ ଜୋର ହେଲା, ଏବେ ତ ବର୍ଷା ବି ହଉଛି, କାଲି ଠାକୁର ଗଲା ବେଳକୁ ବର୍ଷା ଛାଡି ଯାଇଥିଲା।
0: ଆଜ୍ଞା ଆଜ୍ଞା, ବର୍ଷା ହେଲେ ବି ଲୋକେ ଭକ୍ତ ମାନେ ଖାତିର କରୁନାହାନ୍ତି ବର୍ଷାକୁ, ଠାକୁରଙ୍କୁ ଦର୍ଶନ କରିବା ପାଇଁ ପଳଉଛନ୍ତି।
1: ହଁ ଆଜ୍ଞା,
0: ନୁହଁ
1: ଆମେ ପୁରୀ ଆଗେ ଯାଉଥିଲୁ, ଆଗେ ପୁରୀ ଯାଉଥିଲୁ, ଲୋକ ଭିଡ଼ ହେଲେ ଲୋକ କିନ୍ତୁ ବୁଝନ୍ତି ନାହିଁ।
0: ଆଜ୍ଞା ଆଜ୍ଞା,
1: ସାଡ଼େ ସାଡ଼ୁ ଲୋକ ଭିଡ଼ି ଆସିଥିବେ ରଥ ଆଡ଼କୁ, ଇଆଡ଼େ ଯୋଉ ଲୋକ ଥିବେ ଲୋକ ଭିତରେ ଲୋକ ଚାପି ହେଇକିରି ଉପରକୁ ଉଠିଯିବେ। ଉପରକୁ ଉଠିଯାନ୍ତି, ସେତେବେଳେ ବି ଭିଡ଼ ଥିଲା, ସେତେବେଳେ ବି ପୋଲିସ ପ୍ରଶାସନ ଥିଲା, ଏବେ ତାଠୁ ଆହୁରି କାଇଦା କଟକଣା ହେଇଯାଇଛି। ତଥାପି ମୁଁ ରଥ ଟାଣିପାରିବିନି, ମୁଁ କାହିଁ ଯାଇକି ରଥ ଦୌଡ଼ିକି ଧରିବି? ଯଦି ରଥ କାହିଁ ଆଉଛି ଜୋତା କି ଚଷମା କି ଇଏ କି ସବୁ ତମ ଜାଗତ ରଖିବ, ପଡ଼ିଗଲେ ଆଉ ଆଣିବି ବୋଲି ଭାବିଲେ ଭଲ ତା ଭିତରେ ସରିବ।
0: ଭିଡ଼ ବଢୁଛି ବର୍ଷକୁ ବର୍ଷ, ଯେତିକି ସମୟ ଯାଉଛି ଆଗକୁ ବଢୁଛି, ଭିଡ଼ ବି ସେତିକି ବଢୁଛି।
1: ଆଜ୍ଞା,
0: ବର୍ତ୍ତମାନ

0: ସାରା ବିଶ୍ୱରେ ରଥଯାତ୍ରା ଫେମସ ହେଇଗଲାଣି, ପ୍ରସିଦ୍ଧ ହେଇଗଲାଣି, ତ ସମସ୍ତେ ଲୋକ ଆସୁଛନ୍ତି ପୁରୀକୁ ଠାକୁରଙ୍କୁ ଦର୍ଶନ କରିବା ପାଇଁ। ତ ଠିକ ଅଛି, ବହୁତ ଧନ୍ୟବାଦ, ସମୟ ହେଇଗଲାଣି, କାର୍ଯ୍ୟକ୍ରମକୁ ଆମେ ବନ୍ଦ କରିବା। ହଁ, ଧନ୍ୟବାଦ
1: ଆପଣଙ୍କୁ।
0: ହଁ ଆଜ୍ଞା ଆଜ୍ଞା, ଶ୍ରୋତା ବନ୍ଧୁ, ଏଥିଲା ଆଜିର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଯେଉଁମାନେ କଲ୍ କରିଛନ୍ତି, ଯେଉଁମାନଙ୍କ ଫୋନ୍ କଲ୍ ଲାଗିପାରିନି, ସାମିଲ ହେଇପାରି ନାହାନ୍ତି, ସେମାନଙ୍କୁ ଅନୁରୋଧ, ଆସନ୍ତା ଥର ଆଉଥରେ ଫୋନ୍ କରନ୍ତୁ। ଆଜି ପାଇଁ ରହୁଛୁ, ନମସ୍କାର।

ଶୁଣିଲେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଯନ୍ତ୍ର ସଙ୍ଗୀତର କାର୍ଯ୍ୟକ୍ରମ ନିର୍ଝରିଣୀ। ପ୍ରଥମେ ଶୁଣିବା ବେହେଲାରେ ଧୁନ୍ ପରିବେଷଣ କରିଛନ୍ତି ଶିଳ୍ପୀ ବିଜୟ କୁମାର ସାମନ୍ତରାୟ।

ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

0: ଶୁଣିଲେ ଯନ୍ତ୍ର ସଙ୍ଗୀତର କାର୍ଯ୍ୟକ୍ରମ ନିର୍ଝରିଣୀ ଆକାଶବାଣୀ ଜୟପୁର। ଶୁଣନ୍ତୁ ଚାଷବାସ କଥା।
1: ଛତୁ ଏକ ଉଚ୍ଚ ପୌଷ୍ଟିକ ସୁସ୍ୱାଦୁ ଏବଂ ଔଷଧୀୟ ଗୁଣସମ୍ପନ୍ନ ଖାଦ୍ୟ। ଏହାକୁ ଶାକାହାରୀ ମାଂସ ବୋଲି ମଧ୍ୟ କୁହାଯାଏ, କାରଣ ଏଥିରେ ଉଚ୍ଚମାନର ପ୍ରୋଟିନ୍, ଭିଟାମିନ୍, ଖଣିଜ ଲବଣ, ଆଣ୍ଟିଅକ୍ସିଡେଣ୍ଟ ଏବଂ ଖାଦ୍ୟତନ୍ତୁ ମାନେ ଫାଇବର ଭରପୁର ମାତ୍ରାରେ ରହିଥାଏ। ବର୍ତ୍ତମାନ ସମୟରେ ସୁସ୍ଥ ଖାଦ୍ୟ ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଥିବାରୁ ଛତୁର ଚାହିଦା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଓଡ଼ିଶାରେ ଛତୁ ଚାଷ ଏକ ଲାଭଜନକ କୁଟୀର ଶିଳ୍ପ ଓ ସ୍ୱରୋଜଗାରର ଉତ୍ତମ ମାଧ୍ୟମ ଭାବେ ପରିଚିତ ହୋଇଛି। ତେବେ ଭାରତରେ ଅନେକ ପ୍ରକାରର ଛତୁ ଚାଷ କରାଯାଏ, ଯେମିତିକି ପାଳ ଛତୁ। ଏହା ମୁଖ୍ୟତଃ ଗରମ ଦିନେ ମାର୍ଚ୍ଚ ମାସରୁ ଅକ୍ଟୋବର ମାସ ଯାଏଁ ଚାଷ କରାଯାଏ। ଡିଙ୍ଗିରି ଛତୁ, ଏହା ଶୀତଦିନେ ନଭେମ୍ବରରୁ ଫେବୃଆରୀ ମାସ ମଧ୍ୟରେ ଚାଷ କରାଯାଏ। ଏହି ଛତୁକୁ ଶୁଖାଇ ଅନେକ ଦିନ ପର୍ଯ୍ୟନ୍ତ ରଖା ମଧ୍ୟ ଯାଇପାରେ। ତେବେ ବଟମ ଛତୁ, ଶ୍ରାବଣ ଛତୁ, ବାଲିସରା ଛତୁ, ଏମିତି ଅନେକ ପ୍ରକାରର ଛତୁ ରହିଅଛି। ଛତୁରେ ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଭିଟାମିନ୍ ବି କମ୍ପ୍ଲେକ୍ସ, ଭିଟାମିନ୍ ଡି, ପଟାସିୟମ୍, କ୍ୟାଲସିୟମ୍, ଫସ୍ଫରସ୍ ଲୌହ ଏବଂ ସେଲେନିୟମ୍ ଭଳି ପୋଷକ ଉପାଦାନ ରହିଥାଏ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ, ହାଡ଼କୁ ମଜବୁତ କରେ, ହୃଦ୍ରୋଗ ଓ ମଧୁମେହ ନିୟନ୍ତ୍ରଣରେ ସହାୟକ ହୁଏ ଏବଂ ଶରୀରର ଓଜନ ନିୟନ୍ତ୍ରଣରେ ମଧ୍ୟ ଉପକାରୀ। ତେବେ ଛତୁ ଚାଷ ପାଇଁ କେତେକ ସାମଗ୍ରୀ ଆବଶ୍ୟକ ହୋଇଥାଏ, ଯେମିତିକି ଉନ୍ନତମାନର ଛତୁ ବୀଜ, ଧାନ କିମ୍ବା ଗହମ ନଡ଼ା, ପଲିଥିନ୍ ବ୍ୟାଗ୍, ସଫା ପାଣି, ସ୍ପ୍ରେ ମେସିନ୍, ସଫା ଥଣ୍ଡା ଓ ଆର୍ଦ୍ର କୋଠରୀ, ବାଉଁଶ କିମ୍ବା ଲୁହାର ୟାର୍କ। ତେବେ ଛତୁ ଚାଷ ପାଇଁ ଶୁଖିଲା ନଡ଼ା ବା ପାଳ, ଛତୁ ବିହନ ବା ଚକଡ଼ ଏବଂ ପଲିଥିନ୍ ବ୍ୟାଗ୍ ଆବଶ୍ୟକ ହୋଇଥାଏ। ପ୍ରଥମେ ନଡ଼ାକୁ ଖଣ୍ଡ ଖଣ୍ଡ କରି କାଟି ବା ବିଡ଼ା ବାନ୍ଧି ପାଣିରେ ଭିଜାଯାଏ। ଏହାକୁ ଜୀବାଣୁମୁକ୍ତ କରିବା ପାଇଁ ଚୂନ ପାଣି କିମ୍ବା ଫର୍ମାଲିନ୍ ବ୍ୟବହାର କରାଯାଏ। ଏହାପରେ ପଲିଥିନ୍ ବ୍ୟାଗ୍ରେ ନଡ଼ା, ବିହନ ଏବଂ ଚକଡ଼ର ସ୍ତର ପ୍ରସ୍ତୁତ କରି ଏକ ଅନ୍ଧାରୁଆ, ଥଣ୍ଡା ଏବଂ ବାୟୁ ଚଳାଚଳ କରୁଥିବା ଘରେ ରଖାଯାଏ। ଘରର ଆର୍ଦ୍ରତା ବଜାୟ ରଖିବା ପାଇଁ ନିୟମିତ ପାଣି ସ୍ପ୍ରେ କରାଯାଏ। ତେବେ ଛତୁ ଚାଷର ସୁବିଧା ହେଉଛି କମ୍ ପୁଞ୍ଜିରେ ଆରମ୍ଭ କରାଯାଇପାରିବ, କମ୍ ଜାଗାରେ ଅଧିକ ଉତ୍ପାଦନ ସମ୍ଭବ, କୃଷି ବର୍ଜ୍ୟବସ୍ତୁର ସଦୁପଯୋଗ ହୁଏ, ଗ୍ରାମୀଣ ଯୁବକ ଓ ମହିଳାଙ୍କ ପାଇଁ ସ୍ୱରୋଜଗାରର ସୁଯୋଗ ସୃଷ୍ଟି କରି ବର୍ଷସାରା ଚାଷ କରାଯାଇପାରିବ। ବଜାରରେ ଏହାର ଚାହିଦା ମଧ୍ୟ ଅଧିକ, କମ୍ ସମୟରେ ଅମଳ ମିଳେ, ଚାଷ ପରେ ଅବଶିଷ୍ଟ ନଡ଼ା ଜୈବ ଖତ ଭାବରେ ବ୍ୟବହାର କରାଯାଇପାରେ। ତେବେ ଛତୁ ଚାଷ କରିବା ବେଳେ ପରିଷ୍କାର ପରିବେଶ ନଥିଲେ ରୋଗ ଓ ଫଙ୍ଗସ୍ ଆକ୍ରମଣ ହୋଇପାରେ। ଉପଯୁକ୍ତ ତାପମାତ୍ରା ଓ ଆର୍ଦ୍ରତା ବଜାୟ ରଖିବା ଆବଶ୍ୟକ। ଛତୁ ଶୀଘ୍ର ନଷ୍ଟ ହୋଇଯାଏ, ତେଣୁ ଠିକ୍ ସମୟରେ ବଜାରକୁ ପହଞ୍ଚାଇବା ନିହାତି ଆବଶ୍ୟକ। ତେବେ ଛତୁ ଚାଷରେ କେତେକ ସାବଧାନତା ଅବଲମ୍ବନ କରିବାକୁ ପଡ଼େ, ଯେମିତିକି ସବୁବେଳେ ପ୍ରମାଣିତ ସଂସ୍ଥାରୁ ବିହନ କିଣିବା, ଚାଷ ଘର ସଫା ରଖିବା, ନିୟମିତ ପାଣି ସ୍ପ୍ରେ କରି ଆର୍ଦ୍ରତା ବଜାୟ ରଖିବା, ସଂକ୍ରମିତ ବ୍ୟାଗ୍କୁ ତୁରନ୍ତ ଅଲଗା କରିଦେବା, ଅମଳ ପରେ ଛତୁକୁ ସଫା ଭାବରେ ପ୍ୟାକିଂ କରିବା। ଓଡ଼ିଶାର ଜଳବାୟୁ ଛତୁ ଚାଷ ପାଇଁ ଉପଯୁକ୍ତ। ସରକାରଙ୍କ କୃଷି ଓ ଉଦ୍ୟାନ କୃଷି ବିଭାଗ ବିଭିନ୍ନ ପ୍ରଶିକ୍ଷଣ, ବୀଜ ଓ ବୈଷୟିକ ସହାୟତା ପ୍ରଦାନ କରୁଛନ୍ତି। ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀ, ବେକାର ଯୁବକ ଯୁବତୀ ଏବଂ କ୍ଷୁଦ୍ର କୃଷକମାନେ ଏହି ଚାଷ ମାଧ୍ୟମରେ ଭଲ ଆୟ କରୁଛନ୍ତି। ତାଜା ଛତୁ ସହିତ ଶୁଖିଲା ଛତୁ, ଛତୁ ଆଚାର, ପାଉଡର ଓ ସୁପ୍ ପ୍ରସ୍ତୁତ କରି ମୂଲ୍ୟ ସଂଯୋଜନ ମାଧ୍ୟମରେ ଅଧିକ ଲାଭ ମଧ୍ୟ ମିଳିପାରେ। ଛତୁ ଚାଷ ଏକ ଆଧୁନିକ, ବୈଜ୍ଞାନିକ, ପରିବେଶ ଅନୁକୂଳ ଏବଂ ଅତ୍ୟନ୍ତ ଲାଭଜନକ କୃଷି ପ୍ରଣାଳୀ। କମ୍ ପୁଞ୍ଜି, କମ୍ ଜାଗା ଓ କମ୍ ସମୟରେ ଅଧିକ ଆୟ ମିଳୁଥିବାରୁ ଏହା ଆଜିର

0: ସମୟରେ ସ୍ୱରାଜଗାରର ଏକ ଉତ୍ତମ ମାଧ୍ୟମ ପାଲଟିଛି। ଯଦି ବୈଜ୍ଞାନିକ ପଦ୍ଧତିରେ ଛତୁ ଚାଷ କରାଯାଏ ତେବେ କୃଷକଙ୍କ ଆର୍ଥିକ ସ୍ଥିତିର ଉନ୍ନତି ସହିତ ରାଜ୍ୟର କୃଷି ଓ ପୁଷ୍ଟି ସୁରକ୍ଷାରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବ।
1: ଶୁଣିଲେ ଚାଷବାସ କଥା, ଆକାଶବାଣୀ ଜୟପୁର ପ୍ରଚାର କରୁଛୁ। ମହିଳାମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଘର ଓ ଘରଣୀ ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନା କରିଛନ୍ତି ବବିତା ପଣ୍ଡା ଏବଂ କବିତା ମଞ୍ଜରୀ ପଲ୍ଲୀ।

0: ନମସ୍କାର ଭଉଣୀ।
1: ମୋର ମଧ୍ୟ ନମସ୍କାର ଭଉଣୀ। ଆଜିର ଘର ଅଘରଣୀର ଅଗଣାକୁ ଆପଣଙ୍କୁ ସ୍ୱାଗତ କରୁଛୁ ଆମେ ଦୁହେଁ। ମୁଁ କବିତା ମଞ୍ଜରୀ ପଲେଇ
0: ଆଉ ମୁଁ ବବିତା ପଣ୍ଡା।
1: ଏହି ସୁନ୍ଦର ଗୀତଟି ସହ ଆଜିର କାର୍ଯ୍ୟକ୍ରମରେ ଆଗକୁ ବଢ଼ିବା।

0: କବିତା, ଆମେ ସମସ୍ତେ ଭଗବାନଙ୍କ ନିକଟରେ ଗୋଟିଏ ପ୍ରାର୍ଥନା କରିବା ଯେ ଆମମାନଙ୍କ ମନରୁ ଅଜ୍ଞାନରୂପକ ଅନ୍ଧକାର ଦୂର ହୋଇ ଜ୍ଞାନରୂପକ ଆଲୋକ ଭରିଯାଉ।
1: ହଁ ଅପା, ଆମେ ସମସ୍ତେ ଜାଣିଛେ ଯେ ନିରକ୍ଷରତା ହେଉଛି ଏକ ରୋଗ ବା ବ୍ୟାଧି। ପଢ଼ିବା ଲେଖିବା ନ ଜାଣିବା କେବଳ ନିରକ୍ଷରତା ନୁହେଁ, ଏହା ସମାଜର ଉନ୍ନତିରେ ଏକ ବଡ଼ ସମସ୍ୟା ମଧ୍ୟ।
0: ଯେମିତି ଆମ ଶରୀରର ରୋଗ ଆମକୁ ଦୁର୍ବଳ କରିଦିଏ, ସେହିପରି ନିରକ୍ଷରତା ଜ୍ଞାନ ସଚେତନତା ଏବଂ ଆତ୍ମବିଶ୍ୱାସକୁ ଦୁର୍ବଳ କରେ।
1: ଜଣେ ନିରକ୍ଷର ବ୍ୟକ୍ତି ବିଭିନ୍ନ କ୍ଷେତ୍ରରେ ଯେମିତିକି ସରକାରୀ ଯୋଜନା, ସ୍ୱାସ୍ଥ୍ୟ, ବ୍ୟାଙ୍କ ଏବଂ ଆଇନ ସମ୍ପର୍କରେ ସଠିକ୍ ସୂଚନା ପାଇପାରନ୍ତି ନାହିଁ, ଯାହାଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଆଉ ଠକେଇରେ ମଧ୍ୟ ପଡ଼ନ୍ତି।
0: କେବଳ ସେତିକି ନୁହେଁ ଶ୍ରୋତା ଭଉଣୀ, ନିରକ୍ଷରତା ଦାରିଦ୍ର୍ୟ, ବେକାରୀ ଏବଂ ଅନ୍ଧବିଶ୍ୱାସକୁ ମଧ୍ୟ ବଢ଼େଇଥାଏ। ତେବେ ଏହି ନିରକ୍ଷର ରୂପୀ ରୋଗକୁ ନିଜଠାରୁ ଦୂରେଇବାକୁ ହେଲେ ଶିକ୍ଷାରୂପୀ ଔଷଧ ପିଇବାକୁ ହେବ। ସମସ୍ତଙ୍କ ମନରେ ଶିକ୍ଷା ପ୍ରତି ସଚେତନ ସୃଷ୍ଟି କରିବାକୁ ପଡ଼ିବ। ଆମେ ଯଦି ସମସ୍ତେ ଅତିକମ୍ରେ ଜଣେ ନିରକ୍ଷର ବ୍ୟକ୍ତିଙ୍କୁ ସାକ୍ଷାର କରିବାର ସଂକଳ୍ପ ନେବା, ତେବେ ଏକ ସୁରକ୍ଷିତ ସମାଜ ଗଠନ କରିପାରିବା।

0: ପାଠ ହେଉଛି ଜ୍ଞାନର ଆଲୋକ, ଯାହା ମଣିଷକୁ ସଠିକ୍ ପଥ ଦେଖାଏ, ମନୁଷ୍ୟର ଚିନ୍ତାଧାରାକୁ ବଦଳାଏ, ଭଲମନ୍ଦ ବିଚାର କରିବାକୁ ଶକ୍ତି ଦିଏ ଏବଂ ଜୀବନକୁ ସଫଳତାର ପଥରେ ଆଗେଇ ନେଇଥାଏ।
1: ଯେଉଁଠାରେ ଶିକ୍ଷା ଅଛି ସେଠାରେ ସଚେତନତା, ଆତ୍ମବିଶ୍ୱାସ ଏବଂ ଉନ୍ନତି ଅଛି। ସେଇଥିପାଇଁ ତ କୁହାଯାଏ ପାଠ ଦେଖାଏ ବାଟ, ଶିକ୍ଷା ବଦଳାଏ ଭାଗ୍ୟ। ତେବେ ଆସନ୍ତୁ ଶ୍ରୋତା ଭଉଣୀ, ଏହି ବିଷୟବସ୍ତୁ ଅର୍ଥାତ୍ ପାଠ ଦେଖାଏ ବାଟ ଏହି ବିଷୟକୁ ନେଇ ଶୁଣିବା କିଛି ଭଉଣୀଙ୍କ ପ୍ରତିକ୍ରିୟା।
2: ନମସ୍କାର, ମୁଁ ଅର୍ଚ୍ଚନା ପଟ୍ଟନାୟକ ଘର ଓ ଘରଣୀ କାର୍ଯ୍ୟକ୍ରମରେ ପ୍ରତିକ୍ରିୟା ବିଭାଗରେ। ଆଜିର ଶୀର୍ଷକ ପାଠ ଦେଖାଏ ବାଟ। ପ୍ରକୃତରେ ପାଠ ଯୋଗୁଁ ମନୁଷ୍ୟ ସବୁ ସ୍ଥାନରେ ଆଦୃତ ହୋଇଥାଏ। ବିଦ୍ୟା ବିନା ନାହିଁ କିଛି ଜଗତରେ ଭାଇ, ବିଦ୍ୟା ଅରଜିଲେ ପୂଜା ସବୁଠାରେ ପାଇ। ବିଦ୍ୟା କେବଳ ଜ୍ଞାନ ଦିଏ ନାହିଁ, ଜୀବନକୁ ସଠିକ୍ ପଥ ମଧ୍ୟ ଦେଖାଇଥାଏ। ସେଥିପାଇଁ ପ୍ରତ୍ୟେକଙ୍କୁ ଭଲ ଭଲ ବହି ପଢ଼ିବା ସହ ସେଥିରୁ ପାଉଥିବା ଶିକ୍ଷାକୁ କାର୍ଯ୍ୟରେ ଲଗାଇବା ଉଚିତ। ପାଠ ଦେଖାଏ ବାଟ, ଯାହାକି ଭବିଷ୍ୟତରେ ଆମକୁ ଠିକ୍ ବାଟ ଦେଖାଇବା ସହିତ ଗୋଟିଏ ଉତ୍ତମ ମଣିଷ ହେବାରେ ସାହାଯ୍ୟ କରିଥାଏ। ବିଦ୍ୟାଳୟର ପାଠ୍ୟପୁସ୍ତକରେ ପିଲାମାନଙ୍କର ମାନସିକ ବିକାଶ ହେବା ପାଇଁ ବିଭିନ୍ନ ଗଳ୍ପ କବିତା ମାଧ୍ୟମରେ ଉତ୍ତମ ଶିକ୍ଷା ମଧ୍ୟ ଦିଆଯାଇଥାଏ। ତାକୁ ଯଦି ବୁଝି ପିଲାମାନେ କାମରେ ଲଗାଇବେ ତେବେ ସେମାନେ ଭବିଷ୍ୟତରେ ଭଲ ମାର୍ଗରେ ରହିପାରିବେ। ଆମର ଘର ଓ ଘରଣୀ କାର୍ଯ୍ୟକ୍ରମରେ ଆମର ଗୃହିଣୀ ଭଉଣୀମାନଙ୍କୁ ବି ମୋର କହିବାର ଅଛି ଯେ ସେମାନେ ସନ୍ତାନମାନଙ୍କୁ ଗଳ୍ପ ଗୀତ ଶୁଣାଇବା ସହ ତାଙ୍କ ସହ ଟିକିଏ ଅଧିକ ସମୟ ବିତାଇଲେ ତାହା ସେମାନଙ୍କୁ ଭଲ ପଥ ଦେଖାଇବାରେ ସହାୟକ ହେବ। ତାହା ହିଁ ହେଉଛି ଶିଶୁର ଶିକ୍ଷା। ନୈତିକ ଶିକ୍ଷା ଓ କଳ୍ପନା ଶକ୍ତି ବଢ଼ାଇବା ପାଇଁ ପ୍ରତ୍ୟେକ ପରିବାର ଯତ୍ନବାନ ହେବା ଆବଶ୍ୟକ। ଆଉ ତାହା ହିଁ ଗୋଟେ ଶିଶୁର ପାଠ, ଗୋଟେ ଅକ୍ଷର ଶିଖିନଥିବା ପିଲାର ପାଠ, ଯାହାକି ଭବିଷ୍ୟତରେ ଆମକୁ ଉତ୍ତମ ବାଟ ଦେଖାଇବାରେ ସାହାଯ୍ୟ କରିବ। ଶିଶୁର ପ୍ରଥମ ବିଦ୍ୟାଳୟ ହେଲା ତାର ନିଜ ଘର। ତା ସହ ସମୟ, ଆଚରଣ, ସ୍ନେହ, ଉପଦେଶ ଓ ଅନୁଶାସନ, ଏହିସବୁ ଶିକ୍ଷା ହିଁ ତାକୁ ସୁବାଟକୁ ନେବା ପାଇଁ ସାହାଯ୍ୟ କରିଥାଏ। ପଢ଼ିଥିବା କଥାକୁ ସରଳ ଗଳ୍ପ ମାଧ୍ୟମରେ ପିଲାଙ୍କୁ ବୁଝାଇଲେ ଜୀବନରେ ପ୍ରୟୋଗ କରିବାର ଅଭ୍ୟାସ ମଧ୍ୟ ଆହୁରି ବଢ଼ିଯିବ। ଆଜିର ଯୁଗରେ ଯେକୌଣସି ତଥ୍ୟକୁ ବିଚାର କରି ବା ସତ୍ୟାସତ୍ୟ ଯାଞ୍ଚ କରି ଗ୍ରହଣ କରିବାର ଏକ ମୂଲ୍ୟବାନ ସମୟ ଆସିଯାଇଛି। ଶିକ୍ଷା ଆମକୁ ସଠିକ୍ ବାଟ ଦେଖାଇବ। ଶିକ୍ଷା ଏକ ସାଧନା ନିଶ୍ଚିତ ଭାବରେ, ତେଣୁ ଏଥିରୁ ସହଜରେ ଅନୁମାନ କରିପାରିବା ଶିକ୍ଷା ଦେଖାଏ ବାଟ ବା ପାଠ ଦେଖାଏ ବାଟ।
3: ମୁଁ ମଞ୍ଜୁତାଞ୍ଜଳି ସ୍ୱାଇଁ, ଆଲୋଚନାର ଶୀର୍ଷକ ପାଠ ଦେଖାଏ ବାଟ। ସଂସ୍କୃତରେ ଏକ ଶ୍ଳୋକ ଅଛି, ବିଦ୍ୟା ଦଦାତି ବିନୟମ୍, ଅର୍ଥାତ୍ ବିଦ୍ୟା ଜ୍ଞାନ ଅର୍ଜନର ମାର୍ଗ ଦେଖାଇବା ସହ ବିନୟତା ବା ନମ୍ରତା ମଧ୍ୟ ପ୍ରଦାନ କରିଥାଏ। ଠିକ୍ ସେଭଳି ଓଡ଼ିଆରେ କଥାଟିଏ ଅଛି, ପଢ଼ିବ ପାଠ ହୋଇବ ଚାଟ, ପୁନଶ୍ଚ ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ।

0: ଯୁଗେ ଯୁଗେ ବିଦ୍ୟା ଅଧ୍ୟୟନ ଜ୍ଞାନ ଅର୍ଜନର ଆବଶ୍ୟକତା ତଥା ଉପାଦାୟତା ଆମ ସମାଜର ପ୍ରତିଟି କ୍ଷେତ୍ରରେ ପ୍ରତ୍ୟେକଙ୍କ ପାଖରେ ରହିଛି। ପାଠ ନ ପଢ଼ିଲେ ଜୀବନ ହୋଇଯାଏ ନିରର୍ଥକ ମୂଲ୍ୟହୀନ। ଏହା ପାଇଁ ଶୈଶବରୁ ପିତାମାତାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜୀବନର ଦୀର୍ଘ ପଥକୁ ସମୟର ତାଳ ଦେଇ ଅତିକ୍ରାନ୍ତ କରିବାକୁ ହେଲେ ଆମକୁ ପ୍ରତି ପାଦେ ପାଦେ ପାଠ ହିଁ ସାହାଯ୍ୟ କରିଥାଏ। ପିଲାଟି ବେଳୁ ଯଦି ପାଠ ପ୍ରତି ବିତୃଷ୍ଣା ଭାବ ରଖିବା, ପାଠ ପ୍ରତି ଅନାଗ୍ରହ ଅବହେଳା ପ୍ରଦର୍ଶନ କରିବା, ତେବେ ପ୍ରତ୍ୟେକ ମଣିଷକୁ ବହୁ ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡ଼ିଥାଏ। ଆଜିର ଶିକ୍ଷିତ ସମାଜରେ ପାଠ ହିଁ ଏକ ମୂଳ ଉତ୍ସ। ପାଠ ନ ପଢ଼ିଥିଲେ ଚାକିରିଟିଏ ପାଇବା, ଏକ ଯୋଗ୍ୟ ସୋପାନରେ ଉପନୀତ ହେବା ଓ ଜୀବନ ସମସ୍ୟାର ସମାଧାନ କରିବା ଖୁବ୍ କଷ୍ଟ। ଦୂର ଦୂରାନ୍ତକୁ ଯିବା, ସହର ବଜାର ସବୁ କ୍ଷେତ୍ରରେ ତଥା ଅଫିସ, ଡାକ୍ତରଖାନା, ସ୍କୁଲ, କଲେଜ, ବ୍ୟାଙ୍କ ଏପରି ବହୁ କ୍ଷେତ୍ରରେ ପାଠ ନ ପଢ଼ିଥିବା କାରଣରୁ ଆମକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଲେଖାପଢ଼ା ଜାଣିନଥିବା ବ୍ୟକ୍ତିଙ୍କ ସଂଖ୍ୟା ଆମ ଦେଶରେ ଖୁବ୍ ଅଧିକ। ପାଠ ନ ପଢ଼ି ମଜୁରୀ ଖଟିବା, ଛୋଟମୋଟ କାମରେ ପଇସା ଅର୍ଜନ କରିବା ଇତ୍ୟାଦିର ସିଦ୍ଧାନ୍ତରେ ଅଧିକାଂଶ ଲୋକ ନିଜେ ନିରକ୍ଷର ରହିବା ସହ ନିଜ ପିଲାମାନଙ୍କୁ ମଧ୍ୟ ପାଠପଢ଼ା ଦିଗରେ ଆଗକୁ ଅଗ୍ରସର ହେବାର ସୁଯୋଗ ଦେଇନଥାନ୍ତି, ଯାହାଦ୍ୱାରା ପିଲାଏ ଅମଣିଷ ପାଲଟି ଯାଇଥାନ୍ତି। ତେଣୁ ପ୍ରଥମତଃ ଆମକୁ ଏହିସବୁ କ୍ଷେତ୍ରରେ ସଚେତନ ହୋଇ ଆମେ ପଢ଼ିବା ଓ ଆମ ପିଲାମାନଙ୍କୁ ମଧ୍ୟ ପାଠ ପଢ଼ାଇବାର ସୁଯୋଗ ଦେବା। ଏଥିପାଇଁ କେବଳ ପିତାମାତା, ଅଭିଭାବକ ଓ ବିଦ୍ୟାଳୟର ଶିକ୍ଷକ ସମାଜ ଆପ୍ରାଣ ପ୍ରୟାସ କରିବା ଉଚିତ। ଗାଁ ଗହଳରେ ସହର ଅପେକ୍ଷା ପାଠପଢ଼ାର ମାତ୍ରା କମି କମି ଯାଉଛି, ସେଥିପାଇଁ ଶିକ୍ଷକ ସମାଜ ଦଳଗତ ହୋଇ ଗାଁ ଲୋକଙ୍କୁ ବୁଝାଇବା ସହ ଶିକ୍ଷା ଅଭିଯାନ, ଶିକ୍ଷା ଶିବିର, ଶିକ୍ଷା କର୍ମଶାଳାର ଆୟୋଜନ କରିବା, ତତ୍ସହିତ ବିଭିନ୍ନ ବିଜ୍ଞାପନ, ନାଟକ, କାହାଣୀ ଏମିତି ଅନେକ କିଛି ଦ୍ୱାରା ନିରକ୍ଷର ଲୋକଙ୍କୁ ପିଲାଙ୍କୁ ସଚେତନ କରିବା ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ। ଦେଶରୁ ଶିଶୁ ଶ୍ରମିକଙ୍କ ସଂଖ୍ୟା ହ୍ରାସ କରାଇବା, ଅଶିକ୍ଷିତ ବେକାରୀ ସମସ୍ୟା ଦୂର କରିବା, ପରିବାର ପ୍ରତିପୋଷଣର ଉତ୍ତମ ସହାୟତା ପ୍ରଦାନ କରିବା ଓ ପରିଶେଷରେ ପିତାମାତାଙ୍କ ସ୍ୱପ୍ନକୁ ସଫଳ ରୂପ ଦେବା ସହ ପାଠ ଦେଖାଏ ବାଟର ଲକ୍ଷ୍ୟ ନେଇ ଏହି ସ୍ଲୋଗାନରେ ଆମ ଦେଶ ସମାଜ ପାଇଁ କିଛି ମଙ୍ଗଳମୂଳକ କାର୍ଯ୍ୟ କରିବା ଆବଶ୍ୟକ।
1: ମୁଁ ସମ୍ପୂର୍ଣ୍ଣା ସ୍ଥାନ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜବନିକା ବ୍ଲକରୁ ଗୁଆଳିକା ଅଧିବାସୀ। ପ୍ରକୃତରେ ଶିକ୍ଷା ହିଁ ଜୀବନର ମୂଳ ଆଧାର ବା ମାନଦଣ୍ଡ ଅଟେ, ଯାହା ମାଧ୍ୟମରେ ସଭ୍ୟତା ଗଢ଼ି ଉଠେ ଏବଂ ଦେଖିବାକୁ ଗଲେ ଯେକୌଣସି ଏକ ଦେଶର ସମୃଦ୍ଧି ବା ଉନ୍ନତି ନିମନ୍ତେ ଶିକ୍ଷା, ସଭ୍ୟତା, ସଂସ୍କୃତି ଉପରେ ନିର୍ଭର କରେ। ଅପର ପକ୍ଷରେ ନିରପେକ୍ଷତା ସାମାଜିକ ବ୍ୟାଧି, ନିରପେକ୍ଷତା ବା ଅକ୍ଷର ଜ୍ଞାନ ନଥିବା ଅବସ୍ଥା, ଯାହାକୁ ଏକ ସାମାଜିକ ବ୍ୟାଧି କହିବାର ତାତ୍ପର୍ଯ୍ୟ ହେଉଛି ଏହା ଏକ ଏପରି ଗଭୀର ସମସ୍ୟା ଯାହା ଏକ ସମାଜକୁ ଭିତରୁ ଦୁର୍ବଳ କରିଦିଏ ଏବଂ ଏହାର ସର୍ବାଙ୍ଗୀନ ବିକାଶରେ ପ୍ରାଚୀର ସୃଷ୍ଟି କରେ। ଲେଖାପଢ଼ା ନ ଜାଣିବା କାରଣରୁ ଲୋକ ନିଜର ଅଧିକାର ଓ କର୍ତ୍ତବ୍ୟ ବୁଝିପାରନ୍ତି ନାହିଁ। ଏହା ସମାଜର ଅନ୍ଧବିଶ୍ୱାସ, କୁସଂସ୍କାର ଏବଂ ସାମାଜିକ ଅନ୍ୟାୟକୁ ପ୍ରଶ୍ରୟ ଦିଏ। ବିଶ୍ୱବିଖ୍ୟାତ ନୀତିବେତ୍ତା ଚାଣକ୍ୟଙ୍କ ମତରେ ସ୍ୱଦେଶେ ପୂଜ୍ୟତେ ରାଜା, ବିଦ୍ୱାନ ସର୍ବତ୍ର ପୂଜ୍ୟତେ, ଅର୍ଥାତ୍ ରାଜା କେବଳ ନିଜ ଦେଶରେ ହିଁ ପୂଜା ପାଆନ୍ତି, ହେଲେ ବିଦ୍ୱାନ ଦେଶ ତଥା ବିଦେଶ ସବୁଆଡ଼େ ପୂଜା ପାଆନ୍ତି। ତେଣୁ ସାକ୍ଷର ହେବା ଗୁରୁତ୍ୱପୂର୍ଣ୍ଣ। ବିଦ୍ୟା ତଦାତି ବିନୟମ୍, ଏକ ପ୍ରସିଦ୍ଧ ସଂସ୍କୃତି ଉକ୍ତି, ଏହା ଅର୍ଥ ହେଉଛି ପ୍ରକୃତ ଶିକ୍ଷା ବା ଜ୍ଞାନ ମଣିଷକୁ ନମ୍ର କରିଥାଏ। ଯେତେବେଳେ ଜଣେ ବ୍ୟକ୍ତି ପ୍ରକୃତ ଜ୍ଞାନ ଅର୍ଜନ କରେ ସେ ଅହଂକାରୀ ନ ହୋଇ ସଭ୍ୟ, ଶୃଙ୍ଖଳିତ ଏବଂ ଅନ୍ୟମାନଙ୍କୁ ସମ୍ମାନ ଦେବାକୁ ଶିଖେ। ତେଣୁ ବିନୟ ହେଉଛି ପ୍ରକୃତ ବିଦ୍ୟାର ପ୍ରଥମ ପରିଚୟ।
2: ନମସ୍କାର, ମୁଁ ଲିପିକା ଜେନା। ଆକାଶବାଣୀର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆପଣମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା

0: ଅଭିନନ୍ଦ। ଆଜିର ଆଲୋଚନାର ବିଷୟ ପାଠ ଦେଖାଏ ବାଟ। ମଣିଷ ଜୀବନର ସବୁଠାରୁ ବଡ଼ ସମ୍ପଦ ହେଉଛି ଶିକ୍ଷା। ଶିକ୍ଷା କେବଳ ପରୀକ୍ଷାରେ ଭଲ ନମ୍ବର ଆଣିବା କିମ୍ବା ଚାକିରି ପାଇବାର ମାଧ୍ୟମ ନୁହେଁ। ଶିକ୍ଷା ଆମକୁ ଚିନ୍ତା କରିବାର ଶକ୍ତି ଦିଏ, ଭଲ ମନ୍ଦର ବିଚାର କରିବାର ବିବେକ ମଧ୍ୟ ଦେଇଥାଏ ଏବଂ ଜୀବନର ସଠିକ୍ ପଥ ବାଛିବାର ସାହସ ଦିଏ। ସେଥିପାଇଁ କୁହାଯାଏ ପାଠ ଦେଖାଏ ବାଟ। ପାଠପଢ଼ା କେବଳ ପୁସ୍ତକର ପୃଷ୍ଠାରେ ସୀମିତ ନୁହେଁ, ଆମର ପରିବାର, ବିଦ୍ୟାଳୟ, ସମାଜ ଏବଂ ପ୍ରକୃତି ମଧ୍ୟ ଆମକୁ ଅନେକ କିଛି ଶିଖାଏ। ଜଣେ ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ସେ ଜଣେ ଛାତ୍ରର ଚରିତ୍ର ଗଠନ ମଧ୍ୟ କରିଥାନ୍ତି, ମୂଲ୍ୟବୋଧ ଜାଗ୍ରତ କରନ୍ତି ଏବଂ ସ୍ୱପ୍ନକୁ ଲକ୍ଷ୍ୟରେ ପରିଣତ କରିବାର ପ୍ରେରଣା ଦିଅନ୍ତି। ପ୍ରତ୍ୟେକ ଶିଶୁର ଜୀବନର ପ୍ରଥମ ବିଦ୍ୟାଳୟ ହେଉଛି ପରିବାର। ସେଠାରୁ ସେ ଶବ୍ଦ କହିବା, ବଡ଼ମାନଙ୍କୁ ସମ୍ମାନ କରିବା, ଭାଗ କରି ଖାଇବା ଏବଂ ଭଲ ମଣିଷ ହେବାର ଶିକ୍ଷା ପାଏ। ବିଦ୍ୟାଳୟରେ ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ନୁହେଁ, ବରଂ ଜୀବନର ଜୀଇଁବାର କଳା ମଧ୍ୟ ଶିଖାଇଥାନ୍ତି। ଆଜିର ଯୁଗରେ ସୂଚନାର ଅଭାବ ନାହିଁ। ମୋବାଇଲ ଫୋନ୍ ଓ ଇଣ୍ଟରନେଟ୍ ମାଧ୍ୟମରେ ମୁହୂର୍ତ୍ତକେ ଅନେକ ତଥ୍ୟ ମିଳିଯାଉଛି, କିନ୍ତୁ ସଠିକ୍ ଜ୍ଞାନକୁ ଗ୍ରହଣ କରିବା, ତାହାକୁ ଜୀବନରେ ପ୍ରୟୋଗ କରିବା ଏବଂ ଭଲ ମଣିଷ ହୋଇ ଗଢ଼ି ଉଠିବା ହିଁ ପ୍ରକୃତ ଶିକ୍ଷା। ପୁସ୍ତକ ଆମର ସବୁଠାରୁ ବିଶ୍ୱସ୍ତ ବନ୍ଧୁ। ଭଲ ପୁସ୍ତକ ପଢ଼ିବା ଅଭ୍ୟାସ ଆମ ଜୀବନକୁ ନୂଆ ଦିଗ ଦେଇଥାଏ। ଜଣେ ଶିକ୍ଷକ ଭାବେ ମୋର ବିଶ୍ୱାସ, ଶିକ୍ଷା ସେତେବେଳେ ସଫଳ ହୁଏ ଯେତେବେଳେ ଛାତ୍ରଛାତ୍ରୀ ପ୍ରଶ୍ନ ପଚାରନ୍ତି, ପ୍ରକୃତିଠାରୁ ଶିଖନ୍ତି ଏବଂ ବିଜ୍ଞାନକୁ ଅନୁଭବ କରନ୍ତି, ସମାଜ ପ୍ରତି ନିଜର ଦାୟିତ୍ୱ ମଧ୍ୟ ବୁଝନ୍ତି। ଶ୍ରେଣୀ ଗୃହର ପାଠ ସହିତ ଗଛ ଲଗାଇବା, ପରିବେଶ ସୁରକ୍ଷା, ପରିଷ୍କାର ପରିବେଶ ଗଢ଼ିବା ଓ ସେବା କାର୍ଯ୍ୟରେ ଭାଗ ନେବା ମଧ୍ୟ ଜୀବନର ମୂଲ୍ୟବାନ ପାଠ। ଆଜିର ଛାତ୍ରଛାତ୍ରୀମାନେ ନିଜ ପାଇଁ ପଢ଼ିବା ସହିତ ସେମାନେ ସମାଜ, ଦେଶ ଓ ପରିବେଶ ପ୍ରତି ନିଜର ଦାୟିତ୍ୱକୁ ମଧ୍ୟ ବୁଝିବା ଆବଶ୍ୟକ। ପରିବେଶ ସୁରକ୍ଷା, ସ୍ୱଚ୍ଛତା, ଜଳ ସଂରକ୍ଷଣ, ବୃକ୍ଷରୋପଣ ଏବଂ ସାମାଜିକ ସେବା ପରି କାର୍ଯ୍ୟରେ ସକ୍ରିୟ ଭାଗ ନେବା ମଧ୍ୟ ଶିକ୍ଷାର ଏକ ଅଂଶ, କାରଣ ଶିକ୍ଷା ଆମକୁ ଜଣେ ଦାୟିତ୍ୱବାନ ନାଗରିକ ଭାବରେ ଗଢ଼ି ତୋଳେ। ପ୍ରତ୍ୟେକ ଦିନ କିଛି ନୂଆ ଶିଖିବାର ସଂକଳ୍ପ ନେବା, ନିୟମିତ ପାଠପଢ଼ା, ଭଲ ଚିନ୍ତାଧାରା, ଉତ୍ତମ ଆଚରଣ ଏବଂ ନିରନ୍ତର ପ୍ରୟାସ ଆମକୁ ସଫଳତାର ଶିଖରକୁ ନେଇଯିବ। ମନେ ରଖନ୍ତୁ, ପଥ ଯେତେ କଠିନ ହେଉ ନା କାହିଁକି, ଶିକ୍ଷାର ଆଲୋକ ସେହି ପଥକୁ ସରଳ ଓ ସୁନ୍ଦର କରିଦିଏ। ସେଥିପାଇଁ ଆମେ ଦୃଢ଼ ବିଶ୍ୱାସ ସହ କହିପାରିବା ପାଠ ଦେଖାଏ ବାଟ। ଆସନ୍ତୁ ଶୁଣିବା ଛୋଟ ଗଳ୍ପଟିଏ, ସେଥିରୁ ଆପଣମାନେ ଜାଣିବେ ପାଠର ମହତ୍ତ୍ୱ କ'ଣ। ଥରେ ଜଣେ ବୃଦ୍ଧ ଗୁରୁ ତାଙ୍କ ଦୁଇ ଶିଷ୍ୟଙ୍କୁ ଡାକି କହିଲେ, ତୁମେ ଦୁହେଁ ଜଙ୍ଗଲକୁ ଯାଅ ଏବଂ ଫେରିଆସି ମୋତେ କହିବ କ'ଣ ଦେଖିଲ। ପ୍ରଥମ ଶିଷ୍ୟ ଫେରିଆସି କହିଲା, ଗୁରୁଦେବ, ମୁଁ କେବଳ କଣ୍ଟା, ପଥର ଏବଂ କଷ୍ଟକର ରାସ୍ତା ଦେଖିଲି। ଦ୍ୱିତୀୟ ଶିଷ୍ୟ କହିଲା, ଗୁରୁଦେବ, ମୁଁ ସେହି ରାସ୍ତାରେ ସବୁଜ ଗଛ, ପକ୍ଷୀମାନଙ୍କର କୁହୁକୁ ସ୍ୱର, ଫୁଲର ସୁଗନ୍ଧ ଏବଂ ପ୍ରକୃତିର ସୌନ୍ଦର୍ଯ୍ୟ ଦେଖିଲି। ଗୁରୁ ହସି କହିଲେ, ରାସ୍ତା ଦୁହେଁଙ୍କ ପାଇଁ ଏକ ଥିଲା, କିନ୍ତୁ ଦୃଷ୍ଟିଭଙ୍ଗୀ ଭିନ୍ନ ଥିଲା। ପ୍ରକୃତ ଶିକ୍ଷା ମଣିଷକୁ ସକାରାତ୍ମକ ଦୃଷ୍ଟିକୋଣ ଦିଏ। ଯିଏ ଶିକ୍ଷାର ପ୍ରକୃତ ମୂଲ୍ୟ ବୁଝେ, ସେ ପ୍ରତ୍ୟେକ ସମସ୍ୟା ମଧ୍ୟରେ ସୁଯୋଗ ଖୋଜିପାରେ। ଏହି କାହାଣୀ ଆମକୁ ଶିଖାଏ ଯେ ପାଠ ଦେଖାଏ ବାଟ କେବଳ ପୁସ୍ତକର ପାଠ ନୁହେଁ, ବରଂ ଜୀବନକୁ ସଠିକ୍ ଦୃଷ୍ଟିରେ ଦେଖିବାର କଳା ଶିଖାଏ। ଶିକ୍ଷା ହିଁ ଆମକୁ ଅନ୍ଧକାରରୁ ଆଲୋକ ଆଡ଼କୁ ନେଇଯାଏ। ଆସନ୍ତୁ ଆମେ ସମସ୍ତେ ଏହି ସଂକଳ୍ପ ନେବା, ନିୟମିତ ପାଠ ପଢ଼ିବା, ଭଲ ଚିନ୍ତା କରିବା ଏବଂ ନିଜ ଜ୍ଞାନକୁ ସମାଜର କଲ୍ୟାଣରେ ବ୍ୟବହାର କରିବା, କାରଣ ସତରେ ପାଠ ଦେଖାଏ ବାଟ।
1: ନମସ୍କାର, ମୋ ନାଁ ସ୍ୱର୍ଣ୍ଣପ୍ରଭା ମୁନି, ମୁଁ ବର୍ତ୍ତମାନ ସିମିଳିଗୁଡ଼ାରେ ରହୁଛି। ପାଠ ଆମ ଜୀବନରେ କେମିତି ବାଟ ଦେଖାଏ? ପ୍ରଥମ କଥା ହେଲା, ଯେତେବେଳେ ମନୁଷ୍ୟ ଜୀବନ ଆରମ୍ଭ ହେଲା, ମନୁଷ୍ୟ ଜୀବନକୁ ଚାରି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ହେଲା ଆମର ବ୍ରହ୍ମଚର୍ଯ୍ୟ ଅବସ୍ଥା, ବାଲ୍ୟ ଅବସ୍ଥା, ଦ୍ୱିତୀୟଟି ହେଲା ବ୍ରହ୍ମଚର୍ଯ୍ୟ ଅବସ୍ଥା, ତୃତୀୟଟି ହେଲା ଆମର ଗୃହସ୍ଥ ଅବସ୍ଥା ଏବଂ ଚତୁର୍ଥଟି ହେଲା ସନ୍ନ୍ୟାସ ଅବସ୍ଥା। ଆମର ଯେଉଁ ପ୍ରଥମ ଦୁଇ ଅବସ୍ଥା ହେଲା ବାଲ୍ୟ ଅବସ୍ଥା ଏବଂ ବ୍ରହ୍ମଚର୍ଯ୍ୟ ଅବସ୍ଥା, ସେହି ଦୁଇ ଅବସ୍ଥାରେ ଆମେ ଯାହା ଜ୍ଞାନ ଆହରଣ କରିଥିବା, ଯାହା ପଢ଼ିଥିବା

ବା ଆଉ ଦୁଇଟି ଅବସ୍ଥା ଗ୍ରହସ୍ଥ୍ୟ ଏବଂ ସନ୍ନ୍ୟାସୀ ଅବସ୍ଥାକୁ ପରିପୂର୍ଣ୍ଣ କରିଥାଏ। ତେଣୁ ସେ ଦୁଇ ଅବସ୍ଥା ଆମର ଶିକ୍ଷା ଆହରଣ ଆମର ଜ୍ଞାନ ଆହରଣ ଉପରେ ହିଁ ପର୍ଯ୍ୟବେସିତ ହୋଇଥାଏ। ପ୍ରଥମ ହେଲା ଆମେ ଯେତେବେଳେ ଶିକ୍ଷା ଗ୍ରହଣ କରିବା ତାହେଲେ ଆମର ଯେଉଁ ବିଚାରଧାରା ଅଛି ତାହା ନିଶ୍ଚୟ ବଦଳିଯାଏ। ବିଚାରଧାରା ଆମର ଉନ୍ନତମାନର ହୋଇଯାଏ। ଆମେ ସଂକୀର୍ଣ୍ଣ ମନବୃତ୍ତିରୁ ବାହାରିକି ଭଲ ବିଚାର ବୁଦ୍ଧି କରିବା, ଉଚ୍ଚ ବିଚାର ବୁଦ୍ଧି କରିବା, ଯେଉଁଦ୍ୱାରା କି ଗୋଟିଏ ଅନ୍ଧବିଶ୍ୱାସକୁ କୁସଂସ୍କାରକୁ ଆଦି ଆମେ ଦୂର କରିପାରିବାରେ ସକ୍ଷମ ହୋଇପାରିବା। ତାପରେ ଦ୍ୱିତୀୟ କଥା ହେଉଛି ପଢ଼ିଲେ ଆମର ଆତ୍ମବିଶ୍ୱାସ ବଢ଼ିଥାଏ। ପିଲା ଯେତେବେଳେ ଶିକ୍ଷିତ ହୋଇ ବାହାରକୁ ବାହାରିଲା, ଯେତେବେଳେ ସମାଜକୁ ଆୟ କରିବା ପାଇଁ ବାହାରିଲା, ନିଜ ପରିବାର ଭରଣ ପୋଷଣ କରିବା ପାଇଁ ବାହାରିଲା, ସେତେବେଳେ ତାକୁ ଯେଉଁ ସାହସ ଆଉ ଯେଉଁ କର୍ତ୍ତବ୍ୟର ଆବଶ୍ୟକତା ପଡ଼ିବ ତାହା ସେ ଶିକ୍ଷା ଗ୍ରହଣ କରିଥିଲେ ହିଁ ତାକୁ କରିବା ପାଇଁ ସହଜ ହୋଇପାରିବ। ଜ୍ଞାନ ଆଉ ଶିକ୍ଷା ଆହରଣ ଦ୍ୱାରା ନିଜର କର୍ତ୍ତବ୍ୟ କ'ଣ, ଆଉ ଗୋଟେ ନାଗରିକର ଅଧିକାର କ'ଣ, ସେସବୁ ବିଷୟରେ ଆମ ପାଇଁ କ'ଣ କ'ଣ ଆଇନ ଲେଖା ହେଇଛି, କ'ଣ କ'ଣ ଆମକୁ ସୁବିଧା ସୁଯୋଗ ଦିଆଯାଇଛି, ସେସବୁ ବିଷୟରେ ଆମେ ଯଦି ନ ପଢ଼ିପାରିବା ତାହେଲେ ଆମେ ଜାଣିପାରିବାନି। ଯଦି ଆମେ ନ ଜାଣିପାରିବା ଆମର ଏହି ସରଳତାର ଆମର ଏହି ଅଜ୍ଞାନତାର ସୁଯୋଗ ନେଇକି ଆମକୁ ବହୁତ ଅତ୍ୟାଚାର ସହିବାକୁ ପଡ଼ିବ, ଆମକୁ ବହୁତ ପ୍ରତାଡ଼ିତ ହେବାକୁ ପଡ଼ିବ, ଆମେ ବହୁତ ଠକାମିର ବି ଶିକାର ହୋଇପାରିବା। ତେଣୁ ଆମେ ପାଠ ପଢ଼ିବା ଦ୍ୱାରା ଏହିସବୁ ଉନ୍ନତ ଚିନ୍ତାଧାରା ଏହିସବୁ ଜାଣିବା ବିଷୟ ଆମକୁ ଜଣାଯାଇଥାଏ। ନଚେତ୍ ଆମର ଜୀବନରେ ସବୁବେଳେ ଆମେ ଠକି ହିଁ ଚାଲିଥିବା। ତାପରେ ହେଲା ଏଇ ଯେଉଁ ଆମ ପାଠ ପଢ଼ିବା ଦ୍ୱାରା ଆଗାମୀ ଜୀବନରେ ଯେଉଁ ଯେଉଁ ଦୁର୍ଯୋଗ ଗୁଡ଼ାକ ଆସେ, ଯେମିତି ରହିଲା ମନେକର ଗୋଟିଏ ପରିବାରରେ ଜଣେ ଆୟ କରିବା ବ୍ୟକ୍ତି କୌଣସି ଦୁର୍ଘଟଣା ବଶତଃ ଚାଲିଗଲେ, ସେ ସମୟରେ ତାଙ୍କର ସ୍ତ୍ରୀ ଯଦି ଉଚ୍ଚ ଶିକ୍ଷିତା ଜ୍ଞାନ ଆହରଣ ହୋଇଥାନ୍ତି କିମ୍ବା ମଧ୍ୟମ ଶିକ୍ଷିତା ବି ହୋଇଥାନ୍ତି, ନିଜ ଆୟ କରିବାର ଯେଉଁ କୌଶଳ ସେ ଜାଣିଥାନ୍ତି ତାହେଲେ ସେ ପରିବାରକୁ ସେ ସୁଚାରୁ ରୂପେ ଚଳାଇ ଦେଇଥାନ୍ତି। ଆୟ କରିବାର କୌଶଳରେ ପଢ଼ିବା ଦ୍ୱାରା ହିଁ ବାଟ ଆସିଥାଏ। ନହେଲେ ଆମେ ଗୋଟେ ପରିବାରର ଅତି ଦରକାର, ଆଉ ସ୍ତ୍ରୀ ଯେତେବେଳେ ପାଠ ପଢ଼େ ତାକୁ ସେତେବେଳେ ବଞ୍ଚିବାର ଉପାୟ ଦେଖାଯାଇଥାଏ। ତେଣୁ ପାଠ ପଢ଼ିବା ନିହାତି ଦରକାର। ତୃତୀୟରେ ହେଲା ଯେତେବେଳେ ଗୋଟେ ଦେଶରେ ଆମେ ଯେତେବେଳେ ଜଣେ ନାଗରିକ ହୋଇକି ଅଛେ ତାହେଲେ ନାଗରିକ ହିସାବରେ ଆମକୁ ସମ୍ବିଧାନ ଗୁଡ଼ାଏ ଅଧିକାର ଦେଇଛି, କଥା କହିବାର ଅଧିକାର, ଆମର ଭୋଟ ଦେବାର ଅଧିକାର, ଆମର ବଞ୍ଚିବାର ଅଧିକାର, ଏମିତି ଗୁଡ଼ାଏ ଆମକୁ ଅଧିକାର ଦେଇଛି। ସେ ଅଧିକାର ବିଷୟରେ ଆମେ କେମିତି ଜାଣିବା? ଆମ ସ୍ୱାଧୀନ ଦେଶରେ ଯେହେତୁ ରହୁଛେ ସ୍ୱାଧୀନତାକୁ ଆମେ ଉପଭୋଗ କରିବା ଦରକାର। ତେଣୁ ସେଇ ବିଷୟରେ ଆମେ ପାଠ ପଢ଼ିଲେ ହିଁ ଜାଣିପାରିବା, ଠିକ୍ ଲୋକଙ୍କୁ ଭୋଟ ଦେଇପାରିବା, ଆମର ଯାହା ଅଧିକାର ଅଛି ଠିକ୍ ଆମର ନ୍ୟାୟ ଆମେ ଦାବି କରିପାରିବା। ଯଦି ଆମ ପ୍ରତି କିଛି ଅନ୍ୟାୟ ହେଲା ଆମେ ପାଠ ପଢ଼ିଥିଲେ ନ୍ୟାୟାଳୟକୁ ଯାଇ ଆମେ ନ୍ୟାୟରେ ଦାବି କରିପାରିବା। ତେଣୁ ଏସବୁ ଜିନିଷ ପଢ଼ିବା ଦ୍ୱାରା ହିଁ ଆମକୁ ମିଳିଥାଏ, ପାଠ ହିଁ ଆମକୁ ଏହି ବାଟ ବତେଇଥାଏ। ଦେଶକୁ ଯେତେବେଳେ କୌଣସି ବିପଦ ଆସେ, ଚାହେ ପ୍ରାକୃତିକ ବିପଦ ହେଉ କିମ୍ବା ବହି ଆକ୍ରମଣ ହେଉ କିମ୍ବା ରୋଗ ହେଉ, ଏହିସବୁ ଜିନିଷକୁ ମୁକାବିଲା କରିବା ପାଇଁ ଯେଉଁ ଯେଉଁ କୌଶଳର ଆବଶ୍ୟକତା ଅଛି ତାହାକୁ ଆମେ ପାଠ ପଢ଼ିବା ଦ୍ୱାରା ହିଁ ହାସଲ କରିଥାଏ। ଯେତେବେଳେ ଆମକୁ ବହି ଆକ୍ରମଣ ହୁଏ ସେତେବେଳେ ଟେକ୍ନୋଲୋଜି ଆଉ ସୈନିକମାନଙ୍କର ଆଧୁନିକ ଅସ୍ତ୍ରଶସ୍ତ୍ର ଦ୍ୱାରା ହିଁ ତାକୁ ମୁକାବିଲା କରାଯାଏ। ଆଉ ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ଆସୁଛି ସେତେବେଳେ ବନ୍ୟାକୁ କଣ୍ଟ୍ରୋଲ କରିବା ପାଇଁ ଆମକୁ ଭୂମିକମ୍ପକୁ ଆଗୁଆ ଜାଣିବା ପାଇଁ ଭବିଷ୍ୟତବାଣୀ କରିଥାଏ, ଆମର ପାଣିପାଗ ବିଷୟରେ ଆଗୁଆ ଭବିଷ୍ୟତବାଣୀ ହୋଇଯାଇଥାଏ, ତେଣୁ ଆମେ ସତର୍କ ହୋଇଯାଇଥାଉ। ତେଣୁ ଏହି କୌଶଳ ପାଇଁ ବି ଆମ ପାଠ ପଢ଼ିବା ହିଁ ଦରକାର। କୃଷକମାନେ ଯେତେବେଳେ ଚାଷ କରନ୍ତି ପୁରୁଣା ପଦ୍ଧତିରେ ଚାଷ ଦ୍ୱାରା ଆମେ କେତେ କମ୍ ଆଦାୟ କରିପାରୁଥିଲେ, ଯଦ୍ୱାରା ଆମର ଷ୍ଟାଣ୍ଡାର୍ଡ ଅଫ୍ ଲିଭିଂ ଆମର ଜୀବନଶୈଳୀର ଉନ୍ନତି ହୋଇପାରୁନଥିଲା, ଆମର ଆୟୁରେ ବୃଦ୍ଧି ହୋଇପାରୁନଥିଲା, ଖାଦ୍ୟ ପରିପୂର୍ଣ୍ଣ ହୋଇପାରୁନଥିଲା, ଆମକୁ ପୌଷ୍ଟିକ ଖାଦ୍ୟ ମିଳିବା ଅସମ୍ଭବ ହେଉଥିଲା। ସେଥିପାଇଁ ଆମକୁ ଉନ୍ନତମାନର ଜ୍ଞାନକୌଶଳ ଆଉ ପ୍ରଯୁକ୍ତି ବିଦ୍ୟା ଆମକୁ ଆମର ଚାଷ କ୍ଷେତ୍ରରେ ପ୍ରୟୋଗ କରିବା ପାଇଁ ଆମକୁ ନିହାତି ଭାବରେ ପାଠ ପଢ଼ିବା ଦରକାର। ଅଶିକ୍ଷିତ ଚାଷୀ ସେଇ ଜମିରେ ଯେତିକି ଆଦାୟ କରୁଥିଲା, ଜଣେ ଶିକ୍ଷିତ ଚାଷୀ ନୂତନ ଟେକ୍ନୋଲୋଜି ନୂତନ ମାନେ ଚାଷ ପ୍ରଣାଳୀ ପ୍ରୟୋଗ ଦ୍ୱାରା ସେଥିରେ 4W ଚାଷ ମାନେ ଆଦାୟ କରିପାରୁଛି, ଯେଉଁଦ୍ୱାରା କି ଚାଷୀର ଜୀବନଶୈଳୀର ଉନ୍ନତି ହୋଇପାରୁଛି। ତାଦ୍ୱାରା ଆମର ସମାଜର ଜୀବନଶୈଳୀର ଆକାଂକ୍ଷା ଯେଉଁଟା ବହୁତ ବଢ଼ିଗଲା, ପ୍ରଥମେ ତାହା 40 ବର୍ଷ ଥିଲା, 50 ବର୍ଷ ଥିଲା, ଏବେ 70 ବର୍ଷରେ ଆମର ମାନେ ପରିଣତ ହୋଇଛି। ଅଶିକ୍ଷିତ ବ୍ୟକ୍ତି କେବେ ସମାଜକୁ ବାଟ ଦେଖାଇ ପାରିବ ନାହିଁ। ମହାତ୍ମା ଗାନ୍ଧୀ ହୁଅନ୍ତୁ, ନେହେରୁ ହୁଅନ୍ତୁ, ବୁଦ୍ଧ ହୁଅନ୍ତୁ, କିମ୍ବା ରାମ ହୁଅନ୍ତୁ, କୃଷ୍ଣ ହୁଅନ୍ତୁ, ଯୀଶୁଖ୍ରୀଷ୍ଟ ହୁଅନ୍ତୁ କିମ୍ବା ମହମ୍ମଦ ହଜରତ ହୁଅନ୍ତୁ, ଯିଏ ବି ହୁଅନ୍ତୁ ନା କାହିଁକି, ସେମାନେ ପାଠ ପଢ଼ିଥିଲେ, ଜ୍ଞାନ ଆହରଣ କରିଥିଲେ, ସେ ଜ୍ଞାନକୁ ସମାଜର ଉନ୍ନତି ପାଇଁ ଦାନ କରିଥିଲେ। ଏହିସବୁ ଉନ୍ନତି ଚିନ୍ତାଧାରା, ଏହିସବୁ କୁସଂସ୍କାରକୁ ଦୂର କରିବା, ଅନ୍ଧବିଶ୍ୱାସକୁ ଦୂର କରିବା ଏବଂ ଆମର ଜୀବନରେ ଶାନ୍ତି ଆଉ ମୈତ୍ରୀ ଆଉ କରୁଣାରେ ଭରିକି ଗୋଟେ ମାନବିକ ସମାଜ ତିଆରି କରିବା କେବଳ ବିଜ୍ଞ ବ୍ୟକ୍ତି ଦ୍ୱାରା ହୋଇପାରେ, କେବଳ ପାଠ ପଢ଼ିବା ଦ୍ୱାରା ଏସବୁ ଯାକ ସମ୍ଭବ ହୋଇପାରେ।

0: ପାଠ ଦେଖାଏ ବାଟ ବିଷୟକୁ ନେଇ ଆମ ଭଉଣୀମାନେ କେତେ ସୁନ୍ଦର ପ୍ରତିକ୍ରିୟା ଦେଲେ ନା ଅପା?
1: ହଁ, ତା ନୁହେଁ ତ କଣ ହେଲେ କବିତା, ଆମେ ଯେତେ ପାଠ ପଢି ଶିକ୍ଷିତ ହେଲେ ବି ଯଦି ଗୁଣ ଆଉ ଚରିତ୍ର ଠିକ୍ ନଥିବ ସବୁକିଛି ବେକାର ହୋଇଯିବ। ପାଠ ପଢି ବଡ଼ ମଣିଷ ହୋଇଯିବା ସତ, କିନ୍ତୁ ଆମର କଥାବାର୍ତ୍ତା ବାଣୀ ଯଦି ଠିକ୍ ସୁମଧୁର ନଥିବ ତାହେଲେ ସବୁ ପାଠ ବେକାର ହୋଇଯିବ।
0: ହଁ ଶ୍ରୋତା ଭଉଣୀ, ଥରେ ଭାବନ୍ତୁ, ଆମେ ଯେତେବେଳେ ଦେହ ଖରାପ ହେଲେ ଡାକ୍ତରଙ୍କ ପାଖକୁ ଯାଉଛେ, ସେ ଯଦି ସିଧାସଳଖ ଭାବରେ ଆମକୁ ବିସ୍ତାରିତ ଭାବରେ କୁହନ୍ତି ତାହେଲେ ଆମକୁ କେତେ ଖରାପ ଲାଗେ, ସାଙ୍ଗେ ସାଙ୍ଗେ ମନରେ କେତେ ନକାରାତ୍ମକ ଭାବନା ମଧ୍ୟ ଆସିଯାଏ। କିନ୍ତୁ ସେହି କଥାକୁ ଯଦି ଡାକ୍ତର ସୁନ୍ଦର ଭାବରେ ବୁଝେଇ କହିବେ ଆଉ ସାନ୍ତ୍ୱନା ଦେବେ ତାହେଲେ ତାଙ୍କ କଥାରେ ହିଁ ଅଧା ରୋଗ ଭଲ ହେଲା ଭଳି ଲାଗିଥାଏ।
1: ଆଉ ଗୋଟେ କଥା ଶ୍ରୋତା ଭଉଣୀ, କାହାକୁ କଟୁ କଥା ନ କହି ବାଗେଇକି କଥା ହେବା, ସେଇଥିପାଇଁ କଥାରେ ଅଛି, କହି ଜାଣିଲେ କଥା ସୁନ୍ଦର ଆଉ ବାନ୍ଧି ଜାଣିଲେ ମଥା ସୁନ୍ଦର।
0: ହଁ ଅପା, ଏ କଥାଟା ପୁରାପୁରି ଠିକ୍। ଯଦି ଆମେ ଭଲରେ କାହା ସହିତ ଦ୍ୱିପଦ କଥା ହେବା ତାହେଲେ ଯେକୌଣସି ସମସ୍ୟାର ସମାଧାନ ହୋଇଯିବ ଏବଂ ସାମ୍ନା ଲୋକ ମଧ୍ୟ ଆମ କଥାକୁ ଧ୍ୟାନର ସହିତ ଶୁଣିବ,
1: ତା ସହିତ ସମ୍ପର୍କ ମଧ୍ୟ ବଢିବ।
0: ତେବେ ଶ୍ରୋତା ଭଉଣୀ, ଆଜି ଆପଣମାନଙ୍କ ସହିତ କଥା ହେଉ ସମୟ ସରିବାକୁ ବସିଲାଣି।
1: ଆସନ୍ତାକାଲି ଆମ କାର୍ଯ୍ୟକ୍ରମରେ ଶୁଣିବେ ସାକ୍ଷାତକାର ସୁଖୀ ଦମ୍ପତି।
0: ଏହି ସୁଖୀ ଦମ୍ପତିରେ ଆପଣମାନେ ଭେଟିବେ ସୁଶୋଭିତା ତୁର୍କୁ ମ୍ୟାଡମ୍ ଏବଂ ତାଙ୍କ ସ୍ୱାମୀ ଆନନ୍ଦ ଭତ୍ରା ସାର୍ଙ୍କୁ, ଜାଣିବା ତାଙ୍କ ବିଷୟରେ କିଛି ସୁମଧୁର କଥା।
1: ତାହେଲେ କଥା, ସାକ୍ଷାତକାର, ଗୀତ ଭିତରେ ସମୟ ବି ଆମକୁ ଇସାରା ଦେଲାଣି ଯେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବା ପାଇଁ।
0: ତେବେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା, ଆପଣଙ୍କର ସୁନ୍ଦର ମତାମତ ଆମ ସମ୍ପର୍କର ସେତୁକୁ ପଠାଇ ପାରିବେ। ଆପଣ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ, SMS ମାଧ୍ୟମରେ ଏବଂ ଭଏସ୍ ମେସେଜ୍ ମାଧ୍ୟମରେ ମଧ୍ୟ ଆପଣଙ୍କର ମତାମତ ପଠାଇ ପାରିବେ।
1: ଆପଣ ଆମ ପାଖକୁ ମତାମତ ପଠାଇବା ପାଇଁ ଫୋନ୍ ନମ୍ବରଟି ହେଉଛି 9438268568।
0: ଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 9438268568। ତେବେ ଶ୍ରୋତା ଭଉଣୀ, ଆଜି ତ ସମୟ ସରିଆସିଲାଣି, ପୁଣି ଥରେ ନୂଆ କିଛି କାର୍ଯ୍ୟକ୍ରମକୁ ନେଇ ଫେରିବାର ପ୍ରତିଶ୍ରୁତି ସହ ରହୁଛୁ। ନମସ୍କାର।

0: ଶୁଣିଲେ ଘର ଓ ଘରଣୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
0: ଆକାଶବାଣୀ ଜୟପୁର। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ର।

0: ପରେ ପରେ ଦିନ ଦୁଇଟାରେ ମିଡ୍ ଡେ ନ୍ୟୁଜ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
1: आकाशवाणी संवाद पढ़ुछन्ति शुभेंदु कुमार पंडा। मुख्य संवाद, सार्वजनीन परीक्षा संशोधन विधेयक 2026 लोकसभा आगत, विरोधी सदस्यों हट्टगोल जगु उभय लोकसभा और राज्यसभा अपराह्न दुईटा जाए मुलतवी। 2030 सुधा हेपाटाइटिस मूलोत्पाटन लागि व्यवस्थागत प्रक्रिया दृढ़ करने लगी पदक्षेप ग्रहण करुछन्ति सरकार। प्रश्नपत्र प्रघट घटन विक्षोभ प्रदर्शन संपर्कित केतक आवेदन आसंताकाली एकत्र शुणाणी करिबे सर्वोच्च न्यायालय। पूर्वतन राष्ट्रपति तथा भारतरत्न डॉ एपीजे अब्दुल कलाम श्राद्धवार्षिकी देशवासी श्रद्धांजलि एवं राज्यगोष्ठी क्रीड़े 65 किलोग्राम वर्गर रौप्य पदक हासिल करिथिबा राजा मुथु पांडिंग शुभेच्छा जणाइले राष्ट्रपति। सार्वजनीन परीक्षा संशोधन विधेयक 2026 आज लोकसभा आगत होइछि। सार्वजनीन परीक्षा अधिनियम 2024 रे केतक संशोधन करा संशोधन विधेयक संसदर मंजूरी लागि आगत करा जाइछि। आज मध्याह्न 12:00 प्रथम मुलतवी पर लोकसभा सम्मिलित हेबा मात्रे साधारण अभियोग एवं पेंशन मंत्री डॉ जितेन्द्र सिंह एही विधेयक आगत करिथिले। विधेयक आगत समय विरोधी सदस्य माने नीट घटना रे विक्षोभरत ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ମାତ୍ରାଧିକ ବଳ ପ୍ରୟୋଗ ନେଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ବାଚସ୍କତି ଓମ୍ ବିର୍ଲା କହିଥିଲେ ସମସ୍ତ ରାଜନୈତିକ ଦଳର ସଦସ୍ୟମାନେ ନିଟ୍ ସମ୍ବନ୍ଧରେ ଆଲୋଚନା ପାଇଁ ଦାବି କରିଥିଲେ ଏବଂ ଏହି ପଦକ୍ଷେପ ସ୍ୱରୂପ ନିଟ୍ ପରୀକ୍ଷାରେ ସଂସ୍କାର ଆଣିବା ଲାଗି ଲୋକସଭାରେ ବିଧେୟକ ଆଗତ କରାଯାଇଛି। ସେ କହିଥିଲେ ଦେଶର ଭାବାବେଗକୁ ଦୃଷ୍ଟିରେ ରଖି ଏହି ବିଧେୟକ ଉପରେ ଆଲୋଚନା କରିବାର ଆବଶ୍ୟକତା ରହିଛି। ଶ୍ରୀ ବିର୍ଲା ସଦସ୍ୟମାନଙ୍କୁ ଆଲୋଚନାରେ ଭାଗ ନେଇ ସେମାନଙ୍କ ମୂଲ୍ୟବାନ ମତାମତ ଉପସ୍ଥାପନ ଲାଗି ଆହ୍ୱାନ ଦେଇଥିଲେ। ସେ କହିଥିଲେ ଏହାଦ୍ୱାରା ଦେଶର ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା କ୍ଷେତ୍ରରେ ସକ୍ରିୟ ପଦକ୍ଷେପ ଗ୍ରହଣ କରାଯାଇପାରିବ। ବାଚସ୍କତିଙ୍କ ଅନୁରୋଧ ସତ୍ତ୍ୱେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିବାରୁ ଗୃହକୁ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ପୂର୍ବରୁ ପୂର୍ବାହ୍ନ 11:00 ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍କତି ଓମ୍ ବିର୍ଲା ଭାରତ ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ସ୍ୱର୍ଣ୍ଣପଦକ ଜିତିଥିବା ଭାରୋତ୍ତୋଳନକାରୀ ମୀରାବାଇ ଚାନୁଙ୍କ ସମେତ ଋଷିକାନ୍ତ ସିଂ, ରାଜା ମୁଥୁପଣ୍ଡି ଏବଂ ପାରା ପାୱାରଲିଫ୍ଟର ଝଣ୍ଡୁ କୁମାରଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ କ୍ରୀଡ଼ାବିତ୍ମାନେ ଐତିହାସିକ ବିଜୟ ହାସଲ କରିଛନ୍ତି।
2: ଭାରତ କି ସୁଶ୍ରୀ ମୀରାବାଇ ଚାନୁ ନେ ୱେଟ୍ ଲିଫ୍ଟିଂ କି 48 କିଲୋଗ୍ରାମ ବର୍ଗ କି ପ୍ରତିଯୋଗିତା ମେ ସ୍ୱର୍ଣ୍ଣ ପଦକ ଜିତା ହେ। ଇସ୍ ପ୍ରତିଯୋଗିତା ମେ ଶ୍ରୀ ଋଷିକାନ୍ତ ସିଂ ଚନମ ବମ୍ तथा श्री राजा मुथु पांडी ने उत्कृष्ट प्रदर्शन करते हुए रजत पदक जीता है। मैं सदन की ओर से जीतने वाले सभी खिलाड़ियों को इस ऐतिहासिक उपलब्धि पर हार्दिक बधाई तथा भविष्य के लिए शुभकामनाएं देता हूं।
1: ବାଚସ୍କତି ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଜାରି ରହିଥିଲା। ବାଚସ୍କତି କହିଥିଲେ ପ୍ରଶ୍ନୋତ୍ତର କାଳରେ ଅନ୍ୟ କୌଣସି ଘଟଣା ଉତ୍ଥାପନ କରାଯାଇପାରିବ ନାହିଁ ଏବଂ ବିରୋଧୀ ସଦସ୍ୟମାନଙ୍କୁ ପ୍ରଶ୍ନକାଳ ଚଳାଇ ରଖିବା ଲାଗି ସହଯୋଗ କରିବା ନିମନ୍ତେ ଅନୁରୋଧ କରିଥିଲେ।
2: ऐसे मान्य सदस्यों के खिलाफ मुझे कार्रवाई करनी पड़ेगी जो सदन की मर्यादाओं परंपराओं को समाप्त करने का प्रयास कर रहे हैं। ये सदन है, सदन की मर्यादा बनाना रखना आपकी जिम्मेदारी है।
1: ରାଜ୍ୟସଭାକୁ ସମାନ ପରିସ୍ଥିତି ଲାଗି ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12:00 ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟମାନେ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ପଦକ୍ଷେପ ନେଇ ହଟ୍ଟଗୋଳ କରିଥିଲେ। ଏହା ଜାରି ରହିବାରୁ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଅପରାହ୍ନ 2:00 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ପୂର୍ବାହ୍ନ 11:00 ରାଜ୍ୟସଭା ଆରମ୍ଭ ହେବା ପରେ କେନ୍ଦ୍ରମନ୍ତ୍ରୀଗଣ ବିଭିନ୍ନ ବିଷୟ ଉପସ୍ଥାପନ କରିଥିଲେ। ରସାୟନ ଏବଂ ସାର ସମ୍ପର୍କିତ ସଂସଦୀୟ କମିଟି ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ପରେ ଅଧ୍ୟକ୍ଷ ଶ୍ରୀ ରାଧାକ୍ରିଷ୍ଣନ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ଉପସ୍ଥାପନ ଲାଗି ଅନୁମତି ପ୍ରଦାନ କରିଥିଲେ। ତେବେ ହଟ୍ଟଗୋଳ ଜାରି ରହିବାରୁ ମଧ୍ୟାହ୍ନ 12:00 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଗୃହରେ ହଟ୍ଟଗୋଳ ସୃଷ୍ଟି କରିବା ଏବଂ ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ ଉପରେ ଆଲୋଚନା ନ କରାଇଦେବା ନେଇ ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିଛନ୍ତି। ସଂସଦ ଭବନ ପରିସରରେ ଗଣମାଧ୍ୟମକୁ ଶ୍ରୀ ରିଜିଜୁ କହିଛନ୍ତି ଏହି ସଂଶୋଧନ ବିଧେୟକରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣାଗୁଡ଼ିକ

ବିରୋଧରେ ଦୃଢ଼ ପଦକ୍ଷେପ ନେବା ସହ ଦୋଷୀମାନଙ୍କ ପାଇଁ ସମୟୋଚିତ ଦଣ୍ଡ ପ୍ରଦାନ ବ୍ୟବସ୍ଥା ରହିଛି। ୨୦୩୦ ମସିହା ସୁଦ୍ଧା ହେପାଟାଇଟିସ୍ର ମୂଳୋତ୍ପାଟନ ଲାଗି ବ୍ୟବସ୍ଥାଗତ ପ୍ରକ୍ରିୟା ଦୃଢ଼ କରିବା ଲାଗି ଭାରତ ପଦକ୍ଷେପ ନେଉଛି। ଜାତୀୟ ଭାଇରାଲ୍ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ଏ କ୍ଷେତ୍ରରେ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଉଥିବା କୁହାଯାଉଛି। ବିଭିନ୍ନ ଜାତୀୟ ସ୍ତରୀୟ ସ୍ୱାସ୍ଥ୍ୟ ପଦକ୍ଷେପ ଗ୍ରହଣ ପୂର୍ବକ ଜନସାଧାରଣଙ୍କୁ ହେପାଟାଇଟିସ୍ ସଂକ୍ରମଣ ଚିହ୍ନଟ କରିବା ଏବଂ ଏହାର ନିରାକରଣ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ହେପାଟାଇଟିସ୍ ହେଉଛି ଯକୃତରେ ସୃଷ୍ଟି ହେଉଥିବା ଏକ ରୋଗ। ଏ ବି ସି ଡି ଏବଂ ଇ ଭଳି ପାଞ୍ଚ ପ୍ରକାରର ହେପାଟାଇଟିସ୍ ଭାଇରସ୍ ଥିବାବେଳେ ବିଶେଷ ଭାବେ ହେପାଟାଇଟିସ୍ ବି ଏବଂ ସି ମୁଖ୍ୟତଃ ଯକୃତରେ ରୋଗ ସୃଷ୍ଟି କରିଥାଏ, ଯାହାଫଳରେ ସିରୋସିସ୍ ଏବଂ ଯକୃତ କର୍କଟ ଭଳି ରୋଗ ହୋଇଥାଏ। 2018 ସରକାର ନ୍ୟାସନାଲ୍ ଭାଇରାଲ୍ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ଯେଉଁଥିରେ ଜାତିସଂଘ ସମାବେଶୀ ବିକାଶ ଲକ୍ଷ୍ୟ ଅନୁଯାୟୀ ରୋଗ ନିରୂପଣ ଏବଂ ନିରାକରଣ ବ୍ୟବସ୍ଥା କରାଯାଇଛି। ଏହି ଯୋଜନାକୁ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସହ ସାମିଲ କରାଯାଇ ହେପାଟାଇଟିସ୍ ବି ଏବଂ ସିର ମାଗଣା ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥା କରାଯାଇଛି। ପ୍ରଶ୍ନପତ୍ର ପ୍ରକଟ ଘଟଣାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ୍ର ଅତ୍ୟଧିକ ବଳ ପ୍ରୟୋଗ ଘଟଣା ସମ୍ପର୍କିତ କେତେକ ଆବେଦନର ଆସନ୍ତାକାଲି ଏକତ୍ର ଶୁଣାଣି କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ରାଜି ହୋଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଳା ବାଗ୍ଚୀ ଏବଂ ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ବେଳେ ଆକ୍ରମଣର ଶିକାର ହୋଇଥିବା କେତେଜଣ ପୁଲିସ୍ କର୍ମଚାରୀଙ୍କ ପରିବାର ପକ୍ଷରୁ ଆଗତ ଆବେଦନର ଶୁଣାଣି କରିବା ଲାଗି ସମ୍ମତି ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି ଶାନ୍ତିପୂର୍ଣ୍ଣ ଏବଂ ନ୍ୟାୟପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିବା ସମ୍ଭିଧାନ ଦ୍ୱାରା ଗ୍ରହଣୀୟ। ସଲିସିଟର ଜେନେରାଲ୍ ତୁଷାର ମେହେଟା କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ମାମଲା ପରିଚାଳନାରେ ସହଯୋଗ କରିବେ ବୋଲି ସୁପ୍ରିମ୍କୋର୍ଟକୁ ଜଣାଇଛନ୍ତି। ଅନ୍ୟପକ୍ଷରେ ଗତ ମେ ମାସ 3 ତାରିଖରେ ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା ଏବଂ ଏହାର ପୁନଃ ପରୀକ୍ଷା ଘୋଷଣା ସମ୍ଭନ୍ଧିତ ଆର୍ଜେଡି ସାଂସଦ ସୁଧାକର ସିଂଙ୍କ ଆବେଦନର ଶୁଣାଣି କରି ସୁପ୍ରିମ୍କୋର୍ଟ କହିଛନ୍ତି ଅନ୍ଲାଇନ୍ ଜରିଆରେ ନିଟ୍ ପରୀକ୍ଷା କରାଇବା ନେଇ ସରକାରଙ୍କ ପ୍ରସ୍ତାବ ଉପରେ ନନ୍ଦନ ନିଲେକାନୀଙ୍କ ଅଧ୍ୟକ୍ଷତାରେ ଗଠିତ ଟାସ୍କଫୋର୍ସର ମତାମତକୁ ଅନୁଧ୍ୟାନ କରିବେ। ଜଷ୍ଟିସ୍ ପିଏସ୍ ନରସିମ୍ହା ଏବଂ ଆଲୋକ ଆରାଧ୍ୟଙ୍କୁ ନେଇ ଗଠିତ ଅନ୍ୟ ଏକ ଖଣ୍ଡପୀଠ କହିଛନ୍ତି ଲିଖିତ ପରୀକ୍ଷା ବଦଳରେ ଅନ୍ଲାଇନ୍ ଜରିଆରେ ନିଟ୍ ପରୀକ୍ଷା କରାଇବା କ୍ଷେତ୍ରରେ ଅଧିକ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି। ଦେଶ ଆଜି ପୂର୍ବତନ ରାଷ୍ଟ୍ରପତି ବିଶିଷ୍ଟ ବୈଜ୍ଞାନିକ ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କୁ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଲୋକସଭା ବାଚସ୍କତି ଓମ୍ ବିର୍ଲା କହିଛନ୍ତି ଡକ୍ଟର କଲାମ ଏକ ବିକଶିତ ଆତ୍ମନିର୍ଭର ଏବଂ ଦୃଢ଼ ଭାରତର ସ୍ୱପ୍ନ ଦେଖିଥିଲେ। ଦେଶର ମହାକାଶ କାର୍ଯ୍ୟକ୍ରମ ଏବଂ କ୍ଷେପଣାସ୍ତ ବିକାଶକୁ ଶିଖରକୁ ନେବା କ୍ଷେତ୍ରରେ ଡକ୍ଟର କଲାମଙ୍କ ଅବଦାନ ଅତୁଳନୀୟ ଥିଲା। ଶ୍ରୀ ବିର୍ଲା କହିଛନ୍ତି ଜ୍ଞାନ ଶୃଙ୍ଖଳା ସରଳତା ଏବଂ ଦେଶସେବାକୁ ସେ ତାଙ୍କ ଜୀବନର ମୂଳମନ୍ତ୍ର ଭାବେ ଗ୍ରହଣ କରିଥିଲେ। ଦେଶର ଯୁବପିଢ଼ିଙ୍କ ମଧ୍ୟରେ ବିଶ୍ୱାସ ଓ ନବସୃଜନ ମାଧ୍ୟମରେ ଦେଶ ନିର୍ମାଣର ଭାବନା ଉଦ୍ରେକ କରିବାରେ ଡକ୍ଟର କଲାମ ସଫଳ ହୋଇଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ଅବସରରେ ପୂର୍ବତନ ରାଷ୍ଟ୍ରପତି ଡକ୍ଟର କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଭାରତୀୟ ମହାକାଶ ଏବଂ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମର ଜନକ ଭାବେ ସେ ଡକ୍ଟର କଲାମଙ୍କୁ ଅଭିହିତ କରିଛନ୍ତି। ଶ୍ରୀ ଶାହା କହିଛନ୍ତି ସେ ଦେଶ ପାଇଁ ସବୁବେଳେ ଏକ ଆଦର୍ଶ ହୋଇ ରହିବେ। ଆସାମରେ ବନ୍ୟା ଜଳସ୍ତର ହ୍ରାସ ପାଉଥିବାରୁ ବନ୍ୟା ପରିସ୍ଥିତିରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି। ସବୁଠାରୁ ଅଧିକ ପ୍ରଭାବିତ ଶିବସାଗର ଗୋଲହାଟ ଜୋରାହାଟ ଏବଂ ଚରେଇଦେଓ ଜିଲ୍ଲାର 109 ରିଲିଫ୍ କ୍ୟାମ୍ପରେ 37,000 ଅଧିକ ଲୋକ ଆଶ୍ରୟ ନେଇଛନ୍ତି। କେବଳ ଶିବସାଗର ଜିଲ୍ଲାରେ 66 ରିଲିଫ୍ କ୍ୟାମ୍ପରେ 30,000 ଲୋକ ଆଶ୍ରୟ ନେଇଥିବା ସୂଚନା ଦିଆଯାଇଛି। ସରକାର ମିଶନ ମୋଡ୍ରେ ବିଭିନ୍ନ ସଂସ୍ଥା ସହ ମିଳିତ ଭାବେ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ରିଲିଫ୍ ସାମଗ୍ରୀ ବଣ୍ଟନ କାର୍ଯ୍ୟ କରୁଛନ୍ତି। ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ମଧ୍ୟ ପ୍ରଭାବିତ ଜିଲ୍ଲାରେ ରିଲିଫ୍ କାର୍ଯ୍ୟ ଜାରି ରଖିଛନ୍ତି। ଇତିମଧ୍ୟରେ ଚରେଇଦେଓ ଜିଲ୍ଲାର ସୋନାରୀରେ ବନ୍ୟା ଯୋଗୁଁ ଆଉ 2 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି, ଫଳରେ ରାଜ୍ୟରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା 68 ବୃଦ୍ଧି ପାଇଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଆସାମର ପ୍ରମୁଖ ନଦୀଗୁଡ଼ିକରେ ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ତେବେ ଗୋଲହାଟ ଜିଲ୍ଲାର ନୁମାଲିଗଡ଼ଠାରେ ଘନଶ୍ରୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁରୁଷ 65 କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତିଥିବା ରାଜା ମୁଥୁପାଣ୍ଡିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି ମୁଥୁପାଣ୍ଡିଙ୍କ ଏହି ସଫଳତା ପାଇଁ ଦେଶ ଗର୍ବ ଅନୁଭବ କରୁଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଲୋକସଭାରେ ଆଗତ, ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ଲୋକସଭା ଓ ରାଜ୍ୟସଭା ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। 2030 ସୁଦ୍ଧା ହେପାଟାଇଟିସ୍ର ମୂଳୋତ୍ପାଟନ ଲାଗି ବ୍ୟବସ୍ଥାଗତ ପ୍ରକ୍ରିୟା ଦୃଢ଼ କରିବା ଲାଗି ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030 6927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
3: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଚମତ୍କାର ଚଳଚ୍ଚିତ୍ରରୁ, ଶିଳ୍ପୀ କୁମାର ସାନୁ ଏବଂ ଅଲକା ୟଗ୍ନିକ, ଗୀତ ଆନନ୍ଦ ବକ୍ସି, ସଙ୍ଗୀତ ଅନୁ ମଲ୍ଲିକ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତ। ଆକାଶବାଣୀ ଜୟପୁର, ବର୍ତ୍ତମାନ ସମୟ ଦିନ 2:30 ହେବାକୁ ଯାଉଛି। ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ବିଜ୍ଞାପନ ବିରତି ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉମାନଙ୍କ ନୀଳାଦ୍ରି ବିଜେ ନୀତି। ଲୋକସଭାରେ ଆଗତ ହେଲା ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026। ରାଜ୍ୟରେ ଅବପାତ ଜନିତ ବର୍ଷା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ପ୍ରସ୍ତୁତି ସମୀକ୍ଷା ଏବଂ 2030 ସୁଦ୍ଧା ହେପାଟାଇଟିସ୍ ମୂଳୋତ୍ପାଟନ ଲାଗି ସରକାର ନେଉଛନ୍ତି ଦୃଢ଼ ପଦକ୍ଷେପ। ଘୋଷଯାତ୍ରାର ଶେଷ ପର୍ଯ୍ୟାୟରେ ଆଷାଢ଼ ଶୁକ୍ଲପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀଜୀଉମାନଙ୍କର ନୀଳାଦ୍ରି ବିଜେ ନୀତି ଆଜି ଅନୁଷ୍ଠିତ ହେଉଛି। ସକାଳୁ ତିନିରଥରେ ମଙ୍ଗଳାଳତି, ମୈଲମ, ଅବକାଶ ପୂଜା, ଗୋପାଳ ବଲ୍ଲଭ, ସକାଳ ଧୂପ, ଦ୍ୱିପହର ଧୂପ ଆଦି ଦୈନିକ ନୀତି ସମ୍ପନ୍ନ ହୋଇଛି। ପରେ ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ନୀତି ଶେଷ କରାଯିବ। ଏହାପରେ ଚାରମଳ ବନ୍ଧାଯିବା ସହ ବନ୍ଦାପନା ଓ ଡୋର ଲାଗି ଶେଷ ହୋଇ ବିଜେ କାହାଳୀ ବାଜିବ। ପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ଦକ୍ଷିଣ ଘରକୁ ପହଣ୍ଡି ବିଜେ କରାଯିବ। ଏହାପରେ ଗୋଟି ପହଣ୍ଡିରେ ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହୋଇ ରତ୍ନବେଦୀକୁ ବିଜେ କରିବେ। ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ମହାପ୍ରଭୁ ମା ଲକ୍ଷ୍ମୀଙ୍କୁ ରସଗୋଲା ସହ ପାଟବସ୍ତ୍ର ଦେଇ ମାନଭଞ୍ଜନ କରିବାର ପରମ୍ପରା ରହିଛି। ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଜି ଲୋକସଭାରେ ଆଗତ ହୋଇଛି। ସାର୍ବଜନୀନ ପରୀକ୍ଷା ଅଧିନିୟମ 2024ରେ କେତେକ ସଂଶୋଧନ କରାଯାଇ ଏହି ସଂଶୋଧନ ବିଧେୟକ ସଂସଦର ମଞ୍ଜୁରୀ ଲାଗି ଆଗତ କରାଯାଇଛି। ଆଜି ମଧ୍ୟାହ୍ନ 12ଟାରେ ପ୍ରଥମ ମୁଲତବୀ ପରେ ଲୋକସଭା ସମ୍ମିଳିତ ହେବା ମାତ୍ରେ ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହି ବିଧେୟକ ଆଗତ କରିଥିଲେ। ବିଧେୟକ ଆଗତ ସମୟରେ ବିରୋଧୀ ସଦସ୍ୟମାନେ ନିଟ୍ ଘଟଣାରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ପଦକ୍ଷେପ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ବାଚସ୍ପତି ଓମ୍ ବିର୍ଲା ସଦସ୍ୟମାନଙ୍କୁ ଆଲୋଚନାରେ ଭାଗ ନେଇ ସେମାନଙ୍କ ମୂଲ୍ୟବାନ ମତାମତ ଉପସ୍ଥାପନ ଲାଗି ଆହ୍ୱାନ ଦେଇଥିଲେ। ସେ କହିଥିଲେ ଏହାଦ୍ୱାରା ଦେଶର ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା କ୍ଷେତ୍ରରେ ସକ୍ରିୟ ପଦକ୍ଷେପ ଗ୍ରହଣ କରାଯାଇପାରିବ। ବାଚସ୍ୱତିଙ୍କ ଅନୁରୋଧ ସତ୍ତ୍ୱେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିବାରୁ ଗୃହକୁ ଅପରାହ୍ନ 2ଟା ଏବଂ ପରେ ଅପରାହ୍ନ 5ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ରାଜ୍ୟସଭାକୁ ସମାନ ପରିସ୍ଥିତି ଲାଗି ଅପରାହ୍ନ 3ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟମାନେ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ପଦକ୍ଷେପ ନେଇ ହଟ୍ଟଗୋଳ କରିଥିଲେ। ଏହା ଜାରି ରହିବାରୁ ରାଜ୍ୟସଭାକୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ଏବଂ ପରେ 3ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ରାଜ୍ୟରେ ଅବପାତ ଜନିତ ବର୍ଷା ସ୍ଥିତି ନେଇ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଭୁବନେଶ୍ୱର ଲୋକସଭା ଭବନରେ ଏକ ସମୀକ୍ଷା ବୈଠକ କରିଛନ୍ତି। ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ସମ୍ଭାବ୍ୟ ବୃଷ୍ଟିପାତକୁ ଦୃଷ୍ଟିରେ ରଖି ସରକାର ତଥା ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଛନ୍ତି। ଆବଶ୍ୟକସ୍ଥଳେ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ଶୁଖିଲା ରନ୍ଧା ଖାଦ୍ୟ ବଣ୍ଟନ କରାଯିବ। ଅଗ୍ନିଶମ ଏବଂ ଓଡ୍ରାଫ୍ ଦଳକୁ ପ୍ରସ୍ତୁତ କରି ରଖାଯାଇଛି। ଆବଶ୍ୟକ ହେଲେ ସେମାନଙ୍କୁ ବିଭିନ୍ନ ଜାଗାରେ ମୁତୟନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
1: ବର୍ଷା କିମ୍ବା ତଜ୍ଜନିତ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବା ପାଇଁ ଯାହା ଯାହା ତୃଣମୂଳ ସ୍ତରରେ ଯୋଜନାର ଆବଶ୍ୟକତା ଅଛି ସେସବୁ ସମଗ୍ର ନିଖୁଣ ବ୍ୟବସ୍ଥା ହୋଇସାରିଛି। ଓଡ଼ିଶାବାସୀଙ୍କୁ ଆମର ନିବେଦନ, ସେମାନେ ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ। ଆସନ୍ତା କାଲି ସନ୍ଧ୍ୟା ପରେ ଯଦି

0: ବର୍ଷା ହେଇଥିବ, ବର୍ଷାର ପ୍ରକୋପ ମଧ୍ୟ କମି କମି ଯିବ। ଆଜି ସନ୍ଧ୍ୟା ଠାରୁ କାଲି ସନ୍ଧ୍ୟା ପର୍ଯ୍ୟନ୍ତ ଆମେ ସମ୍ଭାବ୍ୟ ବର୍ଷା ଆଶଙ୍କା କରୁଛୁ, ତେଣୁ ସମସ୍ତଙ୍କୁ ସତର୍କ ରହିବା ପାଇଁ ଅନୁରୋଧ।
1: ରାଜ୍ୟବାସୀଙ୍କ ସମସ୍ୟାର ସ୍ଥାୟୀ ପ୍ରତିକାର ସରକାରଙ୍କ ମୁଖ୍ୟ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆଜି ଭୁବନେଶ୍ୱର ୟୁନିଟ୍ 2 ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଅଭିଯୋଗର ପ୍ରତ୍ୟକ୍ଷ ଭାବେ ଶୁଣାଣି କରି ପ୍ରତ୍ୟେକଟି ଆବେଦନର ତୁରନ୍ତ ଓ ସମୟବଦ୍ଧ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଶିବିରରେ 1,000 ଅଭିଯୋଗ ପଞ୍ଜିକୃତ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ଯୋଗଦେଇ ଅଭିଯୋଗର ଶୁଣାଣି କରି ଏହାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେଉଛି। ନୂଆପଡ଼ା ଜିଲ୍ଲାର ବୋଡେନ୍ ବ୍ଲକ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ରାଷ୍ଟ୍ରପତି ତଥା ପ୍ରଖ୍ୟାତ ବୈଜ୍ଞାନିକ ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଆଜି 1 ପୁଣ୍ୟତିଥି। ଏହି ଅବସରରେ ସମଗ୍ର ଦେଶ ତାଙ୍କ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଭାରତର ମହାକାଶ ଏବଂ କ୍ଷେପଣାସ୍ତ୍ର ବିକାଶ କ୍ଷେତ୍ରରେ ଡକ୍ଟର କଲାମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଡକ୍ଟର କଲାମଙ୍କୁ ମଧ୍ୟ ଭାରତର ମିଜାଇଲ୍ ମ୍ୟାନ୍ ବା କ୍ଷେପଣାସ୍ତ୍ରର ଜନକ ବୋଲି କୁହାଯାଏ। 2015 ଆଜିର ଦିବସରେ ସେ ଇହଲୀଳା ସମ୍ବରଣ କରିଥିଲେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପଟ୍ଟି ଡକ୍ଟର କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତାଙ୍କ ରାଷ୍ଟ୍ରସେବା, ବିଜ୍ଞାନ, ନବସୃଜନ ଓ ଆତ୍ମନିର୍ଭର ଭାରତ ଗଠନ ପ୍ରତି ତାଙ୍କର ଦୂରଦର୍ଶୀ ନେତୃତ୍ୱ ସଦାସର୍ବଦା ଆମ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ସେ କହିଛନ୍ତି। ଭାରତରତ୍ନ ଡକ୍ଟର କଲାମଙ୍କ ସ୍କୃତିଚାରଣ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଦେଶର ପ୍ରତିରକ୍ଷା ଓ ମହାକାଶ ବିଜ୍ଞାନ କ୍ଷେତ୍ରକୁ ତାଙ୍କର ଅତୁଳନୀୟ ଅବଦାନ ଦେଶବାସୀଙ୍କ ପାଇଁ ଗୌରବର ବିଷୟ। 2030 ସୁଦ୍ଧା ହେପାଟାଇଟ୍ସର ମୂଳୋତ୍ପାଟନ ଲାଗି ବ୍ୟବସ୍ଥାଗତ ପ୍ରକ୍ରିୟା ଦୃଢ଼ କରିବା ପାଇଁ ଭାରତ ପଦକ୍ଷେପ ନେଉଛି। ଜାତୀୟ ଭାଇରାଲ୍ ହେପାଟାଇଟ୍ସ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ଏ କ୍ଷେତ୍ରରେ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଉଥିବା କୁହାଯାଇଛି। ବିଭିନ୍ନ ଜାତୀୟ ସ୍ତରୀୟ ସ୍ୱାସ୍ଥ୍ୟ ପଦକ୍ଷେପ ଗ୍ରହଣ ପୂର୍ବକ ଜନସାଧାରଣଙ୍କୁ ହେପାଟାଇଟ୍ ସଂକ୍ରମଣ ଚିହ୍ନଟ କରିବା ଏବଂ ଏହାର ନିରାକରଣ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ହେପାଟାଇଟ୍ସ ହେଉଛି ଯକୃତରେ ସୃଷ୍ଟି ହେଉଥିବା ଏକ ରୋଗ। ଏ, ବି, ସି, ଡି ଏବଂ ଇ ଭଳି 5 ପ୍ରକାରର ହେପାଟାଇଟ୍ସ ଭାଇରସ୍ ଥିବାବେଳେ ବିଶେଷ ଭାବେ ହେପାଟାଇଟ୍ସ ବି ଏବଂ ସି ମୁଖ୍ୟତଃ ଯକୃତରେ ରୋଗ ସୃଷ୍ଟି କରିଥାଏ। 2018 ସରକାର ନ୍ୟାସନାଲ୍ ଭାଇରାଲ୍ ହେପାଟାଇଟ୍ସ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ, ଯେଉଁଥିରେ ଜାତିସଂଘ ସମାବେଶୀ ବିକାଶ ଲକ୍ଷ୍ୟ ଅନୁଯାୟୀ ରୋଗ ନିରୂପଣ ଏବଂ ନିରାକରଣ ବ୍ୟବସ୍ଥା କରାଯାଇଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ସୁଶାନ୍ତ ସିଂଙ୍କର ଆଜି 53 ବୟସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ସେ ଭଟଲି ବିଧାନସଭା ଆସନରୁ 3 ନିର୍ବାଚିତ ହୋଇଥିଲେ। ସେ ମଧ୍ୟ ଶ୍ରମ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ସେ ଅମରାତ୍ମାର ସଦ୍ଗତି କାମନା କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ବାଚସ୍କତି ସୁରମା ପାଢ଼ୀ ତାଙ୍କ ପରଲୋକରେ ଦୁଃଖ ପ୍ରକାଶ କରି ରାଜ୍ୟବାସୀଙ୍କ ପାଇଁ ଏହା ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୁଶାନ୍ତ ସିଂଙ୍କ ପରଲୋକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବିଧାନସଭା ପରିସରରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ସେଠାରେ ମନ୍ତ୍ରୀ ଓ ବିଧାୟକମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଜି ଜନ୍ମମାଟି ବରଗଡ଼ ଭଟ୍ଲିରେ ସ୍ୱର୍ଗତ ସିଂଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି। ଭାରତୀୟ ଧର୍ମ, ସଂସ୍କୃତି ଓ ପରମ୍ପରା ସହିତ ରସଗୋଲାର ବିଶେଷ ମହତ୍ତ୍ୱ ରହିଛି। ଓଡ଼ିଶାର ମିଷ୍ଟାନ୍ନଗୁଡ଼ିକ ମଧ୍ୟରେ ରସଗୋଲା ଗୁରୁତ୍ୱ ବହନ କରିଥାଏ। ରସଗୋଲାର ପରମ୍ପରା ବହୁ ପ୍ରାଚୀନ କାଳରୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଏବଂ ରଥଯାତ୍ରା ସହ ଜଡ଼ିତ ହୋଇଥିବାରୁ ପ୍ରତିବର୍ଷ ଆଜିର ଦିନରେ ରସଗୋଲା ଦିବସ ପାଳନ କରାଯାଉଛି। ରଥଯାତ୍ରାର ଶେଷ ପର୍ଯ୍ୟାୟରେ ନୀଳାଦ୍ରି ବିଜେ ସମୟରେ ବଡ଼ ଦେଉଳରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମା ଲକ୍ଷ୍ମୀଙ୍କର ମାନଭଞ୍ଜନ ପାଇଁ ରସଗୋଲା ଖୁଆଇବାର 600 ପୁରୁଣା ପରମ୍ପରା ରହିଛି। ଆଜି ଗୋଟିଏ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ରସଗୋଲା ଲାଗି କରାଯାଇଥାଏ। ଦେଶର ସୁରକ୍ଷା ଓ ଅଖଣ୍ଡତା ରକ୍ଷାରେ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଳ ସିଆର୍ପିଏଫ୍ ସାହସ, ଶୃଙ୍ଖଳା ଏବଂ ନିଃସ୍ୱାର୍ଥ ସେବାର ସର୍ବୋଚ୍ଚ ପରମ୍ପରାକୁ ସର୍ବଦା ବଜାୟ ରଖିଆସିଛି। ସେମାନଙ୍କର ଅଟଳ ସମର୍ପଣ, ତ୍ୟାଗ ଏବଂ କର୍ତ୍ତବ୍ୟନିଷ୍ଠା ସମଗ୍ର ଦେଶ ପାଇଁ ନିରନ୍ତର ପ୍ରେରଣାର ଉତ୍ସ। ସିଆର୍ପିଏଫ୍ ସ୍ଥାପନା ଦିବସ ଅବସରରେ ରାଜ୍ୟପାଳ ସମସ୍ତ କର୍ମଚାରୀ, ପୂର୍ବତନ ଯବାନ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ କହିଛନ୍ତି, ସିଆର୍ପିଏଫ୍ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାର ଏକ ଦୃଢ଼ ସ୍ତମ୍ଭ ଭାବେ ସାହସ, ସମର୍ପଣ, ତ୍ୟାଗର ଭାବନା ସହ ଦେଶ ସେବା କରିଆସୁଛି। ରାଜ୍ୟର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ 500 ଇଭି ଚାର୍ଜିଂ ଷ୍ଟେସନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସଡ଼କ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ରାଜ୍ୟ ଓ ଜାତୀୟ ରାଜପଥ କଡ଼ରେ ଏହି ଚାର୍ଜିଂ ଷ୍ଟେସନ ସ୍ଥାପନ କରାଯିବ। ରାଜ୍ୟର 20 ଜିଲ୍ଲାର 61 ମାଧ୍ୟମିକ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉନ୍ନୀତ କରାଯିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ

ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷ ପାଇଁ 140,73,80,000 ଟଙ୍କା ମଞ୍ଜୁର କରିଛନ୍ତି। 60 ବିଦ୍ୟାଳୟରେ କଳା ଓ 11 ବିଦ୍ୟାଳୟରେ ବିଜ୍ଞାନ ବିଭାଗ ଆରମ୍ଭ ହେବ। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ 12 ମାଧ୍ୟମିକ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉନ୍ନୀତ କରାଯିବ। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର କୋରାପୁଟ କ୍ଲଷ୍ଟର ପକ୍ଷରୁ ନବରଙ୍ଗପୁରଠାରେ ଥିବା ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଏକ ଭାରତ ଶ୍ରେଷ୍ଠ ଭାରତ ଓ କଳା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଉପକଣ୍ଠ ପାଞ୍ଚପଡ଼ା ଶିବଦୁର୍ଗା ସରକାରୀ ହାଇସ୍କୁଲ ପରିସରରେ ପରିବେଶ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇଛି। ଏହା ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉମାନଙ୍କ ନୀଳାଦ୍ରି ବିଜେ ନୀତି। ଲୋକସଭାରେ ଆଗତ ହେଲା ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026। ରାଜ୍ୟରେ ଅବପାତଜନିତ ବର୍ଷା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ପ୍ରସ୍ତୁତି ସମୀକ୍ଷା ଏବଂ 2030 ମସିହା ସୁଦ୍ଧା ହେପାଟାଇଟ୍ସ ମୂଳୋତ୍ପାଟନ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଶୁଣିଲେ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଅଧିବେଶନ ସମାପ୍ତି ପୂର୍ବରୁ ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣନ୍ତୁ। ଅପରାହ୍ନ 5ଟାରେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ସୃଜନୀରେ ସ୍ଥାନ ପାଇଛି ସାହିତ୍ୟ ଓ ସଂସ୍କୃତିର ସମ୍ପର୍କ, ପରେ ସମୟ କେବେ ଫେରି ଚାହେଁ ନା ଏ କ୍ରମରେ ସାକ୍ଷାତକାରଟିଏ, ଶେଷରେ ଜାଣିବା କଥାରେ ରହିଛି ଚେତନ ଭଗତ ଏବଂ ମୁଲ୍କ ରାଜ ଆନନ୍ଦଙ୍କ ସମ୍ପର୍କରେ। ଚୈତିଜନ କାର୍ଯ୍ୟକ୍ରମ 5:30 ଏଥିରେ ହାଲଚାଲରେ ଶୁଣିବେ ବୁଲା ବିକାଳୀଙ୍କ ପ୍ରତି ସତର୍କତା, ଭେଟଘାଟରେ ରହିଛି ସାକ୍ଷାତକାର।

ଭୋଟର ପରିଚୟ ପତ୍ର କାଇଗିନେ ଲୁଡ଼ା ହେସି। ଶେଷରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର, ଅନ୍ଲାଇନ୍ ଶିକ୍ଷା କାଇଟା। ସନ୍ଧ୍ୟା 6:20ରେ ପ୍ରଚାର କରିବୁ ଧାରାବାହିକ ଶ୍ରୀମଦ୍ ଭାଗବତ। ସନ୍ଧ୍ୟା 6:30ରେ କାର୍ଯ୍ୟକ୍ରମ ଯୁବଶକ୍ତି। ସନ୍ଧ୍ୟା 6:55ରେ ଆଜିର ପ୍ରସଙ୍ଗ ଏବଂ ରାତି 7:25ରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00। ରାତି 7:30ରେ ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ, ଏଥିରେ ଚାଷୀଭାଇଙ୍କୁ ଦ୍ୱିପଦ କଥାରେ ଶୁଣିବେ ତୈଳଜୀବ ଫସଲ ଚାଷରୁ ଲାଭ। ସଂସଦ ସମୀକ୍ଷା ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 8:00। ରାତି 8:15ରେ ପଲ୍ଲୀ ଗୀତ କାର୍ଯ୍ୟକ୍ରମ, ଶିଳ୍ପୀମାନେ ହେଲେ ସୁଖଦେବ ସ୍ୱାଇଁ, ଇନ୍ଦ୍ରାଣୀ ମିଶ୍ର ଏବଂ ଶଶାଙ୍କ ଶେଖର ମହାପାତ୍ର। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ରାତି 8:30ରେ, ଏଥିରେ ଖେୟାଲ ପରିବେଷଣ କରିଛନ୍ତି ଶିଳ୍ପୀ ନିସାର ହୁସେନ ଖାନ ଏବଂ ସରଫରାଜ ହୁସେନ ଖାନ। ଶିଳ୍ପୀଙ୍କ କଣ୍ଠରେ ରାଗ ଛାୟାନଟ। ରାତି 9:15ରେ ଶୁଣିବେ ସ୍ପଟ୍ ଲାଇଟ୍, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଆଧୁନିକ ଗୀତର କାର୍ଯ୍ୟକ୍ରମ ରାତି 9:30ରେ, ଶିଳ୍ପୀମାନେ ହେଲେ ତୃପ୍ତି ଦାସ, ଗୀତା ପଟ୍ଟନାୟକ, ପ୍ରଫୁଲ୍ଲକର, ଶ୍ରୀକାନ୍ତ ଦାସ, ଅକ୍ଷୟ ମହାନ୍ତି ଏବଂ ଚିତ୍ତରଞ୍ଜନ ଜେନା। ରାତି 10:00ରେ ଶୁଣିବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଗୀତିନାଟ୍ୟ ନୀଳାଦ୍ରି ବିଜେ, ରଚନା ଅଭିମନ୍ୟୁ ବରାଳ, ପ୍ରଯୋଜନା ବସନ୍ତ ମହାନ୍ତି, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ବର୍ତ୍ତମାନ ସମୟ ଦିନ 2:47। ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ପୁଣି ଥରେ ଆମର ଦ୍ୱିତୀୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ବର୍ତ୍ତମାନଠାରୁ ଅପରାହ୍ନ 5:00 ଯାଏଁ ଶୁଣନ୍ତୁ ବିବିଧ ଭାରତୀ ମୁମ୍ବାଇର କାର୍ଯ୍ୟକ୍ରମ ଏଫ୍ଏମ୍ର 103.6 MHz ଯୋଗେ। ବର୍ତ୍ତମାନ ପାଇଁ ଆମକୁ ଏଇଠି ବିଦାୟ ଦିଅନ୍ତୁ।

ଆକାଶବାଣୀ ଜୟପୁର, ସମୟ ଅପରାହ୍ନ 5:00। ପ୍ରିୟ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ସ୍ୱାଗତ କରୁଛୁ ଆମର ସାନ୍ଧ୍ୟ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ FM-ରେ 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ AIR ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଶ୍ରୋତାବନ୍ଧୁ, ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବଶ୍ରୋତାଙ୍କ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ।

0: ଜୀବନ ଏକ ଚାଲୁଥିବା ପଥ, ସୁଖ ଓ ଦୁଃଖର ମଧୁର ଗାଥା, କେବେ ହସର ରଙ୍ଗୀନ ସକାଳ, କେବେ ଅଶ୍ରୁର ନୀରବ ବ୍ୟଥା।
1: ଝଡ଼ ଆସିଲେ ଭାଙ୍ଗି ପଡ଼ନି, ସାହସେ ଆଗକୁ ବଢ଼ିବା ଶିଖ। ଅନ୍ଧକାର ପରେ ଆସେ ଆଲୋକ, ଏହି ସତ୍ୟକୁ ହୃଦୟରେ ରଖ।
0: ପ୍ରେମ, ତ୍ୟାଗ ଓ ଭଲ ପାଇବା ଜୀବନର ସବୁଠୁ ବଡ଼ ଧନ। ମଣିଷ ପାଇଁ ମଣିଷ ହୋଇ ସାର୍ଥକ କରିବା ନିଜ ଜୀବନ। ତେବେ ସାଥୀ, ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ସୃଜନୀ କାର୍ଯ୍ୟକ୍ରମକୁ। ଆଜିର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ପୁଷ୍ପାଞ୍ଜଳି ଗୌଡ଼
1: ଆଉ ମୁଁ କେ ସାଇ ଶ୍ରୁତି ଆଚାର୍ଯ୍ୟ।
2: ନମସ୍କାର।

0: ସାଥୀ, ଆଜି ହେଉଛି ଡକ୍ଟର ଏପିଜେ ଅବଦୁଲ କଲାମଙ୍କର ମୃତ୍ୟୁ ବାର୍ଷିକୀ। ସେ 2015 ମସିହା ଜୁଲାଇ 27 ତାରିଖରେ ଛାତ୍ରଛାତ୍ରୀଙ୍କୁ ଭାଷଣ ଦେଉଥିବା ସମୟରେ ତାଙ୍କର ପରଲୋକ ଘଟିଥିଲା।
1: ଡକ୍ଟର ଏପିଜେ ଅବଦୁଲ କଲାମ 15 ଅକ୍ଟୋବର 1931 ମସିହାରେ ରାମେଶ୍ୱରର ତାମିଲନାଡୁରେ ଜନ୍ମଗ୍ରହଣ କରିଥିଲେ। ସେ ଭାରତର ଜଣେ ପ୍ରସିଦ୍ଧ ବୈଜ୍ଞାନିକ, ଶିକ୍ଷକ, ଲେଖକ ଏବଂ ଭାରତର 11ତମ ରାଷ୍ଟ୍ରପତି ଥିଲେ। ସେ 2002 ଠାରୁ 2007 ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ। ଯୁବପିଢ଼ିକୁ ପ୍ରେରଣା ଦେବା ପାଇଁ ଅନେକ ପୁସ୍ତକ ରଚନା କରିଥିଲେ।
0: ସେ ଭାରତର ପ୍ରଥମ ସ୍ୱଦେଶୀ ଉପଗ୍ରହ ପ୍ରକ୍ଷେପଣ ଯାନ ବା SLV-3 ନିର୍ମାଣରେ ମୁଖ୍ୟ ଭୂମିକା ନେଇଥିଲେ। ସେ ଭାରତର ମିସାଇଲ ମ୍ୟାନ୍ ଭାବେ ମଧ୍ୟ ପରିଚିତ। ପ୍ରତିବର୍ଷ ଜୁଲାଇ 27 ତାରିଖରେ ତାଙ୍କ ପୁଣ୍ୟତିଥି ପାଳନ କରାଯାଏ। ଏହି ଦିନ ତାଙ୍କର ଆଦର୍ଶ, ସରଳ ଜୀବନ ଏବଂ ଦେଶପ୍ରେମକୁ ସ୍ମରଣ କରାଯାଏ। ତେଣୁକରି ଯୁବପିଢ଼ି ତାଙ୍କର ଜୀବନରୁ ପ୍ରେରଣା ନେଇ ଦେଶର ଉନ୍ନତି ପାଇଁ କାମ କରିବାର ସଂକଳ୍ପ ନିଅନ୍ତି। ତାଙ୍କର ଜୀବନ ଓ କାର୍ଯ୍ୟ ସଦା ଆମ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ତେବେ ଚାଲନ୍ତୁ ସାଥୀ, କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ଏବଂ ଶୁଣିବା ଏକ ସୁନ୍ଦର ବିଚାର।
1: ସଫଳତାର ପଥ କେବେ ବି ସହଜ ନୁହେଁ, କିନ୍ତୁ ଧୈର୍ଯ୍ୟ, ପରିଶ୍ରମ ଓ ଆତ୍ମବିଶ୍ୱାସ ଥିଲେ ପ୍ରତ୍ୟେକ ବାଧାକୁ ଅତିକ୍ରମ କରାଯାଇପାରେ। ଆଜିର ପରିଶ୍ରମ ହିଁ ଆସନ୍ତାକାଲିର ସଫଳତାର ମୂଳଦୁଆ ହୋଇଥାଏ।

0: ତେବେ ଚାଲନ୍ତୁ ସାଥୀ ଶୁଣି ରଖିବା ଆଜିର ସମ୍ପାଦକୀୟ, ଯାହାର ବିଷୟ ରହିଛି ସାହିତ୍ୟ ଓ ସଂସ୍କୃତିର ସମ୍ପର୍କ।
1: ସାହିତ୍ୟ ଓ ସଂସ୍କୃତି ପରସ୍ପର ସହ ଅତ୍ୟନ୍ତ ନିବିଡ଼ ଭାବରେ ଜଡ଼ିତ। ସଂସ୍କୃତି ହେଉଛି ଏକ ସମାଜର ଜୀବନଶୈଳୀ, ପରମ୍ପରା, ରୀତିନୀତି, ଭାଷା, କଳା ଓ ମୂଲ୍ୟବୋଧର ସମଷ୍ଟି। ସାହିତ୍ୟ ଏହି ସାଂସ୍କୃତିକ ଶବ୍ଦ ମାଧ୍ୟମରେ ପ୍ରକାଶ କରେ ଏବଂ ପିଢ଼ିରୁ ପିଢ଼ିକୁ ପହଞ୍ଚାଇଥାଏ। ସାହିତ୍ୟ ସମାଜର ସଂସ୍କୃତି, ଇତିହାସ, ଲୋକ ପରମ୍ପରା ଓ ଜୀବନ ମୂଲ୍ୟକୁ ସଂରକ୍ଷଣ କରେ।
0: ଅନ୍ୟପକ୍ଷରେ ସଂସ୍କୃତି ସାହିତ୍ୟକୁ ବିଷୟବସ୍ତୁ, ପ୍ରେରଣା ଓ ଚରିତ୍ର ପ୍ରଦାନ କରିଥାଏ। ସାହିତ୍ୟ ସଂସ୍କୃତିର ଦର୍ପଣ ଏବଂ ସଂସ୍କୃତି ସାହିତ୍ୟର ପ୍ରାଣ, ଉଭୟ ମିଶି ଜାତିର ପରିଚୟ ଓ ଐତିହ୍ୟକୁ ସୁରକ୍ଷିତ ରଖନ୍ତି। ତେଣୁକରି ସାହିତ୍ୟ ଓ ସଂସ୍କୃତି ପରସ୍ପରର ସହିତ ଜଡ଼ିତ ଏବଂ ଗୋଟିଏ ବିନା ଅନ୍ୟଟିର ବିକାଶ ସମ୍ଭବ ନୁହେଁ।
1: ହଁ ସାଥୀ, ଏହି ଦୁଇର ସୁଦୃଢ଼ ସମ୍ପର୍କ ଜାତିର ପରିଚୟ ଐତିହ୍ୟ।

0: ଅମୂଲ୍ୟବୋଧକୁ ଅକ୍ଷୁର୍ଣ୍ଣ ରଖିଥାଏ। ତେଣୁ ସାହିତ୍ୟ ଓ ସଂସ୍କୃତିର ବିକାଶ ଏକ ସୁସ୍ଥ, ସମୃଦ୍ଧ ଓ ଉନ୍ନତ ସମାଜ ଗଠନରେ ଅମୂଲ୍ୟ ଭୂମିକା ନେଇଥାଏ। ତେବେ ବର୍ତ୍ତମାନ ସାଥୀ, ଏବେ ଶୁଣିବା ଏକ ସୁନ୍ଦର ସାକ୍ଷାତକାର, ଯାହାର ବିଷୟ ରହିଛି ସମୟ ତ କେବେ ଫେରି ଚାହେଁ ନା। ଚାଲନ୍ତୁ ଶୁଣିବା।
1: ହ୍ୟାଲୋ, ନମସ୍କାର।
2: ନମସ୍କାର।
1: ଆପଣଙ୍କୁ ଆମର ଯୁବବାଣୀ କାର୍ଯ୍ୟକ୍ରମରେ ବହୁତ ବହୁତ ସ୍ୱାଗତ।
2: ମୋତେ ଆକାଶବାଣୀର ଯୁବବାଣୀ କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କରିଥିବାରୁ ହାର୍ଦ୍ଦିକ ଧନ୍ୟବାଦ। ସମସ୍ତ ଶ୍ରୋତା ବନ୍ଧୁଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ନମସ୍କାର।
1: ତେବେ ନିଜର ପରିଚୟ ଦେଇ ଦିଅନ୍ତୁ।
2: ମୁଁ କିଶୋର ଚନ୍ଦ୍ର ମହାରଣା, ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ଦୀର୍ଘ ବର୍ଷ ଧରି କାମ କରିବା ପରେ ଗତ 2025 ମସିହା ମେ ମାସରେ ଅବସର ଗ୍ରହଣ କରିଛି।
1: ସମୟ ତ କେବେ ଫେରି ଚାହେଁ ନା, ଏହି କଥାକୁ ଆପଣ କିପରି ବ୍ୟାଖ୍ୟା କରିପାରିବେ?
2: ଦେଖନ୍ତୁ, ମୋ ଦୃଷ୍ଟିରେ ସମୟ ହେଉଛି ନଦୀର ସ୍ରୋତ ପରି, ଥରେ ପାଣି ବହିଗଲେ ସେ ଆଉ ପଛକୁ ଫେରେନି। ଠିକ ସେମିତି ଜୀବନରେ କଟିଯାଇଥିବା ଦିନ, ସୁଯୋଗ ଆଉ ମୁହୂର୍ତ୍ତ କେବେ ବି ଫେରି ଆସେନା। ଆମେ ଅନେକ ସମୟରେ ଭାବୁ କାଲି କରିବା, ପରେ ଦେଖିବା, କିନ୍ତୁ ଏଇ ଯୋଉ କାଲି କରିବା ପରେ ଦେଖିବା ଯୋଉ ଶବ୍ଦ, ସେ କେବେ ଫେରି ଆସେନି। ତେଣୁ ଆଜିର କାମ ଆମେ ଆଜି କରିବା, ଆଜିର ସମ୍ପର୍କକୁ ଆଜି ସମ୍ଭାଳିବା ଆଉ ଆଜିର ସୁଯୋଗକୁ ହିଁ ଆଜି ହିଁ ସଦୁପଯୋଗ କରିବା ଉଚିତ। ଏଇ ଯୋଉ ଜୀବନର ଦୀର୍ଘ ପଥରେ ମୁଁ ଏତିକି ଶିଖିଛି, ସମୟକୁ ଅବହେଳା କଲେ କେବଳ ଅନୁତାପ ବ୍ୟତୀତ ଆଉ କିଛି ରହେନି। ଏହି ସମୟକୁ ସମ୍ମାନ କଲେ ସନ୍ତୋଷ ଓ ସଫଳତା ମିଳେ। ତେଣୁ ମୁଁ ସମସ୍ତଙ୍କୁ, ବିଶେଷ କରି ଯୁବପିଢ଼ିକୁ କହିବାକୁ ଚାହିଁବି ଯେ ସମୟର ଠିକ ସଦୁପଯୋଗ କରନ୍ତୁ, କାରଣ ସମୟ ଚାଲିଗଲେ କେବେ ବି ଫେରି ଚାହେଁ ନାହିଁ।
1: ତେବେ ଆପଣଙ୍କର ଜୀବନର କେଉଁ ସମୟକୁ ଆଜି ମଧ୍ୟ ସବୁଠାରୁ ବେଶୀ ମନେ ପକାନ୍ତି?
2: ଦେଖନ୍ତୁ, ମୋ ଜୀବନର ସବୁଠାରୁ ବେଶୀ ମନେ ପଡ଼େ ମୋର ପିଲାଦିନ ଆଉ କର୍ମମୟ ଜୀବନର ସମୟ। ପିଲାବେଳେ ଜୀବନ ବହୁତ ସରଳ ଥିଲା, ପରିବାରରେ ହସ ଖୁସିରେ ଦିନ କଟୁଥିଲା, ସାଙ୍ଗସାଥିମାନଙ୍କ ସହ ଖେଳିବା, ପର୍ବପର୍ବାଣୀର ଆନନ୍ଦ ନେବା, ଏଇ ଯୋଉ ସ୍ମୃତି ସବୁ ଆଜି ମଧ୍ୟ ମନକୁ ଖୁସି କରୁଛି। କର୍ମମୟ ଜୀବନରେ ମଧ୍ୟ ଦାୟିତ୍ୱ ଥିଲା, ବ୍ୟସ୍ତତା ଥିଲା, କାମ ସାରି ଘରକୁ ଫେରି ପରିବାର ସହ ଯୋଉ ସମୟ ଆମେ ବିତେଇବାର ଯେଉଁ ଆନନ୍ଦ, ତାହା ଆଜି ମଧ୍ୟ ମନେ ପଡୁଛି।
1: ତେବେ ଏମିତି କଣ ସୁଯୋଗ ଥିଲା କି ଯାହାକୁ ଆପଣ ହାତ ଛଡ଼ା କରି ଆଜି ଅନୁତାପ କରୁଛନ୍ତି?
2: ହଁ, ମୋର ମନେ ଅଛି, ଯୁବ ବୟସରେ ଆହୁରି ଅଧିକ ପଢ଼ିବାର ଇଚ୍ଛା ଥିଲା ଓ ନୂଆ କୌଶଳ ଶିଖିବାର ମଧ୍ୟ ସୁଯୋଗ ଥିଲା, କିନ୍ତୁ ପାରିବାରିକ ଦାୟିତ୍ୱ ଆଉ ବ୍ୟସ୍ତତା ଏସବୁ ଭିତରେ ରହିକରି ସେ ସୁଯୋଗକୁ ମୁଁ ହାତ ଛଡ଼ା କରିଦେଇଛି। ନଚେତ ନିଜକୁ ଅଧିକ ସମୃଦ୍ଧ ମଧ୍ୟ କରିପାରିଥାନ୍ତି ବୋଲି ମୁଁ ଭାବୁଛି।
1: ଆପଣଙ୍କ ସମୟର ଜୀବନଶୈଳୀ ଓ ଆଜିର ଯୁବପିଢ଼ି ମାନଙ୍କର ଜୀବନଶୈଳୀ ମଧ୍ୟରେ ସବୁଠାରୁ ବଡ ପାର୍ଥକ୍ୟ କଣ ରହିଛି?
2: ଆମ ସମୟରେ ସୁବିଧା ଖୁବ୍ କମ୍ ଥିଲା, କିନ୍ତୁ ପରସ୍ପର ପାଇଁ ସମୟ ଥିଲା, ଯଥେଷ୍ଟ ସମୟ ଆମେ ପାଉଥିଲୁ। ସନ୍ଧ୍ୟା ହେଲେ ପରିବାରର ସମସ୍ତେ ଏକାଠି ବସି ସୁଖ ଦୁଃଖ ବାଣ୍ଟୁଥିଲୁ, ସମ୍ପର୍କ ଆମର ସବୁଠାରୁ ବଡ଼ ସମ୍ପତ୍ତି ଥିଲା। ଆଜିର ଯୁବପିଢ଼ିଙ୍କ ପାଖରେ ଜ୍ଞାନ, ପ୍ରଯୁକ୍ତି ଆଉ ଅସଂଖ୍ୟ ସୁଯୋଗ ମଧ୍ୟ ରହିଛି, ଆଉ ସେମାନେ ଉତ୍ତରୋତ୍ତର ଉନ୍ନତି ମଧ୍ୟ କରୁଛନ୍ତି, ଯାହା ଆମ ପାଇଁ ଖୁବ୍ ଗର୍ବର ବିଷୟ। କିନ୍ତୁ ଏହି ବ୍ୟସ୍ତ ଜୀବନରେ ନିଜ ପାଇଁ ଏବଂ ପରିବାର ପାଇଁ ସମୟର ବ୍ୟବଧାନ ରହିଯାଉଛି। ସେମାନେ ଉତ୍ତରୋତ୍ତର ଉନ୍ନତି କରୁଛନ୍ତି, ଯାହାକି ଆମ ପାଇଁ ଗର୍ବର ବିଷୟ, କିନ୍ତୁ ଏହି ବ୍ୟସ୍ତ ଜୀବନରେ ନିଜ ପାଇଁ ଆଉ ପରିବାର ପାଇଁ ସେମାନଙ୍କ ମଧ୍ୟରେ ସମୟର ବ୍ୟବଧାନ ରହିଯାଉଛି। ମୋର ବିଶ୍ୱାସ, ପ୍ରଗତି ନିଶ୍ଚୟ ଦରକାର, କିନ୍ତୁ ଏହା ସହିତ ମାନବିକତା, ସଂସ୍କାର ଓ ପରିବାର ବନ୍ଧନକୁ ମଧ୍ୟ ଆମେ ଗୁରୁତ୍ୱ ଦେବା ଉଚିତ। ଜୀବନ ତାହେଲେ ସରସ ଆଉ ସୁନ୍ଦରମୟ ହୋଇଯିବ।
1: ତେବେ ଆଜିର ଯୁବପିଢ଼ି ସମୟର ସଠିକ୍ ମୂଲ୍ୟ ବୁଝିଛନ୍ତି ବୋଲି ଆପଣ ଭାବନ୍ତି କି?
2: ମୋ ମତରେ ଆଜିର ଯୁବପିଢ଼ି ସମୟର ମୂଲ୍ୟ ନିଶ୍ଚୟ ବୁଝୁଛନ୍ତି। ସେମାନେ ପରିଶ୍ରମ କରୁଛନ୍ତି, ନୂଆ କୌଶଳ ଶିଖୁଛନ୍ତି ଆଉ ବିଶ୍ୱସ୍ତରରେ ନିଜର ପରିଚୟ ମଧ୍ୟ ସୃଷ୍ଟି କରୁଛନ୍ତି। ଏହା ହେଉଛି ସେମାନଙ୍କର ସମୟ ପ୍ରତି ସଚେତନତାର ପ୍ରତୀକ। ମୁଁ ଯୁବପିଢ଼ିଙ୍କୁ ଏତିକି କହିବି, ସମୟକୁ କେବଳ ସଫଳତା ପାଇଁ ନୁହେଁ, ନିଜର ସ୍ୱାସ୍ଥ୍ୟ, ପରିବାର, ଚରିତ୍ର ଗଠନ ଓ ସମାଜ ପାଇଁ ମଧ୍ୟ କିଛି ସମୟ ଦିଅନ୍ତୁ, କାରଣ ଯେତେବେଳେ ନିଜର ଉନ୍ନତି ସହିତ

0: ଅନ୍ୟମାନଙ୍କର ମଙ୍ଗଳ ଜଡିତ ହେବ ସେତେବେଳେ ହିଁ ସମୟର ସାର୍ଥକତା ରହିବ।
1: ତେବେ ଆପଣଙ୍କର ମତରେ ଜୀବନର କେଉଁ ସମୟକୁ ସବୁଠାରୁ ଅଧିକ ସଦୁପଯୋଗ କରିବା ଉଚିତ?
0: ମୋ ମତରେ ଜୀବନର ପ୍ରତ୍ୟେକ ସମୟ ମୂଲ୍ୟବାନ, କିନ୍ତୁ ଯଦି ଗୋଟିଏ ସମୟକୁ ହିଁ ବାଛିବାକୁ କୁହାଯାଏ ତେବେ ମୁଁ କହିବି ଯୁବାବସ୍ଥା ହିଁ ଶ୍ରେଷ୍ଠ ଅବସ୍ଥା। ଏହି ସମୟରେ ଶରୀର ସୁସ୍ଥ ଥାଏ, ମନରେ ସ୍ୱପ୍ନ ଥାଏ ଓ କିଛି କରି ଦେଖାଇବାର ସାହସ ମଧ୍ୟ ରହିଥାଏ। ଏହି ସମୟକୁ ଯଦି ଆମେ ଶିକ୍ଷା, ଚରିତ୍ର, କୌଶଳ ଓ ପରିଶ୍ରମ ପାଇଁ ବ୍ୟବହାର କରିବା ତାହେଲେ ତାର ଫଳ ନିଶ୍ଚୟ ସାରା ଜୀବନ ମିଳିଥାଏ।
1: ସମୟ ସହିତ ସମ୍ପର୍କ ଓ ପାରିବାରିକ ମୂଲ୍ୟବୋଧ କିପରି ପରିବର୍ତ୍ତନ ଆସିଛି ବୋଲି ଆପଣ ଭାବନ୍ତି?
0: ମୋ ମତରେ ସମୟ ସହ ସମ୍ପର୍କ ଓ ପାରିବାରିକ ମୂଲ୍ୟବୋଧରେ ପରିବର୍ତ୍ତନ ନିଶ୍ଚୟ ଆସିଛି, କିନ୍ତୁ ସେହି ପରିବର୍ତ୍ତନକୁ ଭଲ କିମ୍ବା ଖରାପ କହିହେବ ନାହିଁ। ଆମ ସମୟରେ ମିଳିମିଶି ରହିବାର ପ୍ରବୃତ୍ତି ଅଧିକ ଥିଲା, ଯୌଥ ପରିବାର ଥିଲା, ବଡ଼ମାନଙ୍କର ପରାମର୍ଶକୁ ଆମେ ସମସ୍ତେ ଗୁରୁତ୍ୱ ଦେଉଥିଲୁ। ସୁଖ ହେଉ କି ଦୁଃଖ ହେଉ ସମସ୍ତେ ଏକାଠି ତାକୁ ବାଣ୍ଟୁଥିଲୁ। ଆଜି ଜୀବନ ପ୍ରାୟ ବ୍ୟସ୍ତ ହୋଇଯାଇଛି, ଚାକିରି, ପାଠପଢ଼ା ଓ ବିଭିନ୍ନ କାରଣରୁ ଲୋକେ ଭିନ୍ନ ଭିନ୍ନ ସହରରେ ରହୁଛନ୍ତି। ପ୍ରଯୁକ୍ତି ଯୋଗୁଁ କଥାବାର୍ତ୍ତା ସହଜ ହୋଇଛି, କିନ୍ତୁ ସାମ୍ନାସାମ୍ନି ବସି ହୃଦୟର କଥା କହିବାର ସୁଯୋଗ ଆମର କମିଯାଇଛି।
1: ତେବେ ଯଦି ଭଗବାନ ଆପଣଙ୍କୁ ଅତୀତର ଗୋଟିଏ ଦିନ ପୁଣି ଥରେ ବଞ୍ଚିବାର ସୁଯୋଗ ଦିଅନ୍ତି, କେଉଁ ଦିନକୁ ଆପଣ ବାଛିବେ ବୋଲି ଭାବୁଛନ୍ତି ଏବଂ କାହିଁକି?
0: ଆଚ୍ଛା, ଯଦି ଭଗବାନ ମୋତେ ଅତୀତର ଗୋଟିଏ ଦିନ ପୁଣି ଥରେ ବଞ୍ଚିବାର ସୁଯୋଗ ଦିଅନ୍ତି, ମୁଁ ମୋ ବାପା ମା ପରିବାର ସହିତ କାଟିଥିବା ଗୋଟିଏ ସାଧାରଣ ଦିନକୁ ବାଛିବି। ସେତେବେଳେ ତାଙ୍କ ସ୍ନେହ ଓ ତ୍ୟାଗର ମୂଲ୍ୟ ମୁଁ ବୁଝିପାରିନଥିଲି। ଆଜି ଲାଗୁଛି ଆଉ ଟିକେ ସମୟ ତାଙ୍କ ସହ ଏକାଠି ବସିଥାନ୍ତି, କଥାବାର୍ତ୍ତା ହୋଇଥାନ୍ତି, କୃତଜ୍ଞତା ଜ୍ଞାପନ କରିଥାନ୍ତି, ସେହିଦିନ ହିଁ ମୋ ପାଇଁ ସବୁଠାରୁ ମୂଲ୍ୟବାନ।
1: ତେବେ ଶେଷରେ ଆପଣ ଆମ ଯୁବପିଢ଼ି, ଆମ ଯୁବଶ୍ରୋତାମାନଙ୍କୁ କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି?
0: ଦେଖନ୍ତୁ, ଯୁବପିଢ଼ି ହେଉଛନ୍ତି ପ୍ରତିଭାଶାଳୀ ଆଉ ଦେଶର ଭବିଷ୍ୟତ। ସେମାନେ ପରିଶ୍ରମ, ଶୃଙ୍ଖଳା, ସମୟାନୁବର୍ତ୍ତିତା, ସତ୍ୟନିଷ୍ଠ ଦ୍ୱାରା ନିଜ ସ୍ୱପ୍ନକୁ ସାକାର କରନ୍ତୁ। ବାପା ମା, ବୟୋଜ୍ୟେଷ୍ଠ ବ୍ୟକ୍ତି, ଶିକ୍ଷକ ଏମାନଙ୍କୁ ସମ୍ମାନ ପ୍ରଦର୍ଶନ କରନ୍ତୁ। ବେଳେବେଳେ ନିଜ କାର୍ଯ୍ୟ ସକାଶେ ସେମାନଙ୍କ ପରାମର୍ଶ ମଧ୍ୟ ନିଅନ୍ତୁ। ପରିବାର ସହ ସମୟ ବିତାନ୍ତୁ, ମନରେ ସକାରାତ୍ମକ ଭାବନା ରଖନ୍ତୁ, ସୁସ୍ଥ ରୁହନ୍ତୁ, ସମାଜ ପାଇଁ କିଛି ଭଲ କାମ କରନ୍ତୁ, ଯଦ୍ୱାରା କି ଏକ ସୁନ୍ଦର ସମାଜ ଗଢା ଯାଇପାରିବ।
1: ଧନ୍ୟବାଦ ସାର୍, ଆପଣ ନିଜର ମୂଲ୍ୟବାନ ସମୟ କାଢି ଆମ ସହିତ କଥା ହେଲେ।
0: ଧନ୍ୟବାଦ,
1: ରହିଲୁ, ନମସ୍କାର।
0: ନମସ୍କାର
2: ସାଥୀ, ଆପଣମାନେ ତ ଶୁଣୁଥିଲେ ଏହି ସାକ୍ଷାତକାର ଯାହାକୁ ନେଇ ଆସିଥିଲେ ମୋ ସହ ଉପସ୍ଥାପିକା। ସେ ଏକ ଶିକ୍ଷକଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ତାଙ୍କର କଥାବାର୍ତ୍ତା ଶୁଣି ମୋ ମନ ଛୁଇଁଗଲା ଏବଂ ମୋ ପିଲାଦିନର କଥା ମଧ୍ୟ ମୋତେ ମନେ ପଡ଼ିଗଲା।

0: ବର୍ତ୍ତମାନ ସାଥୀ ଏବେ ଶୁଣିବା ଜାଣିବା କଥା ସମ୍ପର୍କରେ। ପ୍ରଥମେ ରହିଛି ରସ୍କିନ୍ ବଣ୍ଡଙ୍କ ସମ୍ପର୍କରେ।
1: ରସ୍କିନ୍ ବଣ୍ଡ 1934 19 ମେ ତାରିଖରେ କୌଶଳ ହିମାଚଳ ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ପ୍ରସିଦ୍ଧ ଇଂରାଜୀ ସାହିତ୍ୟିକ, ଉପନ୍ୟାସିକ ଏବଂ ଶିଶୁ ସାହିତ୍ୟ ଲେଖକ। ସେ ତାଙ୍କ ସରଳ ଭାଷା ଓ ପ୍ରକୃତି କୈନ୍ଦ୍ରିକ କାହାଣୀ ପାଇଁ ଜଣାଶୁଣା। ଇଂରାଜୀ ସାହିତ୍ୟରେ 500ରୁ ଅଧିକ ଗଳ୍ପ, ପ୍ରବନ୍ଧ ଓ ପୁସ୍ତକ ରଚନା କରିଛନ୍ତି। ଶିଶୁ ସାହିତ୍ୟ ଓ ପ୍ରକୃତି ଭିତ୍ତିକ କାହାଣୀ ପାଇଁ ବିଶେଷ ଖ୍ୟାତି ଲାଭ କରିଛନ୍ତି। ଦ ରୁମ୍ ଅନ୍ ଦ ରୁଫ୍ ତାଙ୍କର ପ୍ରସିଦ୍ଧ ପୁସ୍ତକ ମଧ୍ୟରୁ ଅନ୍ୟତମ। ସେ 1992 ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଥିଲେ। ସାଥୀ ଏବେ ଜାଣିବା ଚେତନ ଭଗତଙ୍କ ସମ୍ପର୍କରେ।
0: ଚେତନ ଭଗତ 22 1974 ନ୍ୟୁ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ସେ ଭାରତର ଜଣେ ପ୍ରସିଦ୍ଧ ଇଂରାଜୀ ଔପନ୍ୟାସିକ, ସ୍ତମ୍ଭାକାର, ପ୍ରେରଣାଦାୟକ ବକ୍ତା ଓ ପଟକଥା ଲେଖକ ଥିଲେ। ସେ ଯୁବପିଢ଼ିଙ୍କ ଜୀବନ, ଶିକ୍ଷା, ପ୍ରେମ ଓ ସାମାଜିକ ସମସ୍ୟାକୁ ଆଧାର କରି ଉପନ୍ୟାସ ଲେଖିବା ପାଇଁ ପ୍ରସିଦ୍ଧ ଥିଲେ। ଚେତନ ଭଗତଙ୍କ ଲେଖା ସରଳ ଭାଷାରେ ହୋଇଥାଏ ଏବଂ ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ବହୁତ ଆଦୃତ। ସେ ତାଙ୍କ ରଚନା ମାଧ୍ୟମରେ ଶିକ୍ଷା, ସମାଜ ଓ ଜୀବନର ବିଭିନ୍ନ ପ୍ରସଙ୍ଗକୁ ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି। ସେ ଆଜିର ଭାରତର ଜଣେ ଲୋକପ୍ରିୟ ଓ ପ୍ରେରଣାଦାୟକ ଲେଖକ। ସେ 2004 ସୋସାଇଟି ୟଙ୍ଗ ଏଚିଭର ଆୱାର୍ଡ ମଧ୍ୟ ପାଇଥିଲେ।
2: ତେବେ ସାଥୀ ବର୍ତ୍ତମାନ ଜାଣିବା ମହାଶ୍ୱେତା ଦେବୀଙ୍କ ସମ୍ପର୍କରେ।

ମହାଶ୍ୱେତା ଦେବୀ 1926 ମସିହାରେ 14 ଜାନୁଆରୀ ତାରିଖରେ ଢାକାରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ପ୍ରସିଦ୍ଧ ବଙ୍ଗଳା ସାହିତ୍ୟିକା, ସମାଜସେବୀ ଓ ଆଦିବାସୀ ଅଧିକାର କର୍ମୀ ଥିଲେ। ସେ ତାଙ୍କ ରଚନା ମାଧ୍ୟମରେ ଗରିବ, ଶୋଷିତ ଏବଂ ଆଦିବାସୀ ସମାଜର ସମସ୍ୟାକୁ ଉପସ୍ଥାପନା କରିଥିଲେ। ତାଙ୍କର ପ୍ରସିଦ୍ଧ କୃତିମାନଙ୍କ ମଧ୍ୟରେ ଅରଣ୍ୟର ଅଧିକାର, ହଜାର ଚୌରାଶୀର ମା ଏବଂ ରୁଦାଳୀ ବିଶେଷ ଉଲ୍ଲେଖନୀୟ। ତାଙ୍କର ରଚନାରେ ଆଦିବାସୀ, ଦରିଦ୍ର ଓ ଶୋଷିତ ଲୋକଙ୍କ ଜୀବନଚିତ୍ର ସୁନ୍ଦର ଭାବରେ ପ୍ରତିଫଳିତ କରିଛନ୍ତି। ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସେ ଜ୍ଞାନପୀଠ ପୁରସ୍କାର, ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ପଦ୍ମବିଭୂଷଣ ପରି ଅନେକ ସମ୍ମାନରେ ସମ୍ମାନିତ ହୋଇଥିଲେ। ମହାଶ୍ୱେତା ଦେବୀ ଭାରତୀୟ ସାହିତ୍ୟର ଜଣେ ଅମର ସାହିତ୍ୟିକା ଭାବେ ସର୍ବଦା ସ୍ମରଣୀୟ।

0: साथी वर्तमान जानिबा मुल्कराज आनंदंक संपर्करे।
1: मुल्कराज आनंद 12 डिसेंबर 1905 मसीहारे जन्मग्रहण करिथिले। ଭାରତର ଜଣେ ପ୍ରସିଦ୍ଧ ଇଂରାଜୀ ଔପନ୍ୟାସିକ, ପ୍ରବନ୍ଧକାର ଏବଂ କଳା ସମାଲୋଚକ ଥିଲେ। ସେ ଭାରତୀୟ ଇଂରାଜୀ ସାହିତ୍ୟର ଆଗ୍ରଦୂତମାନଙ୍କ ମଧ୍ୟରୁ ଜଣେ। ତାଙ୍କ ରଚନାରେ ଗରିବ, ଶ୍ରମିକ ଏବଂ ଦଳିତ ଲୋକଙ୍କ ଜୀବନର ବାସ୍ତବ ଚିତ୍ର ଫୁଟି ଉଠିଛି। ତାଙ୍କର ପ୍ରସିଦ୍ଧ ଉପନ୍ୟାସଗୁଡ଼ିକ ମଧ୍ୟରେ ଅନ୍ଟଚେବଲ୍, କୁଲି ଏବଂ ଟୁ ଲିଭ୍ସ ଏଣ୍ଡ ବର୍ଡ ବିଶେଷ ଉଲ୍ଲେଖନୀୟ। ସାହିତ୍ୟ କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ସେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ। 28 ସେପ୍ଟେମ୍ବର 2004 ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା। ମୁଲ୍କରାଜ ଆନନ୍ଦ ଭାରତୀୟ ଇଂରାଜୀ ସାହିତ୍ୟର ଜଣେ ପ୍ରମୁଖ ସାହିତ୍ୟିକ ଭାବେ ସର୍ବଦା ସ୍ମରଣୀୟ ଅଟନ୍ତି। ତେବେ ସାଥୀ ବର୍ତ୍ତମାନ ଜାଣିବା ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ସମ୍ପର୍କରେ।
0: ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ଭାରତର ଜଣେ ପ୍ରସିଦ୍ଧ ସାହିତ୍ୟିକ, କବି, ସାମ୍ବାଦିକ ଥିଲେ। ସେ 27 ଜୁନ୍ 1838 ମସିହାରେ ପଶ୍ଚିମବଙ୍ଗର ନୈହାଟିରେ ଜନ୍ମଗ୍ରହଣ କରିଥିଲେ। ସେ ବଙ୍ଗଳା ସାହିତ୍ୟକୁ ନୂତନ ଦିଗ ଦେଇଥିଲେ ଏବଂ ଅନେକ ପ୍ରସିଦ୍ଧ ଉପନ୍ୟାସ ମଧ୍ୟ ରଚନା କରିଥିଲେ। ତାଙ୍କର ଆନନ୍ଦମଠ ଉପନ୍ୟାସରେ ରଚିତ ବନ୍ଦେ ମାତରମ୍ ଗୀତକୁ ଭାରତର ଜାତୀୟ ସଙ୍ଗୀତ ଭାବେ ସ୍ୱୀକୃତି ମିଳିଛି। ତାଙ୍କର ସାହିତ୍ୟ ଦେଶପ୍ରେମ ଓ ଜାତୀୟତାର ଭାବନା ତାଙ୍କର ସାହିତ୍ୟ ଦେଶପ୍ରେମ ଓ ଜାତୀୟତାର ଭାବନାକୁ ଜାଗ୍ରତ କରିଥିଲା। 8 ଏପ୍ରିଲ 1894 ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା। ଭାରତୀୟ ସାହିତ୍ୟରେ ତାଙ୍କର ଅବଦାନ ସଦା ସ୍ମରଣୀୟ ଅଟେ। ସାଥୀ ଚାହୁ ଚାହୁଁ ସମୟ କେମିତି ଗଡ଼ିଗଲା ଜଣାପଡ଼ିଲାନି ଏବଂ ବିଦାୟ ଦେବା ସମୟ ମଧ୍ୟ ଆସିଯାଇଛି। କିନ୍ତୁ ବିଦାୟ ଦେବା ପୂର୍ବରୁ ଚାଲନ୍ତୁ ଜାଣି ରଖିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: ଆଗାମୀକାଲି ମଙ୍ଗଳବାର ସନ୍ଧାନ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିପାରିବେ ୱାର୍ଲଡ ହେପାଟାଇଟିସ୍ ଡେ ସମ୍ପର୍କରେ। ତାପରେ ଏକ ସମ୍ପାଦକୀୟ ରହିଛି ଯାହାର ବିଷୟ ରହିଛି ପ୍ରକୃତି ବଞ୍ଚିଲେ ଆମେ ବଞ୍ଚିବା, ଓ ତାପରେ ଶୁଣିବେ ଏକ ସୁନ୍ଦର ସାକ୍ଷାତକାର ଯାହାର ବିଷୟ ରହିଛି ପ୍ରଦୂଷଣ।

0: ମୁକ୍ତ ଜୀବନଶୈଳୀ କିପରି ଗଢିବା ଓ ତାପରେ ପରେ ଜାଣିବେ କିଛି ଜାଣିବା କଥା ସମ୍ପର୍କରେ।
1: ତାହେଲେ ସାଥୀ, ଏଇ ତ ଥିଲା ଆଜିର ସୃଜନୀ କାର୍ଯ୍ୟକ୍ରମ। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ ନିଶ୍ଚିତ ଭଲ ଲାଗିବ। ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଛି ଏ ସମ୍ପର୍କରେ ଆପଣ ମତାମତ ଦେବାକୁ ଯେପରି ନ ଭୁଲନ୍ତି, ଆପଣ ଆମ ନିକଟକୁ ମେସେଜ, ଭଏସ୍ ମେସେଜ ଓ ଇମେଲ ମାଧ୍ୟମରେ ମତାମତ ପଠାଇ ପାରିବେ। ଆପଣ ଆମ ନିକଟକୁ ମେସେଜ ଓ ଭଏସ୍ ମେସେଜ କରିବା ପାଇଁ ନମ୍ବରଟି ହେଉଛି 9438268568 ଏବଂ ଆମ ନିକଟକୁ ଇମେଲ ପଠାଇବା ପାଇଁ ଇମେଲ ଆଇଡିଟି ହେଉଛି airjaipur@gmail.com।
0: ତାହେଲେ ସାଥୀ, ଆଉ ଏକ ସୁନେଲି ସନ୍ଧ୍ୟାରେ ଭେଟିବାର ପ୍ରତିଶ୍ରୁତି ନେଇ ଆମେ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆଜି କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ପୁଷ୍ପାଞ୍ଜଳି ଗୌଡ଼
1: ଆଉ ମୁଁ କେ ସାଇ ଶ୍ରୁତି ଆଚାରୀ।
0: ରହିଲୁ ସାଥୀ,
2: ନମସ୍କାର।

ପ୍ରଚାର କଲୁ ଯୁବବାଣୀ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଚୈତିଜନ କାର୍ଯ୍ୟକ୍ରମ। ଉପସ୍ଥାପନା କରିଛନ୍ତି ସନ୍ଧ୍ୟାରାଣୀ ପଟ୍ଟନାୟକ ଏବଂ ଜୟନ୍ତ ପଟ୍ଟନାୟକ।

0: ଆଲେ ରେଡିଓ ଶୁଣିତାରେ ବା ସର୍ତ୍ତେ ଭାଇ ବନି ମନ କେ ମୁଇଁ ଡମରୁ ଜୁହାର କରିଦେଲିନି
1: ଏ ତ ମୁଇଁ ମିଶା ଡମାଇ ଜୁହାର କରିଦେଲିନି ଭାଇ ବନି ମନ
0: ଏଦେ ଗଞ୍ଚା କେ କାଇ କାଇଟା ମନ ଗେନଲୁସ ଫୋନ ତମର ଦୁଆରେ ଖେଟିରେ ଲାଗ ବିକୁ ମନ
1: ଆର ନ କହନି ଘରେ ଆଇଲା ଚତ ବୋଲିକିରି ଏଦେ ଉଦାର ବାଡ଼ି କରିକିରି ଡାବୁ ସଙ୍ଗେ ରହିଲି ପିଲା ଟୋକେ ମନକର କାଜେ ଇଏ କିଏ ମନାଲେ ଆଇଟା ମନେ ଆସିକରି ଦେଖାଇଲା ଏକାଇଟା ଏଇଟା ନିକୋଟା ଏମିତିଟା ସେମିତିଟା ବୋଲି ଗେନ ଦେବାର
0: ନାଇଁ ଶୁଣ ଏମିତି ନା ଜାଣିବା ଲକ୍ଷେ ଚିହ୍ନା ଜାନା ନାଇଁ ଏମିତି ଲକ୍ଷେ ଦୁଆରେ ଗେନବାର ଆରି ଆଇମନ ଯିବା ପତେ ଗଲ ଦେଖତେ ରହିବାର ଅଛେ
1: କଣ
0: ଦେଶର କି କଣ ତୀର କି କେନ୍ତା କି
1: ଇ
0: ଜନ ବୁଲି ବୁଲି ବିକିଲାଇନି କି ନାଇଁ ଆଇ ମନେ ଖାଇ ଖାଇ ଦନ୍ଦା ଫନ୍ଦା ମନ ଏମିତି ଚୋର ଲାଇନି ଏମିତି କଣ କଣ ବାଟ ସବୁ ହେଲାନି ଏଇଟା କାଜେ ଆମେ ଅଲପ ଜାଗର ଥିରେ ବାର ଅଛେ
1: ଭିତରେ
0: ପୁରାଇଲେ
1: ଗୀତ
0: ଗୋଟେ ଶୁଣୁ
1: ଆଲେ ଆଲେ ଶୁଣୁ।

0: କରୁତାରେ ପେ ବାବା ଆୟା ବାର ପନ୍ଦ ସମ୍ବଳ ରବାର ଅଛେ କିଣବା କାଜ ଗୋଟେ ଫୋନ କିଣିଲେ ତ କାଇ ନା ଆଇଲେ ଫୋନେ 5000 ଲେ କମ ନାଇଁ ଭଲ ମୋବାଇଲ କିଣିଲେ
1: ଆମେ ଜନ ବହି ଖାତା ଆମେ ପାଠ ପଢ଼ିଲୁନି ଆଇ ପାଠଟା ଇ ଅନଲାଇନ ଆମେ ଜାଣିକି ଆସି କି ଆରି କାଇ କାଇଟା ଅଧିକ ଜାଣିକି ଆସି
0: ଅଧିକ ଜାଣିକି ଆସି ଅନଲାଇନ ଥାନେ ଅଧିକ ଜାଣିକି ଆସି ଆଦି ବହି ଖାତା ଥାନେ ପଢ଼ୁଥିଲୁ ହେଟା ଲେଖା ପଢା ଥାନେ ମନେ ରହିଲା ଓଡ଼ିକି ଦେ ଆମେ ପଢ଼ବା ଦେ ବର୍ଣ୍ଣ ବୋଧ ବୋଲି ରହିଲା ଓ ଆଇ ଶିଖିଥିଲୁ ଗୋଟେ କାଇଟା ହେଲା ଛ ଟ ବୋଲି ଶିଖେଇଲେ ହେଟା କାଜି ପିଲା ଟକି ମୁଁ ଧରକେ ନା ପାରବା ଲେଖବାଟା ଭଲ ହେଇ ଅଭ୍ୟାସ ହେସି ଅକ୍ଷର ଛକା ହେସି ମନେ ରେସି ଗୋଟେ ଦଶହର ଲେଖା ଲେଖିଲେ ଅକ୍ଷର କେ ପୁରା ମନେ ରଖିଦେବେ
1: ହେଲେ ଏବେ ଶୁଣିବାକୁ ମିଳିଲାନି ଆମର ଜନ ପିଲା ଟକି ମନେ ପାଠ ପଢ଼ିଲାଇନି ଆଇ ମନେ ଅନଲାଇନ ଦେଖି ଦେଖିକିରି ଶିଖିଲାଇନି ଜାଣିଲାଇନି ମାତ୍ର ଲେଖବାଟା ଜନ ଇଂଲିଶ ସ୍ୱେଲିଂ ବୋଲବା ଏ ସ୍ୱେଲିଂ ମନେ ଏନେ ତେନେ ଇଗଲାନି ହେଲେ ପନେ ଯାଇକିରି ଏଇ କମ୍ପ୍ୟୁଟର ତାନେ ଟାଇପ କରିକିରି କି ମୋବାଇଲ ତାନେ ଟାଇପ କରିକିରି ଆଇ ସ୍ୱେଲିଂ ଠିକ ଅଛେ କି ନାଇଁ ଆଇ ଆଇ ପନେ କହିଦେଲାନି ଆଇ ମନକେ
0: ମୋବାଇଲ ଥାନେ ବହୁତ ସୁବିଧା ଅଛେ ଯଦି ଗୋଟେ ପିଲା ମୋବାଇଲ ଥାନେ ଦେଖି ବୋଲେ ମୋବାଇଲ ଥାନେ ଦେଖିକିରି ପୁଣି ଆଏସ ପାଇବା ଅଛେ ତଏସ ପାଇବା ଅଛେ ସବୁ ଯାକ ହେବା ଅଛେ ହେଲେ ମୋବାଇଲ କେ ସେମାନେ ଆମେ ଦେଖିକିରି ତାକେ ଯଦି କାମ ଥାନେ ଲଗେଇଲେ ଏକା ଠିକ ହେସି ଉଜା ବାଟ ଗଲେ ପାଠ ଛାଡିକି ଉଜା ବାଟ ଗଲେ ଉଜା ପିଲାମାନେ ବିଗିଡି ଯିବା ଅଛେ ତାର କାଇଁ କରୁ
1: ହେଲେ ଆମର ଯେଉଁ ଇ ଅନଲାଇନ ପାଠ ଇ ଅନଲାଇନ ପାଠ ଆମେ ଆମେ ଶୁଣିବାକୁ ମିଳିଲା ବଣ୍ଡାଘାଟି ବାଟର ଗୋଟେ କି ଗୋଟେ ପାଇଲା ଓଏସ ପାଇଲା କି କହନ୍ତି ଗୋଟେ ପିଲା ଗୋଟେ ଡାକ୍ତର ପାଠ ଶିଖିଲା ଇ ମୋବାଇଲ ଆନେ ଏତିକି ଅନଲାଇନ ପାଠ ଆନେ ଏତିକି ଶକ୍ତି ଅଛେ ଯେ ଆଇ ମନେ ଦେଖା କଣ ଭୁବନେଶ୍ୱର କଣ ଦିଲ୍ଲୀ ନା ଯାଇକିରି ଘରେ ବସିକିରି ଆଇ ଫୋନ ଆନେ ପାଠ ପଢିକିରି ଦେଖାନି ଏଡ଼କି ବଡ଼ ବଡ଼ ଚାକିରି ମାନେ ପାଇଲେ
0: ନା ଏ ବଢିଆ ସୁବିଧା ଅଛେ ଅନଲାଇନ ଥାନେ ନା ଜାଣବା ଜିନିଷ ମାଷ୍ଟର ମାନେ କଣ ଜିନିଷ ନା ଜାଣିଲେ ଅନଲାଇନ ଥାନେ କାଢିଦେଲେ ସବୁ ଯାକ ଭାରି ପଡୁଛି ଏଇଟା ଅନଲାଇନ ଥାନେ କାଢିଦେଲେ ହାଇ ମୁଁ ସବୁ ଜିନିଷ ଜାଣିବେ ହାଇଟା କା ତ କେତେକ ଲୋକ ନେତା ହେଲା ମନ୍ତ୍ରୀ ହେଲା ଡାକ୍ତର ହେଲା ଇଞ୍ଜିନିୟର ହେଲା ସବୁ ଯାକ ହେଲା ଜନ ମୋବାଇଲ କେ ଠିକ ଭାବରେ ଦେଖସି ଅଛେ ପଡୁଛି ଅଛେ ହାଇ ଏକା ଠିକ ହାଇ ଆର୍ ଜନ ନା ଦେଖେ ନା ପଡେ ମୋବାଇଲ କେ ଗେମ୍ ଖେଳିବି ଆଇ ନାଚ ଦେଖିବି ଡ୍ୟାନ୍ସ ଦେଖିବି ବୋଲି ହେଟା ନାହିଁ ଜଣେ ପଢ଼ଲା ଆଇଏଏସ୍ ଅଫିସର ହେଲା ଓଏଏସ୍ ହେଲା ଇଞ୍ଜିନିୟର ହେଲା ଡାକ୍ତର ହେଲା
1: ହେଲେ ଏଇ ଅନଲାଇନ ପାଠ ଆନେ କେତେଟା ୱେବସାଇଟ ପରାଟା ବନାଚେ ଆଇ ମନେ ଲୋକ କେ ଠକଲାଇନି ଏମିତି ଆମେ ପଢାଇବୁ ଏମିତି କରିବୁ ବୋଲିକିରି ଆଇ ମନର ଫିଜ୍ ବାନ୍ଧବାଟା ଏଇ ମାସକେ 25,000-3,000 ଲେଖା ଆଇ ମନ ତାରନୁ ଖାଇ ଦେଇକରି 2-4 ମାସ ଉତାରୁ ଆରେ କିଲାସ ନାହିଁ କି ପିଲାସ ନାହିଁ ଏମିତି ମିଶା ଫ୍ରଡ୍ ହେଲାନି ବୋଲି ଶୁଣା ଶୁଣି
0: ନାଇଁ ଆଜିକାଲି ଜଟବା ଅଛେ ଏଇଟା ଏଇଟା କରିଦବୁ ଏଇଟା କରିଦବୁ ଫଲନା କରିବୁ ଚାନ୍ଦି କରିବୁ ଡାବୁ ମାନେ ବାନ୍ଧା ବୋଲିକିରି ଯାହାର ଘରେ ଡାବୁ ଡୁଆ ଅଛେ ବୋଲେ ମାନଙ୍କୁ ଲୁଟବା ଅଛେ ଆର୍ ଯାହାର ଘରେ ଡାବୁ ନାହିଁ ୟୁଟ୍ୟୁବ କି ଅନଲାଇନ ଥାନେ ପାଠ କରଲେ ବଢିଆ ତାର ପଇସା ଡାବୁ ଦେଇକିରି ପାଠ ପଢ଼ବାଟା ଚୁଷା କଥା କା ଏଇଟା ଡାବୁ ଦେବାରେ ତାକେ ଯୋଗେଇ ଦେବାରେ କେତେଟା ଏମିତି ପଢେଇସି କାହିଁ ନାଇଁ ହାଇଟା ନାହିଁ ଏଇଟା ଜେଡ ଦେଇ ରାତିକେ ଦେଖିଲେ ହାଇ ଆରି ଦିନବେଳା ଦେଖିଲେ ହାଇ ସବୁ ଜମକ ହାଇକି ମିଳିଛି ଅନଲାଇନ ଥାନେ
1: ହେଲେ ମୋଟାମୋଟି କହିବାକୁ ଗଲେ ଆମର ଅନଲାଇନ ଶିକ୍ଷା ଆମର ପିଲାମାନଙ୍କ ଯେ ଭଲ ଲାଗେ
0: ବହୁତ ଭଲ ଲାଗେ ବହୁତ ଭଲ ଲାଗେ ପିଲାମାନେ ଯଦି ଠିକ ଭାବରେ ଦେଖଲା କି ପଢ଼ଲା କି କରଲା ବୋଲେ କେତେ ଲୋକ ଅଛେ ପଢ଼ବା ଚାହେ ଅନଲାଇନ ଥାନେ କା ଟିଉସନ ନା କରିବ ଟିଉସନ ପଢ଼ବା ପୁଣି ସବଜେକ୍ଟ କେ 500-1,000-2,000 ଲେଖା ନେବେ ମାତ୍ର ଅନଲାଇନ ଥାନେ ଫ୍ରି ଥାନେ ସବୁ ଜିନିଷ ଜାଣିକି ଆସି ସବୁ ଜିନିଷ ଦେଖକେ ଆସି ଦେଖିବି ବୋଇଲେ କହିଲେ କଣଟା ଦରକାର ପଡ଼ବ ନା ଚିତ୍ରଗଡ ଦେଖିବେ ଡାକ୍ତର ପାଠ ପଢ଼ତେ ଭାଇ ଚିତ୍ରଗଡ ଦେଖିବି ବୋଇଲେ ଦେଖକେ ପାରବା କିଡ଼ନୀ କେନ୍ତା ହୃତପିଣ୍ଡ କେନ୍ତାଟା ଏ ବୃକ କେନ୍ତା ସବୁ ଯାକ ଜାଣବେ
1: ହେଲେ ଆମର ଏଇ ଅନଲାଇନ ପାଠ ଭିତରେ ଆମର ଜନ ଚାଷୀ ଭାଇ ମନ ମିଶା ଇ ଅନଲାଇନ ଭିତରେ ବିଡ଼ଲେ ଅଛେ ତାଇ ବାଇଗନ କେନ୍ତା କରଲେ ବଢିଆ ଆସି ଏଇ ବେଜରି
0: ସବୁ ସବୁ ସବୁ ବାହାରସି ସବୁ ବାହାରସି ଚାଷୀ ଭାଇ ଦେଖିଲେ ଇଏ ହେସି ବଜାର ବେପାର କରବାଟା ଫୋନ ବାହାରସି ପାଠ ପଢ଼ବାଟା ବାହାରସି ସବୁ ଜମକ ବାହାରସି ଅନଲାଇନ ଥାନେ ଜଣଟା ଦରକାର ହେଇଛି ଯଦି ଟାଇପ ମାରିକିରି କାଢିଦେଲେ ଆଇ ଜିନିଷ କେ ଦେଖେ ହେସି
1: ଶିକ୍ଷା ବ୍ୟବସ୍ଥା କେ ଅନଲାଇନ ପାଠ ଆନି ମିଶା ଆରି କେନ୍ତା କରଲେ ଅଲଗ ବଢିଆ ହେତା
0: ବଢିଆ ତାକୁ ବୋଇଲେ ଏବେ କାଇ ହେଲା ବୋଲେ 1-8 ଅଛେ ସ୍କୁଲ ଥାନେ 2 ମାଷ୍ଟର ରେ ଭାଇ ଗୋଟେ ମାଷ୍ଟର ଆଇ କାଗଜ ପତ୍ର କରୁ ଦିନ ଯାଇଛି ଆର ଗୋଟେ ମାଷ୍ଟର ମିଡ୍ ଡେ ମିଲ୍ ଦେଖୁ ଦେଖୁ ଦିନ ଯାଇଛି ତ ମାଷ୍ଟର ମାନେ କେଣ୍ଡିକେ ଅଧିକ ଦେଲେ ମୋର ହିସାବ ଥାନେ ନୁକୁ ତାକୁ ଗୋଟେ ଗୋଟେ ସ୍କୁଲ ଥାନ 8 କ୍ଲାସ କେ କାଇ ନା ହେଲେ ଫୋନ 5 ମାଷ୍ଟର ରେ ଆସେ 8 କ୍ଲାସ କେ 2 ମାଷ୍ଟର ଦେଇଦେବା ଆରି 1-5 ରେସି ବୋଇଲେ ହେଟା ଗୋଟେ ମାଷ୍ଟର ଗୋଟେ ମାଷ୍ଟର ପାଠ ପଢେଇସି କି ଲେଖାପଢା କରସି କି ମିଡ୍ ଡେ ମିଲ୍ ଦେଖସି କାଇଟା ଦେଖସି ଆଇଟା ଚୁଚା କଥା କା ଆଇଟା ନାଇଁ ସ୍କୁଲ ଥାନେ
1: ହେଲେ ସରକାର ଆଜ୍ଞା କେ ଗୋଟେ ଅନୁରୋଧ ଯେ ସ୍କୁଲ

0: କୋଉମାନେ ଯେତେବେଳେ ଚାହିଁବେ ସେ ସାର୍ଟିଫିକେଟ ପାଇଁ ଆମ ଅଫିସରେ ଆପ୍ଲାଏ କରିବେ। ହେଲେ ଏବେ ଏବେରଟା ନାହିଁ, ଏବେ ଯୋଉ ରାବଣାଗୁଡା ପଳେଇଲା ମେଡିକାଲ ପଳେଇଲା ସେଠିକି ଆମର ଉମରି।
1: ଏଲେ ବାବୁ ଏବେ ଗୋଟେ ଲୋକ ଜନ୍ମଲା ବୋଲେ ଏଲେ ସେଟା କାଇ କାଇ ଦେବାର ଅଛେ ସାର୍ଟିଫିକେଟ କାଜେ?
0: ଚାଲାଣ ତାର ବାପା ମାର ଆଧାର କାର୍ଡ ଦେବେ, ପିଲାର ନାଁ ଦେବେ, ଆଉ ଗୋଟେ 7 ଟଙ୍କା ଚାଲାଣ ବାନ୍ଧିବେ। ତାର ଚାଲାଣ ଟା ଭିନ୍ନ ରକମର ଅଛି, କୋଉଠି 7 ଟଙ୍କା ବାନ୍ଧିବେ, କୋଉଠି 9 ଟଙ୍କା ବାନ୍ଧିବେ, କୋଉଠି 12 ଟଙ୍କା ବାନ୍ଧିବେ, ତାର ବୟସକୁ ଧରିକିରି ଅଛି। ସେଟା ବାନ୍ଧିବେ, ବାନ୍ଧିକିରି ଆପ୍ଲାଏ କଲେ ଆମେ ସାର୍ଟିଫିକେଟ ଦେବୁ।
1: ବାବୁ ଏଲେ ଯେଉଁ ବାର୍ଥ ସାର୍ଟିଫିକେଟ ଜନ୍ମ ପଞ୍ଜୀକରଣ ବୋଲାଇନି ସେଟା ବାଧ୍ୟ କି ବାବୁ କରିବା?
0: ହଁ, ଏବେ ଏବେ କରିବାକୁ ବାଧ୍ୟ। ଆଗର ଲୋକମାନେ ସାର୍ଟିଫିକେଟ କରୁନଥିଲେ, ସ୍କୁଲକୁ ଯାଉଥିଲେ, ଜଏନ ହେଇଯାଉଥିଲେ, ହେଡମାଷ୍ଟର ପଚାରୁଥିଲେ କୋଉ ଡେଟରେ ପିଲାକୁ ଜଏନ କରିବ, ତାକୁ 5 ବର୍ଷ ହେଇଛି କି ନାହିଁ। ଯଦି 5 ବର୍ଷ ହେଇଯାଇଛି ତାଙ୍କର ହିସାବରେ ପଳେଇ ଆସୁଛି, ତାକୁ 3 ବର୍ଷ ହେଇଥାଉ, 2 ବର୍ଷ ହେଇଥାଉ, 4 ବର୍ଷ ହେଇଥାଉ, 6 ବର୍ଷ ହେଇଥାଉ, ତାକୁ ଏବେ ଏବେ ମାତ୍ର ଯେମିତି ହେଲେ ବାର୍ଥ ସାର୍ଟିଫିକେଟ ନେଲେ ଏକା ଜଏନ କରିବେ। ଏଇ ପ୍ରମାଣପତ୍ର ନିହାତି ଦରକାର ଜଏନ ହେବା ପାଇଁ ସ୍କୁଲରେ। ହଁ, ଆଉ ସେ ବାର୍ଥ ସାର୍ଟିଫିକେଟ ଟା ତାର ଶେଷ ପର୍ଯ୍ୟନ୍ତ କାମରେ ଲାଗିବ, ସବୁବେଳେ କାମରେ ଲାଗିବ। ବାର୍ଥ ସାର୍ଟିଫିକେଟ ହେଲେ ଆଧାର କାର୍ଡ ହେଇପାରିବ, ବାର୍ଥ ସାର୍ଟିଫିକେଟ ହେଲେ ଆଧାର କାର୍ଡ ହେଇପାରିବ, ଆଧାର କାର୍ଡ ବାର୍ଥ ସାର୍ଟିଫିକେଟ ହେଲେ ସ୍କୁଲରେ ପିଲା ଜଏନ ହବ। ସ୍କୁଲରେ ଜଏନ ହେଲେ ଆଜିକାଲି ସ୍କୁଲରେ ବହୁତ ସୁବିଧା ମିଳୁଛି, ତାଙ୍କୁ ଡ୍ରେସ ଦଉଛନ୍ତି, ସାଇକେଲ ଦଉଛନ୍ତି,
1: ସବୁ ସୁବିଧା ମିଳିପାରୁଛି।
0: ହଁ, ଖାଇବାଟା ଦଉଛନ୍ତି। ଆଉ ଯଦି ବାର୍ଥ ସାର୍ଟିଫିକେଟ ନଥିବ, ଆଧାର କାର୍ଡ ନଥିବ ବୋଲେ ସେମାନେ ସେଟା ସେ ଫେସିଲିଟି ବି ତାଙ୍କ ମାନେ ପାଇପାରିବେ ନାହିଁ।
1: ଓ ଇନ ମିଳିବ ହେଲେ ହଁ, ଆଧାର କାର୍ଡ ରହିବାଟା ଯେମିତି ହେଲେ ମିଶା ଜରୁରୀ ଏକା ନେଇ କି ବାବୁ? ହେଲେ ସେ ଆଧାର କାର୍ଡ ହେବାର ଅଛି ବୋଲେ ଇ ଜନ୍ମ ଖାଇଲେ ବାର୍ଥ ସାର୍ଟିଫିକେଟ କରାଟା ଲୋଡ଼ା ଏକା। ହେଲେ ଭଲ କଥା ବୁଝେଇ ଦେଲା ବାବୁ, ଏଇ ବାର୍ଥ ସାର୍ଟିଫିକେଟ କରାଟା ଆମର ଭାଇ ଭଉଣୀ ମାନେ ସବୁ କରିବାର ଅଛି।
0: ଜନ୍ମ ହେଲା ବୋଲେ ସାଙ୍ଗେ ସାଙ୍ଗେ 21 ଦିନ ଭିତରେ, ଘରେ ଜନ୍ମ ହେଲେ 21 ଦିନ ଭିତରେ ଆପ୍ଲାଏ କରିବାର ଅଛି। 21 ଦିନ ଡେଇଁ ଗଲେ ତାଙ୍କୁ ଅନ୍ୟ ପ୍ରକାର କାମ କରିକି ହିନସ୍ତା ହେବାକୁ ପଡିବ।
1: ଆଉ
0: ମେଡିକାଲରେ ଜନ୍ମ ହେଇଛି ବୋଲେ ଯେତେବେଳେ ହେଲେ ସାର୍ ତାଙ୍କେ କରିକି ଦେଇପାରିବେ।
1: ହେଲେ ବାବୁ କିଏ ହେଲେ 10 ବର୍ଷ 15 ବର୍ଷ ହେଇଗଲା କି 20 ବର୍ଷ ହେଇଗଲା, ସେମାନେ ଆରି ନ ଜାଣିପାରିଲା ଆଇ ସାର୍ଟିଫିକେଟ କରାଟା କରି ନ ପାରିଲା ବୋଲେ ମିଶା ଏବେ ହେଇପାରୁଛି କି ନାଇଁ ବାବୁ? ସେଟା
0: ହବ ହବ, ଏବେ ମିଶା ହବ ସେଟା।
1: ବୋଲେ ଆଇ ମନ ପାର୍ଟି ଲଜିବାର ଅଛେ
0: ତାର ପାଠ ଖଣ୍ଡେ ଅଲଗା।
1: ହଁ,
0: ସେଟା ଅଲଗା ହିସାବରେ ହବ, ସେଟା ଘରେ ହିସାବରେ ହବ।
1: ହଁ,
0: ସେଟାର ସାପ୍ଲଟର ଅଫିସରେ ଫାଇଲ ହବ, ଆର ଏନକ୍ୱାରି ହବ, ଆର ଏନକ୍ୱାରି କରି ସାପ୍ଲଟର ଅଫିସକୁ ଆଉ ଥରେ ଯିବ। ଗଲା ପରେ ସାପ୍ଲଟର ଅର୍ଡର ଦେବେ ଯେ ଆଜିର ଡେଟରେ ସେ ପୂର୍ବ ଜନ୍ମ ତାରିଖଟାକୁ ଆଜିର ଡେଟରେ ରେଜିଷ୍ଟ୍ରେସନ କର ବୋଲିକିରି, ତାହେଲେ ଆମେ ଆଉ ଥରେ ଖାତାରେ ତାକୁ ସେ ପୂର୍ବର ଜନ୍ମ ହବା ତାରିଖକୁ 10 ବର୍ଷ 15 ତାରିଖକୁ ବିଷୟରୁ ଆଜି ତାକୁ ଆଜିର ଡେଟରେ ରେଜିଷ୍ଟ୍ରେସନ ହେଇପାରିବ।
1: ବୋଲେ ଏବେ ଏତିକି ଧନ୍ଦା ନ ପଡ଼ବା ଖାଦ୍ୟ, ଆମେ ଜନ୍ମଲା ସାଙ୍ଗେ ସାଙ୍ଗେ ସେ କରିଦେଲେ ଭଲ।
0: ସାଙ୍ଗେ ସାଙ୍ଗେ ଘରେ ଜନ୍ମ ହେଲେ ସାଙ୍ଗେ ସାଙ୍ଗେ କରିଦବ, ସାଙ୍ଗେ ସାଙ୍ଗେ ଆଣିକି 21 ଦିନ ଭିତରେ ଯେମିତି ହେଲେ ଟାଉନରେ ହେଲେ ମ୍ୟୁନିସିପାଲିଟିକୁ ଜଣେଇବ, ଆଉ ଯଦି ଗାଁ ଗହଳି ହେଇଛି ବୋଲେ ତାଙ୍କର ସିଏଚ୍ସି ସେଣ୍ଟରରେ ଜଣେଇବ। ଚିଫ୍ ହେଲ୍ଥ ସେଣ୍ଟର ଅଛି କି ନାହିଁ, ଚିଫ୍ ହେଲ୍ଥ ସେଣ୍ଟର ସିଏସ୍ସି ହେଲା, ସବୁ ଗାଁର ଗୋଟେ 10ଟା 8ଟା ପଞ୍ଚାୟତକୁ ନେଇକି ଗୋଟେ ଗୋଟେ ସିଏସ୍ସି ଥିବ। ହଁ, ସେଠି ଯାଇକି ତାକୁ ରିପୋର୍ଟ ପଳେଇଲେ ସିଏ ତାର ରେଜିଷ୍ଟ୍ରେସନ କରିକି ଥରେ ରେଜିଷ୍ଟ୍ରେସନ କରିଦେଲେ ତମେ ଯେତେବେଳେ ସାର୍ଟିଫିକେଟ ଚାହିଁଲେ ମିଳିବ। ଯଦି ଘରେ ଜନ୍ମ ହେଇଛି, ଯଦି ମେଡିକାଲରେ ଜନ୍ମ ହେଇଛି ବୋଲେ ମେଡିକାଲ ବାଲା ପଠେଇବେ, ରେଜିଷ୍ଟ୍ରେସନ ଅଫିସକୁ ପଠେଇବେ, ୟୁଟି ରେଜିଷ୍ଟ୍ରେସନ ହେଇପାରିବ।
1: ହେଲେ ସେମିତି ସେ ଏବେ ତ ଜନ୍ମଲାଟା ଯେମିତି ହେଲେ ମିଶା ଲୋଡ଼ା ବୋଲା, ହେଲେ ମରିଗଲେ ମିଶା ମରିଗଲା ବୋଲିକି ନା ଆରି ସାର୍ଟିଫିକେଟ କରିବାର ଅଛି କି ବାବୁ?
0: ସେଟା ମରିଗଲା ବୋଲି ବିଷୟରେ କରିବାର ଅଛି, ଆମର ଗଭର୍ଣ୍ଣମେଣ୍ଟକୁ ଯାଉଛି କି ନାହିଁ, କେତେ ଲୋକ ମରୁଛନ୍ତି, କେତେ ଲୋକ ଜନ୍ମ ହେଉଛନ୍ତି, ତାହାର ଗୋଟେ ହିସାବ ରହୁଛି, ତାକୁ ଧରିକିରି ତାଙ୍କେ ତାଙ୍କର ଇଏ କରିବେ ନା। ଯଦି ବେଶୀ ମରିଯାଉଛନ୍ତି ବୋଇଲେ କଣ କଣ ପାଇଁ ମରୁଛନ୍ତି, ତାର ଗୋଟେ ତାଙ୍କେ ଇଏ କାଢିବେ, ଟ୍ରିଟମେଣ୍ଟ ଭଲ ହଉନି କି ତା କଣ ହଉଛି, ମାନେ ରୋଗରେ ପଡିକି ମରୁଛନ୍ତି ନା ବୟସ ହବା ଲୋକ ମରୁଛନ୍ତି ବୋଲି ତାଙ୍କେ ସବୁ ଜାଗା ଜାଣିବେ। ସେଟା ମାନେ
1: ତାଙ୍କର
0: ହିସାବ ରଖିବା ପାଇଁ ବୋଲିକି ଡେଥ ଏନ୍ ବିଷୟରେ ଆମେ ଜଣେଇ ଦେବାର ଅଛି।
1: ତାପରେ ଯଦି କେତେ ଲୋକ ଜନ୍ମ ହେଲାନି ସବୁ ହିସାବ ରହିବାର ଅଛି
0: ଆଉ ଡେଥ ହେଲେ ଯାହାର ଡେଥ ହେଇଯାଇଥିବ ତାର ନାଁରେ ଯଦି ଜମି ବାଡି ଘର ଦ୍ଵାର ଥିବ, ସେ ସାର୍ଟିଫିକେଟ ନେଲେ ଏକା ତାର ଅନ୍ୟ କାମରେ ସେ ଲଗେଇ ପାରିବ, ସେ ଜମିବାଡିର ୟୁଜ ଟା ଅନ୍ୟମାନେ କରିପାରିବେ। ଉତ୍ତରାଧିକାରୀ ଯେଉଁମାନେ ଥିବେ ସେମାନେ ୟୁଜ କରିପାରିବେନି, ଯଦି ଡେଥ ସାର୍ଟିଫିକେଟ ନ ନେବେ କରିକିରି, ତାହେଲେ ସେ ସମ୍ପତ୍ତିର ଇଏଟା ବ୍ୟବହାରଟା ହେଇପାରିବ ନାହିଁ। ପିଲା ବ୍ୟବହାର କରିବ କି ତାକୁ ଅସୁବିଧା ହେଲା ବୋଲି ଖଣ୍ଡେ ବିକିବ କି ଭାଙ୍ଗିବ କି ଯାହା ହେଲେ ବି କରିପାରିବ, ଆଉ ସେଟା ନଥିଲେ ସେ କିଛି କରିପାରିବ ନାହିଁ, ବିକା ଭଙ୍ଗା କିଛି କରିପାରିବ ନାହିଁ, ସେମିତି ରହିବ।
1: ଦୁଇଟା ଯାକ ମିଶା ବୋଲେ
0: ରେଜିଷ୍ଟ୍ରେସନ କରିବାର ଅଛି, ସାଙ୍ଗେ ସାଙ୍ଗେ କରିଦେବାକୁ ପଡିବ। ଘରେ ମଲେ 21 ଦିନ ଭିତରେ ନିହାତି କରିଦେବାର ଅଛି। ମେଡିକାଲରେ ମଲେ ସେଟା ରେଜିଷ୍ଟ୍ରେସନ ହେଇଯିବ, ଅଟୋମେଟିକ ରେଜିଷ୍ଟ୍ରେସନ ହେଇଯିବ। ସେଟା ତୁନି ପଡିଲେ ଘରେ ଜନ୍ମ ହେଇଥିବ, ତୁନି ପଡିଲେ ପରେ ବେଶୀ ଅସୁବିଧାରେ ଲୋକମାନେ ପଡିବେ।
1: ଆରି କଣ ଟା ବୋଲେ ଏବେ ମ୍ୟୁନିସିପାଲିଟି ଲଗେଇବେ ଏଇ ଦୁଇଟା କାମ କହିଲା, ବତା ଗୋଟେ କହିଲା, ଆରି କାଇ କାଇଟା ହେଲେ ପାନୁ ମନ ନେଲାଇନି ବାବୁ, ସେଟା କାଇଟା ବାବୁ ଘର ପାନୁ କି କାଇଟା ବୋଲାଇନି?
0: ହଁ, ଘର ପାନୁ ନେଲାଇନି।

0: ସେ ଘର କଣ ବୋଇଲେ ସେଟା ପ୍ରତ୍ୟେକ ଘରକୁ ଗୋଟେ ଗୋଟେ ଟ୍ୟାକ୍ସ ଗୋଟେ ଗୋଟେ ପଡିବ, ପଡିଲେ ତାର ଯୋଉ ଆମେ ରେକର୍ଡ ଯୋଉ ଆମର ମ୍ୟୁନିସିପାଲିଟି ତାର ରେକର୍ଡ ରହିବ, ରେକର୍ଡ ରହିଲେ ତାର ଗୋଟେ ରାଇଟ୍ ଆସିବ, ତାର ଘରର ଗୋଟେ ରାଇଟ୍ ଆସିବ ଯେ ଅମକ ଲୋକ ନାଁରେ ରେଜିଷ୍ଟ୍ରେସନ ହେଇଛି ବୋଲିକି, ସେଟା ବି ଆମର ରେଜିଷ୍ଟର ରେ ବାହାରିବ। ସେ ରେଜିଷ୍ଟର ରୁ କିଣା ବିକା ହେଲେ କିଣୁଥିବ ବିକୁଥିବ ସବୁ ଚେଞ୍ଜ କରୁଥିବ, ସେଟା ଆମ ପାଖରେ ସବୁ ଯାକ ରେକର୍ଡ ରହିବ, କେତେବେଳେ ଡିସ୍ପ୍ୟୁଟ ବାହାରିଲେ ଏଗୁଡାକ ଆମକୁ କାମରେ ଲାଗିବ। ଅଲଗା ଅଲଗା ଅଧିକାର ଦେଖେଇଲା ବେଳକୁ ସେଟା ଆମ ପାଖରେ ରେକର୍ଡ ବାହାରିବ, କେତେ ଜଣ କିଣିଛନ୍ତି, କେତେ ଜଣ ବିକିଛନ୍ତି, କିଏ ଥିଲା, କିଏ ଟ୍ୟାକ୍ସ ବାନ୍ଧୁଥିଲା, ସେଗୁଡାକ ରେକର୍ଡ ବାହାରିବ।
1: ହେଲେ ମ୍ୟୁନିସିପାଲିଟିର କାମ ଜବର ବୋଲା ଆରି ଆମେ ମିଶା ଯାଇକିରି ଏସବୁ କାମ କାର୍ଯ୍ୟ ମ୍ୟୁନିସିପାଲିଟି ଯାଇକିରି ବୁଝାବୁଝି କରବାର ଅଛି। ହେଲେ ବାବୁ ତମକେ ଜବର ଧନ୍ୟବାଦ ଲାଗ, ଆମକେ ଜବର କଥା ବୁଝାଇ ଦେଲା ସାରି।

0: जांच दल एसआईटी का गठन किया है। सर्वोच्च न्यायालय ने राज्य सरकार को एसआईटी में पांचवें सदस्य के रूप में एक फॉरेंसिक ऑडिटर को शामिल करने का भी निर्देश दिया है। एसआईटी दो सप्ताह के अंदर अपनी पहली स्थिति रिपोर्ट प्रस्तुत करेगी। उत्तर प्रदेश में एक विशेष अदालत ने राम मंदिर चंदा चोरी मामले में सभी 8 आरोपियों की न्यायिक हिरासत 14 दिनों के लिए बढ़ा दी है। दिल्ली उच्च न्यायालय ने आज कांग्रेस नेताओं सोनिया गांधी, राहुल गांधी और अन्य को प्रवर्तन निदेशालय की याचिका पर जवाब देने के लिए 3 सप्ताह का समय दिया है। इस याचिका में निचली अदालत के नेशनल हेराल्ड धन शोधन मामले में उनके खिलाफ प्रवर्तन निदेशालय के आरोप पत्र पर संज्ञान लेने से इनकार करने के आदेश को चुनौती दी गई है। न्यायमूर्ति मनोज जैन ने मामले की अगली सुनवाई 10 सितंबर को निर्धारित की है। भारत की ईशा सिंह ने आज चीन के हांगचो में आयोजित आईएसएसएफ निशानेबाजी विश्व कप में महिलाओं की 25 मीटर पिस्टल स्पर्धा में स्वर्ण पदक अपने नाम किया। ओलंपिक पदक विजेता मनु भाकर ने कांस्य पदक जीता है। गृहमंत्री अमित शाह और रक्षा मंत्री राजनाथ सिंह ने इस शानदार प्रदर्शन के लिए ईशा सिंह और मनु भाकर को बधाई दी है। और इसके साथ ही ये समाचार बुलेटिन समाप्त हुआ।
1: ଶୁଣିଲେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ସନ୍ଧ୍ୟା 6:20 ପ୍ରଚାର କରିବୁ ଧାରାବାହିକ ଶ୍ରୀମଦ ଭାଗବତ। ସନ୍ଧ୍ୟା 6:30 କାର୍ଯ୍ୟକ୍ରମ ଯୁବଶକ୍ତି। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00। ରାତି 7:30 କୃଷି ଓ କୃଷକ କାର୍ଯ୍ୟକ୍ରମ। ସଂସଦ ସମୀକ୍ଷା ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 8:00। ରାତି 8:15 ପଲ୍ଲୀ ଗୀତର କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ସୁଖଦେବ ସ୍ୱାଇଁ, ଇନ୍ଦ୍ରାଣୀ ମିଶ୍ର ଏବଂ ଶଶାଙ୍କ ଶେଖର ମହାପାତ୍ର। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ରାତି 8:30 ପ୍ରଚାର କରିବୁ। ଏଥିରେ ଖେୟାଲ ପରିବେଷଣ କରିଛନ୍ତି ଶିଳ୍ପୀ ନିସାର ହୁସେନ ଖାନ୍ ଏବଂ ସର୍ଫରାଜ ହୁସେନ ଖାନ୍। ରାତି 9:15 ଶୁଣିବେ ସ୍ପଟ୍ଲାଇଟ୍ କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଆଧୁନିକ ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 9:30। ଶିଳ୍ପୀମାନେ ହେଲେ ତୃପ୍ତି ଦାସ, ଗୀତା ପଟ୍ଟନାୟକ, ପ୍ରଫୁଲ୍ଲ କର, ଶ୍ରୀକାନ୍ତ ଦାସ, ଅକ୍ଷୟ ମହାନ୍ତି ଏବଂ ଚିତ୍ତରଞ୍ଜନ ଜେନା। ରାତି 10:00 ଶୁଣିବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଗୀତିନାଟ୍ୟ ନୀଳାଦ୍ରି ବିଜେ। ରଚନା ଅଭିମନ୍ୟୁ ବରାଳ, ପ୍ରଯୋଜନା ବସନ୍ତ ମହାନ୍ତି, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ରଖିଛି। ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିବେ 6:05। ଶିଳ୍ପୀମାନେ ହେଲେ ବିନୋଦ ଶର୍ମା, ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ, ସୁଧାକର ପଣ୍ଡା, ବୀଣାପାଣି ପୁରୋହିତ ଏବଂ ତପନ ମହାପାତ୍ର। ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ ଶୁଣିବେ 6:25। 6:45 ରିଞ୍ଜୋଡ଼ିରେ ଶୁଣିବେ କୋୟା ସମ୍ପ୍ରଦାୟର ଗୀତ। ପରିବେଷଣ କରିବେ ଭୀମ ମାଡ଼କାମୀ ଏବଂ ସାଥୀ। 7:25 ବର୍ଣ୍ଣାଳୀରେ ଶୁଣିବେ ମହ୍ଲାର କାର୍ଯ୍ୟକ୍ରମ। ଏଥିରେ ଗାଁ କାହାଣୀରେ ରହିଛି ଗଜପତି ଜିଲ୍ଲା କମିଲାଙ୍ଗ ଗାଁର କଥା। ପରେ ଚଳିତ ବର୍ଷ ଜୟପୁର ରଥଯାତ୍ରାରେ ନୂତନ ରଥ ନିର୍ମାଣ ଏବଂ ଜୟପୁର ରଥଯାତ୍ରାର ବିଶେଷତ୍ୱ ସମ୍ପର୍କରେ ଶୁଣିବେ। ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ 8:30। ଏଥିରେ ଶିଳ୍ପୀ ହେଲେ ଉପେନ୍ଦ୍ର କୁମାର ମିଶ୍ର ଏବଂ ଛନ୍ଦାରାଣୀ ସାହୁ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ 9:00, ପୂର୍ବାହ୍ନ 10:05, ମଧ୍ୟାହ୍ନ 12:00, ଦିନ 2:15 ଏବଂ ରାତି 10:30। ବନମଲ୍ଲିକା ଶୁଣିବେ 9:30। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ପୂର୍ବାହ୍ନ 10:30, ଦିନ 11:00 ପ୍ରଚାର କରିବୁ ଆକାଶବାଣୀ ଲାଇଭ। କନ୍ଧଭାଷାର କାର୍ଯ୍ୟକ୍ରମ ପୁନେଲଞ୍ଜ ଶୁଣିବେ ମଧ୍ୟାହ୍ନ 12:30। ହିନ୍ଦୀ ଭଜନ ପ୍ରଚାର

କରିବୁ ମଧ୍ୟାହ୍ନ 12:50। ଘର ଘରଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 1:20। ଏଥିରେ ସୁଖୀ ଦମ୍ପତି କ୍ରମରେ ଆନନ୍ଦ କୁମାର ଭତ୍ରା ଏବଂ ସୁଶୋଭିତା ତୁରୁଙ୍କ ସହିତ ଅନ୍ତରଙ୍ଗ କଥାବାର୍ତ୍ତା ଶୁଣିବେ। ଯୁବବାଣୀରେ ଶୁଣିବେ ସନ୍ଧାନ ଅପରାହ୍ନ 5:00। ଏଥିରେ ପ୍ରଦୂଷଣ ମୁକ୍ତ ଜୀବନଶୈଳୀ କିପରି ଗଢ଼ିବା ଶୀର୍ଷକ ସାକ୍ଷାତକାର ପରେ ରହିଛି ଜାଣିବା କଥା। ହ୍ୟାଲୋ ଚୈତନ୍ ଶୁଣିବେ ଅପରାହ୍ନ 5:30। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଉଦୟ ଭାରତ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସଂସଦରେ ପ୍ରଶ୍ନକାଳୀନ ସମୟରେ ରେକର୍ଡିଂର ପ୍ରସାରଣ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 10:00। ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରିବୁ ଛାୟାପଥ ରାତି 9:30। ଶାସ୍ତ୍ରୀୟ ସଙ୍ଗୀତରେ ଶୁଣିବେ ପଣ୍ଡିତ ଡିକେ ଦତ୍ତାରଙ୍କ ବେହେଲା ବାଦନ, ଶିଳ୍ପୀ ପରିବେଷଣ କରିବେ ରାଗ ୟମନ ରାତି 8:35। ସ୍ୱଚ୍ଛ ଆମ ଭାରତ ଶୁଣିବେ ରାତି 8:15। ଏଥିରେ ଶୁଣିବେ ବର୍ଷା ଋତୁରେ ପାନୀୟ ଜଳର ସୁରକ୍ଷା ଶୀର୍ଷକ ସାକ୍ଷାତକାର ପରେ ବର୍ଷା ଋତୁରେ ଘର ଚାରିପାଖ ସଫା ସୁତୁରା ରଖିବା କିପରି ସମ୍ପର୍କରେ ରାତି 8:00 ସଂସଦ ସମୀକ୍ଷା ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। କିଷାନମଣି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ଏ ଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ଜାନ୍ ତେରେ ନାମ ଚଳଚ୍ଚିତ୍ରରୁ, ଶିଳ୍ପୀ ଆଶା ଭୋସ୍ଲେ ଏବଂ କୁମାର ସାନୁ, ଗୀତିକାର ରାନୀ ମଲ୍ଲିକ, ସଙ୍ଗୀତ ନଦୀମ ଶ୍ରବଣ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 151ତମ ଭାଗ।

ଲୋକମାନଙ୍କୁ ଆହୁରି କେମିତି ଭଲ ସ୍ୱଚ୍ଛ ଜଳ ପହଞ୍ଚିବ ସେମାନେ ମଧ୍ୟ ଚଲେଇଛନ୍ତି। ତ ସାଧାରଣରେ ଯେମିତି ଜଳପୃଷ୍ଠତା ବଢୁଛି ସେମିତି ଆପଣଙ୍କର ଉଦ୍ୟମ ମଧ୍ୟ ବଢୁଛି। ଏଇସବୁ ପ୍ରଶଂସନୀୟ, ଏଇସବୁ ଆଗକୁ ବଢିବା କଥା, ଏଥିରେ ଜନସହଯୋଗ ରହିବା କଥା, କିନ୍ତୁ ଗୋଟେ ସମସ୍ୟା ଆମେ ବୁଝିବା ଦରକାର। ତା ଆଗରୁ ଆମକୁ ବୁଝିବାର ଅଛି, ଯେତେବେଳେ ଆମେ କହୁଛେ କି ହର ଘର ନଲ୍ କା ଜଲ୍ ବା ସବୁ ଘରକୁ ପହଞ୍ଚିବ, ସ୍ୱଚ୍ଛ ଜଳ ସରକାର ପହଞ୍ଚେଇବେ, ସେଥିରେ ଆମର କଣ ଭାଗିଦାରୀ ରହିବ, ଆମେ କେମିତି ସେଇ ସ୍କିମରେ ସହାୟତା କରିବା। ସବୁଠୁ ପ୍ରଥମ କଥା ହେଲା, ଯୋଉ ସ୍କିମ ଅଲରେଡି ଆମ ପାଖରେ ପହଞ୍ଚିଛି, ଯୋଉଥିରେ ସରକାରଙ୍କର ଗୋଟେ ଉଦ୍ଦେଶ୍ୟ ଅଛି କି ଆମ ସବୁ ଘରେ ପିଇବା ପାଣି, ଡୋମେଷ୍ଟିକ ୱାଟର ଯେମିତି ପହଞ୍ଚିବ, ତ ସେ ଯୋଉ ପହଞ୍ଚିଲା ଯୋଉ ଇନଫ୍ରାଷ୍ଟ୍ରକ୍ଚରାଲ ଡେଭଲପମେଣ୍ଟଟା କରାଗଲା, ସେଥିପାଇଁ ଯୋଉ ପାଇପ୍ ଲାଇନ୍ ବିଛାଗଲା, ସେଥିପାଇଁ ଯୋଉଠୁ ପାଣି ପମ୍ପିଂ କରିକି ଆସିଲା, ତ ଦେଖିବାର ଅଛି ସେଇ ସବୁର ପ୍ରପର ସଫାସୁତୁରା ମେଣ୍ଟେନାନ୍ସ ସେସବୁ କେମିତି ଠିକ ଭାବରେ ହଉଛି। କାହିଁକି କେବଳ ସରକାର ଯେ ଗୋଟେ ସ୍କିମ ଦେଇଦେଲେ, ପଇସା ଖର୍ଚ୍ଚ କରିକି ସେଟା କରିଦେଲେ, ସେଟା ନୁହଁ, ଜନଭାଗିଦାରୀରେ ସେଟା ହେବା ଦରକାର। ଆଉ ଜନଭାଗିଦାରୀରେ ଯଦି ହେଇଥିବ ତାହେଲେ ଆମେ ସମସ୍ତେ ସେଥିରେ ସାମିଲ ହେବା ଦରକାର, ଆଉ ତାକୁ ସବୁବେଳେ କେମିତି ସ୍ୱଚ୍ଛ ଜଳ ଆମ ପାଖକୁ ଆସିବ, ସେ ଇନଫ୍ରାଷ୍ଟ୍ରକ୍ଚରଟା କେମିତି ଭଲ ହେଇକି ମେଣ୍ଟେନ୍ ହେଇକି ରହିବ, ସେ ବିଷୟରେ ଆମକୁ ହିଁ ଚିନ୍ତା କରିବା କଥା। ଯୋଉ କମିଟି ସେଥିରେ ତିଆରି କରାଯାଉଛି, ଯୋଉ ଲୋକାଲ ମେଣ୍ଟେନାନ୍ସ ପାଇଁ ଯୋଉ ସ୍ତ୍ରୀ ଲୋକମାନଙ୍କୁ ଗାଁ ମାନଙ୍କରେ ଏବେ ପ୍ରଶିକ୍ଷଣ ଦିଆଯାଉଛି, ଆଉ ଯାହା ଅନ୍ୟାନ୍ୟ ହିସାବରେ ମଧ୍ୟ ଅନ୍ୟାନ୍ୟ କମିଟି ମଧ୍ୟ ସେଥିରେ ସାମିଲ ହେଉଛନ୍ତି, ସେସବୁକୁ ସୁଦୃଢ଼ୀକରଣ କରିବା ପାଇଁ ଆମେ ସମସ୍ତଙ୍କର ଗୋଟେ ଆଖି କାନ ଖୋଲା ରହିବା କଥା, ଆଉ ସମସ୍ତେ ସେଥିରେ ଭାଗିଦାର ହେବା କଥା। ଦୁଇ ନମ୍ବର ଜିନିଷ ହେଲା, ଯୋଉଟାକି ମୁଁ ଭାବେ ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ, ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ, ସେଟା ହେଉଛି ୱାଟର ସିକ୍ୟୁରିଟି। ଜଳ ଯୋଉଠି ଅଛି ତାର ଉତ୍ସ ଗୁଡାକ କେମିତି ସୁରକ୍ଷିତ ହେଇକି ରହିବ, ଆଉ ରିଚାର୍ଜ ହେବ, ତାକୁ ଆମେ କେମିତି ଆହୁରି ପୁନର୍ଜୀବିତ କରିବା, ତାକୁ କେମିତି ରିଚାର୍ଜ କରିବା, ସେଇଟା ହେଉଛି ଗୋଟେ ବହୁତ ବଡ ଜିନିଷ। ସରକାର ତ ଜଳ ଦେଇଦେଲେ, ଘରକୁ ପାଣି ଆସିଯିବ, କିନ୍ତୁ ଯୋଉ ଜଳର ଉତ୍ସ ଗୁଡାକ ଅଛି, ଯୋଉଠୁ ପାଣି ଆସୁଛି, ଆମେ ଭାବୁଛେ କି ସେଟା ହେଉଛି ଚିରନ୍ତନ, ସେଟା ସବୁଦିନ ଆସୁଥିବ, ଆଉ ତାର କୌଣସି ଅବକ୍ଷୟ ହେବାର ନାହିଁ, ସେଇଟା ଭୁଲ ଧାରଣା। ସେସବୁ ଅବକ୍ଷୟ ହେଉଛି, ସେସବୁ ସାରା ପୃଥିବୀରେ ଆମେ ଯଦି ଦେଖିବା, ଭାରତର ସ୍ଥିତି ଯଦି ଦେଖିବା, 2019 ଗୋଟେ ଆକଳନ କହୁଛି, ଯୋଉ ଯୋଉ ଦେଶ ଗୁଡାକ ଏକ୍ସଟ୍ରିମଲି ହାଇ ୱାଟର ଷ୍ଟ୍ରେସ୍ କଣ୍ଡିସନ ଫେସ୍ କରୁଛନ୍ତି, ବହୁତ ବିପଦଜନକ ମାତ୍ରାରେ ଯୋଉମାନଙ୍କର ଜଳକ୍ଲିଷ୍ଟତା ଦେଖାଯାଉଛି, ସେଇ ଭିତରୁ ସବୁଠୁ ବେଶୀ ଲୋକ ସେଇ ପ୍ରକାର ଜଳକ୍ଲିଷ୍ଟତା ସିଚୁଏସନକୁ ଫେସ୍ କରନ୍ତି ଭାରତରେ। ଯଦି ସାରା ପୃଥିବୀରେ 1.7 billion ପିପୁଲ ସେଇ ଜଳକ୍ଲିଷ୍ଟତାର ପୁରା ବିପଦଜନକ ସ୍ଥିତିରେ ଅଛନ୍ତି, ତାହେଲେ ତାର ଅଲମୋଷ୍ଟ 1.37 billion ସବୁଠୁ ବେଶୀ ଭାଗ ଭାରତରେ ରହୁଛନ୍ତି। ଏଇଟା ହେଉଛି ଯୋଉ 17 ଦେଶକୁ ଘୋଷଣା କରାଯାଇଛି ଗୋଟେ ପ୍ରକାର ଆକଳନରେ, କି ଏମାନେ ଏକ୍ସଟ୍ରିମ୍ ୱାଟର ଷ୍ଟ୍ରେସ୍ କଣ୍ଡିସନ ରହୁଛନ୍ତି। ତା ଅର୍ଥ ହେଉଛି ଏଇଟା ନୁହଁ କି ଭାରତର ସବୁ ଜାଗା ସମାନ ହିସାବରେ ଜଳକ୍ଲିଷ୍ଟତା ଫେସ୍ କରୁଛନ୍ତି, ଅନ୍ୟାନ୍ୟ ଜାଗାରେ ବିଭିନ୍ନ କାରଣ ପାଇଁ, ଯୋଉଟା ଆମେ କହୁ ସ୍ପାସିଆଲ ଡିଷ୍ଟ୍ରିବ୍ୟୁସନ ରେନ୍ଫଲର ସମସ୍ୟା ହଉ କି ଟେମ୍ପୋରାଲ ଡିଷ୍ଟ୍ରିବ୍ୟୁସନ ସମସ୍ୟା ହଉ, ବିଭିନ୍ନ ସମସ୍ୟା ପାଇଁ ବିଭିନ୍ନ ଜଳବାୟୁ ପରିବର୍ତ୍ତନ କାରଣ, ଲୋକାଲ ଏନ୍ଭାରନମେଣ୍ଟାଲ ଡିଗ୍ରେଡେସନ ହଉ ତାର କାରଣ ହଉ, ବିଭିନ୍ନ କାରଣ ପାଇଁ ଆମର ଜିଓଗ୍ରାଫିକାଲ ରିଜନ ବି ହୁଏ, ବହୁତ ଜାଗାରେ ଜଳ ପହଞ୍ଚି ପାରେ ନାହିଁ, ତ ବିଭିନ୍ନ କାରଣରୁ ଏଇ ଯୋଉ ଲୋକ ଗୁଡା ଭାରତରେ ସବୁଠୁ ବେଶୀ। ଆମକୁ ଦେଖିବାର ଅଛି ଯୋଉ ଜଳ ଉତ୍ସ ଅଛି ତାକୁ ଆମେ କେମିତି ମୁକାବିଲା କରିବା, ଆମର ଯୋଉ ଜଳ ହର ଘର ନଲ୍ କା ଜଲ୍ ଭଳିଆ ଯୋଉ ସ୍କିମ ଆସୁଛି ତାକୁ କେମିତି ସବୁଦିନ କେମିତି ସେସବୁ ଚାଲିକି ରହିବ, ଲୋକ କେମିତି ସବୁଦିନ ତାର ସୁବିଧା ପାଇବେ, ସେଥିପାଇଁ ଜଳ ଉତ୍ସ ଗୁଡାକୁ ସୁରକ୍ଷିତ ରଖିବାର ଅଛି। ଯୋଉ ଆମର ପୋଖରୀ ହେଲା, ବନ୍ଧ, କଣ୍ଟା, ମୁଡା, ନଈ, ନାଳ ଯାହା ଆମ ପାଖରେ ଅଛି, ସେ ସବୁକୁ କେମିତି ପୁନର୍ଜୀବିତ କରିବା, ସଫା ସୁତୁରା ରଖିବା, ତାକୁ ପ୍ରଦୂଷଣ କରାଇଦେବାନି, ଆଉ ଗ୍ରାଉଣ୍ଡ ୱାଟରଟା ରିଚାର୍ଜ କରିବାରେ ସହାୟକ ହୁଅନ୍ତି ସେମାନେ, ପ୍ଲସ ଯୋଉ ଜଙ୍ଗଲ ସମ୍ପଦ ଆମର ଅଛି ସେସବୁ କେମିତି ସୁରକ୍ଷିତ ରହିବେ। ଯଦି ଆମେ ଏଇ ସବୁ ଜିନିଷକୁ ମିଳିମିଶିକିରି ସମସ୍ତେ ଚିନ୍ତା କରିବା, ଆଉ ସେମାନଙ୍କର ସୁରକ୍ଷା ପାଇଁ, ସେମାନଙ୍କର ରିଚାର୍ଜ ପାଇଁ କାମ କରିବା, ସରକାରଙ୍କ ସହିତ ବି ସହାୟତା ହେବା, ଆଉ ନିଜେ ବି ଗୋଷ୍ଠୀଗତ ଉଦ୍ୟମ, ଆମ ଭାରତରେ ବହୁତ ଗୋଷ୍ଠୀଗତ ଉଦ୍ୟମ ଅଛି ନିଜେ ନିଜେ ଲୋକ କରିବାର, ଏଇ ଜଳ ସଂରକ୍ଷଣ, ଜଙ୍ଗଲ ସୁରକ୍ଷା, ତ ମୁଁ ଭାବୁଛି ସେସବୁକୁ ଆମକୁ ବର୍ତ୍ତମାନ ଦେଖିବା କଥା। ତ ଆସନ୍ତୁ ଆମେ ପ୍ରତିଜ୍ଞା ନେବା କି ଆମେ ସମସ୍ତେ ମିଶିକିରି ଆମର ଜଳ ଉତ୍ସ ଗୁଡାକର କେମିତି ସଂରକ୍ଷଣ କରିବା, ଯୋଉ ସ୍କିମ ଗୁଡାକ ସରକାରଙ୍କ ତରଫରୁ ଆମ ପାଖକୁ ପାଣି ଯୋଗାଇବା ପାଇଁ ଆସୁଛି ତାକୁ କେମିତି ପ୍ରପର ମେଣ୍ଟେନ କରିବା ଜନଭାଗିଦାରୀରେ। ଆଉ ଗୋଟେ ହେଲା, ଆମେ ଗୋଟେ କ୍ୟାମ୍ପେନ୍ ଚଲେଇଛୁ ୟୁଥ୍ ଫର୍ ୱାଟର ଇଣ୍ଡିଆ ବୋଲି, ସେଥିରେ ବେଶୀ ବେଶୀ ଯୁବାପିଢ଼ିକୁ ଆମେ ଯୋଡ଼ିବାକୁ ଚାହୁଁଛୁ ଏସବୁ କାର୍ଯ୍ୟରେ। ତ ମୁଁ ଭାବୁଛି ଆସନ୍ତୁ ଯୁବାପିଢ଼ିକୁ ଆମେ ବେଶୀ ସେମାନଙ୍କୁ ପ୍ରେରିତ କରିବା ଜଳ ସଂରକ୍ଷଣ ଦିଗରେ।

0: ଶୁଣୁଥିଲେ ଆଲୋଚନା କେନ୍ଦ୍ର ସରକାରଙ୍କ ଯୋଜନା ସମସ୍ତଙ୍କ ପାଇଁ ଶୁଦ୍ଧ ପାନୀୟ ଜଳ ଏ ସମ୍ପର୍କରେ କହୁଥିଲେ ରଞ୍ଜନ ପଣ୍ଡା। ତେବେ ଶ୍ରୋତା ବନ୍ଧୁ ଆଜି ତ ସମୟ ହୋଇଯାଇଛି, କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।
1: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକା

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ପୁରୀରେ ନୀଳାଦ୍ରି ବିଜେରେ ଆଜି ରତ୍ନ ସିଂହାସନକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି। ଲୋକସଭାରେ ଆଗତ ହେଲା ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026। ଜନ ଅଭିଯୋଗ ଶୁଣାଣି ମାଧ୍ୟମରେ ବ୍ୟବସ୍ଥା ଉପରେ ଲୋକଙ୍କ ଭରସା ବୃଦ୍ଧି ପାଉଥିବା କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ବର୍ଷାଜନିତ ପରିସ୍ଥିତିର ପ୍ରସ୍ତୁତି ସମୀକ୍ଷା କରି 24 ଘଣ୍ଟିଆ ସତର୍କତା ଓ ରିଲିଫ୍ ବ୍ୟବସ୍ଥା ଉପରେ ଗୁରୁତ୍ୱ ପ୍ରଦାନ କଲେ ରାଜସ୍ୱ ମନ୍ତ୍ରୀ। ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ, 3ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ବିସ୍ତୃତ ସମ୍ବାଦ, ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେଉଛି। ସକାଳୁ 3 ରଥରେ ମଙ୍ଗଳ ଆଳତୀ, ମୈଲମ, ଅବକାଶ ପୂଜା, ଗୋପାଳ ବଲ୍ଲଭ, ସକାଳ ଧୂପ, ଦ୍ୱିପ୍ରହର ଧୂପ ଆଦି ଦୈନିକ ନୀତି ସମ୍ପନ୍ନ ହୋଇଛି। ପରେ ସନ୍ଧ୍ୟା ଆଳତୀ ଓ ସନ୍ଧ୍ୟା ଧୂପ ନୀତି ଶେଷ କରାଯାଉଛି। ଏହାପରେ ଚାରମାଳ ବନ୍ଧାଯିବା ସହ ବନ୍ଦାପନା ଓ ଡୋରଲାଗି ଶେଷ ହୋଇ ବିଜେ କାହାଳି ବାଜିବ। ପ୍ରଥମେ ମଦନ ମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ଦକ୍ଷିଣ ଘରକୁ ପହଣ୍ଡି ବିଜେ କରାଯିବ। ଏହାପରେ ଗୋଟି ପହଣ୍ଡିରେ ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହୋଇ ରତ୍ନବେଦୀକୁ ବିଜେ କରିବେ। କାଳିଆ ସାନ୍ତଙ୍କ ପହଣ୍ଡି ସମୟରେ ଆଉ ଏକ ମାନବୀୟ ଲୀଳା ଦେଖିବାକୁ ମିଳିବ। ରଥଯାତ୍ରାରେ ମା ଲକ୍ଷ୍ମୀଙ୍କୁ ସାଥିରେ ନେଇନଥିବାରୁ ଅଭିମାନିନୀ ମା ଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ସମୟରେ ଦ୍ୱାର ବନ୍ଦ କରିଦେବେ। ପରେ ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ମହାପ୍ରଭୁ ମା ଲକ୍ଷ୍ମୀଙ୍କୁ ରସଗୋଲା ସହ ପାଟବସ୍ତ୍ର ଦେଇ ମାନଭଞ୍ଜନ କରିବାର ପରମ୍ପରା ରହିଛି। ନୀଳାଦ୍ରି ବିଜେ ପାଇଁ ପୁରୀରେ ଜନସମାଗମ ଲାଗି ରହିଛି। ଏଥିଲାଗି ପୁଲିସ୍ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କର ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଶ୍ରୀ ଗଣେଶ ଚକ୍ରରାଜ ସୁଦର୍ଶନ ରଥରୁ ମନ୍ଦିରକୁ ବିଜେ ହୋଇଥିଲେ। ପରେ ଶ୍ରୀ ବଳଦେବ, ମା ସୁଭଦ୍ରା ଏବଂ ଶ୍ରୀଜଗନ୍ନାଥଙ୍କୁ ଟାହିଆ ଲଗାଯାଇ ଆରତୀ ନୀତି ସମ୍ପାଦନ ହୋଇଥିଲା। ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନୀଳାଦ୍ରି ବିଜେ କରାଯାଇଥିଲା। ନୟାଗଡ଼ ଜିଲ୍ଲାର ରଣପୁରରେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ ନୀତି ସମ୍ପନ୍ନ ହୋଇଛି। ମଙ୍ଗଳାରତି ପରେ ଅପରାହ୍ନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ନୀଳାଦ୍ରି ବିଜେ କରାଯାଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ପରେ ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ମନ୍ଦିରକୁ ବିଜେ କରାଯାଇଥିଲା। ଶେଷରେ ପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ସମୟରେ ମା ଲକ୍ଷ୍ମୀ ଚାହାଣୀ ମଣ୍ଡପକୁ ଆସିବା ପରେ ମନ୍ଦିର ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ଠାକୁରମାନଙ୍କୁ ରତ୍ନ ସିଂହାସନରେ ବିଜେ କରାଯିବା ପରେ ମାଘ ସ୍ନାନ ସହ ଅନ୍ୟାନ୍ୟ ନୀତିକାନ୍ତି ସମ୍ପାଦନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାର କୋଟ ସମଲାଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ନୀଳାଦ୍ରି ବିଜେ ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ନବଦିନାତ୍ମକ ରଥଯାତ୍ରା ସମ୍ପନ୍ନ ହେବା ପରେ ଚତୁର୍ଦ୍ଧାମୂର୍ତ୍ତି ମନ୍ଦିରକୁ ବିଜେ କରିଛନ୍ତି। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଗତ ହୋଇଛି। ସାର୍ବଜନୀନ ପରୀକ୍ଷା ଅଧିନିୟମ 2024ରେ କେତେକ ସଂଶୋଧନ କରାଯାଇ ଏହି ସଂଶୋଧନ ବିଧେୟକ ସଂସଦର ମଞ୍ଜୁରୀ ଲାଗି ଆଗତ କରାଯାଇଛି। ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏହି ବିଧେୟକ ଆଗତ କରିଥିଲେ। ବିଧେୟକ ଆଗତ ସମୟରେ ବିରୋଧୀ ସଦସ୍ୟମାନେ ନେଟ୍ ଘଟଣାରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ୍ର ପଦକ୍ଷେପ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ବାଚସ୍ପତି ଓମ୍ ବିର୍ଲା ସଦସ୍ୟମାନଙ୍କୁ ଆଲୋଚନାରେ ଭାଗ ନେଇ ସେମାନଙ୍କ ମତାମତ ଉପସ୍ଥାପନ ଲାଗି ଆହ୍ୱାନ ଦେଇଥିଲେ। ଏ ପ୍ରସଙ୍ଗରେ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଲାଗି ରହିଥିଲା। ଉଭୟ ଲୋକସଭା ଓ ରାଜ୍ୟସଭାକୁ ଆଜି ପାଇଁ ମୁଲତବୀ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗର ଶୁଣାଣି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରିମଣ୍ଡଳର 6 ଜଣ ବରିଷ୍ଠ ମନ୍ତ୍ରୀ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ଅଭିଯୋଗଗୁଡ଼ିକର ଶୁଣାଣି କରାଯାଉଛି। ଏଥିପାଇଁ ସମାଧାନର ହାର ବୃଦ୍ଧି ପାଉଛି। ପୂର୍ବରୁ ଅନୁଷ୍ଠିତ 18ଟି ପାଳିରେ ଆସିଥିବା ଅଭିଯୋଗ ମଧ୍ୟରୁ 96% ଅଭିଯୋଗର ସମାଧାନ କରାଯାଇଛି।
1: ପ୍ରାୟ 700ରୁ ଅଧିକ ଲୋକ ଏଠି ଉପସ୍ଥିତ ରହି ବିଭିନ୍ନ ଅଭିଯୋଗରେ ବିଭିନ୍ନ କଥାକୁ ଏଠି ତାଙ୍କର ଉପସ୍ଥାପନା କରିକି ଯାଇଛନ୍ତି। ପ୍ରାୟ 14,941 অভিযোগ উপস্থাপনা করেছেন এবং তা ভিতর 14,331 অর্থাৎ 96% এই অভিযোগর সফল সমাধান মধ্যে করেছু। প্রত্যেক জেলার মধ্যে জেলা স্তরীয় অভিযোগ শুনানি জেলাপালঙ্কর অধ্যক্ষতার মধ্যে তা কার্যকারী করা যাচ্ছি। 99% অভিযোগ গুড়িকর বিভিন্ন জেলারে জেলা স্তরের সমাধান করা যাই পারিছে।
0: ଶ୍ରୀ ମାଝୀ ଆଜି ବିଭିନ୍ନ ରୋଗରେ ପୀଡ଼ିତ 12 ଜଣଙ୍କ ପାଇଁ 6,15,000 ଟଙ୍କାର ଚିକିତ୍ସା ସହାୟତା ମଞ୍ଜୁର କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଗଭୀର ଅବପାତଜନିତ ବର୍ଷା ସ୍ଥିତି ନେଇ ରାଜସ୍ୱ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଭୁବନେଶ୍ୱର ଲୋକସେବା ଭବନରେ ଏକ ସମୀକ୍ଷା କରିଛନ୍ତି। ବୈଠକରେ ମନ୍ତ୍ରୀ ଜିଲ୍ଲାଭିତ୍ତିକ ପ୍ରସ୍ତୁତିର ଆକଳନ କରିବା ସହ ସମସ୍ତ ଜିଲ୍ଲା ପ୍ରଶାସନକୁ 24 ଘଣ୍ଟିଆ ସତର୍କତା ଅବଲମ୍ଭନ କରିବା ସହ ରିଲିଫ୍ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଜନସାଧାରଣଙ୍କ ଜୀବନର ସୁରକ୍ଷା ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା। ଆବଶ୍ୟକତା ଅନୁଯାୟୀ ବିପଦପୂର୍ଣ୍ଣ ସ୍ଥାନରୁ ଲୋକଙ୍କ ସ୍ଥାନାନ୍ତରଣ, ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ, ପାନୀୟ ଜଳ ବ୍ୟବସ୍ଥା ଆଦି କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଶ୍ରୀ ପୂଜାରୀ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ତଥା ପରିସ୍ଥିତିର ତ୍ୱରିତ ମୁକାବିଲା ପାଇଁ ଗୁରୁତ୍ୱାରୋପ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକୋତ୍ତର ପାଠ୍ୟକ୍ରମରେ ଆଜିଠାରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ଆସନ୍ତା ମାସ 2 ତାରିଖ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ ଚଏସ୍ ଲକିଂ କରିପାରିବେ। ଅଗଷ୍ଟ 7 ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀ 11 ତାରିଖ ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ। 17 ତାରିଖରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବା ସହ 21 ତାରିଖରେ ସ୍ନାତକୋତ୍ତର ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଚଳିତ ଶିକ୍ଷାବର୍ଷ ପାଇଁ ରାଜ୍ୟର 135 ଉଚ୍ଚଶିକ୍ଷାନୁଷ୍ଠାନରେ 32,531 ସିଟ୍ ରହିଛି। ରାଜ୍ୟରେ 2026-27 ଶିକ୍ଷାବର୍ଷ ପାଇଁ 2 ବର୍ଷିଆ ବିଏଡ୍, ବିଏଚ୍ଏଡ୍, ଏମ୍ଏଡ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲରେ ନିଜ ପସନ୍ଦର ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ଚଏସ୍ ଲକିଂ କରିପାରିବେ। ଅଗଷ୍ଟ 11 ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। 25 ତାରିଖରୁ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ। ଚଳିତ ଶିକ୍ଷାବର୍ଷରେ 31 ଉଚ୍ଚ ଶିକ୍ଷାନୁଷ୍ଠାନରେ ବିଏଡ୍, ବିଏଚ୍ଏଡ୍ ଏବଂ ଏମ୍ଏଡ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ 2,800 ସିଟ୍ ରହିଛି। ରାଜ୍ୟର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ଦିଗ୍ଦର୍ଶନ କର୍ମଶାଳାର ଆୟୋଜନ କରାଯାଇଛି। ଏଥିରେ 120 ଜଣ ଅଂଶଗ୍ରହଣ କରିଥିଲେ। ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ ପରେ ତାଙ୍କ ପାର୍ଥିବ ଶରୀରକୁ ଓଡ଼ିଶା ବିଧାନସଭା ପରିସରକୁ ଶେଷ ଦର୍ଶନ ପାଇଁ ନିଆଯାଇଥିଲା। ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାପରେ ତାଙ୍କ ପାର୍ଥିବ ଶରୀରକୁ ବରଗଡ଼ ଅଭିମୁଖେ ନିଆଯାଉଛି। ଆସନ୍ତାକାଲି ପୂର୍ବାହ୍ନ 9ଟାରେ ଜନ୍ମମାଟି ବାଉସେନ୍ମୁରା ଗାଁରେ ତାଙ୍କର ଶେଷକୃତ୍ୟ

0: ସମ୍ପନ୍ନ ହେବ। ସୂଚନା ଅନୁସାରେ ଏମ୍ସ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବିଜ୍ଞପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ 2.0ର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଦଶପଲ୍ଲା ଏନ୍ଏସିର 16 ୱାର୍ଡରୁ 300 ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯାଇ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ପ୍ରଥମ ଦିନରେ 32 ଜଣଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ବେଳେ ଅନ୍ୟାନ୍ୟ ହିତାଧିକାରୀମାନଙ୍କୁ ପରବର୍ତ୍ତୀ ସମୟରେ କାର୍ଯ୍ୟାଦେଶ ବଣ୍ଟନ କରାଯିବ ବୋଲି ତହସିଲଦାର କହିଛନ୍ତି। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ମହାନଗର ନିଗମ, ଖଲିକୋଟ ବିଜ୍ଞପିତ ଅଞ୍ଚଳ, ପୋଲସରା ଏନ୍ଏସ୍ସି ଏବଂ ଗୋପାଳପୁର ବିଜ୍ଞପିତ ଅଞ୍ଚଳକୁ ସ୍ୱତନ୍ତ୍ର ପ୍ରାଣୀ ଉଦ୍ଧାର ଯାନ ପ୍ରଦାନ କରାଯାଇଛି। ଜିଲ୍ଲାପାଳ ଭି କୀର୍ତ୍ତିଭାଷନ ପ୍ରାଣୀ ଉଦ୍ଧାର ଯାନର ଶୁଭାରମ୍ଭ କରିଥିଲେ। ପୂର୍ବରୁ ବ୍ରହ୍ମପୁର ମହାନଗର ନିଗମ, ଖଲିକୋଟ ଓ ପୋଲସରା ବିଜ୍ଞପିତ ଅଞ୍ଚଳରେ ପ୍ରାଣୀ ଉଦ୍ଧାର ଯାନ କାର୍ଯ୍ୟକାରୀ ହୋଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେବା ପରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପୁରୀରେ ନୀଳାଦ୍ରି ବିଜେରେ ଆଜି ରତ୍ନସିଂହାସନକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି। ଲୋକସଭାରେ ଆଗତ ହେଲା ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026। ଜନଅଭିଯୋଗ ଶୁଣାଣି ମାଧ୍ୟମରେ ବ୍ୟବସ୍ଥା ଉପରେ ଲୋକଙ୍କ ଭରସା ବୃଦ୍ଧି ପାଉଥିବା କହିଲେ ମୁଖ୍ୟମନ୍ତ୍ରୀ। ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ, 3 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ।
1: ବାପା, କଲେଜର ଫିସ୍ ଅଧିକ ଅଛି।
2: ଝିଅ,
3: ମନେ ଅଛି ବୋନସର କିଛି ଟଙ୍କା ଆମେ ଅନ୍ୟ ଖାତାରେ ରଖିଥିଲେ?
2: 2 ଖାତାରେ କୌଣସି କାରବାର ହେଇନାହିଁ, ବୋଧେ ଇନଅପରେଟିଭ ହେଇଯାଇଥିବ।
4: ତ ଏବେ ବ୍ୟାଙ୍କ ଯାଇକି କିମ୍ବା ଭିଡିଓ KYC ଦ୍ୱାରା KYC ଅପଡେଟ୍ କରାଅ, ଖାତା ହେବ ଆକ୍ଟିଭ ପୁରାପୁରି ଫ୍ରି। ଚାଲ
1: କୁଆଡେ
4: ଏଡମିସନ କରିବାକୁ, ଖାତା ହେଲା ଆକ୍ଟିଭ।
1: RBI କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
6: ଆଜିର ପ୍ରସଙ୍ଗ, ପରୀକ୍ଷା ସଂସ୍କାର କ୍ଷେତ୍ରରେ ପ୍ରମୁଖ ସରକାରୀ ପଦକ୍ଷେପ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନରେ ମୁଁ ସରିତା ସାହୁ। ଶିକ୍ଷା ବ୍ୟବସ୍ଥାରେ ପରୀକ୍ଷା ହେଉଛି ଛାତ୍ରଛାତ୍ରୀଙ୍କ ଜ୍ଞାନ, ଦକ୍ଷତା ଏବଂ ମୂଲ୍ୟାଙ୍କନର ମୁଖ୍ୟ ମାପକାଠି। ଏହା ମଧ୍ୟ ହେଉଛି ଶିକ୍ଷା ବ୍ୟବସ୍ଥାର ଏକ ମେରୁଦଣ୍ଡ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ, ଚାକିରି ଏବଂ ସାମାଜିକ ଅଗ୍ରଗତିରେ ଏହା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ପାରମ୍ପରିକ ଶିକ୍ଷା ପଦ୍ଧତିରେ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ ନେଇ ସରକାର ଜାତୀୟ ଶିକ୍ଷାନୀତି 2020 ପ୍ରଚଳନ କରିଛନ୍ତି। ଘୋଷା ପାଠରୁ ଦକ୍ଷତା ବିକାଶ ଆଡ଼କୁ ଏଥିରେ ପ୍ରାଧାନ୍ୟ ଦିଆଯାଇଛି। ମନେରଖି ଲେଖିବା ପରିବର୍ତ୍ତେ ଛାତ୍ରଛାତ୍ରୀଙ୍କ ଯୁକ୍ତିଯୁକ୍ତ ଚିନ୍ତାଧାରା, ସୃଜନଶୀଳତା ଏବଂ ପ୍ରୟୋଗାତ୍ମକ ଜ୍ଞାନର ମୂଲ୍ୟାଙ୍କନକୁ ଏହି ନୀତିରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ପରୀକ୍ଷା ଚାପକୁ ହ୍ରାସ କରିବା ଲକ୍ଷ୍ୟ ନେଇ 10ମ ଏବଂ 12ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବର୍ଷକୁ 2 ପରୀକ୍ଷା ଦେବାର ବିକଳ୍ପ ସୃଷ୍ଟି କରାଯାଇଛି। ତେଣୁ ଶିକ୍ଷାକୁ କେବଳ ନମ୍ବର ହାସଲର ମାଧ୍ୟମ ନ କରି ବାସ୍ତବ ଦକ୍ଷତା ସହ ଯୋଡ଼ିବା ପାଇଁ ଶିକ୍ଷାନୀତିରେ ମଧ୍ୟ ସଂସ୍କାରମୂଳକ ପଦକ୍ଷେପର ବ୍ୟବସ୍ଥା ରହିଛି। ଦେଶବ୍ୟାପୀ ମୂଲ୍ୟାଙ୍କନର ଏକ ନିର୍ଦ୍ଦିଷ୍ଟ ମାପଦଣ୍ଡ ନିର୍ଦ୍ଧାରଣ କରିବା ଲକ୍ଷ୍ୟ ନେଇ ପରଖ ଭଳି ଜାତୀୟ ମୂଲ୍ୟାଙ୍କନ କେନ୍ଦ୍ର ସ୍ଥାପନ କରାଯାଇଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ଶିକ୍ଷା ବୋର୍ଡଗୁଡ଼ିକ ମଧ୍ୟରେ ମୂଲ୍ୟାଙ୍କନର ସମାନତା ଏବଂ ମାନଦଣ୍ଡ ନିର୍ଦ୍ଧାରଣ କ୍ଷେତ୍ରରେ ଏହା କାର୍ଯ୍ୟ କରୁଛି। ତେବେ ସାମ୍ପ୍ରତିକ ପ୍ରଶ୍ନପତ୍ର ଲିକ୍ ଘଟଣା ତଥା ପରୀକ୍ଷା ପରିଚାଳନାରେ ଅନିୟମିତତା ଏକ ଆହ୍ୱାନ ସୃଷ୍ଟି କରିଛି। ଏହାଦ୍ୱାରା ନିଷ୍ଠାପର ଭାବେ ଉଦ୍ୟମ ଜାରି ରଖିଥିବା ପରୀକ୍ଷାର୍ଥୀଙ୍କ ବର୍ଷ ବର୍ଷର ପରିଶ୍ରମ ବୃଥା ହେଉଥିଲା। ପରୀକ୍ଷା ବାତିଲ ହେବା ଦ୍ୱାରା ଛାତ୍ରଛାତ୍ରୀଙ୍କ ଉପରେ ଆର୍ଥିକ ତଥା ମାନସିକ ଚାପ ପଡୁଥିଲା। ଏସବୁକୁ ଦୃଷ୍ଟିରେ ରଖି ପରୀକ୍ଷା ପରିଚାଳନାରେ ବ୍ୟାପକ ସଂସ୍କାର ଆଣିବା ଲକ୍ଷ୍ୟ ନେଇ ସରକାର ସାର୍ବଜନୀନ ପରୀକ୍ଷା ଅନ୍ୟାୟ ଉପାୟ ନିବାରଣ ସଂଶୋଧନ ବିଧେୟକ 2026 ପ୍ରସ୍ତୁତ କରିଛନ୍ତି। ଏହି ବିଧେୟକକୁ ଆଜି ଲୋକସଭାରେ ଆଗତ କରାଯାଇଛି। କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହାକୁ ଗୃହରେ ଆଗତ କରିଛନ୍ତି। ପୂର୍ବରୁ ଏ କ୍ଷେତ୍ରରେ ଥିବା 2024 ଆଇନରେ କେତେକ ସଂଶୋଧନ ନେଇ ଏହି ବିଧେୟକରେ ପ୍ରସ୍ତାବ ରହିଛି।

0: ବିଧେୟକରେ ଥିବା ପ୍ରସ୍ତାବ ଅନୁଯାୟୀ ଆର୍ଥିକ ଦଣ୍ଡରେ ବ୍ୟାପକ ବୃଦ୍ଧି ସହିତ ବ୍ୟକ୍ତିଗତ ଏବଂ ସଂସ୍ଥାଗତ ଅପରାଧୀଙ୍କ ପାଇଁ ସର୍ବାଧିକ କାରାଦଣ୍ଡ ମିଆଦ ମଧ୍ୟ ବୃଦ୍ଧି ପାଇବ। ଦୁଇ ମାସର ତଦନ୍ତ ସମୟସୀମା ସହିତ ନିର୍ଦ୍ଦିଷ୍ଟ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟ ମାଧ୍ୟମରେ ଏହି ମାମଲାଗୁଡ଼ିକର ବିଚାର କରାଯିବ। ସଂଗଠିତ ଅପରାଧ ନେଟୱାର୍କ ପାଇଁ 10 କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟାପକ ଆର୍ଥିକ ଦଣ୍ଡର ବ୍ୟବସ୍ଥା ରହିଛି। ଏହି ମାମଲାଗୁଡ଼ିକର ତଦନ୍ତ ସ୍ୱତନ୍ତ୍ର ତଦନ୍ତକାରୀ ବଳ ଏସ୍ଟିଏଫ୍ ମାଧ୍ୟମରେ କରାଯିବ। ସ୍ଥାନୀୟ ପୁଲିସ୍ କିମ୍ବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଅଥବା ଏସ୍ଟିଏଫ୍ ମାଧ୍ୟମରେ ଏହି ମାମଲାର ତଦନ୍ତ କରାଗଲେ ମଧ୍ୟ ସମାପ୍ତ ପାଇଁ 60 ଦିନର ସମୟସୀମା ଧାର୍ଯ୍ୟ ହୋଇଛି। ଚାର୍ଜସିଟ୍ ଦାଖଲ ହେବାର 3 ମାସ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ ହେବ। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରଶାସନ ଏହି ମାମଲାଗୁଡ଼ିକର ଦୈନିକ ଭିତ୍ତିକ ବିଚାର ପରିଚାଳନା ପାଇଁ ସ୍ୱତନ୍ତ୍ର କୋର୍ଟ ସ୍ଥାପନର ମଧ୍ୟ ପ୍ରସ୍ତାବ ରହିଛି। ହାଇକୋର୍ଟରେ ଏ ସଂକ୍ରାନ୍ତ ଅପିଲ୍ର ଶୁଣାଣି 2 ଜଣିଆ ବିଚାରପତିଙ୍କ ଖଣ୍ଡପୀଠରେ କରାଯିବା ସହ 3 ମାସ ମଧ୍ୟରେ ଏହାକୁ ଶେଷ କରିବା ନେଇ ପ୍ରସ୍ତାବ ରହିଛି। ଦୀର୍ଘ ଆଇନଗତ ବିଳମ୍ବକୁ ପ୍ରତିହତ କରିବା ନେଇ ଏହି ବିଧେୟକରେ ସ୍ୱତନ୍ତ୍ର ଧାରାର ବ୍ୟବସ୍ଥା ରହିଛି। ଏପରିକି ସ୍ୱଷ୍ଟ ତଥା ବ୍ୟତିକ୍ରମିକ କାରଣ ନଥିଲେ ଏହି ମାମଲାଗୁଡ଼ିକରେ ସମୟ ପ୍ରଦାନ କରିବାକୁ ଅନୁମତି ମିଳିବ ନାହିଁ। ଏହି ମାମଲାଗୁଡ଼ିକ ପାଇଁ ଭାରତୀୟ ନାଗରିକ ସୁରକ୍ଷା ସଂହିତା 2023 ଅଧୀନରେ ସ୍ୱତନ୍ତ୍ର ସରକାରୀ ଓକିଲ ନିଯୁକ୍ତିକୁ ମଧ୍ୟ ଏହି ବିଧେୟକରେ ବାଧ୍ୟତାମୂଳକ କରାଯାଇଛି। ଇତିମଧ୍ୟରେ ପରୀକ୍ଷା କ୍ଷେତ୍ରରେ ସଂସ୍କାର ଲକ୍ଷ୍ୟ ନେଇ ସରକାର ଏକ ଉଚ୍ଚ କ୍ଷମତା ସମ୍ପନ୍ନ ଟାସ୍କଫୋର୍ସ ଗଠନ କରିଛନ୍ତି। ବିଶିଷ୍ଟ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ ନନ୍ଦନ ନିଡେକାନୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଏ ସୋମନାଥ, ପୂର୍ବତନ ଗୁଇନ୍ଦା ନିର୍ଦ୍ଦେଶକ ତପନ ଡେକା, ଆଇଆଇଟି ଚେନ୍ନାଇ ନିର୍ଦ୍ଦେଶକ ଭି କାମକୁଟି, ପୂର୍ବତନ ଶିକ୍ଷା ସଚିବ ଅନିତା କରୱାଲ ଏବଂ ପରିଚାଳନା ବିଶେଷଜ୍ଞ ଅମୃତ ଲାଲ ମୀନା ଏହି କମିଟିର ସଦସ୍ୟ ଅଛନ୍ତି। ପରୀକ୍ଷା ବ୍ୟବସ୍ଥାରେ ବିଶ୍ୱସନୀୟତା, ସ୍ୱଚ୍ଛତା ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ନେଇ ଏହି କମିଟି ସମୀକ୍ଷା କରିବା ସହିତ ସରକାରଙ୍କୁ ତାଙ୍କ ସୁପାରିଶ ପ୍ରଦାନ କରିବେ। ସୁପାରିଶ ଆଧାରରେ ସରକାର ଏ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ଭବିଷ୍ୟତ ନିର୍ମାଣରେ ଯୁବବର୍ଗଙ୍କ ଆସ୍ଥାକୁ ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ବଜାୟ ରଖିବା ପାଇଁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି।
1: ଏତେବେଳେ ଯାଏଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ରରୁ କିଛି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ଲଭ୍ ୟୁ ହମେସା ଚଳଚ୍ଚିତ୍ରରୁ, ଶିଳ୍ପୀ ହ୍ୟୁମାନ ସାଗର ଏବଂ ଇରା ମହାନ୍ତି, ଗୀତିକାର ବସନ୍ତରାଜ ସାମଲ, ସଙ୍ଗୀତ ପ୍ରେମ ଆନନ୍ଦ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ତୁମେ ଥିଲେ ସାଥିରେ ଚଳଚ୍ଚିତ୍ରରୁ। ଶିଳ୍ପୀ ବିଷ୍ଣୁ ମୋହନ କବି ଏବଂ ଇରା ମହାନ୍ତି, ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତ ପ୍ରେମ ଆନନ୍ଦ।

ଏ ଗୀତଟି ସହିତ ଶେଷ ହେଲା ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.4।

0: 5 ମିଟର ତଥା 1467 କିଲୋହର୍ଜ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଜ ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ଜିଲ୍ଲା ହାଲଚାଲ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଆଜି ଦିନକ ପାଇଁ ମୁଲତବୀ। ଅଯୋଧ୍ୟା ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ ଘଟଣାର ତଦନ୍ତରେ ଫୋରେନ୍ସିକ୍ ଅଡିଟରଙ୍କୁ ସାମିଲ କରିବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ। କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଳ ସିଆର୍ପିଏଫ୍ ଆଜି ପାଳନ କରୁଛି ପ୍ରତିଷ୍ଠା ଦିବସ। ପୁରୀ ଶ୍ରୀକ୍ଷେତ୍ରରେ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଅନୁଷ୍ଠିତ ହେଉଛି ନୀଳାଦ୍ରି ବିଜେ। ଏବଂ ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ ବନ୍ଧୁକ ଚାଳନା ପ୍ରତିଯୋଗିତାରେ 25 ମିଟର ମହିଳା ପିସ୍ତଲ ବର୍ଗରେ ଭାରତର ଇଶା ସିଂଙ୍କ ସ୍ୱର୍ଣ୍ଣପଦକ ହାସଲ। ନିଟ୍ ପ୍ରସଙ୍ଗରେ ଦିଲ୍ଲୀରେ ଛାତ୍ର ପ୍ରତିବାଦ ଆନ୍ଦୋଳନ ସମୟରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଅଭିଯୋଗ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଆଜି ସଂସଦର ଉଭୟ ଗୃହରେ ହଟ୍ଟଗୋଳ କରାଯାଇଥିଲା, ଫଳରେ ଗୃହ କାର୍ଯ୍ୟ ସମ୍ଭବ ନ ହେବାରୁ ବାରମ୍ଭାର ମୁଲତବୀ ପରେ ଶେଷରେ ଆଜି ଦିନକ ପାଇଁ ଉଭୟ ସଦନକୁ ମୁଲତବୀ ରଖାଯାଇଛି। ସାର୍ବଜନୀନ ପରୀକ୍ଷା ଅନ୍ୟାୟ ଉପାୟ ନିବାରଣ ସଂଶୋଧନ ବିଧେୟକ 2026 ଆଜି ଲୋକସଭାରେ ଆଗତ ହୋଇଛି। କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହି ବିଧେୟକକୁ ଗୃହରେ ଆଗତ କରିଛନ୍ତି। ଏ ସଂକ୍ରାନ୍ତ 2024 ଆଇନରେ କେତେକ ସଂଶୋଧନ ନେଇ ଏଥିରେ ପ୍ରସ୍ତାବ ରହିଛି। ତେବେ ବିଧେୟକ ଆଗତ ସମୟରେ ଗୃହରେ ବିରୋଧୀ ଦଳଙ୍କ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ପ୍ରଥମେ ମଧ୍ୟାହ୍ନ 12:00 ଏବଂ ପରେ ଅପରାହ୍ନ 2:00 ଏବଂ ତୃତୀୟ ପର୍ଯ୍ୟାୟରେ ଅପରାହ୍ନ 5:00 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ଅପରାହ୍ନ 5:00 ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିଧେୟକ ନେଇ ଆଲୋଚନା ଆରମ୍ଭ କରିବାକୁ ଅଧ୍ୟକ୍ଷତା କରୁଥିବା କୃଷ୍ଣ ପ୍ରସାଦ 3 ଆହ୍ୱାନ ଦେଇଥିଲେ, ତେବେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଏହା ସମ୍ଭବ ହୋଇପାରି ନଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଅଭିଯୋଗ କରି କହିଛନ୍ତି, କଂଗ୍ରେସ ଏବଂ ଏହାର ସହଯୋଗୀ ଦଳଗୁଡ଼ିକ ଜାଣିଶୁଣି ବିଲ୍ ଉପରେ ଆଲୋଚନା କରିବାକୁ ଅନୁମତି ପ୍ରଦାନ କରୁନାହାନ୍ତି। ବାଚସ୍କତି ଏଥିପାଇଁ 6 ସମୟ ପ୍ରଦାନ କରିଛନ୍ତି ଏବଂ ଆବଶ୍ୟକ ପଡ଼ିଲେ ସମୟସୀମା ବୃଦ୍ଧି କରାଯିବ ବୋଲି ଶ୍ରୀ ରିଜିଜୁ କହିଛନ୍ତି।
2: କଂଗ୍ରେସ ପାର୍ଟି ଓର କୁଛ ଦଲ ହେ ଉନକୋ କହିନା ଚାହତା ହୁଁ ବିଷୟକୁ ଭଟକନେ ମତ ଦିଜେ ଇସ୍ ୱକ୍ତ ଷ୍ଟୁଡେଣ୍ଟ ଇଣ୍ଟରେଷ୍ଟ ଦେଶ ମେ ଯୋ ଏକ୍ଜାମିନେସନ ହୋନେ କା ଯୋ ପ୍ରକ୍ରିୟା ଆଜ ତକ ହମନେ ଦେଖା ହେ उसको मजबूती से जो रिफॉर्म्स लाया है इस पे चर्चा होना ये सबसे प्राथमिकता होना चाहिए इस वक्त।
1: ହଟ୍ଟଗୋଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହକୁ ଆସନ୍ତାକାଲି 11:00 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ରାଜ୍ୟସଭାକୁ 4 ପର୍ଯ୍ୟାୟରେ ପ୍ରଥମେ ମଧ୍ୟାହ୍ନ 12:00 ପରେ ଅପରାହ୍ନ 2:00 ତୃତୀୟ ପର୍ଯ୍ୟାୟରେ 3:00 ଏବଂ ଚତୁର୍ଥ ପର୍ଯ୍ୟାୟରେ ଅପରାହ୍ନ 5:15 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। 5:15 ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଉପାଧ୍ୟକ୍ଷ ହରିବଂଶ ଜାତୀୟ ସମ୍ମାନ ଅପମାନ ନିବାରଣ ସଂଶୋଧନ ବିଧେୟକ 2026 ଉପରେ ଆଲୋଚନା ପାଇଁ ଡାକିଥିଲେ। ତେବେ ବିରୋଧୀଙ୍କ ସ୍ଲୋଗାନବାଜି ଯୋଗୁଁ ଏହା ସମ୍ଭବ ହୋଇପାରି ନଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ନେଇ ବିରୋଧୀ ଦଳଗୁଡ଼ିକର ଆଚରଣକୁ ନିନ୍ଦା କରିଛନ୍ତି। ହଟ୍ଟଗୋଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହ କାର୍ଯ୍ୟ ସମ୍ଭବ ନ ହେବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟସଭାକୁ ମୁଲତବୀ ରଖାଯାଇଛି। ଅଯୋଧ୍ୟା ରାମମନ୍ଦିର ଦାନ ଅର୍ଥ କଥିତ ଆତ୍ମସାତ ଘଟଣାରେ ତଦନ୍ତ ପାଇଁ ଏକ 5 ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯିବା ନେଇ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ସୁପ୍ରିମକୋର୍ଟରେ ଆଜି ଏ ସଂକ୍ରାନ୍ତ ତଥ୍ୟ ଉପସ୍ଥାପନ କରାଯାଇଛି। ତଥ୍ୟ ଅନୁଯାୟୀ ଲକ୍ଷ୍ନୌ ରେଞ୍ଜର ପୁଲିସ୍ ମହାନିର୍ଦ୍ଦେଶକ କିରଣ ଏସ୍ଙ୍କ ନେତୃତ୍ୱରେ ଏହି 4 ବିଶିଷ୍ଟ ଏସ୍ଆଇଟି ଗଠନ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏସ୍ଆଇଟିର 5ମ ସଦସ୍ୟ ଭାବେ ଜଣେ ଫୋରେନ୍ସିକ୍ ଅଡିଟରଙ୍କୁ ସାମିଲ କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ଏସ୍ଆଇଟିରେ 5ମ ସଦସ୍ୟ ଗ୍ରହଣ ସଂକ୍ରାନ୍ତ ସ୍ଥିତି ରିପୋର୍ଟ 2 ମଧ୍ୟରେ କୋର୍ଟରେ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ 3 ଖଣ୍ଡପୀଠରେ ଚାଲିଥିବା ଏହି ମାମଲାର ଶୁଣାଣିରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହେଟା ଯୁକ୍ତି ଉପସ୍ଥାପନ କରିଛନ୍ତି। ଶ୍ରୀ ମେହେଟା କହିଛନ୍ତି, ସୁପ୍ରିମକୋର୍ଟଙ୍କ ପରାମର୍ଶ ପରିପ୍ରେକ୍ଷୀରେ ଗତ 25 ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଏହି ଏସ୍ଆଇଟି ଗଠନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଏ ସଂକ୍ରାନ୍ତ

ଆସନଗୁଡ଼ିକର ଖଣ୍ଡପୀଠରେ ଏକତ୍ର ଶୁଣାଣି ଚାଲିଛି। ଅନ୍ୟପକ୍ଷରେ ଏହି ମାମଲାରେ ଗିରଫ ହୋଇଥିବା ସମସ୍ତ ଆଠଜଣ ଯାକ ଅଭିଯୁକ୍ତଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ଆଉ 14 ଦିନ ବୃଦ୍ଧି କରାଯାଇଛି। ଉତ୍ତରପ୍ରଦେଶର ଏକ ସ୍ୱତନ୍ତ୍ର କୋର୍ଟ ଏହି ମାମଲାର ବିଚାର କରି ହାଜତ ମିଆଦ ବୃଦ୍ଧି କରିଛନ୍ତି। ଅଭିଯୁକ୍ତଙ୍କୁ ଜିଲ୍ଲା ଜେଲ୍ରୁ ଆଭାସୀ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା। କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଳ ସିଆର୍ପିଏଫ୍ ଆଜି ତା'ର ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସିଆର୍ପିଏଫ୍ର ସମସ୍ତ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି, ଅଟଳ ସମର୍ପଣ, ବୃତ୍ତିଗତ ସର୍ବୋଚ୍ଚ ମାନଦଣ୍ଡ ସହିତ ସିଆର୍ପିଏଫ୍ ଦେଶର ଏକତା, ଅଖଣ୍ଡତା ଏବଂ ଆଭ୍ୟନ୍ତରୀଣ ସୁରକ୍ଷାକୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାର୍ତ୍ତାରେ ବିଭିନ୍ନ ଆହ୍ୱାନପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ନାଗରିକଙ୍କୁ ସେବା ପ୍ରଦାନ କରିବାରେ ସିଆର୍ପିଏଫ୍ କର୍ମଚାରୀଙ୍କ ଦେଶ ପ୍ରତି ମନୋଭାବକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ନକ୍ସଲବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବା, ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁନିଶ୍ଚିତ କରିବାରେ ସିଆର୍ପିଏଫ୍ ଉଚ୍ଚ ମାନଦଣ୍ଡ ସ୍ଥାପନ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ସିଆର୍ପିଏଫ୍ ଯବାନଙ୍କ ସମର୍ପଣ ତଥା ବଳିଦାନ ଅନ୍ୟମାନଙ୍କୁ ପ୍ରେରଣା ପ୍ରଦାନ କରୁଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପୁରୀ ଶ୍ରୀକ୍ଷେତ୍ରରେ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଆଜି ନୀଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହେଉଛି। ପ୍ରଥମେ ମଦନମୋହନ ଏବଂ ରାମକୃଷ୍ଣ ବିଗ୍ରହଙ୍କୁ ପହଣ୍ଡିରେ ଦକ୍ଷିଣ ଘରକୁ ବିଜେ କରାଯିବ। ଏହାପରେ ଗୋଟିଏ ପହଣ୍ଡିରେ ପ୍ରଥମେ ସୁଦର୍ଶନ, ପରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ମହାପ୍ରଭୁ ଜଗନ୍ନାଥ ରତ୍ନବେଦୀକୁ ବିଜେ କରିବେ। ତେବେ କାଳିଆ ଠାକୁରଙ୍କ ପହଣ୍ଡି ସମୟରେ ଅଭିମାନିନୀ ମା' ଲକ୍ଷ୍ମୀଙ୍କୁ ରସଗୋଲା ଏବଂ ପାଟବସ୍ତ୍ର ଦେଇ ମାନଭଞ୍ଜନ କରିବାର ନୀତି ଅନୁଷ୍ଠିତ ହେବ। ଏଥିସହ ଶ୍ରୀଜୀଉଙ୍କ ନବଦିନାତ୍ମକ ରଥଯାତ୍ରା ଶେଷ ହେବ। ବାଣିଜ୍ୟିକ ଜାହାଜ ଏମ୍ଭି ଓମର୍ଫି ଉପରେ ଆକ୍ରମଣ ପରିପ୍ରେକ୍ଷୀରେ ଭାରତରେ ଅବସ୍ଥାପିତ ୟୁକ୍ରେନ୍ର ରାଷ୍ଟ୍ରଦୂତ ଡକ୍ଟର ଓଲେକ୍ଜାଣ୍ଡର ପୋଲିସ୍ଚୁଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସମନ ଜାରି କରିଛି। ଏ ଘଟଣାରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିଲା। ବାଣିଜ୍ୟିକ ଜାହାଜ ଉପରେ ଏଭଳି ଆକ୍ରମଣକୁ ମନ୍ତ୍ରଣାଳୟ ଦୃଢ଼ ନିନ୍ଦା କରିଛି। ସାମୁଦ୍ରିକ ନୌଚାଳନା ସୁରକ୍ଷା, ଏ କ୍ଷେତ୍ରରେ ସ୍ୱାଧୀନତା ଏବଂ ଆନ୍ତର୍ଜାତିକ ବାଣିଜ୍ୟ କ୍ଷେତ୍ର ଉପରେ ଏଭଳି ପଦକ୍ଷେପ ପ୍ରତିକୂଳ ପ୍ରଭାବ ସୃଷ୍ଟି କରୁଛି ବୋଲି ମନ୍ତ୍ରଣାଳୟ କହିଛି। ଏକ ବିବୃତ୍ତିରେ ମନ୍ତ୍ରଣାଳୟ କହିଛି, ଭାରତର ଏହି ଚିନ୍ତାଧାରାକୁ ୟୁକ୍ରେନ୍ ସରକାରଙ୍କୁ ଜଣାଇବା ପାଇଁ ରାଷ୍ଟ୍ରଦୂତ ଓଲେକ୍ଜାଣ୍ଡରଙ୍କୁ କୁହାଯାଇଛି। ବିଶ୍ୱ ପର୍ଯ୍ୟଟନ କ୍ଷେତ୍ରରେ ଭାରତକୁ ଏକ ପସନ୍ଦଯୋଗ୍ୟ ସ୍ଥାନ ଭାବେ ସାମିଲ କରିବା ଲକ୍ଷ୍ୟ ନେଇ ପର୍ଯ୍ୟଟନ ମନ୍ତ୍ରଣାଳୟ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି। ଏୟାର ଇଣ୍ଡିଆ ସହିତ ସହଯୋଗ ମାଧ୍ୟମରେ ମନ୍ତ୍ରଣାଳୟ ଆନ୍ତର୍ଜାତିକ ପର୍ଯ୍ୟଟନ ବଜାରରେ ସ୍ଥାନ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏୟାର ଇଣ୍ଡିଆର ବ୍ୟାପକ ବିଶ୍ୱ ନେଟୱାର୍କ ଏ କ୍ଷେତ୍ରରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ। ଭାରତର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଆନ୍ତର୍ଜାତିକ ପର୍ଯ୍ୟଟକଙ୍କୁ ଆଣିବାରେ ଏହି ପଦକ୍ଷେପ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ଶେଖାଓ୍ୱତ ଆଶାବ୍ୟକ୍ତ କରିଛନ୍ତି। ନ୍ୟାସନାଲ୍ ହେରାଲ୍ଡ ସହିତ ଜଡ଼ିତ ବେଆଇନ ଆର୍ଥିକ କାରବାର ମାମଲାରେ ଜବାବ ଦାଖଲ କରିବାକୁ ଦିଲ୍ଲୀ ହାଇକୋର୍ଟ ଆଜି କଂଗ୍ରେସ ନେତା ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ଅନ୍ୟ ପ୍ରତିପକ୍ଷଙ୍କୁ 3 ସପ୍ତାହ ସମୟ ପ୍ରଦାନ କରିଛନ୍ତି। ଟ୍ରାଏଲ୍ କୋର୍ଟଙ୍କ ନିଷ୍ପଭି ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଏହି ଆବେଦନ ଦାଖଲ କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ମାସ 10 ତାରିଖକୁ କୋର୍ଟ ଧାର୍ଯ୍ୟ କରିଛନ୍ତି। ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିଥିବା ପାରା ଭାରୋତ୍ତୋଳନକାରୀ ଝଣ୍ଡୁ କୁମାରଙ୍କୁ ଆଜି ତାଙ୍କ ବାସଭବନରେ ସମ୍ବର୍ଦ୍ଧିତ କରିଛନ୍ତି। ଶ୍ରୀ କୁମାର ପୁରୁଷ ବିଭାଗ ଭାରୋତ୍ତୋଳନ ପ୍ରତିଯୋଗିତାରେ 190 କିଲୋଗ୍ରାମ ଭାରୋତ୍ତୋଳନ କରି ବ୍ରୋଞ୍ଜ ପଦକ ଜିତିଛନ୍ତି। ଡକ୍ଟର ମାଣ୍ଡବ୍ୟ ତାଙ୍କୁ 10 ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ଚୀନ୍ର ହ୍ୟାଙ୍ଗଝୋଠାରେ ଅନୁଷ୍ଠିତ ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ ବନ୍ଧୁକ ଚାଳନା ପ୍ରତିଯୋଗିତାର 25 ମିଟର ମହିଳା ପିସ୍ତଲ ବିଭାଗରେ ଭାରତର ଇଶା ସିଂ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ସେ ଭାରତର ଅନ୍ୟତମ ଅଲମ୍ପିକ୍ ପଦକ ବିଜେତା ମନୁ ଭାକରଙ୍କଠାରୁ ଅଧିକ ପଏଣ୍ଟ ହାସଲ କରିଛନ୍ତି। ମନୁ ଭାକର ଏହି ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଉଭୟ ଇଶା ସିଂ ଓ ମନୁ ଭାକରଙ୍କୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଦୁଇଥର ଅଲମ୍ପିକ୍ସରେ ଭାଗ ନେଇଥିବା ଭାରତୀୟ ସନ୍ତରଣକାରୀ ସାଜନ ପ୍ରକାଶ ରାଜ୍ୟଗୋଷ୍ଠୀ କ୍ରୀଡ଼ାର 200 ମିଟର ପୁରୁଷ ବିଭାଗ ବଟରଫ୍ଲାଏ ଫାଇନାଲରେ ପ୍ରବେଶ କରିଛନ୍ତି। ଗ୍ଲାସ୍ଗୋଠାରେ ଆଜି ଅନୁଷ୍ଠିତ ପ୍ରତିଯୋଗିତାରେ ସେ ଦ୍ୱିତୀୟ ସ୍ଥାନ ଅଧିକାର କରି ଫାଇନାଲରେ ପ୍ରବେଶ କରିଛନ୍ତି। ଆଜି ରାତିରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁରୁଷ 65 କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତିଥିବା ରାଜା ମୁଥୁପାଣ୍ଡିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି, ମୁଥୁପାଣ୍ଡିଙ୍କ ଏହି ସଫଳତା ପାଇଁ ଦେଶ

0: ଗର୍ବ ଅନୁଭବ କରୁଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଆଜି ଦିନକ ପାଇଁ ମୁଲତବୀ। ଅଯୋଧ୍ୟା ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ ଘଟଣାର ତଦନ୍ତରେ ଫୋରେନ୍ସିକ୍ ଅଡିଟରଙ୍କୁ ସାମିଲ କରିବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ। କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଳ ସିଆର୍ପିଏଫ୍ ଆଜି ପାଳନ କରୁଛି ପ୍ରତିଷ୍ଠା ଦିବସ। ପୁରୀ ଶ୍ରୀକ୍ଷେତ୍ରରେ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଅନୁଷ୍ଠିତ ହେଉଛି ନୀଳାଦ୍ରୀ ବିଜେ। ଏବଂ ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ ବନ୍ଧୁକ ଚାଳନା ପ୍ରତିଯୋଗିତାରେ 25 ମିଟର ମହିଳା ପିସ୍ତଲ ବର୍ଗରେ ଭାରତର ଇଶା ସିଂଙ୍କ ସ୍ୱର୍ଣ୍ଣପଦକ ହାସଲ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଢେଙ୍କାନାଳ ସମ୍ଭାଦଦାତା ବିରଞ୍ଚି ନାରାୟଣ ସେଠ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଢେଙ୍କାନାଳରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ସହରର ଭିଭିଭୂମି ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ରାଜ୍ୟ ସରକାର ପୌରାଞ୍ଚଳ ପାଇଁ 7 କୋଟି ଟଙ୍କାରୁ ଅଧିକ ଅର୍ଥ ମଞ୍ଜୁର କରିଛନ୍ତି। ଏହି ଅର୍ଥରେ କଲ୍ୟାଣ ମଣ୍ଡପ ଟାଉନ୍ ହଲ୍ ମାର୍କେଟ୍ କମ୍ପ୍ଲେକ୍ସ ଓ ନୂତନ ଡ୍ରେନ୍ ନିର୍ମାଣ ସମେତ ବିଭିନ୍ନ ବିକାଶମୂଳକ କାମ ଚାଲିଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏ ସମ୍ପର୍କରେ ଢେଙ୍କାନାଳ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ଦାସ କହିଛନ୍ତି
3: ମ୍ୟୁନିସିପାଲିଟିର ବିଭିନ୍ନ ଉନ୍ନୟନମୂଳକ ଏବଂ କଲ୍ୟାଣମୂଳକ କାର୍ଯ୍ୟ ପାଇଁ ତାକୁ ତଦାରଖ କରିଥିଲେ। ଆମର ଯେଉଁ ରହିଛି ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା, ଯେଉଁଥିରେ ଆମର କୌଣସି ଲିମିଟ୍ ନାହିଁ ଫଣ୍ଡସର, ଯେ ଆପଣ ଯଦି ଭଲ ପ୍ରୋଜେକ୍ଟ ଚାହୁଁଛନ୍ତି 100 କୋଟି ପର୍ଯ୍ୟନ୍ତ ବି ସେଥିରେ ଆପଣ ଫଣ୍ଡସ ପାଇପାରିବେ, ଯେଉଁଥିରେ କି ଆପଣ ବଡ଼ ବଡ଼ ପ୍ରୋଜେକ୍ଟ ବି ନେଇପାରିବେ, ଛୋଟ ପ୍ରୋଜେକ୍ଟ ବି ନେଇପାରିବେ, ଇନ୍ଫ୍ରାଷ୍ଟ୍ରକ୍ଚର ଏମିତି ବହୁତ ଗୁଡ଼ିଏ ପ୍ରୋଜେକ୍ଟ ଅଛି ଯେଉଁଟାକି ଆମେ ଢେଙ୍କାନାଳ ବି ଯାହା ଆମେ ଡିମାଣ୍ଡ ବି ଦେଇଥିଲୁ ତାକୁ ବି ସରକାର ସେହି ଅନୁସାରେ ବି ଭଲ ଆମକୁ ଫଣ୍ଡସ ବି ପ୍ରୋଭାଇଡ୍ କରିଥିଲେ। ଆମର ପାଖାପାଖି ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ଆମେ ପ୍ରଥମେ ଫାର୍ଷ୍ଟ ଫେଜ୍ରେ ଆମେ 10 କୋଟି ମାଗିଥିଲୁ, ଆମକୁ 7 କୋଟି ସମଥିଂ ରାଜ୍ୟ ସରକାର ପ୍ରୋଭାଇଡ୍ କରିଛନ୍ତି। ଇନ୍ଫ୍ରାଷ୍ଟ୍ରକ୍ଚର ପ୍ରୋଜେକ୍ଟ ଯାହା ବି ଅଛି ଆମର ସେ ଯୋଜନା ମଧ୍ୟରେ ଯେଉଁଟା କଭର କରୁଛି ସେଗୁଡ଼ା ସବୁ ପାଇଁ ଆମର ଦେଇଥିଲେ, ଅଲରେଡି ଦେଇଛନ୍ତି। ପ୍ଲସ୍ ଆଡିସନାଲ ଆମେ ବି ଯେଉଁ ପଇସା ବି ମାଗିଛୁ ସେଥିରୁ ବି 50% ଆମକୁ ସରକାର ଦେଇଛନ୍ତି। ଏବଂ ଏଥିରେ ଆମର ଗୋଟେ ଭଲ ମାର୍କେଟ କମ୍ପ୍ଲେକ୍ସ ହେଉଛି ରଥଗଡ଼ା ପାଖରେ, ଯେଉଁଥିରେ କି ଆମେ ପାଖାପାଖି 4.5 କୋଟି ଟଙ୍କାର ମାର୍କେଟ କମ୍ପ୍ଲେକ୍ସ କରୁଛି, ଯେଉଁଟାକି ମ୍ୟୁନିସିପାଲିଟିର ଇନକମକୁ ବଢ଼େଇବ। ଆଉ ଗୋଟେ ଟାଉନ୍ ହଲ୍, ମାନ୍ୟବର ମନ୍ତ୍ରୀଙ୍କର ସ୍ୱପ୍ନ ଥିଲା ଯେ ଗୋଟେ ଭଲ ଟାଉନ୍ ହଲ୍ କରିବା, ଯେଉଁଥିରେ କି ଗୋଟେ ମିନିମମ 1500-2000 ଲୋକ ବସିକି ଗୋଟେ ପ୍ରୋଗ୍ରାମ ହେଇପାରିବ, ଯେଉଁଟାକି ବହୁତ ହାଇ ଷ୍ଟାଣ୍ଡାର୍ଡର ହେବ ଆଉ ଗୋଟେ ଭଲ ମଡେଲ ଟାଉନ୍ ହଲ୍ ହେବ, ଯେଉଁଟାକି ଆମେ ଅଲରେଡି ତା ପାଇଁ ଗଭର୍ଣ୍ଣମେଣ୍ଟ ପଇସା ବି ଦେଇସାରିଲେଣି, 3 କୋଟି ଟଙ୍କା ଅଲରେଡି ଫାର୍ଷ୍ଟ ଫେଜ୍ରେ ଦେଇସାରିଛନ୍ତି, ତାର ବି ଫାଉଣ୍ଡେସନ ଷ୍ଟୋନ୍ ମାନ୍ୟବର ମନ୍ତ୍ରୀ ଦେଇସାରିଛନ୍ତି। ବହୁତ ଶୀଘ୍ର ସେଟା ଟେଣ୍ଡରକୁ ଯାଉଛି, ଅଲରେଡି ଟେକ୍ନିକାଲ ସାଙ୍କସନ୍ ଲାଷ୍ଟ ଷ୍ଟେଜ୍ରେ ଅଛି, ଟେକ୍ନିକାଲ ଆସିଲା ପରେ ଆମେ ତାର ଟେଣ୍ଡର କରିବୁ। ଆମର ଇ ଲାଇବ୍ରେରୀ ବି ଗୋଟେ ହେଉଛି ଢେଙ୍କାନାଳରେ, ଗୋଟେ ବହୁତ ଭଲ ଲାଇବ୍ରେରୀ କରାଯାଉଛି।
2: ଶ୍ରାବଣ ମାସରେ କପିଳାସ ଶୈବପୀଠରେ କାଉଡ଼ିଆଙ୍କ ଜଳାଭିଷେକକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ବୈଠକ କରିଛି। ସେହିପରି ଡେଙ୍ଗୁ ଓ ମ୍ୟାଲେରିଆ ନିୟନ୍ତ୍ରଣ ନେଇ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା ହୋଇଛି। ରଥଯାତ୍ରା ଓ ବାହୁଡ଼ା ଅବସରରେ ଜିଲ୍ଲାରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା। ବାଜିଚୌକସ୍ଥିତ ଗୁଣ୍ଡିଚା ମନ୍ଦିର ପରିସରରେ 7 ଦିନ ଧରି ଭଜନ ସମାରୋହ ଆୟୋଜିତ ହୋଇଥିବା ବେଳେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ଓଡ଼ାପଡ଼ା ବ୍ଲକର ଏକଘରିଆ ଗ୍ରାମରୁ ବାହୁଡ଼ା ଉପଲକ୍ଷେ 391 ଫୁଟ ଲମ୍ବର ତୁଳସୀମାଳା ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ପଠାଯାଇଥିଲା। ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ ବିରୋଧରେ ଆଞ୍ଚଳିକ ପରିବହନ ବିଭାଗର ସ୍ୱତନ୍ତ୍ର ଚଢ଼ାଉରେ 3 ଦିନ ମଧ୍ୟରେ 7,80,599 ଜରିମାନା ଆଦାୟ କରାଯାଇଛି। ଏହି 3 ଦିନରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ, ବେପରୁଆ ଗାଡ଼ି ଚାଳନା, ଫିଟ୍ନେସ୍ ଆଦି ଯାଞ୍ଚ କରାଯାଇଥିଲା ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶିବାଶିଷ ସାହୁ କହିଛନ୍ତି। ଜିଲ୍ଲାରେ ସ୍ୱତନ୍ତ୍ର ସଘନ ମତଦାତା ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ସର୍ବଦଳୀୟ ବୈଠକରେ ସୂଚନା ଦେଇଛନ୍ତି। ଜିଲ୍ଲାର 9,62,826 ଜଣ ଭୋଟରଙ୍କୁ ଏନ୍ୟୁମେରେସନ ଫର୍ମ ବଣ୍ଟନ କରାଯାଇଛି। ବାଲ୍ୟ ବିବାହ ନିରାକରଣ ପାଇଁ 2026-2029 ପର୍ଯ୍ୟନ୍ତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିରେ ବାଲ୍ୟ ବିବାହ, ଶିଶୁ ଓ ମାନବ ଚାଲାଣ, ପକ୍ସୋ ଆଇନ ଓ ଅଭିଯୋଗ ନିଷ୍ପତ୍ତି ବ୍ୟବସ୍ଥା

0: ଆଣିବାକୁ ନେଇ ବିଭିନ୍ନ ବିଭାଗର ଅଧିକାରୀମାନେ ଆଲୋଚନା କରିଛନ୍ତି। କ୍ରୀଡ଼ା କ୍ଷେତ୍ରରେ ଜିଲ୍ଲା ପାଇଁ ଗୌରବ ଆଣିଥିବା 18 ବର୍ଷରୁ କମ୍ ଭାରତୀୟ ଭଲିବଲ ଦଳର ଖେଳାଳି ସୌମ୍ୟରଞ୍ଜନ ସାମଲଙ୍କୁ ଜିଲ୍ଲା ପ୍ରଶାସନ ଓ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ସେହିପରି ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଅନ୍ତର୍ଜାତୀୟ ଚନ୍ଦ୍ର ଦିବସ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯାଇଛି। ଜିଲ୍ଲାରେ ବିକଶିତ ଭାରତ ଜି ରାମଜି ଗ୍ରାମୀଣ ରୋଜଗାର କାର୍ଯ୍ୟକ୍ରମ ଚଳିତ ମାସ 2 ତାରିଖରେ ଶୁଭାରମ୍ଭ ହୋଇଛି। ସାଂସଦ ରୁଦ୍ରନାରାୟଣ ପାଣି ସରକାରୀ କାର୍ଯ୍ୟକ୍ରମରେ ମୋଦି ସରକାର ଶ୍ରମିକମାନଙ୍କ ପାଇଁ 125 ଦିନ ନିଶ୍ଚିତ କର୍ମନିଯୁକ୍ତିର ବ୍ୟବସ୍ଥା କରିଥିବା କହିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଗଜପତି ଜିଲ୍ଲା ସମ୍ପର୍କରେ।
1: ଏତେବେଳେ ଯାଏ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ଉପସ୍ଥାପନା ରମେଶ ସାହୁ ଏବଂ ସୁବ୍ରତ ସାମନ୍ତରାୟ।

0: ହରିଆ ଦେଖ ଭାଉଜ ଆସିଲେ।
1: ଆରେ ତମେ କାହିଁକି ଆସିଲ ଜମିକୁ?
2: ମୁଁ ଶୁଣିଲି ଆମ କ୍ଷେତରେ ବହୁତ ଚାଷୀ ଏକାଠି ହୋଇଛନ୍ତି।
1: ଆଉ ତମେ କଣ ଭାବିଲ? ଆରେ ଆମ କ୍ଷେତକୁ NFSM ଚାଷର ଉନ୍ନତ ପ୍ରଣାଳୀ ଶିଖିବା ପାଇଁ ବାଛିଛନ୍ତି।
0: ହଁ ଭାଉଜ, ବିହନ, ସାର, କୀଟନାଶକ ଏବଂ ପୋଷକ ତତ୍ଵ ଗୁଡିକର ବ୍ୟବହାରର ସଠିକ କଥା ଆମେ ଶିଖିବୁ, ଉନ୍ନତ ଚାଷର ସ୍ୱପ୍ନକୁ ଆମେ ସାକାର କରିବୁ।
2: ଆରେ ବାଃ, ଇଏ ତ ବହୁତ ଭଲ କଥା।
3: NFSM ର ସାହାଯ୍ୟ ସଚ୍ଚୋଟ, ପ୍ରତ୍ୟେକଟି କ୍ଷେତ ପାଇଁ ଉତ୍ତମ। ଅଧିକ ତଥ୍ୟ ପାଇଁ ନିକଟସ୍ଥ କୃଷି ଅଧିକାରୀଙ୍କ ସହ ସମ୍ପର୍କ କରନ୍ତୁ।
4: ସର୍ବଶ୍ରେଷ୍ଠ କୃଷକ ପୁରସ୍କାର ମିଳିଲା ହରିଆଙ୍କୁ। ସେ ଜଣେଇବେ ନିଜ ସଫଳତାର ରହସ୍ୟ।
5: ମୋର କୃଷକ ଭାଇ ଓ ଭଉଣୀ ମାନେ, ଆପଣମାନେ ମଧ୍ୟ ନିଜ ନିଜର ଜମିରେ ଉନ୍ନତ ଫସଲ ଉତ୍ପାଦନ କରିପାରିବେ।
4: ତାହା କିପରି?
5: ବାସ୍, ଯଦି ବି କୌଣସି ସମସ୍ୟା ହେଲା ତେବେ ତୁରନ୍ତ ଏହି ନମ୍ବରରେ ଫୋନ କରନ୍ତୁ। 1800 180 1551।
2: ଇଏ ନମ୍ବର କାହାର ଭାଇ?
5: କୃଷକ କଲ୍ ସେଣ୍ଟର, ଯେଉଁଠି ବିଶେଷଜ୍ଞ ଆପଣଙ୍କୁ ଚାଷର ସମସ୍ୟା ଗୁଡିକ ବିଷୟରେ ତୁରନ୍ତ ସମାଧାନ ବତେଇବେ।
4: ଆରେ ଭାଇ, ବିଶେଷଜ୍ଞଙ୍କର ସବୁ ସମୟରେ ସେଠି ଉପସ୍ଥିତ ଥିବେ?
5: ହଁ ଭାଇ, ସବୁ ସମୟରେ ବର୍ଷକ 365 ଦିନ ଉପସ୍ଥିତ ମିଳିବେ। ତା ପୁଣି ସକାଳ 6ଟାରୁ ରାତି 10ଟା ପର୍ଯ୍ୟନ୍ତ।
2: କିନ୍ତୁ ଭାଇ, ବେଶୀ ସମୟ ଯାଏ କଥା ହେଲେ ବେଶୀ ପଇସା ତ ଲାଗିବ?
5: କିଛି ପଇସା ଲାଗିବନି। ମୋବାଇଲ ଦ୍ୱାରା କିମ୍ବା ଅନ୍ୟ ଫୋନ ଦ୍ୱାରା କୃଷକ କଲ୍ ସେଣ୍ଟରକୁ ମାଗଣାରେ କଲ୍ କରନ୍ତୁ। ପରାମର୍ଶ ପାଇଁ ମଧ୍ୟ ପଇସା ପଡିବନି।
2: ସତରେ?
5: ହଁ, 16 ଅଣା ସତ। କୃଷକ ଭାଇମାନେ ଚାଷର ସମସ୍ୟା ଗୁଡିକର ତୁରନ୍ତ ସମାଧାନ ନିଜ ଭାଷାରେ ପାଇବା ପାଇଁ ସାରା ଭାରତରେ ଯେକୌଣସି ଫୋନ ଯୋଗେ ରାଷ୍ଟ୍ରୀୟ ହେଲ୍ପଲାଇନ ନମ୍ବର 1800 180 1551 ରେ ମାଗଣାରେ ଯୋଗାଯୋଗ କରନ୍ତୁ। କୃଷକମାନଙ୍କର ବନ୍ଧୁ କୃଷକ କଲ୍ ସେଣ୍ଟର।
6: କି ବିଚାର ଭାଇନା? ଯେ
7: କି ହେଲା ଯେ, ଆସୁ ଆସୁ ବିଚାର କଥା କହିଦେଲ।
6: ଆ କୁହ ନା, ଏ ପାଣି ପବନ ବଡ଼ ବିରବିରା କରିଦେଲାଣି, ହରବର କରିଦଉଛି।
7: ବୋଲେ ତମର ଆଡେ ବି ଜବର ହେଇଛି କି?
6: ଆ କହୁଛ, କେତେବେଳେ ମାରିଦଉଛି ସେମାନେ ଝଡ଼ ଝଡ଼ କି ନା, କେତେବେଳେ ମାରିଦଉଛି ହାଲକା କି ନା, କରିବାର ବଡ଼ ବାଧା ଲାଗିଲାଣି ଭାଇନା।
7: ବାଧା ବୋଲେ ଆମର ବଡ ମିଶା ସିନ ଦେଖା ବୋଇଲେ, ଘର ଆଡେ ଯଦି ଦେଖିବା ବୋଲେ ପାଣି ମାନେ ପଶି ଯାଉଛି, ଇଟି ସିଟି ବେଡ଼ା ମାନେ ଦେଖିଲେ ପାଣି ମାନେ ଟଳମଳ ସମାନ।
6: ସେଟା ତ ବଡ଼ ବାଧା ଲାଗୁଛି, କି କରିବାର? ଦେଖ, କୁଆଡେ ପାଣି ଦରକାର ବେଳା ବେଳକୁ ନଥାଉଛି, କେତେବେଳେ ଦରକାର ପଡିବ ବେଳା ବେଳକୁ କୁଆଡେ ଗାଏବ, କି ଅସୁବିଧା ବା?
7: ନାଇଁ ନାଇଁ, ଏ ଦେଖ, ତମେ ସେମିତି କହିଲ ହବ କି? ଏବେ ତ ଜଳବାୟୁ ପରିବର୍ତ୍ତନ କଥା ସବୁ କହୁଛନ୍ତି, ଘରକୁ ଦେଖିଲେ ପାଣି ବର୍ଷା ବେଶୀ ବୋଲିକି କହିଦଉଛ, ଘରେ ବସିବା ଯିବା ଆସିବା କରିବା କଷ୍ଟ, ଇଆଡେ ଜମିକି ଦେଖିଲେ ଖୁସି ଲାଗିଯାଉଛି, ପାଣି ନଥିଲା ପାଣି ମିଳିଗଲା।
6: ସତ କଥା,
7: ହେଲେ ଆମର ବେଳେ କିଛି ବୋଲେ ପ୍ରଥମ ବର୍ଷା ହେଲା ବେଳକୁ ତଳି ପକେଇ ଦେଇଥିଲେ, ଏ ବର୍ଷାରେ ଏବେ ରୁଆ ମାନେ ଜବର ଆରମ୍ଭ କରିଦେଲେଣି।
6: ମାରିଲା ବେଳକୁ ତମର ସମାନ ଭାରି ପଡିବ ନାଇଁ?
7: ନାଇଁ ଭାରି ପଡିବ ବୋଲି ତମେ ସିନା ସମାନ ଚିନ୍ତା
6: କର।
7: ନାଇଁ ପରା ସେମିତି ନାଇଁ, କି ଚ ବୋଇଲେ ଏବେ 3ଟା ପାଣିରେ ଫସଲ ହେଇଯିବ ବୋଲି ତ ବଡ କଥା ଏକା, ମାତ୍ର ଏ ବର୍ଷ ଏ ଖରିଫ ସମୟରେ ସବୁ କମ ପାଣି ମିଳିବ ବୋଲିକିରି ପାଣିପାଗ ବିଭାଗ ସୂଚନା
6: ଦେଇଛି। ସେଟା ତ ବଡ଼ ଚିନ୍ତା କଥା, ଏ ବର୍ଷ ତ ସବୁଆଡେ ଖାଲି ଶୁଣଉଛନ୍ତି ବର୍ଷା ହବ ନାଇଁ ବର୍ଷା ହବ ନାଇଁ ବୋଲିକି, ନା କିଛି କିଛି ମହାପ୍ରଭୁଙ୍କର ଦୟା ଯେ ଟିକେ ହେଲେ ପାଣି ମିଳୁଛି?
7: ନାଇଁ ମିଳୁଛି ନାଇଁ ଏବେ।

0: ଜଳବାୟୁ ପରିବର୍ତ୍ତନ କଥା ବେଶୀ ହଉଛି, ବର୍ଷା କମ ହବ। ଏବେ ତମେ ଯଦି ଲମ୍ବା ଧାନ କରିବ ବୋଲେ ବେଶୀ ଦିନର ଧାନ ଯଦି ବିହନ ନେଇକି କରିବ ବୋଲେ ମାଡ଼ ଖାଇବା କଥା ଏକା। ସେଥିପାଇଁ ଛୋଟ କିସମ ନେବାର ଅଛି, ଅଳ୍ପ ଦିନ ଭିତରେ ଆଦାୟ ହେଲା ପରେ ନେବାର। ସେଥିପାଇଁ ମୁଁ ମିଶା ଏଥର ଛୋଟ ଧାନ ଆକା ନେଇଛି, ବୁଝିଲ କି ନାହିଁ, ହେଲେ ସେ ଅନୁସାରେ ଆରମ୍ଭ କରିଦେଇଛି ବୋଲ ତ। ହେଲେ ଚାଷୀ ଭାଇ ମାନେ ଜାଣିବା କଥା। ତାର ପରେ ଆହୁରି ଗୋଟେ କିସ ବୋଲେ, ଆଜିକାଲି ଆଉ ସେ ଧାନ ପଛରେ ଗୋଡେଇଲେ ହବ ନାହିଁ ଭାଇ,
1: ହବ ନାହିଁ ହବ ନାହିଁ। ସବୁ ପ୍ରକାର ନେଇକି ମିଶା ମିଶି କରି କଲେ ନାଇକି ଭଲ
0: ଭଲ ବୋଲେ, ତମେ ପାଣି କଥା ଯଦି ଏମିତି ଚିନ୍ତା କରିବ ବୋଲେ, ତମେ ଏ ଧାନ କରିକିରି ପାଣି ଚୋପେଇ ଚୋପେଇ ଖାଲି ବିଜାରବା କଥା ସିନା, ପଇସା ସରେଇବା କଥା ସିନା, କିଛି ନାହିଁ।
1: କଣ କଲେ ହବ କୁହ,
0: କଣ ବୋଲେ ଆମେ ପନିପରିବା ବୋଇଲେ, ଏବେ ଆଜିକାଲି ଚାଷୀ ଭାଇ ମାନେ ଧାନ ଚାଷ ପନିପରିବା ବାଟେ ଦୌଡୁଛନ୍ତି। ବିଭିନ୍ନ ପ୍ରକାର ଫସଲ ଅଛି, ଡାଲି ଜାତୀୟ ଫସଲ ଅଛି, ତୈଳବୀଜ ଫସଲ ଅଛି, ଇଟା ମାନେ ମିଶା ଜବର ଡାବୁ ମିଳୁଛି, ମାତ୍ର କମ ଦିନରେ ଆଦାୟ ପାଣି କମ, ମାତ୍ର ଆମେ ସେଟା ଚାଷ କରୁନାହିଁ।
1: ହେଲେ ଏଇ ଯୋଉ ତୈଳବୀଜ ବୋଇଲ କି, ସେଇଟା ମୁଁ ଟିକେ ଧରିପାରିଲି ନାହିଁ କଥା।
0: ବା ଆମର ବଡ ଶୀତ ଦିନ ପଳେଇଲେ ଫୋଟୋ କାଢିବାକୁ ପଳେଇ ଯାଉଛ ପାହାଡ଼ ପର୍ବତକୁ, ଏବେ ଜାଣିପାରୁନ ସେମାନେ ତୈଳବୀଜ
1: ବୋଲେ।
0: ବୋଇଲେ ଆମର ବାଟେ ଯୋଉ ଫୋଟୋ କାଢିବାକୁ ଯାଉଛ, ତୈଳବୀଜ ବୋଇଲେ ଅଳସି,
1: ହଳଦିଆ
0: ଫୁଲ, କେତେ ଗୀତ ଗାଇ ଦଉଛ, କେତେ ସେମାନେ ଫୋଟୋ କାଢି ଦଉଛ, ତାପରେ ରାଶି, ତାପରେ ଆମର ଅଧିକା ଦାମ ଅଛି ବଜାରରେ, ଅଳ୍ପ ଦିନରେ ଆଦାୟ ହେବ, ପାଣି ମିଶା କମ ଆକା। ହେଲେ ସେମିତି ଫସଲ ମାନେ ଆମେ ଚାଷ କଲେ ଜମି ପଡିଆ ରହିବ ନାହିଁ, ଦୁଇ ପଇସା ଭଲ ମିଳିବ।
1: ହେଲେ ଏଇ ବିଷୟରେ ଟିକେ ଭଲ ବୁଝାବୁଝି କରିଥିଲେ ହେଇଥାନ୍ତା, ବୁଝୁଥିଲି ଭାଇ ନା
0: ବୁଝାବୁଝି କିସ। ଆଜି ତ ବୈଠକରେ ୟା ଉପରେ ଆମେ ଆଲୋଚନା ଗୋଟେ ରଖିଦବା ସମାନ, ତମେ ମିଶା ଶୁଣିବ, ମୁଁ ମିଶା ଶୁଣିବି, ମନଟା ଭଲ ଲାଗିଲେ ଆମେ ଏଇ ଚାଷ ପରେ ପରେ କଲେ ହୁଅନ୍ତା ନାଇଁ କି।
1: ହେଲେ କାହା ସହିତ ଟିକେ କଥା ହେଇଛ ନା କିନ୍ତୁ?
0: ସେ ବିଭାଗର ଆଜ୍ଞା ଜଣେ ଅଛନ୍ତି, ମୁଁ କଥା ହେବି, ତମେ ବସିକି ଶୁଣ। ଇଏ ତୈଳବୀଜ ଫସଲ ଆମର ଜମିକୁ କିପରି ସାହାଯ୍ୟ କରିବ, ଆମକୁ କେମିତି ପଇସା ମିଳିବ, ଏ ସବୁ ପ୍ରକାର କଥା ମାନେ ଆଜ୍ଞାଙ୍କୁ ମୁଁ ପଚାରିବି।
1: ଆଚ୍ଛା ଆଚ୍ଛା, ହଉ ପଚାରି ଦିଅ ହେଲେ, ଶୁଣିଦେବେ ଚାଲ।
0: ସାର୍ ଆପଣ ପରିଚୟ ଟିକେ ଦିଅନ୍ତୁ।
2: ନମସ୍କାର, ମୋ ନାଁ ରଶ୍ମି ରଞ୍ଜନ ସାହୁ, ମୁଁ ଜଣେ କୃଷି ବୈଜ୍ଞାନିକ, ଓଡ଼ିଶା ସରକାରଙ୍କ ଅଧୀନରେ କାମ କରେ।
0: ସାର୍ ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାର ଚାଷବାସ ହେଉଛି, ତାର ଭିତରେ ଗୋଟିଏ ତୈଳବୀଜ ଫସଲ ଉପରେ ଚର୍ଚ୍ଚା ଅଧିକା ହେଉଛି, କିନ୍ତୁ ଚାଷୀମାନେ ତା ଉପରେ ବେଶି ଆଗ୍ରହ ଦେଖୁନାହାନ୍ତି। ସାର୍ ବର୍ତ୍ତମାନ ସମୟରେ ଆମେ ତୈଳବୀଜ ଫସଲ ବୋଲେ ଆମେ ଆମ ଅଞ୍ଚଳ ପାଇଁ କ'ଣ କ'ଣ ସବୁ ଚାଷ ହୋଇପାରିବ, ସରକାରଙ୍କର ସବୁ କ'ଣ ସବୁ ସହଯୋଗ ରହିଛି ସେଥିରେ?
2: ନିଶ୍ଚିତ ଭାବରେ ତୈଳବୀଜ ଫସଲ ଚାଷର ଏକ ମାନେ ମୁଖ୍ୟ ଅଂଶ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆମେ ଜାଣିଛନ୍ତି ଯେ ଓଡ଼ିଶା ଏକ କୃଷି ପ୍ରଧାନ ଦେଶ, ଏଥିରେ କେବଳ ଧାନ ନୁହଁ, ଅନେକ ପ୍ରକାରର ଫସଲ ଚାଷ କରାଯାଏ। ଆମର ତୈଳବୀଜ ହେଉଛି ଏହାର ଅଭିନ୍ନ ଅଙ୍ଗ। ଆମେ ଯଦି ଦେଖିବା ଆମର ଦୈନନ୍ଦିନ ଜୀବନରେ ଆମେ ଯେଉଁ ସବୁ ଖାଦ୍ୟ ଖାଇଥାନ୍ତି ସେଥିରେ ତେଲର ମାତ୍ରାଧିକ ବ୍ୟବହାର ଆମର ଦୈନନ୍ଦିନ ଜୀବନରେ ଅଛି। ଆପଣ ଯଦି ଦେଖିବେ ଆଗାମୀ ଦିନ ମାନଙ୍କରେ ଆମର ରାଶିରୁ ତେଲ ଏକ୍ସଟ୍ରାକ୍ଟ କରିବା, କିମ୍ବା ଆପଣଙ୍କର ସୂର୍ଯ୍ୟମୁଖୀର ତେଲ ଆପଣ ଏକ୍ସଟ୍ରାକ୍ଟ କରିବା, ଆପଣ ଯଦି ଜଙ୍ଗଲ ଜାତୀୟ ଜିନିଷ ଦେଖିବେ ସେଥିରେ ଟଲାର ବ୍ୟବହାର ଥିଲା, କିର୍ଚିର ବ୍ୟବହାର ଥିଲା, ଅଳସୀ ମଧ୍ୟ ଆମର କୋରାପୁଟ ମାଲକାନଗିରି ଅଞ୍ଚଳରେ ଅଳସୀର ମାତ୍ର ମାନେ ବହୁଳ ବ୍ୟବହାର ମଧ୍ୟ ଥିଲା। ଦୈନନ୍ଦିନ ଜୀବନରେ ଆମର ଆଧୁନିକତାର ବିକାଶ କ୍ଷେତ୍ରରେ କଣ ହେଲା ନା, ପ୍ୟାକେଜିଂ ମେଟେରିଆଲର ଯେତେବେଳେ ବ୍ୟବହାରର ମାତ୍ରା ବଢିଛି, ଲୋକମାନେ ଧୀରେ ଧୀରେ ଏଇ ଜିନିଷ ଗୁଡିକୁ ସେମାନେ ଛାଡିବାକୁ ଲାଗିଛନ୍ତି। କାରଣ ଆପଣଙ୍କର ଯଦି ଦେଖିବେ ଗ୍ରାମାଞ୍ଚଳ ମାନଙ୍କରେ ଯୋଉ ତେଲ ପେଡିବା ଆଗରୁ ଯୋଉ ଆମର ପ୍ରୋସେସିଂ ସେଣ୍ଟର ଗୁଡିକ ଥିଲା, ଧୀରେ ଧୀରେ ଏଗୁଡିକ ବନ୍ଦ ହେଇଗଲା। ଆଉ ସରକାରଙ୍କ ମାଧ୍ୟମରେ ବହୁତ ପ୍ରଚେଷ୍ଟା ଚାଲିଛି ଏକ୍ସଟ୍ରାକ୍ଟ ମେସିନ୍ ଦବା ପାଇଁ, ସେଥିରୁ କେମିତି ସେମାନେ ସଠିକ ଭାବରେ ତେଲ ବାହାର କରିପାରିବେ ଆଉ ବ୍ୟବହାର କରିପାରିବେ। ତା ପାଇଁ ମଧ୍ୟ ବହୁତ ଗୁଡିଏ ଯୋଜନା ଆମର MSME ମାଧ୍ୟମରେ ହେଲା, ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ହେଲା, ନହେଲେ ପ୍ରଧାନମନ୍ତ୍ରୀ ଉଦ୍ୟୋଗ ଯୋଜନା ମାଧ୍ୟମରେ ହେଲା, ସରକାରଙ୍କ ମାଧ୍ୟମରୁ ଯୋଗାଇ ଦିଆଯାଉଛି। ତତ୍ ସହିତ କେବଳ ତେଲ ପାଇଁ ତୈଳ ଜାତୀୟ ଫସଲ ଏହା ମଧ୍ୟ ସଠିକ ନୁହେଁ। ଆମେ ଯଦି ଦେଖିବା ତେଲ ସହିତ ଆମେ ଦୈନନ୍ଦିନ ଜୀବନରେ ଯୋଉ ଲଡୁ ଖାଉଥିଲେ ତାହାର ମାତ୍ରାଧିକ ବ୍ୟବହାର ଥିଲା, ଯେହେତୁ ଓଡ଼ିଶାରେ ଗୁଡର ପ୍ରଚୁର ମାତ୍ରାରେ ଚାଷ ହଉଥିଲା, ଗୁଡ଼ ଆଉ ତୈଳଜାତୀୟ ବୀଜର ବ୍ୟବହାରରେ ଓଡ଼ିଶାରେ ଅନେକ ପ୍ରକାରର ଲଡୁ, ରାଶି ଲଡୁ, ଖସା ଲଡୁ, ଆପଣଙ୍କର ସୂର୍ଯ୍ୟମୁଖୀ ମଞ୍ଜିର ଲଡୁ, ଆପଣଙ୍କର ଅଳସୀର ଲଡୁ, ବହୁତ ଗୁଡ଼ିଏ

0: ଜିନିଷ ଆମର ଭାଲ୍ୟୁ ଆଡେଡ୍ ପ୍ରଡକ୍ଟ ଅଲରେଡି ସେ ମାନେ ଗ୍ରାମାଞ୍ଚଳ ମାନଙ୍କରେ ଡେଭଲପ ହେଇଥିଲା, ଯାହାର ମାତ୍ରାଧିକ ବ୍ୟବହାର ଏବେ ମଧ୍ୟ ଆମେ କୋରାପୁଟ ମାଲକାନଗିରିରେ ଦେଖିଥାଉ। ଆଉ ଏହା ଖାଇବା ଦ୍ୱାରା ଆମ ଶରୀରରେ କେବଳ ପୁଷ୍ଟି ଯୋଗାଇ ନଥାଏ, ତତ୍ ସହିତ ଆମର ଆଖି ହେଲା, ଆମର ଇଣ୍ଟରନାଲ ଅର୍ଗାନ ହେଲା, ଏଗୁଡ଼ିକୁ ମଧ୍ୟ ସେଗୁଡ଼ିକ ଶକ୍ତି ଯୋଗାଇଥାଏ। ଆଉ ଆମେ ଯଦି ଚାଷୀ କ୍ଷେତ୍ରରେ ଦେଖିବା, ଚାଷର ଯୋଉ କ୍ଷେତ ଅଛି ଜମିକୁ ମଧ୍ୟ ନାଇଟ୍ରୋଜେନ ଫିକ୍ସନ ପାଇଁ ଆମର ଜୈବହାରଜନର ଯୋଉ ଆବଶ୍ୟକତା ଅଛି, ଯଦି ଆମେ ଚାଷର ପରବର୍ତ୍ତୀ ଯେଉଁ ଜମିର ଯତ୍ନ ଅଛି ଏଥିରେ ଯଦି ଆମେ କୌଣସି ପ୍ରକାରର ରାଶି ହେଲା, ଅଳସୀ ହେଲା, ଆମର ସୂର୍ଯ୍ୟମୁଖୀ ହେଲା ଯଦି ଚାଷ କରୁଛନ୍ତି, ଏଥିରେ ନାଇଟ୍ରୋଜେନ ଫିକ୍ସନ ପାଇଁ ମଧ୍ୟ ଆମର ତୈଳବୀଜ ସହଯୋଗ କରିଥାଏ।
1: ଆଜ୍ଞା, ତେବେ ଆମେ ବର୍ତ୍ତମାନ ସମୟରେ କଣ ଚାଷ କରିପାରିବା, କାରଣ ଏବେ ବର୍ଷା ଋତୁ ଚାଲିଛି, ଏହି ସମୟରେ ତୈଳବୀଜ ଫସଲ ହିସାବରେ କଣ କଣ ଆମେ ନେଇପାରିବା?
0: ତୈଳବୀଜ ଫସଲ ସାଧାରଣତଃ ବର୍ଷା ଦିନ ମାନଙ୍କରେ ଚାଷ ହୁଏ ନାହିଁ। ଆପଣଙ୍କର ଯେତେବେଳେ ମନସୁନ ଆସିକି ଆମର ଓଡ଼ିଶାରେ ପହଞ୍ଚିଥାଏ, ତ ସେତେବେଳେ ଆମେ ଇନିସିଆଲ ଷ୍ଟେଜରେ ପ୍ରି ଅପରେସନାଲ ଷ୍ଟେଜରେ ଯୋଉ ଚାଷର ଆମେ ତୈଳବୀଜକୁ ନେଇପାରିବା ନାହିଁ। ଆମେ ସେତେବେଳେ ତୈଳବୀଜ ସାଧାରଣତଃ ଚାଷ କରିଥାନ୍ତୁ ଆପଣଙ୍କର ଲେଟ୍ ଖରିଫ, ଯୋଉଟା ଆପଣଙ୍କର ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ମାସରେ, ଯେତେବେଳେ ଆମର ଚାଷ କ୍ଷେତ୍ରରେ ଯୋଉଟା 90 ଡେଜ୍ର କ୍ରପ୍ସ ମାଣ୍ଡିଆ ହେଲା, ଧାନ ହେଲା, ଏହିସବୁ ଜମି କିମ୍ବା ଉଚ୍ଚ ଜମି ଯେଉଁ ଗୁଡ଼ିକରେ ଆମେ ସାଧାରଣତଃ ବନ୍ଧବାଡ଼ ନଥାଏ ଚାଷୀମାନେ ପାହାଡ଼ିଆ ଅଞ୍ଚଳ ମାନଙ୍କରେ, ସେହି ଜାଗାରେ ଆପଣ ରାଶି ଚାଷ କରିପାରିବେ, ଅଳସୀ ଚାଷ କରିପାରିବେ, ଆପଣ ଆମର ସୂର୍ଯ୍ୟମୁଖୀର ଚାଷ ମଧ୍ୟ ସେହି ଜାଗାରେ କରିପାରିବେ। ତ ସହିତ ଆପଣ ଯଦି ଖରିଫ ପରେ ରବି ଋତୁରେ ଆପଣ ଚାଷ କରିବାକୁ ଚାହୁଁଛନ୍ତି, ଯେଉଁ ଜମି ଗୁଡିକ ପାଣିର ସୁବିଧା ଅଛି ସେଇ ଜମିରେ ଆମେ ରାଶି, ଆମର ଅଳସୀ ଆଉ ଫେସି ଏସବୁର ମଧ୍ୟ ମାତ୍ରାଧିକ ଚାଷ କରିପାରିବା, ତା ସହିତ ସୂର୍ଯ୍ୟମୁଖୀ ମଧ୍ୟ ଚାଷ କରିପାରିବା।
1: ଆମ ଅଞ୍ଚଳରେ ଯଦି ଆମେ କହିବା ଏ ତୈଳବୀଜ ଫସଲ ଚାଷ କରିବା ପାଇଁ, କାରଣ ଅଧିକାଂଶରେ ଧାନ ପଛରେ ଚାଷୀମାନେ ଗୋଡଉଛନ୍ତି, ତା ସହିତ କୋଉଠି ନା କୋଉଠି ପନିପରିବା ଚାଷରେ ସୀମିତ ରହିଛି ବର୍ତ୍ତମାନ ଚାଷୀ, କିନ୍ତୁ ତୈଳବୀଜ ଫସଲ କଥା ଯଦି ଆମେ କହିବା, ଏବେ ଧୀରେ ଧୀରେ କୋରାପୁଟର ପରିଚୟ କେବଳ ରହିଛି ଅଳସୀ ଉପରେ, କିନ୍ତୁ ଏହା ଛଡ଼ା ସୋରିଷ ହଉ, ରାଶି ହଉ, ଯାହା ଆପଣ କହୁଥିଲେ, ସେ ଚାଷ ପ୍ରତି ଚାଷୀର ଆଉ
0: ଦେଖନ୍ତୁ, ଏଥିରେ ଗୋଟିଏ ଜିନିଷ ସ୍ପଷ୍ଟ ଭାବରେ ମୁଁ ଆପଣଙ୍କୁ ପୂର୍ବରୁ ମଧ୍ୟ ଏ ବିଷୟରେ କହିଲି କି ଆମେ ଯେତେବେଳେ କୌଣସି ଜିନିଷର ମାତ୍ରାଧିକ ବ୍ୟବହାର କରୁଥିଲେ, ଯେତେବେଳେ ବାହାରେ ତାର ଆଭେଲେବିଲିଟି ନଥିଲା, ପ୍ୟାକେଜିଂ ଫୁଡ୍ ଆସିବା ଏହାର ମାନେ ଆମେ ଆମର ଯୋଉ ଚାଷ କ୍ଷେତ୍ରରୁ ଏହିସବୁ ଜିନିଷ ଦୂରେଇ ଯିବାର ମୁଖ୍ୟ କାରଣ ହଉଛି ଲୋକମାନଙ୍କର ଯୋଉ ପ୍ରାକ୍ଟିସ ଥିଲା, ସେମାନଙ୍କର ଯୋଉ ଦୈନନ୍ଦିନ ଜୀବନରେ ନିଜର ଜମିରୁ ଉତ୍ପାଦନ କରି ତାକୁ ତେଲ ବାହାର କରି ସେଥିରେ ଯୋଉ ବ୍ୟବହାର କରିବାର ଯୋଉ ପ୍ରାକ୍ଟିସଟା ଥିଲା, ଯେତେବେଳେ ମାର୍କେଟରେ ପ୍ୟାକେଜିଂ ଫୁଡ୍ ଆସିଛି, ଏଇ ଜିନିଷ ଧୀରେ ଧୀରେ କଣ ହେଇଛି, ଲୋପ ପାଇଯାଇଛି। ତତ୍ ସହିତ ଏହାର ମାର୍କେଟିଂ, ଆପଣ ଦେଖନ୍ତୁ, ଯଦି ଗୋଟିଏ ଜିନିଷର ମାର୍କେଟିଂ ସଠିକ ଭାବରେ ହେଇପାରିବନି, ସେଥିରେ କିଛି ଭାଲ୍ୟୁ ଆଡେଡ୍ ପ୍ରଡକ୍ଟ ତିଆରି ହେଇପାରିବନି, ତ ସେଇ ଜିନିଷଟା ବହୁତ ଦିନ ପର୍ଯ୍ୟନ୍ତ ସଷ୍ଟେନ୍ କରିପାରିବ ନାହିଁ।
1: କିନ୍ତୁ ଆଜିର ଦିନରେ ବହୁତ କିଛି ପରିବର୍ତ୍ତନ ହେଇଛି, ବର୍ତ୍ତମାନ ଏବେ ପୁଣି ଥରେ ମଣିଷ ସେଇ ପୁରୁଣା ଢାଞ୍ଚାକୁ ଓହ୍ଲାଇବାକୁ ବାଧ୍ୟ ହେଉଛି।
0: ଆମେ ଯଦି ଦେଖୁଛନ୍ତି କି ରାସାୟନିକ ସାରର ବ୍ୟବହାର, ଆମର କୀଟନାଶକର ବ୍ୟବହାର କରିବା ଦ୍ୱାରା ମଣିଷ ସ୍ୱାସ୍ଥ୍ୟରେ ହାନି ହଟିଛି, ଅନେକ ଗୁଡିକ ଅଚିହ୍ନା ଅଜଣା ରୋଗ ଆମର ସମାଜରେ ବର୍ତ୍ତମାନ ଘୁରି ବୁଲୁଛି, ତ ସେ ସବୁକୁ ଆଖି ଆଗରେ ରଖି ବର୍ତ୍ତମାନ ଚାଷୀମାନେ ସେ ପୂର୍ବ ଚାଷକୁ ଫେରିବା ପାଇଁ ପ୍ରଚେଷ୍ଟା କରୁଛନ୍ତି। ଆଉ ସରକାର ଏଥିରେ ସେମାନଙ୍କୁ ବହୁତ ମାତ୍ରାରେ ସହଯୋଗ କରୁଛନ୍ତି। ଆଗାମୀ ଦିନରେ ଚାଷୀମାନଙ୍କର ସହଯୋଗ ରହିଲେ ରାଶି, ଅଳସୀ, ସୋରିଷ, ସୂର୍ଯ୍ୟମୁଖୀର ପୁନର୍ବ୍ୟବହାର ଆମେ କରିପାରିବା, ଆଉ ଏହାକୁ ଲୋକଲୋଚନକୁ ଆଣିପାରିବା, ଆଉ ଚାଷୀମାନଙ୍କର ଆୟକୁ ମଧ୍ୟ ବୃଦ୍ଧି କରିପାରିବା।
1: ତେବେ ଏଥିରେ ଆପଣ ଆୟ କଥା ଯେତେବେଳେ କହିଲେ, ନିଶ୍ଚୟ କୋଉଠି ନା କୋଉଠି ଧାନ ଏବଂ ପନିପରିବାର ଯୋଉ ଆୟ ପାଉଛି ସେ ତୁଳନାରେ ତୈଳଜାତୀୟ ଫସଲରେ ମଧ୍ୟ ପାଇପାରିବ, ଯଦି ପାଇବ
0: ନିଶ୍ଚିତ ଭାବରେ ତୈଳଜାତୀୟ ଫସଲରେ ଚାଷୀ କେବଳ ପଇସା ପାଇବ ନାହିଁ, ସେଥିରେ ତାର ସ୍ୱାସ୍ଥ୍ୟ ମଧ୍ୟ ସେ ସଠିକ ରଖିପାରିବ, ଜମିକୁ ମଧ୍ୟ ସଠିକ ରଖିପାରିବ, କିନ୍ତୁ ଏହାର ପାଇଁ ଶୀତଳ ଭଣ୍ଡାର, ତାର ଆବଶ୍ୟକତା, ତାର ମାର୍କେଟିଂ, ତାର ଭାଲ୍ୟୁ ଆଡିସନ ପ୍ରଡକ୍ଟ, ତା ପାଇଁ ବହୁତ ସାରା ଏସ୍ଓପି କୁ ଆମକୁ ଡେଭଲପ କରିବାକୁ ପଡିବ, ଆଉ ଚାଷୀମାନଙ୍କୁ ଏଥିରେ ସହଯୋଗ କରିବାକୁ ପଡିବ, ତାହେଲେ ଯାଇକି ଆମେ ଏଇ ତୈଳବୀଜ ଫସଲକୁ ଆଗକୁ ନେଇପାରିବା ଆଉ ଚାଷୀମାନଙ୍କର ଲାଭ କରିପାରିବା।
1: ତେବେ ଆମେ ଯଦି ଚାଷ କରିବା ତାହେଲେ ତୈଳବୀଜ ଫସଲର ତାର ଅବଧି କେତେ ଦିନ ଭିତରେ ଆଦାୟ ହେଉଛି, ଏବଂ ଏକର ପିଛା ଯଦି କହିବା କେତେ ପଇସା ଖର୍ଚ୍ଚ ହେବ, ତାର କେତେ ଆଦାୟ ହେବ, କାରଣ ଚାଷୀ ସବୁ କ୍ଷେତ୍ରରେ
0: ଅଲରେଡି ଆମେ ଯଦି ଦେଖିବା ଆଗାମୀ ଦିନ ମାନଙ୍କରେ କୃଷି କ୍ଷେତ୍ରରେ ଚାଷୀ ହେଉଛି ସବୁଠାରୁ ବଡ ବୈଜ୍ଞାନିକ, ତା

0: ସବୁ ପ୍ରକାରର ଜ୍ଞାନ ଅଛି ଏଥିରେ, କେତେ ଜମିରେ ଆମର କେତେ ମଞ୍ଜି ବୁଣା ହବ, ସେଥିରେ ହଳର କେତେ ଖର୍ଚ୍ଚ ହବ, ସୋରିଷରେ ଯାହା ଖର୍ଚ୍ଚ ହୁଏ ତା ଅଳସୀରେ ହୁଏ ନାହିଁ, ଅଳସୀରେ ଯାହା ହୁଏ ତା ରାଶିରେ ହୁଏ ନାହିଁ। ତେଣୁ କରିକି ଆମେ ସାଧାରଣତଃ ଏକର ପ୍ରତି 6-10 କ୍ୱିଣ୍ଟାଲ ଆମେ ମଞ୍ଜି ଉତ୍ପାଦନ କରିଥାନ୍ତି ପ୍ରତ୍ୟେକ ତୈଳବୀଜ ଫସଲରେ। ଆଉ ଏଥିରେ ଆମେ ଯଦି ଦେଖିବା ଏହାର ଡ୍ୟୁରେସନ ସାଧାରଣତଃ 100 ଦିନରୁ 120 ଦିନ ମଧ୍ୟରେ ସମସ୍ତ ତୈଳବୀଜରେ ଥାଏ। ରାଶିର ଟିକେ କମ୍ ଥାଏ, ଯାହା 90 ଦିନ ମଧ୍ୟ ହୋଇଥାଏ, ଅଳସୀରେ ମଧ୍ୟ ସମାନ 90 ଦିନ ହୋଇଥାଏ। ସେଇଭଳି ସୂର୍ଯ୍ୟମୁଖୀରେ ଆମେ 100-120 ଦିନ ପର୍ଯ୍ୟନ୍ତ ଆମେ ଜାଣିଥାଉ, କିନ୍ତୁ ଆମର ରାଶି ଆଉ ଅଳସୀର 90 ଦିନ ଭିତରେ ଏହା ଅମଳ ହୋଇଥାଏ।
1: ତାମାନେ ବର୍ତ୍ତମାନ ଆମେ ଯାହା ଚାଷ କରୁଛେ ଆମର ଜମିରେ, ସେଇ ଫସଲ ଅମଳ ହେବା ପରେ ପରେ ଆମେ ତୈଳବୀଜ ଫସଲ ପାଇଁ ପ୍ରସ୍ତୁତ ହୋଇପାରିବା?
0: ନିଶ୍ଚିତ ନିଶ୍ଚିତ, ଆମେ ଯଦି ଲେଟ୍ ଖରିଫରେ ଚାଷ କରୁଛନ୍ତି ସେଇ ଜମିରେ ପୁନର୍ବାର ଆମେ ତୈଳବୀଜ ଫସଲ ଚାଷ କରିବା, ନଚେତ ପଡ଼ିଆ ପଡ଼ିଥିବା ସମସ୍ତ ଜମିକୁ ଆମେ ଯୋଉ ଫସଲ ଚାଷରେ ବ୍ୟବହାର କରିପାରିବା।
1: ହେଲେ ଏଥିରେ ସରକାରଙ୍କ ତରଫରୁ କଣ ସହଯୋଗ ଅଛି କି, ବିହନ ବା ସବସିଡି କିଛି?
0: ନିଶ୍ଚିତ ଭାବରେ ଆମର ସରକାର, କେନ୍ଦ୍ର ସରକାର ହୁଅନ୍ତୁ ରାଜ୍ୟ ସରକାର ହୁଅନ୍ତୁ, ଏଥି ଆମର ଯୋଉ ବ୍ଲକ ସ୍ତରୀୟ ହର୍ଟିକଲଚର ଆଉ ଏଗ୍ରିକଲଚର ସଂସ୍ଥା ଗୁଡିକ ଅଛି, ଏହା ଚାଷୀମାନଙ୍କୁ, ଯେଉଁ ଚାଷୀମାନେ ନିଜ ନିଜର ରେଜିଷ୍ଟ୍ରେସନ କରିଛନ୍ତି, ନିଜକୁ ଜଣେ ଚାଷୀ ଭାବରେ ପରିଗଣିତ କରୁଛନ୍ତି, ସେମାନଙ୍କୁ ସରକାରଙ୍କ ମାଧ୍ୟମରେ ରାଶି, ଅଳସୀ, ସୂର୍ଯ୍ୟମୁଖୀ ସମସ୍ତ ମଞ୍ଜି ଦିଆଯାଉଛି। ଟ୍ରାଇବାଲ ଏରିଆ ମାନଙ୍କରେ ITD ହେଲା, ଅନ୍ୟ ଛୋଟ ଛୋଟ ଅର୍ଗାନାଇଜେସନ ଲାଇକ୍ ଆମର NGO ବଗେରା ହେଲା, ଏମାନଙ୍କ ମାଧ୍ୟମରେ ସେମାନେ ବିହନ ବଣ୍ଟନ କାର୍ଯ୍ୟକ୍ରମ କରୁଛନ୍ତି।
1: ମାନେ ବିହନ ପାଇପାରିବେ?
0: ନିଶ୍ଚିତ ଭାବରେ ସେମାନେ ବିହନ ପାଇପାରିବେ, ଆଉ ବିହନକୁ ଯେତେବେଳେ ସେମାନେ ଶସ୍ୟ ଉତ୍ପାଦନ କରୁଛନ୍ତି ଏହାକୁ ବିକ୍ରି ବଟା କରିବା ପାଇଁ ମଧ୍ୟ ସରକାରଙ୍କ ମାଧ୍ୟମରେ ସେମାନେ ବିକ୍ରି ବଟା ମଧ୍ୟ କରିପାରିବେ।
1: ମାନେ ଦର ମଧ୍ୟ ଅନ୍ୟାନ୍ୟ
0: ସରକାରଙ୍କର ଯାହା SOP ଅଛି ସେଇ SOP ମାଧ୍ୟମରେ ଯାହା ସେମାନେ ଷ୍ଟାଣ୍ଡାର୍ଡାଇଜ୍ ଫିକ୍ସ କରିଛନ୍ତି ମଞ୍ଜିର, ସେଇ ମାଧ୍ୟମରେ ସେମାନେ ତାର ମଞ୍ଜିକୁ ବିକ୍ରି କରିପାରିବେ।
2: ଦେଖିଲ କି ନାଇଁ, ବଢିଆ କିନା ପଚାରିଲ ଭାଇନା, ଶ୍ରଦ୍ଧା ଲାଗିଲା ମାତ୍ର ଗୋଟେ ଗୋଟେ କିନା ତମେ ଯୋଉ ପଚାରିଲ ବେଲେ ତାଙ୍କେ କେଡେ ସୁନ୍ଦର କହିଲେ, ଦେଖ ରାଶି କଲେ ହବ, ସୂର୍ଯ୍ୟ କହିଲେ
1: ହବ,
2: କଲେ ମିଶା ହବ, ହଁ ଆହୁରି ଟୁଲା କଲେ ହବ, ଆହୁରି ଜଡା କଲେ ହବ, ଏମିତି ବିଭିନ୍ନ ପ୍ରକାର ଯୋଉ ଆମର ଅଛି ମିଶା ମିଶିକିନା
1: ଆଗରେ ଥିଲା,
2: କେଡେ ସୁନ୍ଦର ଦେଖ ସିଜାକ ଖାଇଲେ ପୁଣି ଆମର ଦେହ ପାଇଁ ମିଶା ଭଲ ରହିବ, ଆମେ
1: ଉତ୍ପାଦନ କରୁଥିଲେ
2: ଆମର ଘର ପାଖରେ ଗୋଟେ ମାଉସୀ ଥିଲେ ତାଙ୍କେ ମିଶା କହୁଥିଲେ ରାଶି ଗଛ ପୁଣି ପଛାଡେ ଲଗେଇଥିବା ଏକା ସେମ୍ପୁ ଯୋଉ ଲଗଉଛୁନି କି ଆମେ ପତ୍ର ଯୁଡେ ପୁଣି ଏମିତି ମନ୍ଥିକିନା ଲଗେଇଦେଲେ ସେମ୍ପୁ ଭଳିଆ କାମ ଦବ ପୁଣି।
1: କେତେ ପ୍ରକାର ଔଷଧ ମନ ଅଛି ଦେଖ ଆମେ ମିଶା ଜାଣିପାରୁନି, ହେଲେ ଶୁଣ ତ ଏଇଟା ତ ବୈଠକ କର, ଆମେ ତ ସବୁବେଳେ ଖାଲି କଥାବାର୍ତ୍ତା ହେଲେ ହବନି, ଏବେ ଆମେ ଗୋଟେ ପରମ୍ପରା ରଖିଛେ ଗୋଟେ ଗୀତ ବାଜଣା ଶୁଣିବାଟା।
2: ଏଠି ଶୁଣ, ତମେ ଆଗରେ କହିଲ ନା ଆମର ବାଟି ଯାଇକିନା ଫଟୋ ମାନେ ଉଠେଇ ଦଉଛ ବୋଲିକିନା, ସେଟା ଲାଗି ମୁଇଁ ଆଜି ନେଇକି ଗୋଟେ ମୋବାଇଲ ଗୀତ ଶୁଣେଇବି। ଆଜି
1: ମୋବାଇଲ ଗୀତ ବୈଠକରେ ଶୁଣିଦେବା
2: ଚାଲ।

0: ତମେ ମିଶା ସମାନ ଶ୍ରଦ୍ଧା ଲାଗିବା ଗୀତ ବଜେଇ ଦେଇଛ
1: ଆଉ ନହେଲେ ଗୋଟେ ସମାନ ବାଜିବାର ଅଛି ନା ଲାଗିବାର ଅଛି ଗୋଟେ ଆମେ କାର୍ଯ୍ୟକ୍ରମ ଗୋଟେ କରୁଛୁ ବୈଠକ ଗୋଟେ କରୁଛୁ ବୋଲେ ସୁନ୍ଦର ଲାଗିବାର ଅଛି
0: ଯେ ଏବେ ତମେ ଆଉ ଆମେ ମିଶିକିରି କଥା ହେଲା ପରା ଆମର ରେଡିଓ ପାଖରେ ଭାଇ ମାନେ ଯୋଉ ବସିକି ଶୁଣୁଥିବେ ତାଙ୍କର ସାଙ୍ଗ ବନେଇ ଦେଇଛନ୍ତି ରେଡିଓ ଏବେ ଆମେ ବୈଠକରେ ଦୁଇ ଜଣ ସାଙ୍ଗ ହେଲୁ କି ନାହିଁ ଆମର ବୈଠକରେ କେତେ ବୋଇଛନ୍ତି ଭାଇ ମାନେ ହେଲେ ସାଙ୍ଗସାଥି କଥା ଗୋଟେ ନ ଶୁଣିଲେ ତ ହବ ନାହିଁ
1: ହବ ନାହିଁ ଆମର ଗୋଟେ ସାଙ୍ଗ ଅଛନ୍ତି ଦିଲୀପ ସାହୁ ବୋଲିକି ନା ଇ ଦିଗାପୁର ପାଖଟା ହେଲା ତାଙ୍କ ସହିତ ମୁଁ ଏବେ ଦୁଇ ଦିନ ତଳେ ଭେଟିଥିଲି ବୋଲୁଛ
0: ଚାଷବାସ
1: ବିଷୟରେ ସବୁ ପ୍ରକାର ତାଙ୍କ ମିଶେଇକି ନା ଏଠି ଅଦା କରୁଛନ୍ତି ହଳଦୀ କରୁଛନ୍ତି ବିଭିନ୍ନ ପ୍ରକାର ଫୁଲ ସବୁ ପ୍ରକାର ତାଙ୍କେ ହଁ ବଢିଆ କିନା ଚାଷ କରୁଛନ୍ତି ବୋଲୁଛ ହେଲେ ମନଟା ଆଉ ରହିଲା ନାହିଁ ଆମର ଭାଇ ଭଉଣୀ ମାନଙ୍କୁ ଟିକେ ଶୁଣେଇଦେବା ନା ତାଙ୍କଠୁ ଟିକେ ଝିକି ଆଣିଛି ତାହେଲେ ଶୁଣେଇଦେବା ଭାଇ ନମସ୍କାର
2: ନମସ୍କାର
1: ଆପଣଙ୍କ ପରିଚୟ ଟିକେ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଦେବେ କି
2: ମୁଁ ଦିଲୀପ ସାହୁ ଦିଗାପୁର କହୁଛି
1: ଆଜ୍ଞା ଆପଣ କଣ କରନ୍ତି
2: ମୁଁ ଚାଷ କରେ ଓ ଧାନ ବିଜନେସ୍ କରେ
1: ଆଚ୍ଛା ହେଲେ ବର୍ତ୍ତମାନ ତ ଆମର ବର୍ଷା ଋତୁ ପଳେଇ ଆସିଲାଣି ଆପଣ କଣ କଣ ସବୁ ଚାଷ କାମ ଆରମ୍ଭ କଲେଣି
2: ହଁ ଏବେ ତ ଆରମ୍ଭ ହେଇ ସାରିଲାଣି
1: ଆଚ୍ଛା କଣ କଲେଣି ଆପଣ ବିଲରେ ବର୍ତ୍ତମାନ
2: ପ୍ରଥମେ ଆମେ ଧନିକା ବୁଣିଥିଲୁ
1: ଆଜ୍ଞା
2: ଧନିକା ଗଛ ବଡ ହେଲା ପରେ ଆମେ ସେଟାକୁ କଷିକିରି କାଦ କରିଛୁ ଏବେ କାଦ କରିଲା ପରେ ମୁଣ୍ଡା ଚଞ୍ଚା ଚଞ୍ଚି ଚାଲିଛି ଆଗରୁ ଆମେ ବିହନ ବଜାରରୁ କିଣିକିରି ପଲା ପକେଇଛୁ ପଲା ବଡ ହେଲା ପରେ ଆମେ ସେଟାକୁ ରୋପିବୁ ଆଉ
1: ଆଚ୍ଛା ହେଲେ ଆପଣ ଯୋଉ ପଲା କହିଲେ ଆଉ ମଞ୍ଜି କଥା ଯୋଉ କହିଲେ ଆପଣ କୋଉ କୋଉ ପ୍ରକାର ସବୁ ଧାନ ବିହନ ଆପଣ ଚାଷ କରୁଛନ୍ତି
2: ମାନେ ଭେରାଇଟି ମାନେ 1001 ପ୍ରତୀକ୍ଷା ପୂଜା ଆଉ 1010
1: ହେଲେ ଭାଇ ଏସବୁ ଧାନ ଅମଳ ହେବା ପାଇଁ କେତେ ଦିନ ସାଧାରଣତଃ ଲାଗୁଛି
2: ପ୍ରାୟ 130 ଦିନ 120 ଦିନ ଆଉ 100 ଦିନିଆ ଧାନ
1: ଆଚ୍ଛା ମାନେ 150 ଦିନ ଭିତରେ ପ୍ରାୟତଃ ସବୁ ଅମଳ ହେଇଯାଉଛି
2: 40 ଦିନ ଭିତରେ
1: ହେଇଯାଉଛି
2: ଧାନ ତ ବହୁତ ଲେଟ୍
1: ହେଇଯାଉଛି ହେଲେ ଆପଣ ଯୋଉ ପ୍ରଥମେ କହିଲେ ଧଣିଚାଟା ଆପଣ ବୁଣିକି ନା ତାକୁ କାଦ କରିଥିଲେ ସେଟା କାହିଁକି ଆମେ କରୁଛେ
2: ଧନିଚା ବୁଣିଲେ ମାଟିଟା ବହୁତ ଉର୍ବର ହୁଏ ଆଉ ସାର ବି ଆମେ କମ ପକେଇବା ପଡୁଛେ
1: ହେଲେ ଆପଣ ଯେମିତି କହିଲେ ସାରର ବ୍ୟବହାର କଥା ତ ସାର ହିସାବରେ ଆପଣ କଣ କଣ ସବୁ ବ୍ୟବହାର କରୁଛନ୍ତି
2: ନା ଦେଖନ୍ତୁ ସେଇଟା ତ ମୁଁ ଯୋଉ ଧାନ କହିଲି ସେଟା ହାଇବ୍ରିଡ୍ ନୁହଁ ସେଇଟା ଆମ ଗଭର୍ଣ୍ଣମେଣ୍ଟ ବିହନ ଧାନ ସେଟା ସରକାରୀ ଧାନ ସେଟା ମାନେ ତ ସେଇଥିପାଇଁ ମଧ୍ୟରୁ ଆଜିକାଲି ତ ଗୋବର ଖତ ବହୁତ କମ ମିଳେ ଯଦ୍ୱାରା ଆମେ ୟୁରିଆ ପଟାସ ଡିଏପି ଆଉ ଫର୍ଟେରା ଏସବୁ ୟୁଜ କରୁଛୁ
1: ହେଲେ ଆପଣଙ୍କର ଯୋଉ ଜମିଟା ଅଛି ସେ ଅଞ୍ଚଳରେ କଣ ପାଣିର ସୁବିଧା ବର୍ଷ ତମାମ ରହୁଛି
2: ହଁ ହଁ ପାଣି ସୁବିଧା ଅଛି ଲିଫ୍ଟ ଇରିଗେସନ ଚାଷ କରୁଛୁ ଆମେ ଗଭର୍ଣ୍ଣମେଣ୍ଟ ଲିଫ୍ଟ ଇରିଗେସନ ଅଛି ସେଇ

0: ଏଲ୍ଆଇ ପଏଣ୍ଟ ଅଛି ହେଲା, ଏଲ୍ଆଇ ପଏଣ୍ଟ ରେ ଆମେ କରେଣ୍ଟ ବିଲ୍ ବାନ୍ଧୁଛୁ, ମଟର ଗଭର୍ଣ୍ଣମେଣ୍ଟ ଦେଇଛି ଆଉ ନଦୀରେ ମଟର ଚାଲିଛି ଆଉ।
1: ଆଚ୍ଛା, ହେଲେ ଧାନ ବର୍ତ୍ତମାନ ଗଜା ହେଇ ସାରିଲାଣି ଆପଣଙ୍କର ବିଲରେ?
0: ଧାନ ପଲା ହେଇ ସାରିଲାଣି, ଏବେ ଆଉ 2 ଦିନ ଭିତରେ ରୋପା ଆରମ୍ଭ କରିବୁ।
1: ଆଚ୍ଛା ଭାଇ, ଆପଣ ତ ଯେମିତି ଏବେ କହିଲେ ଆପଣ ଧାନ ଚାଷ କରୁଛନ୍ତି ଆଉ ତାର ରୂପାରୂପି ହେରିକା ଆପଣଙ୍କର ଏବେ ଷ୍ଟାର୍ଟ କରିବେ, ତା
0: ହଁ
1: ସହିତ ଆପଣ ଅନ୍ୟ କିଛି ବି ଚାଷ କରୁଛନ୍ତି କି? ମାନେ
0: ହଁ
1: ଯେମିତି ପନିପରିବା ହେରିକା?
0: ଅନ୍ୟ ଚାଷ ମାନେ ପରିବା ମାନେ ଦେଖନ୍ତୁ, ଆମେ ହଳଦୀ ଚାଷ ବି କରୁ ହେଲା, ଆଉ ଅଦା ଚାଷ ବି କରୁ।
1: ଆଚ୍ଛା
0: ମାନେ ଆମ ଯୋଉ ସେଇଟା କଣ ଛାଇରେ ହୁଏ, ତ ଆମେ ଆମ୍ବ ତୋଟା ଆଉ ଆମ ବାଡିରେ ଯୋଉ ବଡ ବଡ ଗଛ ଅଛି ତା ତଳେ ତ ଖାଲି ଥାଏ, ତ ସେଇଠି ଆମେ ହଳଦୀ ଆଉ ଅଦା ବି ଚାଷ କରୁ।
1: ଆଚ୍ଛା, ହେଲେ ଆପଣ ଯେମିତି କହିଲେ ହଳଦୀ ଚାଷ କରୁଛନ୍ତି, ତାର ବି କିଛି କିସମ ରହୁଛି ନା ଆମର ଦେଶୀ ହଳଦୀ ହିଁ ଆପଣ
0: ନା
1: କରୁଛନ୍ତି?
0: ଦେଶୀ ଦେଶୀ ହଳଦୀ ହିଁ ଚାହିଦା ବେଶୀ,
1: ଆଚ୍ଛା
0: ଯେ ତାର ସେମିତି ହାଇବ୍ରିଡ ଏରିଆ ମାନେ ତ କିଛି ନାହିଁ, ତାର ଦେଶୀ ହଳଦୀ ହିଁ ଭଲ ଚାହିଦା, ତାର ସେଇଟା ହିଁ ଆମେ ଚାଷ କରୁ।
1: ଆଚ୍ଛା, ହେଲେ ହଳଦୀର ଆପଣ ଚାଷ ଏଟା କେବେ କଣ ଆରମ୍ଭ କରିଥିଲେ?
0: ଜୁଲାଇ ଫାର୍ଷ୍ଟ ରୁ ହିଁ ଆମେ ଆରମ୍ଭ କରିଥିଲୁ।
1: ମାନେ ତାର କନ୍ଦା ହିଁ ଆପଣ ଲଗେଇଥିଲେ?
0: ହଁ ହଁ ହଁ ଆମ କନ୍ଦା ହିଁ ଆମେ ଲଗେଇଥାଉ।
1: ଆଚ୍ଛା, ହେଲେ ଏଇଟା ଅମଳ ହେଲା ବେଳକୁ କେତେ କଣ ଦିନ ଲାଗେ?
0: ଏଇଟା ଅମଳ ହେଲା ବେଳକୁ ଏଇଟା ବି 4 ମାସ ଏମିତି ଲାଗିଯାଏ,
1: ଆଚ୍ଛା
0: 4 ମାସ ଲାଗିଯାଏ। ତାକୁ ତାର ପ୍ରୋସେସ ବହୁତ କଷ୍ଟ ଟିକେ, ମାନେ ତାକୁ ଖୋଳିକିରି ଧୋଇକିରି ତାକୁ ମାନେ ସିଝା ହୁଏ, ସିଝେଇକି ତାପରେ ଶୁଖା ହୁଏ, ଶୁଖିଲା ପରେ ସେଯାକୁ ଗୁଣ୍ଡ ହୁଏ, ହଳଦୀ ଗୁଣ୍ଡ ହୁଏ।
1: ହେଲେ ଆପଣ ହଳଦୀ ଗୁଣ୍ଡ କରିକିନା ବିକୁଛନ୍ତି?
0: ହଁ ହଳଦୀ ଗୁଣ୍ଡ ବିକୁଛୁ, ଆଉ ଶୁଖିଲାଟା ବି ଲୋକ ନେଇ ଯାଉଛନ୍ତି, ଚାହିଦା ତାର ବହୁତ ଥାଏ।
1: ହଁ, ଆଉ ଯୋଉ କହିଲେ ଅଦା କଥା, ଆପଣ ଅଦା ବି କରୁଛନ୍ତି ହେଲେ?
0: ହଁ ଅଦା ବି କରୁ ଆମେ, ଅଦା ତ କୁଇଣ୍ଟାଲ ହିସାବରେ ଲୋକ ନେଇ ଯାଉଛନ୍ତି, ମାନେ ମାର୍କେଟରେ ବିକା ହେଇଯାଉଛି।
1: ହେଲେ ମାନେ ତାର ସେମିତି କିଛି ମାନେ ଶୁଖେଇକି ରଖିବା ସେମିତି କିଛି
0: ନା
1: ଆପଣଙ୍କର
0: ନା ନା
1: ନଥାଏ?
0: ନା ନା ସେମିତି କିଛି ନାହିଁ ସେଇଟା।
1: ଆମ ଜୟପୁର ମାର୍କେଟରେ ହିଁ ସବୁ ସେଲ୍ ହେଇଯାଉଛି?
0: ହଁ, ଜୟପୁର କଟପାଡ ଏମିତି ସବୁ ମାର୍କେଟରେ ସେଲିଂ ହେଇଯାଉଛି।
1: ମାନେ ଆମର ପାଖାପାଖି ଯେତିକି ମାର୍କେଟ ଅଛି
0: ହଁ
1: ସବୁଠି
0: ହଁ
1: ହେଇଯାଉଛି
0: ହଁ
1: ହେଲା। ହେଲେ ଅଦାଟାକୁ ଆପଣ କେବେ ଆରମ୍ଭ କରିଥିଲେ?
0: ନାଇଁ ଅଦା ହଳଦୀ ସବୁ ଯାକ ଏଇ ମାସରେ, ମାନେ ବର୍ଷା ଷ୍ଟାର୍ଟିଂରେ ହିଁ ହୁଏ ସେଇଟା
1: ମାନେ
0: ଆମର।
1: ପାଣିଟା ଯେତେବେଳକୁ ପଡିବ ମାଟିଟା ଓଦା
0: ହଁ
1: ହବ ସେଇ
0: ହଁ
1: ସମୟରେ
0: ଜୁଲାଇ
1: ଆରମ୍ଭ କରୁଛନ୍ତି
0: ଷ୍ଟାର୍ଟିଂରେ
1: ଆପଣ?
0: ହିଁ ଏଇଟା ମାନେ ରୋପଣ କରାଯାଏ।
1: ହେଲେ ବିକ୍ରି ବଟା ପାଇଁ ସେମିତି କିଛି ଅସୁବିଧା ହଉନି ତାହେଲେ
0: ନା
1: ଆପଣଙ୍କୁ?
0: ନା ନା ତାର ଚାହିଦା ବହୁତ, ତାର ସେଥିପାଇଁ ଆମ ବିକିବା ପାଇଁ ଏତେ ଅସୁବିଧା ହଉନି। ତା ସହିତ ବି ଆମେ ଆମ ମାନେ ଘର ବାଡି ପଟେ ବହୁତ ବଡ ବଡ ଜାଗା, ତ ଆମେ ବିନ୍ସ ଟିକେ ଆଉ କଲରା ଏଇଟା ମାନେ ବି ଆମେ ଲଗେଇଥାଉ।
1: ମାନେ ବିନ୍ସ କଲରା ଏଇସବୁ ଆପଣ ବିକ୍ରି ପାଇଁ କରୁଛନ୍ତି ନା ନିଜ ବ୍ୟବହାର
0: ହଁ
1: ପାଇଁ
0: ନା
1: ହିଁ?
0: ନା ବିକ୍ରି ପାଇଁ ହିଁ କରୁ, ବିକ୍ରି ପାଇଁ ଗୋଟେ ଗୋଟେ ବାଡ଼ି 1 ଏକର 1.5 ଏକର ଲେଖା କରିଥାଉ।
1: ଆଚ୍ଛା, ଏଇସବୁ ବି ଆରମ୍ଭ କରିସାରିଲେଣି ନା କରିବେ
0: ହଁ
1: ଆଗକୁ?
0: ଆରମ୍ଭ କରିସାରିଲୁଣି ସେଟା, ମାନେ ଫଳିବା ବି ଏବେ ନୂଆ ନୂଆ ଆରମ୍ଭ ହେଇସାରିଲାଣି।
1: ହଁ, ମାନେ ମାସେ ଦେଢ଼ ମାସ ହେଇଗଲାଣି ଯାହାହେଲେ ବି ଗଛ
0: ହଁ
1: ଆମର?
0: ହଁ
1: ବହୁତ ସୁନ୍ଦର କଥା କହିଲେ। ହେଲେ ମାନେ ଆମର ଯେତିକି ମାଳି ବା ପରିବା ରହିଲା, ତାପରେ ମୂଳ ଜାତୀୟ ସବୁ ପ୍ରକାର ଆପଣ ମାନେ ମିଶା ମିଶି କରି ନା ସବୁ ପ୍ରକାର ଆପଣ କରୁଛନ୍ତି କହିଲେ ଚଳେ ନାଇଁ
0: ହଁ
1: କି?
0: ପ୍ରାୟ ସବୁ ପ୍ରକାର କରୁ, ଆଉ ମୁଖ୍ୟ ଚାଷ ହଉଛି ଆମର ଧାନ ଆଉ।
1: ହଉ ଠିକ ଅଛି ଭାଇ, ଆପଣ ଏମିତି ହିଁ ସବୁ ପ୍ରକାର ଆପଣ ମିଶାମିଶି କରିକି କରୁଥାନ୍ତୁ। ଆଉ ଗୋଟେ ଦିନ ଆମକୁ ନିଶ୍ଚିତ ଭାବରେ କିଛି ନା କିଛି ସମୟ ଦେବା ପାଇଁ ଆପଣଙ୍କୁ ରିକ୍ୱେଷ୍ଟ ରହିଲା ଆମର।
0: ନିଶ୍ଚୟ ନିଶ୍ଚୟ
1: ହଉ
0: ନିଶ୍ଚୟ,
1: ଧନ୍ୟବାଦ ଭାଇ, ରହୁଛି।
2: ଆ ବଢିଆ ମଜା ପଚାରୁଛ,
1: ଆଉ ନହେଲେ ଛାଡ଼ିଛି ବୋଲୁଛ କି?
2: ଫୁଲରୁ ପାଇଲେ ଅଦାରୁ ପର୍ଯ୍ୟନ୍ତ, ଅଦାରୁ ପାଇଲେ ଆହୁରି ପନିପରିବା ବାଟେ ସବୁ ବାଟେ ସେ
1: ସବୁ ବାଟେ ସବୁ ବାଟେ ବୋଲେ
2: ନାଇଁ ସେ ଆଜିକାଲି
1: କୁହନନି,
2: ଚାଷୀ ବୋଲେ ସିନ୍ତିଆ କେ ହେବାର ଅଛି।
1: ସିନ୍ତିକା ଥିବାର ଅଛି ବୋଲେ କିସ କି ପାଠୁଆ ପିଲା, ସେ ପିଲା ହେଲା
2: ପାଠୁଆ ପିଲା ବୋଲି ଏତେ ଚାଷ,
1: ଏତେ ଚାଷ ସବୁ ପ୍ରକାର ଜାଣିଛି,
2: ମାତ୍ର ଚାଷରେ ଟିକେ ଅନୁଭୂତି ନ ରହିଲେ ଚାଷ କରି
1: ହବ ନାହିଁ।
2: ଏଇଠି ଭାଇ ଦେଖ ଉପର ଆଡୁ ଟିକେ ଅନନ୍ତ
1: ବେଳ ହେଇଗଲାଣି ଭାଇ,
2: ବାମି କଥା ହେଲା ହବ କି ସର୍ବ ନାଇଁ
1: କରିବା ସେଟା ତ
2: ନାଇଁ ନାଇଁ ଗଲା ଆଡୁ କଥା ହେବା, ଯିବା ଏବେ
1: ବାଟରେ କଥା ହେବା, ଯିବା।

ଶୁଣିଲେ ସଂସଦ ସମୀକ୍ଷା ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ପଲ୍ଲୀ ଗୀତ। ପ୍ରଥମେ ଶିଳ୍ପୀ ସୁକଦେବ ସ୍ୱାଇଁ, ଗୀତିକାର ଗୌରବ ପଟ୍ଟନାୟକ।

0: ପ୍ରଚାର କଲୁ କେତୋଟି ପଲ୍ଲୀ ଗୀତ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ଖେଲ୍। ପରିବେଷଣ କରିଛନ୍ତି ଶିଳ୍ପୀ ନିସାର ହୁସେନ ଖାନ ଏବଂ ସରଫରାଜ ହୁସେନ ଖାନ। ରାଗ ଛାୟା ନଟ। ଏହି କାର୍ଯ୍ୟକ୍ରମ ଶୁଣିପାରିବେ ସୂଚନା ବିରତି ପରେ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

0: ପ୍ରଚାର କଲୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ରାତି 8:45 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ପ୍ରଥମେ ସମାଚାର ସନ୍ଧ୍ୟା, ପରେ ନ୍ୟୁଜ୍ ଆଟ୍ 9 ଏବଂ ରାତି 9:15 ଶୁଣିବେ ସ୍ପଟଲାଇଟ୍ କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: समाधान आपके पास है। टेलीमानस के निशुल्क नंबर 144-16 पर कॉल करें। कहीं से भी कभी भी 24 घंटे यह सुविधा उपलब्ध है। यहाँ आपकी बात सुनी जाए।

ଏଥରର ଶିଳ୍ପୀ ଅକ୍ଷୟ ମହାନ୍ତି ଏବଂ ତୃପ୍ତି ଦାସ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି।

0: ପ୍ରଚାର କଲୁ କେତୋଟି ଆଧୁନିକ ଗୀତ ଆକାଶବାଣୀ ଜୟପୁର। ସମୟ ରାତି 10ଟା ବାଜିବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଗୀତିନାଟ୍ୟ ନୀଳାଦ୍ରି ବିଜେ। ରଚନା ଅଭିମନ୍ୟୁ ବରାଳ, ପ୍ରଯୋଜନା ବସନ୍ତ ମହାନ୍ତି, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା। ଏହି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଚାର କରୁଛୁ ଗୀତନାଟ୍ୟ ନୀଳାଦ୍ରି ବିଜେ। ରଚନା ଡକ୍ଟର ଅଭିମନ୍ୟୁ ବରାଳ, ପ୍ରଯୋଜନା ବସନ୍ତ ମହାନ୍ତି, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା।

0: ମନମାୟା ମନମାୟା
1: ମା,
0: କଣ କିଛି ବୁଝିଲୁ? କେଉଁଠାରେ ପ୍ରଭୁ ଅଛନ୍ତି?
1: ହଁ ମାତା, ଖୋଜି ଖୋଜି ସୁନ୍ଦରାଞ୍ଚଳରେ ଦେଖିଲି କଳା ସାନ୍ତଙ୍କୁ।
0: ଆଉ କିଏ ଅଛନ୍ତି ପ୍ରଭୁଙ୍କ ସାଙ୍ଗରେ?
1: ବଡ଼ ଭାଇ ଆଉ ଭଉଣୀ ସୁଭଦ୍ରାଙ୍କ ସହିତ ପ୍ରଭୁ ପରା ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି।
0: ଯାହା ଦେଖିଲୁ, ମତେ ସବୁ କଥା ବିସ୍ତାରି କହ ମନମାୟା।
1: ସବୁ କହୁଛି ମା, ଶୁଣନ୍ତୁ।

0: କହ ମନମାୟା, ଏବେ କିପରି ଆସିବେ ପ୍ରଭୁ? ବଡ଼ ଚିନ୍ତାରେ ପଡ଼ିଛି ମୁଁ।
1: ଦେବୀ ସାଗର ଦୁଲଣି, ମୋଟେ ଚିନ୍ତା କରନ୍ତୁ ନାହିଁ, ଫେରିବାର ଉପାୟ ମୁଁ ବତେଇଦେବି।
0: ତେବେ କାହିଁକି ଆଉ ବିଳମ୍ବ କରୁଛୁ ମନମାୟା? ଶୀଘ୍ର କିଛି ଉପାୟ କର।
1: ଦେବୀ,

0: ପ୍ରଭୁ, ବଡ଼ ଚିନ୍ତାରେ ପଡ଼ିଛି ମୁଁ।
1: ଦେବୀ ସାଗର ଦୁଲଣୀ, ମୋଟେ ଚିନ୍ତା କରନ୍ତୁ ନାହିଁ, ଫେରିବାର ଉପାୟ ମୁଁ ବତେଇଦେବି।
0: ତେବେ କାହିଁକି ଆଉ ବିଳମ୍ବ କରୁଛୁ ମନମାୟା, ଶୀଘ୍ର କିଛି ଉପାୟ କର।
1: ଦେବୀ, ଶ୍ରୀକ୍ଷେତ୍ର ରାଜେଶ୍ୱରୀ ମା ବିମଳାଙ୍କୁ ସମସ୍ତ ଉପାୟ ଜଣା, ଆସନ୍ତୁ ଆମେ ତାଙ୍କ ପାଖକୁ ଯିବା, ସେ ନିଶ୍ଚୟ ଉପାୟ ବତେଇଦେବେ।
0: ତେବେ ଶୀଘ୍ର ଚାଲ।

0: ମା ବିମଳାଙ୍କର ଜୟ ହେଉ। ଖବର କଣ ମନମାୟା?
1: ଦେବୀ ମହାଲକ୍ଷ୍ମୀ ଆପଣଙ୍କ ଦର୍ଶନ ଅପେକ୍ଷାରେ ମା।
0: ବିଳମ୍ବନ କରି ସସମ୍ମାନେ ନେଇଆ।
1: ଯଥାଜ୍ଞା ମାତ।
2: ଶ୍ରୀକ୍ଷେତ୍ର ରାଜେଶ୍ୱରୀଙ୍କୁ ଲକ୍ଷ୍ମୀ ପ୍ରଣାମ ଜଣାଉଛି।
0: ଆସୁ ଦେବୀ କମଳିନୀ, ଆସନ ଗ୍ରହଣ କର। ହଠାତ୍ ଏ ଅସମୟରେ ତୁମ ହସ ହସ ପଦ୍ମମୁଖଟି ଏମିତି ବିଷର୍ଣ୍ଣ ଦିଶୁଛି କାହିଁକି?
2: ମାତ, ଆଜି ମୋ ପାଇଁ ସବୁ ସମୟ ଅସମୟ ପାଲଟି ଯାଇଛି। ଜଗତର ଠାକୁରାଣୀ ବିଷ୍ଣୁ ପାଟରାଣୀ ଆଜି ନିରିମାଖି ଅଲୋଡ଼ା।
0: ଏପରି କାହିଁକି କହୁଛ ନାରାୟଣୀ, କଣ ହେଇଛି?

0: ଇତିମଧ୍ୟରେ ଏତେ କଥା ଘଟିଯାଇଛି ଲକ୍ଷ୍ମୀ।
1: ପ୍ରଭୁ ଏବେ ଭାଇ ଭଉଣୀଙ୍କ ସହିତ ଉଦ୍ୟାନ ଭବନରେ ଆନନ୍ଦ କରୁଛନ୍ତି ମା। ମୋ କଥା ତିଳେ ହେଲେ ତାଙ୍କର ମନେ ପଡ଼ୁନି।
0: ଦେବୀ ପଦ୍ମାଳୟା
1: ମା,
0: ସବୁ କଥା ଏବେ ମୁଁ ବୁଝିପାରିଲି। ତୁମେ ଆଉ ସୂଚନା କର ନାହିଁ, ନୀଳାଦ୍ରୀ ବିହାରୀ ନୀଳାଦ୍ରୀ ମଣ୍ଡପକୁ ଶୀଘ୍ର ଫେରିଆସିବାର ସବୁ ବ୍ୟବସ୍ଥା ମୁଁ କରିଦେଉଛି।

ସଖୀଗଣ, ସବୁ ପଦାର୍ଥ ଏକତ୍ର କରି ଯତ୍ନରେ ରଖ। ମା ଠାକୁରାଣୀ ଆଜି ଗୁଣ୍ଡିଚା ବାଡ଼ିକୁ ଯିବେ, କଳା ଠାକୁରଙ୍କୁ ଦର୍ଶନ କରିବେ, ତେଣୁ ବିଳମ୍ବ ନ କରି ଶୀଘ୍ର ଶୀଘ୍ର ପ୍ରସ୍ତୁତ କର।

0: କେଡ଼େ ଆଶାରେ ଆସିଥିଲି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ, କିନ୍ତୁ ଆଶା ମୋର ଆଶାରେ ରହିଗଲା ମନମାୟା।
1: ପ୍ରଭୁ କଣ ଦେବୀ ଦର୍ଶନ ଦେଲେ ନାହିଁ ମା?
0: ଦର୍ଶନ କଲି ସତ, କିନ୍ତୁ ସେ ମୁହୂର୍ତ୍ତକର ଦର୍ଶନ। ଦେଖୁନ ଦେଖୁଣୁ ଦଇତାମାନେ କବାଟ ପକେଇ ଦେଲେ ସଖି।
1: ପ୍ରଭୁ କଣ କିଛି ବି କହିଲେନି? ସେ ଦଇତାମାନଙ୍କର ଏଡ଼େ ବହପ।
0: ସେ ନଟକୁଟିଆଙ୍କୁ ମୁଁ ଭଲ ଭାବରେ ଜାଣିଲୁ ସଖି, ମତେ ପଦୁଟିଏ କଥା ବି କହିଲେ ନାହିଁ।
1: ଏବେ ଆମେ କଣ କରିବା ମା?
0: ଏବେ ଯାହା କରିବା ଜଗତ ଜାଣିବ। ପତ୍ନୀ ପ୍ରତି ଅବହେଳା କଲେ ପରିଣାମ କଣ ହୁଏ ହେରା ପଞ୍ଚମୀରେ ଆଜି ଠାକୁରେ ଜାଣିବେ। ଏବେ ସମସ୍ତେ ମୋ ସାଙ୍ଗରେ ଆସ।

0: ଆସ ସଖୀଗଣ, ମା ପଦ୍ମାଳୟାଙ୍କ ଆଦେଶ ପାଳନ କରିବା।
1: ନନ୍ଦିଘୋଷ ରଥର କାଠ ତ ଭାଙ୍ଗିଦେଲ, ଏବେ ଚାଲ ସଖୀ।
2: ଏବେ ସମସ୍ତେ ଚାଲି ଆସ ସଖୀଗଣ, ଶ୍ରୀମନ୍ଦିରକୁ ଫେରିଯିବା। ବିମାନ ବଡ଼ୁମାନଙ୍କୁ କୁହ ବଡ଼ଦାଣ୍ଡରେ ନ ଯାଇ ହେରା ଗୋହରୀ ସାହି ବାଟେ ବଡ଼ଦେଉଳକୁ ବିମାନ ବାହିବେ।
0: ଯଥାଜ୍ଞା ମାତା।

0: କଣ କିଛି କହିବୁ କି କାହ୍ନୁ?
1: ହଁ ଜ୍ୟେଷ୍ଠ ଭ୍ରାତ।
0: ତେବେ କହ, ସଙ୍କୋଚ କାହିଁକି?
1: ଚାଲନ୍ତୁ ଜ୍ୟେଷ୍ଠ ଭ୍ରାତ, ଏଥର ଆମେ ଫେରିଯିବା ନୀଳାଚଳ ନୀଳାଦ୍ରୀ ମଣ୍ଡପକୁ। ରଥ ଦକ୍ଷିଣ ମୋଡ଼ ପାଇଁ ଆଦେଶ କରନ୍ତୁ ଭାଇ।
0: କାହିଁକି ଆଡ଼ପ ମଣ୍ଡପ କଣ ଭଲ ଲାଗୁନି ଜଗନ୍ନାଥ?
1: ସେ କଥା ନୁହେଁ ଜ୍ୟେଷ୍ଠ ଭ୍ରାତ।
0: ତାହେଲେ ତୁ ଫେରିଯିବାକୁ ଏତେ ବ୍ୟସ୍ତ କାହିଁକି? କଣ ହେଇଛି କହିଲୁ?
1: ସିନ୍ଧୁ ଜେମା ଦର୍ଶନକୁ ଆସି ରୋଷ ହୋଇ ଫେରିଯାଇଛନ୍ତି ଭାଇ।
0: ଦେବୀ ପଦ୍ମଳାୟା ରୋଷ କଲେ କାହିଁକି? ତୁ କଣ ତାଙ୍କୁ କିଛି କହିଦେଲୁ କି?
1: ଖାଲି ରୋଷ ନୁହେଁ ଭ୍ରାତ, ରାଗର ପରିଣାମ ସ୍ୱରୂପ ନନ୍ଦୀ ଘୋଷକୁ ମଧ୍ୟ ଭାଙ୍ଗି ଦେଇ ଅଭିମାନରେ ସେ ଶ୍ରୀମନ୍ଦିରକୁ ଫେରିଯାଇଛନ୍ତି।

0: ମାୟା ଧର, ତୋର ମାୟା କିଏ ବା ବୁଝିବ?
1: ଏ ମାୟା ନୁହେଁ ଜ୍ୟେଷ୍ଠ ଭ୍ରାତ, ବାସ୍ତବ ସତ୍ୟ। ମୁଦୁସିଲି ମୁଖରୁ ଶୁଣିଲି କ୍ଷୀରାବ୍ଧି ତନୟା ମାନ କରିଛନ୍ତି।
0: ସେ ତ ମାନମୟୀ, ମାନ କରିବେ, ହେଲେ ମାନଭଞ୍ଜନ କରିବା ତୋଠାରୁ ଅଧିକ କିଏ ଜାଣେ? ଦ୍ୱାପର ଯୁଗରେ ଏହା ତ ମୁଁ ଅଙ୍ଗେ ନିଭେଇଛି।
1: ଜ୍ୟେଷ୍ଠ ଭ୍ରାତ,
0: କିଶୋରୀ ରାଧାଙ୍କର ଦୁର୍ଜୟ ମାନଙ୍କୁ ଯେ ଭଞ୍ଜନ କରିପାରିଛି, କମଳିନୀ ତାକୁ କଣ ବଳେଇଯିବେ?
1: ହେଲେ ଅଗ୍ରଜ, ଏଥର ମାନ ସହ କ୍ରୋଧ ବି ମିଶିଛି ଯେ
0: ତତେ ଏକଥା କଣ ବଳେଇଯିବ? ହଉ ତେବେ ଆଦେଶ ଦେଉଛି, କାଲି ପ୍ରଭାତରୁ ଦକ୍ଷିଣ ମୋଡ଼ ହୋଇ ତିନି ରଥ ନାକଚଣା ଦ୍ୱାରରେ ରହିବ। ନବମୀରେ ସନ୍ଧ୍ୟା ଦର୍ଶନ ପରେ ଦଶମୀ ଦିନ ହେବ ବାହୁଡ଼ା ବିଜୟ।

0: ହଇ ଏ ଭିତର ଛୁ ମହାପାତ୍ରେ, କଣ ହେଲା କି କାଲି? ମନ କଣ ଭଲ ନାହିଁ କି? କଣ କିଛି କହୁନା।
1: ଆଏ ହବ କଣ ହେ, ଦେଖାଯିବ। କଣ ହଉଛି ଆଗକୁ ଦେଖ, ଏତେ ଅତର୍ଛ କାହିଁକି ହେ?
0: ଆହେ ମା ସାନ୍ତାଣୀ କାଲି ଗୁଣ୍ଡିଚା ଘରକୁ ବିଜେ କରିଥିଲେ ପରା।
1: ହଁ ବିଜେ କରିଥିଲେ, କଣ ହେଲା ସେଇଠୁ?
0: କଣ ନହେଲା ଯେ, ନନ୍ଦିଘୋଷ ରଥରୁ କାଠ ଭାଙ୍ଗି ଦେଇ ଠାକୁରାଣୀ ହେରା ଗୋରୀ ସାଇ ବାଟେ ବଡ଼ ଦେଉଳକୁ ପଳେଇଲେ। ଆରେ ନୀଳାଚଳ ଖାଲି ପଡୁଛି ଉଠୁଛି।
1: ଆହେ ଯାହା ହେଇଛି ସେ କିଛି ନୁହେଁ, ଆଗକୁ ଦେଖିବ ନୀଳାଦ୍ରି ବିଜେ ଦିନ କଣ ହଉଛି, ସେଇଦିନ ଦେଖିବ ମାଙ୍କର ଅସଲ ରୂପ।
0: ମା କଣ ତାହେଲେ ବଡ଼ ଦେଉଳ ବନ୍ଦ କରିଦେବେ?
1: ଆହେ ବନ୍ଦ ହେଲା ବେଲି ଜାଣ, ମାଙ୍କର କଣ ମାନ ସମ୍ମାନ ନାହିଁ?
0: ଜଣାଯାଉଛି ଏ ତ ରୀତିମତ ଏକ ଯୁଦ୍ଧର ସୂତ୍ରପାତ ଭିତର ଛୁ ମହାପାତ୍ରେ। ହଉ ଦେଖିବା କୋଉ ପାଣି କୁଆଡେ ଯାଉଛି।

0: ଲାଗିଲା।
1: ହଉ ମହାପାତ୍ରେ, କଥାଟା ଏଥର ଜଣା ପଡିଗଲା।
2: ଜାଣିଲ ତ, ଏଥର ଯାଅ, କିଛି ପ୍ରତିକାର ବ୍ୟବସ୍ଥା କର, ମୁଁ ଆସୁଛି।
1: ଆରେ କଣ ମହାପାତ୍ର ପଳେଇଲେ? ହଉ ଆମେ ବି ଚାଲିବା।
0: ଇଏ ତ ଲକ୍ଷ୍ମୀ ମାତାଙ୍କ ମୁଦୁସୁଲି, ଇଏ ଶରଧା ବାଲି ଆଡେ ଏମିତି ଧାଇଁଛି କାହିଁକି? ହଉ ହଉ ପାଖକୁ ଆସୁ, ସବୁ କଥା ଜଣା ପଡିଯିବ। କିଲୋ ମୁଦୁସୁଲି, କଣ ହେଲା କି? ଭାରି ତ କଣ ତରତର?
3: କାଇଁ କିଛି ତ ହେଇନି। ଯାହା ହେଲେ ବି ତମର କଣ ଅଛି ଦୈତାପତି?

0: କାହିଁକି ମୁଣ୍ଡ ପୁରଉଛ?
1: ଆରେ ବାବା, ତୁ ଏମିତି ରାଗୁଛୁ କାହିଁକି? ମ ତୁ ମା ଲକ୍ଷ୍ମୀଙ୍କର ଖାସ ଲୋକ ବୋଲି ଟିକେ କହିଦେଲି।
0: ହଁ ଭାରି କହି ଆସେ ଏକା, ତମେ ପୁରା ଜଗନ୍ନାଥଙ୍କ ଖାସ ଲୋକ, ଅଙ୍ଗଲାଗି ସେବକ, ବାଡ଼ଗ୍ରାହୀ, ତମେ କଣ କିଛି ଜାଣିନ?
1: କହ ତ ବୋଲା, ମାଙ୍କୁ ପ୍ରଭୁ କଥା କହିଲେନି, ଏଥିରେ ଆମର କଣ ଦୋଷ? ବିଚରା ନନ୍ଦିଘୋଷ କଣ କଲା? ତାକୁ ଭାଙ୍ଗି ଦେଇ ତମେ ଚାଲିଗଲ।
0: ଭାଙ୍ଗିଲୁ ତ ଭଲ କଲୁ, ତମ ହାତରେ କଣ ହବ କରୁନ?
1: ଆଉ କରିବୁ କଣ? ବିଶ୍ୱକର୍ମା ମହାରଣା ସେବକ ମାନେ ଆସି ମରାମତି କଲେ। ଆଚ୍ଛା, ମାଙ୍କର ଏତେ ରାଗ କାହିଁକି?
0: ନା ରାଗିବେ କାହିଁକି, ତେମେ ହେଇଥିଲେ ଭାରି ସହନ୍ତ ନୁହଁ?
1: ଆରେ ତୁ ବି ତ କଣ ରାଗିଗଲୁଣି, ଆଲୋ ଟିକେ ସହି ସମ୍ଭାଳି କଥା କହ।
0: ତମ ପୁରୁଷ ଜାତିଟା ପରା ସେଇଆ, ସବୁବେଳେ ଖାଲି ସ୍ତ୍ରୀ ଦୋଷ ଦେଖୁଥିବେ।
1: ଏ ଏଠି ତୋ ମୋ ଭିତରେ କଥା ପଡିଛି, ପୁରୁଷ ଜାତି ଆଡିକି କଥାଟା ନେ ନା, ଆମର ପୁଣି ମାନ ସମାନ ଅଛି ନା ନାହିଁ?
0: ହଉ, ପୁରୁଷ ଜାତି ପାଇଁ ଯଦି ଏତେ ଦରଦ, ତେବେ ତମ ପ୍ରଭୁଙ୍କୁ କହୁନ, ପ୍ରଭୁ ଏମିତି କାହିଁକି କରୁଛନ୍ତି?
1: ମୋ ପ୍ରଭୁ ଏମିତି କଣ କରିଦେଲେ କି?
0: ପ୍ରଭୁ ବଡ଼ ଲୋକ ବୋଲି ଯାହା କରିବେ କଣ ସବୁ ଠିକ? ଯାହାଙ୍କ ହାତ ଧରି ବାହା ହେଇଥିଲେ, କୁଆଡେ ଗଲାବେଳେ ସାନ୍ତାଣୀକି ଟିକେ କହିବେ ନାହିଁ? ଏ କଥା ଆମ ସାନ୍ତାଣୀକି କାଟିବ କି ନାହିଁ କହୁନ।

0: ବୁଝିଲଟି ଦୈତାପତି, ଇଏ ହଉଛି ଆମ ମାଇପି ଜାତି ସମ୍ମାନର କଥା।
1: ହଉ ଦେଖିବା କୋଉ ପାଣି କୁଆଡେ ଯାଉଛି।
0: ଦେଖିବା ସେଇ ନୀଳାଦ୍ରି ବିଜେ ଦିନ, ଆଉ ଅଳ୍ପ ଦିନ ଅଛି ବା।
1: ହଉ ଆମେ ବାଡ଼ଗ୍ରାହୀ ମାନେ କୁଆଡେ ପଳେଇ ଯାଉନୁ ହେ, ବଳେ ଦେଖା ଦେଖି ହବାନି।

0: ସଖୀ ମନମାୟା, ହେଇ ଦେଖ ଦେଖ, ସାନ୍ତେ ନନ୍ଦିଘୋଷରେ ବସି ଆସୁଛନ୍ତି।
1: ସତେଲୋ ସଖୀ, କି ସୁନ୍ଦର ଦେଖାଯାଉଛନ୍ତି କଳା ଠାକୁର।
0: ସେ ପରା ବାମନ କାଳିଆ ହାତୀ।
1: ଜାଣିଛୁ ନା ସଖୀ, ରଥରେ ତାଙ୍କୁ ଦର୍ଶନ କଲେ ଜନ୍ମ ଜନ୍ମର ପାପ ଧୋଇ ହେଇଯାଏ।

0: ମା ଲକ୍ଷ୍ମୀ ସିନା ମାନ କରିଛନ୍ତି, କିନ୍ତୁ ଏ ରୂପକୁ ଥରେ ସେ ଦେଖିଦେଲେ ନା ସବୁ ମାନ ତାଙ୍କର କୁଆଡ଼େ ଚାଲିଯିବ।
1: ହଉ ହଉ, ଏବେ ଆସ ମା ସାନ୍ତାଣୀଙ୍କ ପାଖକୁ ଯିବା।
0: ହଁ ହଁ, ଚାଲ ଚାଲ, ଏ ସମ୍ବାଦ ଆଗ ଠାକୁରାଣୀଙ୍କୁ ଜଣେଇଦେବା।

0: ମନମାୟା ମନମାୟା
1: ମତେ କଣ କହୁଥିଲେ କି ମା?
0: ତୁ ଜାଣିଛୁ ତ ଆଜି ପ୍ରଭୁ ନୀଳାଦ୍ରି ବିଜା କରୁଛନ୍ତି।
1: ମୁଁ ପରା ସେଇ ସମ୍ବାଦ ଆପଣଙ୍କୁ ଦବାକୁ ଆସୁଥିଲି।
0: ତେବେ ଶୁଣ, ରୋଷଘର ଠାରୁ ପହୁଡ଼ ଘର ପର୍ଯ୍ୟନ୍ତ ସବୁ ସୁସଜ୍ଜିତ ହବ। ଧୂପ ଦୀପ ଅଗୁରୁ ଚନ୍ଦନ ଗନ୍ଧରେ ଯେପରି ମହକୁଥିବ ଉଆସ।
1: ହଁ ମା, ଠିକ ସେହିପରି କରାଯିବ।
0: କର୍ପୁର ଚନ୍ଦନ ଘଟିତ ତୀର୍ଥ ଜଳରେ ବିଜ ଗମ୍ଭୀର ଧୌତ ହେଇ ମହମହ ମହକୁଥିବ।
1: ଆଉ ରତ୍ନ ସିଂହାସନ
0: ସୁବାସିତ ଦିବ୍ୟ ଜଳରେ ରତ୍ନ ସିଂହାସନକୁ ମଧ୍ୟ ଧୋଇଦେବ। ଏପରି ସଜେଇବ ଯେ ମୋ ଉଆସର ଶୋଭା ଯେପରି ସ୍ୱର୍ଗ ଭୁବନକୁ ନିନ୍ଦା କରିବ।
1: ଆପଣଙ୍କ ଆଦେଶ ସାଙ୍ଗେ ସାଙ୍ଗେ ପାଳିତ ହବ ମା।
0: ଆଉ ଶୁଣ ମନମାୟା, ମୁଁ ଆଦେଶ କରିଛି ବୋଲି ଏକଥା ତୋ ବ୍ୟତୀତ ଅନ୍ୟ କେହି ଯେପରି ନ ଜାଣନ୍ତି।
1: ଆପଣ ନିଶ୍ଚିନ୍ତ ରୁହନ୍ତୁ ଜନନୀ, ମୁଁ ଏଇ ସାଙ୍ଗେ ସାଙ୍ଗେ ବ୍ୟବସ୍ଥା କରୁଛି।
2: ଆଲୋ ଏ ସଖୀ, କଣ କୁଆଡେ ଗଲ? କିଲୋ ଶୀଘ୍ର ଆସ।

0: ଆଗରେ ରୋହିଣୀ ନନ୍ଦନ ବଳଭଦ୍ର ଆସୁଛନ୍ତି ମା।
1: ହଁ, ସେ ତ ମୋର ଦେଢ଼ଶୁର, ତେଣୁ ତାଙ୍କର ପଥରଧନ କରି ସସମାନେ ଛାଡ଼ିଦବ।
0: ଆଉ ନଣନ୍ଦ ସୁଭଦ୍ରା?
1: ସେ ତ ମତେ କିଛି କହିନାହାନ୍ତି, ତାଙ୍କୁ କାହିଁକି ଅଟକେଇବ, ତାଙ୍କୁ ମଧ୍ୟ ଛାଡ଼ିଦବ। ଖାଲି ଅଭିମାନ ମୋର କଳାବଦନଙ୍କ ଉପରେ, ତାଙ୍କୁ ମୁଁ ବିନା ଅନୁମତିରେ କଦାପି ଛାଡ଼ିବନି।
0: ହେଲେ ମା, କଳା ଠାକୁର ଯଦି ରାଗିବେ?
1: ଚୁପ୍ କର, ସେ କଥା ମୁଁ ବୁଝିବି। ହଉ, ଏବେ ତମେ ସମସ୍ତେ ଯାଅ, ଯାହା କହିଲି ସେଇଆ କର।

0: କ୍ଷାନ୍ତ ହୁଅନ୍ତୁ, ଅବରୋଧ ହଟି ଯାଇଛି, ଦ୍ଵାର ଏବେ ଉନ୍ମୁକ୍ତ।
1: ଦ୍ଵାର ତେବେ ବନ୍ଦ ଥିଲା କାହିଁକି?
0: ଦ୍ଵାର ବନ୍ଦ ଥିଲା କେବଳ କଳା ଠାକୁରଙ୍କ ପାଇଁ, ସେ ପୁଣି ମାତା ଲକ୍ଷ୍ମୀଙ୍କ ଆଦେଶରେ।
1: ମାତା ଲକ୍ଷ୍ମୀଙ୍କ ଆଦେଶରେ?
0: ହଁ ପ୍ରଭୁ। ହେଲେ ଆପଣଙ୍କ ଯାତ୍ରା ପଥକୁ ଅବରୋଧ କରିବ କିଏ? ଆପଣ ଆସୁଥିବା ଜାଣି ମା ଲକ୍ଷ୍ମୀ ପରା ଗୁମୁଟ ଦ୍ଵାରା ଖୋଲିଦେଲେ।
1: ଆଚ୍ଛା ଆଚ୍ଛା, ଉତ୍ତମ।

0: ଦ୍ୱାର ଖୋଲ ସେବକ, ଆମେ ଭିତରକୁ ଯିବୁ।
1: ଆପଣ କିଏ? କୌଣସି ଅଜ୍ଞାତ କୁଳଶୀଳ ବ୍ୟକ୍ତିଙ୍କୁ ଭିତରକୁ ଛାଡ଼ିବା ମନା, ଏହା ଆମ ସାଆନ୍ତାଣୀଙ୍କର କଠୋର ଆଦେଶ।
0: ଆରେ, ଆମ୍ଭେ ପରା ଏ ଉଆସର ମାଲିକ।
1: ମାଲିକ? ଏ ଉଆସର ମାଲିକ ତ ବହୁ କାଳରୁ ନିର୍ଦ୍ଦିଷ୍ଟ ଅଛନ୍ତି, ସେ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।
0: ସ୍ୱୟଂ ମାଲିକକୁ ପୁଣି ଅପେକ୍ଷା କରିବାକୁ ପଡ଼ିବ?
1: ହଁ, ଏ ଉଆସରେ ବର୍ତ୍ତମାନ ମହାରାଣୀଙ୍କ ଶାସନ ଚାଲିଛି, ତେଣୁ ଆପଣଙ୍କ ପାଇଁ ପ୍ରବେଶ ନିଷେଧ।
0: ମୋ କଥା ଟିକେ ଶୁଣ ସେବକ, ମୁଁ ହଉଛି ଏ ଉଆସର ପ୍ରକୃତ ମାଲିକ। ମୁଁ ଚକାନୟନ, ମୁଁ ବଳିଆର ଭୁଜ, ତଥାପି ଯଦି ମତେ ଚିହ୍ନି ନ ପାରୁଛ ତେବେ ତୁମ ସାଆନ୍ତାଣୀଙ୍କୁ ଏଠାକୁ ଡାକି ଆଣ, ସେ ନିଶ୍ଚୟ ଚିହ୍ନି ପାରିବେ।
1: ଆମ ସାଆନ୍ତାଣୀ କୌଣସି ହାଟୁଆ ଘରର ଝିଅ ନୁହନ୍ତି ଯେ ଆପଣଙ୍କ ପରି ଲାଜ ସରମ ଛାଡ଼ି ଏଠି ଦାଣ୍ଡ ମଝିରେ ଆସି ଉଭା ହେବେ। ସେ କୁଳବତୀ ଗୃହଲକ୍ଷ୍ମୀ, ସେ ସ୍ୱୟଂ ପ୍ରକଟ ନହେଲେ ତାଙ୍କୁ ପ୍ରକଟ କରିବ କିଏ ହୋ?
0: ଆଚ୍ଛା ସେବକ, ହଉ, ଯାହା ତ ହେବାର ହେଇଛି, ଘରେ ବସି ତାର ସମାଧାନ କରିବା। ଏ ବର୍ଷାରେ ତିନିତେଇ ଏତେ ଲୋକଙ୍କ ଆଗରେ ତୁମ ସାଆନ୍ତାଣୀ ଆମକୁ ଏଭଳି ହଟହଟା କାହିଁକି କରୁଛନ୍ତି କହିଲ?
2: ଗାଧୁଆ ତୁଠରେ ଯିଏ ନାରୀଙ୍କ ପାଲଟା ବସନ ଚୋରି କରିପାରନ୍ତି, ତାଙ୍କର ଲାଜ କଣ, ହଟହଟା କଣ? ଇଆଡ଼େ କୁରୁସଭାରେ ଦ୍ରୌପଦୀ ପାଇଁ ହୃଦୟକୁ ବାଧି ଯାଉଥିଲା ନା।
0: ଲକ୍ଷ୍ମୀ, ଦାଣ୍ଡ ମଝିଠାରେ ଏମିତି କଣ କହୁଛ, ମୋତେ କଣ ଚିହ୍ନି ପାରୁନା?
2: ଚିହ୍ନିଛି, ଭଲ କରି ଚିହ୍ନିଛି। ତୁମେ ଯଦି ଏ ଘରର ମାଲିକ ତେବେ କୁଆଡ଼େ ଯାଇଥିଲ? ଶୁଣେ, କୋଉଠି ଥିଲ ଆଜି ଯେ?
0: କହିବି, ସବୁ କଥା କହିବି ଲକ୍ଷ୍ମୀ।

0: ଲକ୍ଷ୍ମୀ, ତୁମ ହାତ ଧରି ବାହା ହେବା ପରେ ତୁମେ ପରା ଆମ ଗୋତ୍ରରେ ମିଶିଯାଇଛ, ଆଉ ପର ହେଲା କେମିତି?
1: ନିଜର ଭାବିଥିଲେ ମତେ କଣ ପଦେ ହେଲେ କହିନଥାନ୍ତ, କୁଆଡେ ଗଲ କଣ କଲ ମୁଁ କିଛି ଜାଣିଲି ନାହିଁ।
0: ତମେ ଜାଣିନ ଲକ୍ଷ୍ମୀ, ସାଆନ୍ତ ମାନେ କୁଆଡେ ଗଲେ ସାଆନ୍ତାଣୀଙ୍କୁ କିଛି କୁହନ୍ତି ନାହିଁ, ଏଇଟା ଆମ ସାଆନ୍ତ ଘରର ପରମ୍ପରା।
1: ରଖମ ତୁମ ପରମ୍ପରା, ପରମ୍ପରା ନାଁରେ ଏ ହଉଛି କୁଶିକ୍ଷାର ପ୍ରତୀକ, କୁସଂସ୍କାର। ଘରର ଘରଣୀକୁ ଅବହେଳା କରିବା, ଅପମାନିତ କରିବା କଣ ପରମ୍ପରା? ଯେତେ ଯାହା ବାହାନା କଲେ ବି ଆଜି ଏ ଦ୍ୱାରା ଜମା ଖୋଲାଯିବ ନାହିଁ।
2: ଆଉ ଚାହିଁଛନ୍ତି କଣ ସାଆନ୍ତେ? ଇଏ ମଧ୍ୟ ଲକ୍ଷ୍ମୀ ସାଆନ୍ତାଣୀଙ୍କ ଘର ପରମ୍ପରା।
3: ନାରାୟଣ ନାରାୟଣ ନାରାୟଣ ନାରାୟଣ। ପ୍ରଭୁ, ଆପଣଙ୍କର ଏକି ଦୁର୍ଦ୍ଦଶା, ଆଷାଢ଼ ମେଘରେ ଆପଣ ମେଘନାଦ ପାଚେରୀ ତଳେ ତିନ୍ତୁଛନ୍ତି, ନାରାୟଣ ନାରାୟଣ।
0: ହଁ ନାରଦ, ମନ୍ଦିର ପ୍ରବେଶ ମୋ ପାଇଁ ନିଷେଧ ହୋଇଛି।
3: ସତେ ତ, ଗୁମୁଟାର ବଜ୍ର କବାଟ ବନ୍ଦ ଅଛି, ନାରାୟଣ ନାରାୟଣ। ଆପଣଙ୍କୁ ପୁଣି ପ୍ରବେଶ ନିଷେଧ କଲା କିଏ ପ୍ରଭୁ?

0: ଆଉ ଏ କାଣ୍ଡ କିଏ କରିବ ଦେବର୍ଷି? ମହାଲକ୍ଷ୍ମୀ ନିଜେ ହଟ କରିଛନ୍ତି।
1: ନାରାୟଣ ନାରାୟଣ, ମା ତ ସେଭଳି ନୁହନ୍ତି ପ୍ରଭୁ, ସେ କାହିଁକି ହଟ କଲେ?
0: ଗୁଣ୍ଡିଚା ଯାତ୍ରାରେ ତାଙ୍କୁ ସାଥିରେ ନ ନେଇ ମୁଁ ଚାଲିଗଲି, ତେଣୁ ଦୁଆର ବନ୍ଦ।
1: ଅବଶ୍ୟ ମାଙ୍କୁ ସାଙ୍ଗରେ ନ ନେବାଟା ଆପଣଙ୍କର ଠିକ ହେଲା ନାହିଁ ପ୍ରଭୁ।
0: ଖାଲି ସେତିକି ନୁହେଁ ନାରଦ, ସାନ ଭଉଣୀ ଭଦ୍ରାକୁ ସାଥିରେ ନେଇଯିବାରୁ ଲକ୍ଷ୍ମୀଙ୍କର ବେଶୀ ଅଭିମାନ, ତାଠୁ ବେଶୀ ରୋଷ।
1: ନାରାୟଣ ନାରାୟଣ, କଥାଟା ତାହେଲେ ଏଠି। ଅବଶ୍ୟ ଏ କଥାରେ ଯେ କେହି ସ୍ତ୍ରୀ ଲୋକ ତ ରାଗ କରିବ ହିଁ ପ୍ରଭୁ।
0: ତୁମେ କହୁନା ଦେବର୍ଷି, ଘର କଥାଟାକୁ ଦାଣ୍ଡରେ ପକାଇ ଲୋକହସା କରିବାଟା କଣ ଲକ୍ଷ୍ମୀଙ୍କର ଠିକ ହେଲା?
1: ନାରାୟଣ ନାରାୟଣ, ପ୍ରଭୁଙ୍କ ଘରର ଭୁଲ ଠିକ କଥା ବାଛିବାର ଶକ୍ତି ଏ ନାରଦର କାହିଁ ପ୍ରଭୁ?
0: ଆଚ୍ଛା ନାରଦ,
1: ପ୍ରଭୁ
0: ତୁମେ ତ ସବୁ କଥାରେ ଠିକ ଉପଦେଶ ଦେଇଥାଅ, ତେଣୁ ଏ ସମସ୍ୟାର ସମାଧାନ ପାଇଁ କଣ କିଛି ଉପାୟ ନାହିଁ ତୁମ ପାଖରେ?
1: ନାରାୟଣ ନାରାୟଣ, ଉପାୟ ଅଛି ପ୍ରଭୁ।
0: ଉପାୟ ଯଦି ଅଛି ତେବେ କହୁନ କାହିଁକି?
1: ସେ ଉପାୟ

0: ନାରାୟଣ ନାରାୟଣ, ଆପଣ ତ ପ୍ରଭୁ ସ୍ୱୟଂ ଲୀଳାମୟ, ମୁଁ ଆପଣଙ୍କୁ ଆଉ ଅଧିକ କଣ କହିବି।
1: ଅବଶ୍ୟ, କିନ୍ତୁ
0: ଆଉ କିନ୍ତୁ ପୁଣି କଣ ପ୍ରଭୁ, ଏଇ ସଙ୍ଗେ ସଙ୍ଗେ ଦ୍ୱାପର ଲୀଳା ଆରମ୍ଭ କରିଦିଅନ୍ତୁ ନା, ଦେଖିବେ ସବୁ ଠିକ ହେଇଯିବ।

0: ଏସବୁ ଦେଖ ପଦ୍ମାଳୟା, ମୋତେ ଥରେ ଚାହ।
1: ଏସବୁ ଆଭୂଷଣ ପାଇଁ ଲକ୍ଷ୍ମୀ କଣ ଭାଜନ? ପ୍ରଭୁ ଯିଏ ଭାଜନ ତାକୁ ନେଇ ଦିଅନ୍ତୁ।

0: ମା, ତୁମେ କଣ ମୋତେ ଜାଣିନାହଁ? ତୁମ ବିରହରେ ମୁଁ ଏ ନବଦିନ କିପରି ଅତିବାହିତ କରିଛି ସେ କଥା ମୁଁ ଏକା ଜାଣେ।
1: ହଁ, ଗୋପୀମାନଙ୍କୁ ତ ଏମିତି ମିଠା କଥା କହି ସବୁବେଳେ ଠକୁଥିଲ, ତୁମ କପଟିଆ ପଣ କଣ ମୋତେ ଅଜଣା ଅଛି ପ୍ରଭୁ।
0: ତୁମେ ପରା ଲୋକ ମାତା, ତୁମେ ଏମିତି ହେଲେ ଲୋକେ କଣ କହିବେ କହିଲ?
1: ଯାହା କହିବେ କୁହନ୍ତୁ, ତୁମେ ସବୁବେଳେ ଠକୁଥିବ ଆଉ ମୁଁ ଖାଲି ପଥର ପରି ସହୁଥିବି।
0: ଏଇ ଦେଖିଲ ପ୍ରିୟେ, ତୁମ ପାଇଁ ଭୁଲକ ବିଖ୍ୟାତ ରସଗୋଲା ଆଣିଛି, ଭାରି ସ୍ୱାଦିଷ୍ଟ, ଟିକେ ଚାଖ ଆଙ୍କଲ।
1: ଥାଉ, ତୁମେ ଖାଇଦିଅ, ସରଲବଣୀ ଚୋରି କରି ତ ଖାଉଥିଲ, ତମକୁ କ୍ଷୁଧା ହଉଥିବ, ଖାଇଦିଅ।
0: ପଦ୍ମା, ପ୍ରିୟେ ପଦ୍ମାଳୟା, ପାଟି ଦେଖାଅ, ମୁଁ ଆଜି ସ୍ୱହସ୍ତରେ ରସଗୋଲା ଖୁଆଇଦେବି। ଜାଣିଛ, ମୋ ବାଡ଼ର ବିଶିଷ୍ଟ ସୁଆରମାନେ ଏହାକୁ ଆଜି ପ୍ରସ୍ତୁତ କରିଛନ୍ତି, ମନା କର ନାହିଁ ପ୍ରିୟେ, ଆଙ୍କର।

ପ୍ରଭୁ, ତୁମ ଚରଣ ତଳର ଦାସୀ କ୍ଷୀରାବ୍ଧି ତନୟା ଲକ୍ଷ୍ମୀ ଶ୍ରୀପଦ ପଙ୍କଜରେ ପ୍ରଣାମ ଜଣାଉଛି ପ୍ରଭୁ। ଅଧୀନର ଦୋଷ କ୍ଷମା କରିଦେବ ପ୍ରଭୁ।